ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56:30 ଆଜି ମଙ୍ଗଳବାର 1948 ଜ୍ୟେଷ୍ଠ ମାସର 19ତମ ଦିନ 2026 ଜୁନ୍ ମାସର 9 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନର ପ୍ରସାରଣ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ଜ୍ ଯୋଗେ। ଶ୍ରୋତାବନ୍ଧୁ ଏହି କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ଏଫ୍ଏମ୍ ମହାନଦୀ ଯୋଗେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

କାର୍ଯ୍ୟକ୍ରମ ଶେଷରେ ଲିପିକା ବିଭାରଙ୍କ କଣ୍ଠରେ ସମ୍ବଲପୁରୀ ଭକ୍ତିଗୀତଟିଏ ଶୁଣନ୍ତୁ। ଗୀତ ରଚନା ରତନ କୁମାର ପୂଜାହାରୀ।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାରେ ଶୁଣିଲେ ରଘୁନାଥ ପାଣିଗ୍ରାହୀ ଅକ୍ଷୟ କୁମାର ମହାନ୍ତି, ଶଙ୍କର ପ୍ରସାଦ ଦତ୍ତ, ଭିକାରୀ ଚରଣ ବଳ ଓ ଲିପିକା ବିଭାରଙ୍କ କଣ୍ଠରେ କେତୋଟି ଭକ୍ତିଗୀତ। ଗୀତ ରଚନା ଗୌରହରି ପରିଚ୍ଛା, ସୁଦର୍ଶନ ପ୍ରଭାକର ପାଣିଗ୍ରାହୀ ଓ ରତନ କୁମାର ପୂଜାହାରୀ।

ଛୋଟ ମୋର ଗାଁଟି ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁଟି। ଏମିତି ଏକ ଗାଁରେ ସେ ଜନ୍ମ ହୋଇଥିଲେ। ଗାଁ ପାଖ ସ୍କୁଲରେ ପାଠ ପଢ଼ି ସାରିଲା ପରେ ହାଇସ୍କୁଲ ଶିକ୍ଷା ପାଇଁ ସହରକୁ ଆସିଲେ। ତାପରେ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଶିକ୍ଷା ପରେ ଶିକ୍ଷା। ମା ବାପା ଗାଁରେ ରହନ୍ତି, ଚାଷବାସ କରି ଯାହା ଉପାର୍ଜନ ହୁଏ ପୁଅର ପାଠପଢ଼ା ପାଇଁ ପଠାନ୍ତି। ପୁଅ ବଡ଼ ହୋଇ ହାକିମ ହେବ, ସେମାନଙ୍କ ସୁଖ ଦୁଃଖରେ ସାଥି ହେବ। ପୁଅ ବଡ଼ ହୁଏ, ବଡ଼ ଚାକିରି କରେ, ଉଚ୍ଚ ଶିକ୍ଷିତ ସମ୍ଭ୍ରାନ୍ତ ଘରେ ବାହା ହୁଏ, ସହରରେ ଘର କରେ, ପିଲାଛୁଆଙ୍କୁ ପାଠ ପଢ଼ାଏ, ବାହାସାହା ମଧ୍ୟ କରେ। ଏସବୁ କରୁ କରୁ ଚାକିରିରୁ ଅବସର ନେବା ସମୟ ଆସେ, କିନ୍ତୁ ଯେଉଁ ଗାଁରୁ ଆସିଥାଏ ସେଆଡ଼କୁ ଆଉ ମୁହଁ ଫେରାଏ ନାହିଁ। କହେ, ଏଠି ସବୁ ପ୍ରକାର ସୁବିଧା ଅଛି, ପୁଅ ଝିଅ ଏଠି ଏଷ୍ଟାବ୍ଲିଶ୍ କରିବା ପାଇଁ ଚାହୁଁଛନ୍ତି। ଇତିମଧ୍ୟରେ ମା ବାପା ମଧ୍ୟ ଏ ସଂସାର ଛାଡ଼ି ଚାଲିଯାଇଥାନ୍ତି। ସେମାନେ ଯେତେବେଳେ ଥିଲେ ଘର କଥା, ଜମିବାଡ଼ି କଥା ବୁଝୁଥିଲେ। ଏବେ ଘରର ଛାତ ଭୁଶୁଡ଼ି ପଡ଼ିଲାଣି, ଜମିର ହିଡ଼ ଘୁଞ୍ଚି ଘୁଞ୍ଚି ଯାଉଛି, ପଡ଼ୋଶୀମାନେ ଆକ୍ରମଣ କରି ଚାଲିଛନ୍ତି। ହେଲେ ସାହେବଙ୍କ ପାଖରେ ଫୁର୍ସତ କାହିଁ ଗାଁକୁ ଯିବାକୁ? ଆଗରୁ ତ ସମୟ ହେଉନଥିଲା, ଏବେ ଅବସର ପରେ ଗାଁରେ ଯାଇ ରହିଲେ ଜୀବନଯାକର ସଞ୍ଚିଥିବା ଇଜ୍ଜତ ମାଟିରେ ମିଶିଯିବନି? ପୁଅ ଝିଅର ବାହାଘର ବେଳେ ଛପାଯାଉଥିବା ନିମନ୍ତ୍ରଣ କାର୍ଡ଼ରେ ନିଜ ନାଁ ତଳେ ଲେଖାଯାଇଥିବା ରିଟାୟାର୍ଡ଼ ସେବା ଓ ପଦବୀର ମର୍ଯ୍ୟାଦା ମଫସଲି ଲୋକ କ'ଣ ବୁଝିପାରିବେ? ସେଥିପାଇଁ ପରା କହନ୍ତି, ଇଂରେଜମାନେ ଆସିଲେ, ରହିଲେ, ଶାସନ କଲେ, ଆଉ ଶେଷରେ ଦେଶ ଛାଡ଼ି ଚାଲିଗଲେ, ହେଲେ ଆମକୁ ନେବା ପାଇଁ ଭୁଲିଗଲେ। ଆଜି ସମସ୍ତେ ସାହେବ ହେବାର ସ୍ୱପ୍ନରେ ମସ୍କୁଲ। ପେଟପାଟଣା ପାଇଁ ନିଜର ବିଦ୍ୟାବୁଦ୍ଧି ଓ ସାମର୍ଥ୍ୟ ଅନୁସାରେ ଚାକିରି ତ କରୁଥିବେ, କିନ୍ତୁ ମନରେ ତାଙ୍କ ଖୁବ୍ ଦୁଃଖ, ମୁଁ ନହେଲେ କ'ଣ ହେଲା, ଦେଖିବ ମୋର ପୁଅକୁ କେମିତି ସାହେବ କରୁଛି, ଜୀବନସାରା ମୁଁ ଯାହା କରିପାରିଲିନି ସେ ଏକାଥରକେ ବାଡ଼େଇବ। ଆମର ଏ ଚିନ୍ତାଧାରା ଫଳରେ ଆମ ଦେଶର ରୂପରେଖ ବଦଳିବାକୁ ବସିଲାଣି। ଯେଉଁ ହିସାବରେ ଲୋକେ ଗାଁ ଛାଡ଼ି ସହର ଓ ସହରତଳି ଅଞ୍ଚଳରେ ଘର ବନେଇବା ଆରମ୍ଭ କଲେଣି, ସାରା ଦେଶ ଯେ ଦିନେ ଯୋଡ଼ି ହୋଇ ଏକ ସହରରେ ପରିବର୍ତ୍ତିତ ହୋଇଯିବ ଏଥିରେ ସନ୍ଦେହ ନାହିଁ। ଜମି କିଣିବା ଭଳି ଆଉ ଇନଭେଷ୍ଟମେଣ୍ଟ ନାହିଁ ନାଁରେ ଲୋକେ ଜମି କିଣି ଚାଲିଛନ୍ତି ଯେ ଚାଲିଛନ୍ତି। ଗାଁରେ ଏକଡ଼ ଏକଡ଼ ଜମିରେ ମୂଷା ଗାତ ଖୋଳୁଥାନ୍ତୁ ପଛେ, ସହରରେ ଦୁଇ ତିନୋଟି ପ୍ଲଟ୍ ରହିବା ନିହାତି ଆବଶ୍ୟକ। ହିସାବ କିତାବରେ ଯଦି ପରିବର୍ତ୍ତନ ନ ଆସେ, ଜାତିର ଜନକ ମହାତ୍ମା ଗାନ୍ଧୀ ଯେଉଁ କହିଥିଲେ ଭାରତର ଜୀବନ ଗାଁରେ ଅଛି ବୋଲି, ତାହା ପରିବର୍ତ୍ତିତ ହୋଇ ହୋଇଯିବ, ଭାରତର ଜୀବନ ସହରରେ ଅଛି। ସ୍ୱାଧୀନତା ପରେ ଆମ ଦେଶର ସରକାର କୃଷି ଓ ଗ୍ରାମୀଣ ଅର୍ଥନୀତି ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ହେଲେ ଗାଁ ଲୋକ ଆସି ଯଦି ସହରରେ ଧ୍ରୁବତାରା ସାଜିବେ, ଏବଂ ଯେଉଁମାନେ ଏବେ ଗାଁରେ ରହୁଛନ୍ତି ସେମାନେ ଏକ ସହରୀ ଜୀବନର ସ୍ୱପ୍ନ ଦେଖିବା ଆରମ୍ଭ କରିବେ, ତାହେଲେ ଦେଶର ଅବସ୍ଥା ଯେ କ'ଣ ହେବ? ଆମର ମାନସିକତାରେ ପରିବର୍ତ୍ତନ, କୁଟୀର ଓ କୃଷିଭିତ୍ତିକ ଶିଳ୍ପ ଉପରେ ଗୁରୁତ୍ୱାରୋପ, ଉଚ୍ଚଶିକ୍ଷା ଲାଭ କରି କୃଷି ଭଳି ମହତ୍ କାର୍ଯ୍ୟକୁ ଗୌଣ ନ ଭାବିବା ଆଦି ପରିସ୍ଥିତିକୁ ସମ୍ଭାଳିବାରେ ସମର୍ଥ ହୋଇପାରିବ।

ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 406ତମ ଭାଗ।

ପୃଥିବୀ ଦେବୀଙ୍କ ସ୍ତୁତିରେ ପ୍ରୀତ ହୋଇ ଶ୍ରୀକୃଷ୍ଣ ନାରକାପୁତ୍ର ଭଗବଦତ୍ତକୁ ଅଭୟ ପ୍ରଦାନ କରିଛନ୍ତି ଏବଂ ଷୋହଳ ସହସ୍ର ଏକଶତ ନାରୀକୁ ଦ୍ୱାରକା ପଠାଇଛନ୍ତି। ସତ୍ୟଭାମାଙ୍କ ସହିତ ଯାଇଛନ୍ତି ସ୍ୱର୍ଗକୁ। ଇନ୍ଦ୍ରମାତାଙ୍କୁ ରତ୍ନକୁଣ୍ଡଳ ପ୍ରତ୍ୟର୍ପଣ କରି ଫେରିବା ବେଳେ ପାରିଜାତ ହରଣ କରି ଆଣିଛନ୍ତି। ଦ୍ୱାରକାରେ ଆସି ପତ୍ନୀମାନଙ୍କ ଗୃହରେ ସାଧାରଣ ବ୍ୟକ୍ତିଟିଏ ପରି ନିରନ୍ତର ବିହାର କରିଛନ୍ତି।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ପର୍ଯ୍ୟଟନ ବିଭାଗ ଅଧୀନ ଆତିଥ୍ୟ ଭିତ୍ତିଭୂମି ଲାଗି ଭୂମି ବ୍ୟାଙ୍କ ଯୋଜନାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନ ଗଲାକାଲି ରାଜ୍ୟ କ୍ୟାବିନେଟ୍ର 41 ନମ୍ବର ବୈଠକ ହୋଇଯାଇଛି। ବୈଠକଟି 5ଟା ବିଭାଗର ମୋଟ 10ଟା ପ୍ରସ୍ତାବ ଉପରେ ଆଲୋଚନା ହୋଇକରି ଅନୁମୋଦନ କରାଯାଇଛି। ଏଥି ହୀରାକୁଦ ସହିତ ରାଜ୍ୟର ଭିନ୍ ଭିନ୍ ଜରୁରୀ ପର୍ଯ୍ୟଟନସ୍ଥଳୀ ସାମିଲ ରହିବା, ଏଥିଲାଗି ମୋଟ 1500 କୋଟି ଟଙ୍କା ଖର୍ଚ୍ଚ କରାଯିବା, ସମ୍ଭଲପୁର ଆଉ ତାର ପାଖର ଇଲାକାକେ ପିଇବାର ପାଇଁ ଯୋଗାବାର ସୁନିଶ୍ଚିତ କରବାର ଲାଗି ଗୋଟିଏ ଅନ୍ତଃ ନଦୀ ଜଳାଶୟ ତିଆରି କରାଯିବା, ଏହି ପ୍ରକଳ୍ପ ତିଆରି ଆଉ ପରିଚାଳନା ଲାଗି 440 କୋଟି 33 ଲକ୍ଷ 93 ହଜାର ଟଙ୍କାର ଟେଣ୍ଡରକେ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ଏତର ଛଡ଼ା ଭିନ୍ ଭିନ୍ ସହରାଞ୍ଚଳ ଦେଇକି ଯାଉଥିବା ନଦୀ ଖଣି ଆଉ ସହର ଭିତରେ ଥିବା ଜଳଭଣ୍ଡାରମାନଙ୍କୁ ବିଲ୍ ବିକାଶ କରାଯିବା, ଏଥିଲାଗି ରାଜ୍ୟ ସରକାର ଜଳତଟ ବିକାଶ ଯୋଜନା ମୂଲ କରିବେ, ଏଥି 5 ବର୍ଷରେ 500 କୋଟି ଟଙ୍କା ଖର୍ଚ୍ଚ କରାଯିବା। ବୈଠକ ଉତ୍ତରୁ ମୁଖ୍ୟ ଶାସନ ସଚିବ ଅନୁଗର ଗଣମାଧ୍ୟମକେ ସୂଚନା ଦେଇଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି ଗଜପତି ଜିଲ୍ଲାର ଜିରାଙ୍ଗ ବୌଦ୍ଧ ମଠ ପରିଦର୍ଶନ କରିଛନ୍। ବିଶ୍ୱଶାନ୍ତି ଆଉ ସମୃଦ୍ଧି କାମନା କରବାର ସହିତ ମଠର ସାଧୁସନ୍ଥ ଆଉ ସ୍ଥାନୀୟ ଲୋକଙ୍କ ସାଙ୍ଗେ ରାଜ୍ୟପାଳ ଆଲୋଚନା କରିଛନ୍। ଭିଏତନାମନୁ ବୁଦ୍ଧଙ୍କର ଅବଶେଷ ଆନ୍ବାର୍ଥି ମଠର ଭୂମିକାକେ ସୂର୍ତ୍ତା କରିକରି ରାଜ୍ୟପାଳ ତାର ଆଧ୍ୟାତ୍ମିକ ଆଉ ସାଂସ୍କୃତିକ ଅବଦାନକେ ପ୍ରଶଂସା କରିଛନ୍। ସକାଳବେଳା ରାଜ୍ୟପାଳ ମହେନ୍ଦ୍ରଗିରି ମେଳାର ମହାଯଜ୍ଞଥି ଯୋଗ ଦେଇକରି କୁନ୍ତି ମନ୍ଦିରନ ପୂଜାପାଠ କରିଛନ୍। ଏହି ଅବସରରେ ରାଜ୍ୟପାଳ ମହେନ୍ଦ୍ରଗିରିକେ ଓଡ଼ିଶାର ଆଧ୍ୟାତ୍ମିକ ଉତ୍ତରାଧିକ ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରବାର ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନର ଗଲାକାଲି 10 ନମ୍ବର ଦିନ ସରିଛି। ବେଲବୋର୍ଡର 6 ବଜେ ତକ ରାଜ୍ୟ 2,70,00,000ରୁ ଅଧିକା ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ଏ ବାବଦେ ଅଧିକା ସୂଚନା ଓ ସାହାଯ୍ୟ ପାଇବାର ଲାଗି ନିର୍ବାଚନ ବିଭାଗ ତରଫରୁ ଜାରି କରାଯାଇଥିବା ମାହାଲିଆ ହେଲ୍ପଲାଇନ୍ ନମ୍ଘର 1950 ସାଧାରଣ ଲୋକେ ଯୋଗାଯୋଗ କରିପାରିବେ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ 2026 ପରୀକ୍ଷା ଫଲ ଗଲାକାଲି ବାହାରିଛି। ବୈଷୟିକ

ସଂସ୍କୃତରେ ସମ୍ବାଦ ଶୁଣିଲେ ରିଲିକୁଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଆଜିର ଅଧିବେଶନଗୁଡ଼ିକରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ଅଂଶୁଘାତ ଓ ଜଳଶୂନ୍ୟତାର ଲକ୍ଷଣ ଏବଂ ଚିକିତ୍ସା, ଏ ବିଷୟରେ କହିବେ ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାରଣା। 7:35 ଆମର ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଳବାଣୀ, 7:55 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଆଶିଷ ମହାନ୍ତି ସମ୍ବଲପୁରୀ ଗୀତ ଶୁଣିପାରିବେ। 8:30 ସମୟରେ କଣ୍ଠଶିଳ୍ପୀ ଫକୀରମୋହନ ପଟ୍ଟନାୟକ, ମକରଧ୍ୱଜ ପଟେଲ ଓ ରାମେଶ୍ୱର ମାକର। 8:45 ସୁଗମ ସଙ୍ଗୀତ ଶିଳ୍ପୀ ଅନିତା ପତି ଏବଂ ବି ବୁଦ୍ଧପ୍ରସାଦ ରାଓ। 10:05 ବିଶେଷ କାର୍ଯ୍ୟକ୍ରମ 12 ବର୍ଷ ଭରିଛି ହସ। 11:05 ସମୟରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରେ ବଜାବାଲା, କଣ୍ଠଶିଳ୍ପୀ କାଳୀପ୍ରସାଦ ଷଡ଼ଙ୍ଗୀ, ରାଜେନ୍ଦ୍ର କୁମାର ବେହେରା ଏବଂ ଉଷାରାଣୀ ବାରିକ। ପ୍ରାୟୋଜିତ କାର୍ଯ୍ୟକ୍ରମ NCERT। 12:30 ସମୟରେ ଦିନ 1:05 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ରତ୍ନାକର ରାଉତ ଏବଂ ପାର୍ବତୀ ଜେନା। ଦିନ 1:20 ବିଶେଷ କାର୍ଯ୍ୟକ୍ରମ 12 ବର୍ଷ ଭରିଛି ହସ। ତା ସହିତ ଘର ସଂସାର କାର୍ଯ୍ୟକ୍ରମରେ ଶୁଣିପାରିବେ ହେଲୋ ସଖୀ, ବିଷୟ ସଭ୍ୟତାର ଉନ୍ନତି ପାଇଁ ଆବଶ୍ୟକ ସଭ୍ୟ ମାନବ। ଅପରାହ୍ନ 2:45 ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ, ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନା ତଥା ଉପସ୍ଥାପନା ସନ୍ତୋଷ ସିଂ। ଶୁଣିପାରିବେ ନାଟକ ପରିଛାଇ। ଅପରାହ୍ନ 4:02 ସମୟରେ ମୂଳ ତେଲୁଗୁ ରଚନା ଆଦି ବିଷ୍ଣୁ, ହିନ୍ଦୀ ଭାଷାନ୍ତର ଦଣ୍ଡମୁଡ଼ି ମହିଧର, ଓଡ଼ିଆ ଭାଷାନ୍ତର ଡକ୍ଟର ପଞ୍ଚାନନ ମିଶ୍ର, ପ୍ରଯୋଜନା କୈବର୍ତ୍ତ ସାହୁ। 5:02 ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିବେ କୃଷ୍ଣଗୁରୁ ଭଜନ, ପରିବେଷଣ ଚିତ୍ରସେନ କୁଦେଇ ଏବଂ ସାଥୀ। ଜୀବବାଣୀ କାର୍ଯ୍ୟକ୍ରମ 5:30 ଭବିଷ୍ୟତରେ ଯନ୍ତ୍ର ମାନବର ଭୂମିକା, ଏ ବିଷୟରେ କହିବେ ଶ୍ରୁତି ତମନ୍ନା ମହାପାତ୍ର। କିଶୋର ସଂସାର କାର୍ଯ୍ୟକ୍ରମ 6:10 ସମୟରେ। ଶ୍ରୋତାବନ୍ଧୁ, ଏ ଥିଲା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, କ୍ୟାବିନେଟ୍ ପାଞ୍ଚଟି ବିଭାଗର ମୋଟ 10 ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏଥିରେ ଜଳତଟ ବିକାଶ ଯୋଜନାକୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ପାଇଁ 500 କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଆତିଥ୍ୟ ଭିତ୍ତିଭୂମି ପାଇଁ ଭୂମି ବ୍ୟାଙ୍କ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନାରେ ପର୍ଯ୍ୟାୟକ୍ରମେ 5,501 ଏକର ଜମି ଚିହ୍ନଟ କରାଯାଇ ପର୍ଯ୍ୟଟନ ଭୂମି ବ୍ୟାଙ୍କ ସୃଷ୍ଟି କରାଯିବ। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀକୁ ଏଥିରେ ସାମିଲ କରାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ସହର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଆର୍ଥିକ ଅନଗ୍ରସର ବର୍ଗ ହିତାଧିକାରୀଙ୍କ ପାଇଁ ଷ୍ଟାମ୍ପ ଓ ପଞ୍ଜୀକରଣ ଶୁଳ୍କ ଛାଡ଼ କରାଯାଇଛି। ଖୋର୍ଦ୍ଧାରେ ମହିଳା ଶ୍ରମିକ ହଷ୍ଟେଲ ବିକାଶ ସାଧନ ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟ ଶିଳ୍ପନୀତି 2022 ସଂଶୋଧନ ହୋଇଥିବା ଶ୍ରୀମତୀ ଗର୍ଗ ସୂଚନା ଦେଇଛନ୍ତି।
1: ୱିମେନ୍ ୱର୍କର୍ସ ହଷ୍ଟେଲ ମହିଳା ଶ୍ରମିକଙ୍କ ପାଇଁ ଗୋଟେ 4,000 ସଂଖ୍ୟାର ଗୋଟେ ବଡ ହଷ୍ଟେଲ, ସେଇଟାର ଟେଣ୍ଡର ଅନୁମୋଦନ ହେଲା। ଏଇ ହଷ୍ଟେଲ କାଲିବେଟି ଇଣ୍ଡଷ୍ଟ୍ରିଆଲ ଏଷ୍ଟେଟ ଯୋଉ ଆମର ଖୋର୍ଦ୍ଧାରେ ଅଛି ସେଇଥିରେ ତିଆରି କରାଯିବ।
0: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଗତକାଲି ଗଜପତି ଜିଲ୍ଲାର ଜିରାଙ୍ଗସ୍ଥିତ ବୌଦ୍ଧମଠ ପରିଦର୍ଶନ କରି ଭଗବାନ ବୁଦ୍ଧଙ୍କ ନିକଟରେ ବିଶ୍ୱଶାନ୍ତି, ସମୃଦ୍ଧି ଓ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ରାଜ୍ୟପାଳ ମଠ ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଓ ସମସ୍ୟା ବିଷୟରେ ଅବଗତ ହେବା ସହ ମଠର ସାଧୁସନ୍ଥମାନଙ୍କର ଭକ୍ତି, କରୁଣା, ସମ୍ପ୍ରୀତି ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। ସହରାଞ୍ଚଳ ନାଗରିକ ସମ୍ପର୍କ, ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିଠାରୁ 21 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ସଚେତନତା ଶୋଭାଯାତ୍ରା, ୱାର୍ଡସ୍ତରୀୟ ବୈଠକ, ଜନପରାମର୍ଶ, ସ୍ୱଚ୍ଛତା ଅଭିଯାନ ଆଦି ବିଭିନ୍ନ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 10 ଦିନ ମଧ୍ୟରେ ରାଜ୍ୟର 2,70,00,000 ମତଦାତାଙ୍କୁ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇବାରେ ପ୍ରଶାସନ ସଫଳ ହୋଇଛି। ଗତକାଲି ସୁଦ୍ଧା ସମୁଦାୟ ଭୋଟରଙ୍କ ମଧ୍ୟରୁ 75%ରୁ ଅଧିକଙ୍କୁ ଫର୍ମ ବଣ୍ଟନ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି। ବ୍ରହ୍ମପୁରରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନ ସମୟରେ ଯୁବ ସମାଜର ଭୂମିକା ନେଇ ଆଲୋଚନା ହୋଇଥିଲା। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ 2026 ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ମାସ ତୃତୀୟ ସପ୍ତାହରେ କାଉନ୍ସେଲିଂ ଆରମ୍ଭ ହେବ। ଓଜେଇଇ ବି ଫାର୍ମ ପାଠ୍ୟକ୍ରମରେ ଶୁଭ୍ରାଂଶୁ ସୂତାର ଶୀର୍ଷରେ ରହିଛନ୍ତି। ସେହିଭଳି ଏମ୍ଟେକ୍ରେ ସ୍ୱାଗତ କୁମାର ବେହୁରା ଟପର ହୋଇଛନ୍ତି। ଏଥିରେ ମୋଟ 62,691 ଜଣଙ୍କୁ ର୍ୟାଙ୍କ ମିଳିଛି। ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭଗବାନ ବିର୍ସା ମୁଣ୍ଡାଙ୍କ ତିରୋଧାନ ଦିବସ ଅବସରରେ ଆଜି ବିଧାନସଭା ପରିସରରେ ତାଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଅର୍ପଣ କରିବେ। ବାଚସ୍ପତି ସୁରମା ପାଢ଼ୀ, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଲିଙ୍କ ଟ୍ରେନ୍ରେ ବିଳମ୍ବ ହେତୁ ଆଜି ପୁରୀ ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ସେହିଭଳି ହାଓଡ଼ା ପୁରୀ ଶତାବ୍ଦୀ ଏକ୍ସପ୍ରେସ୍ ମଧ୍ୟ ଆଜି ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀ ନବବର୍ଷର ଗୌରବମୟ ଯାତ୍ରା ସମ୍ପୂର୍ଣ୍ଣ କରିବା ଅବସରରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପକ୍ଷରୁ ଭବାନୀପାଟଣା ଟାଉନ୍ହଲ୍ଠାରେ ନବତୀ ଗୌରବାନ୍ୱୟୀ ସୁଗମ ସଙ୍ଗୀତ ସମାରୋହ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଆକାଶବାଣୀର ଇତିହାସ ଓ ଜନସମ୍ପର୍କରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧି ଷ୍ଟାଡିୟମରେ ଆନ୍ତଃ 16 ବାଳକ ବାଳିକା ବର୍ଗର ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତାର ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ବାଳିକା ବର୍ଗରେ ଗଞ୍ଜାମ ଦଳ 53.24 ପଏଣ୍ଟରେ ସମ୍ବଲପୁରକୁ ପରାସ୍ତ କରି ଫାଇନାଲ୍କୁ ପ୍ରବେଶ କରିଛି। ସେହିଭଳି ବାଳକ ବର୍ଗରେ ବାଲେଶ୍ୱର 68.40 ପଏଣ୍ଟରେ ନୟାଗଡ଼କୁ ପରାସ୍ତ କରିଛି। ପାଣିପାଗ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 6 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 7

0: ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 42 ଡିଗ୍ରୀ ସେଲସିୟସ୍ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେକୁଲ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ। ଅଂଶୁଘାତ ଓ ଜଳଶୂନ୍ୟତାର ଲକ୍ଷଣ ଓ ଚିକିତ୍ସା ଏ ବିଷୟରେ କହିଛନ୍ତି ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାରଣା।
2: ଗ୍ରୀଷ୍ମ ଋତୁରେ ସାଧାରଣତଃ ଅଂଶୁଘାତ ବା ହିଟ୍ ଷ୍ଟ୍ରୋକ୍, ଜଳଶୂନ୍ୟତା, ଡିହାଇଡ୍ରେସନ୍, ଖାଦ୍ୟ ବିଷାକ୍ତ ବା ଫୁଡ୍ ପଏଜନିଂ, ହାଡ଼ଫୁଟି, ମିଳିମିଳା, ମମ୍ସ ଯେଉଁଟାକୁ ଆମେ ଓଡ଼ିଆରେ ଗାଲୁଆ କହୁ, ଆଖିଧରା, ଚର୍ମରୋଗ ଓ ଘାମିଚିରି ଇତ୍ୟାଦି ରୋଗ ଦେଖାଯାଏ। ଅତ୍ୟନ୍ତ ଗରମ ପାଗକୁ ଆମ ଶରୀର ସହିପାରେ ନାହିଁ, କାରଣ ଆମ ଶରୀରର ତାପମାତ୍ରା 37 ଡିଗ୍ରୀ ସେଣ୍ଟିଗ୍ରେଡ୍, କିନ୍ତୁ ବାହାରର ତାପମାତ୍ରା 37 ଡିଗ୍ରୀ ସେଣ୍ଟିଗ୍ରେଡ୍ ଠାରୁ ଅଧିକା। ଆମ ଶରୀର ବାହାର ତାପମାତ୍ରା ସହ ଆଡ଼ଜଷ୍ଟ କରିପାରେ ନାହିଁ, ତେଣୁ ଆମେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉ। ଅଂଶୁଘାତ ଏକ ମୁଖ୍ୟ କାରଣ ହେଲା ଅତ୍ୟଧିକ ଗରମ ପାଗ। ଖରାରେ ବାହାରକୁ ବାରମ୍ବାର ବାହାରିଲେ ବା ଖରାରେ ବହୁ ସମୟ ବାହାରେ ରହିଲେ, ପାଣି କମ୍ ପିଇଲେ, ଛାଇରେ ନ ରହି ବହୁତ ସମୟ ବିନା ଛତା ଓ ବିନା ପାଣିରେ ରହିଲେ ହିଟ୍ ଷ୍ଟ୍ରୋକ୍ ହୋଇଥାଏ। ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା ଦୁର୍ବଳ ଲାଗିବା, ଆଖିକୁ ଅନ୍ଧାରୁଆ ଦେଖାଯିବା, ହଠାତ୍ ଶରୀର ଶୂନ ଲାଗିବା, ହାର୍ଟବିଟ୍ ବଢ଼ିଯିବା, ସମୟ ସମୟରେ ବାନ୍ତି ବାନ୍ତି ଲାଗିବା ଏହାର ମୁଖ୍ୟ ଲକ୍ଷଣ। ଆମେ ଜାଣିପାରିବାନି ଯେ ଆମ ଶରୀରକୁ ସେ ସମୟରେ ଥଣ୍ଡା ଚିକିତ୍ସା ଦରକାର। ଏହାର ଆଶୁ ଚିକିତ୍ସା ନକଲେ ଆମେ ମୃତ୍ୟୁମୁଖର ସମ୍ମୁଖୀନ ହେବା। ହିଟ୍ ଷ୍ଟ୍ରୋକ୍ ହେଲେ ଏମାନଙ୍କୁ ତୁରନ୍ତ ନିକଟସ୍ଥ ପ୍ରାଥମିକ ଚିକିତ୍ସାଳୟକୁ ନେଇଯାଆନ୍ତୁ। ତା ପୂର୍ବରୁ ଆମେ ତାଙ୍କୁ ଏୟାର କଣ୍ଡିସନ୍ ରୁମ୍ ରଖିବା, ନଚେତ୍ ଥଣ୍ଡା ପାଣିରେ ଗାଧୋଇଦେବା, ଦେହକୁ ଓଦା ଟାୱେଲରେ ପୋଛିବା ଏବଂ ଆଇସ୍ ପ୍ୟାକ୍ ବି ଦେଇପାରିବା। ORS ପିଇବାକୁ ଦେବେ। ORS ଯଦି ନାହିଁ, ଘରେ ବନେଇବା ORS ମଧ୍ୟ ଦେଇପାରିବେ। 2 ଚାମଚ ଲୁଣ, 1 ଚାମଚ ଚିନି, କିଛି ଲେମ୍ବୁ ରସ ମିଶାଇ ଦେଇପାରନ୍ତି। ଯଦି ରୋଗୀ ଅସୁସ୍ଥତା ଅନୁଭବ କରୁଛି, ତୁରନ୍ତ ତାକୁ ନିକଟସ୍ଥ ହସ୍ପିଟାଲକୁ ନେଇଯାଆନ୍ତୁ। ବାହାରକୁ ବାହାରିବା ପୂର୍ବରୁ ଶ୍ରମିକ ହେଉ ବା କୃଷକ ହେଉ, ଖାଲି ପେଟ ରଖିବେ ନାହିଁ। ହାତରେ ଛତା, ମୁଣ୍ଡରେ କିଛି କପଡ଼ା ଗୁଡ଼ାଇବେ, ପାଣି ବୋତଲ ନିଶ୍ଚିନ୍ତ ନେବେ, ବାରମ୍ବାର ପାଣି ପିଇବେ। 12 ସୁଦ୍ଧା ସେମାନେ ଘରକୁ ଫେରିବା ଉଚିତ। ଆଉ ସାଧାରଣତଃ ଆଗରୁ ଶ୍ରମିକ ବା କୃଷକମାନେ ଆମର ପିଆଜ ପକେଟରେ ରଖିକି ଯାଉଥିଲେ, ସେଇଟା ବି ଗୋଟେ ଅଂଶୁଘାତକୁ ରକ୍ଷା କରେ। ଅଧିକ ଗରମ ଓ ଗୁଳୁଗୁଳି ଲାଗି ଶରୀରରୁ ଅଧିକ ଝାଳ ବାହାରେ, ଯାହାଦ୍ୱାରା ଆମ ଶରୀରର ଜଳୀୟ ଅଂଶ ଶୁଷ୍କ ହୋଇଯାଏ, ତା ସହିତ ଶରୀରରୁ ଲବଣ ଅଂଶ ମଧ୍ୟ କମିଯାଏ। ଆମେ ଜାଣିଛେ ଜଳ ହିଁ ଜୀବନ, ପାଣି ଦ୍ୱାରା ଶରୀରର ଅନେକ ଫଙ୍କସନ୍ ହୁଏ। ଜଳ ଶୂନ୍ୟତାରୁ ବଞ୍ଚି ରହିବା ପାଇଁ ଆମକୁ ଅଧିକ ପାଣି ପିଇବାକୁ ପଡ଼ିବ। ଆମେ ଏହାକୁ ଚିହ୍ନଟ କରିବାର ମୁଖ୍ୟ ଲକ୍ଷଣ ହେଲା ଚର୍ମ ଶୁଖିଯାଏ ଓ ଓଠ ଓ ପାଟି ଶୁଖିଯାଏ। ଗ୍ରୀଷ୍ମ ଋତୁରେ ଜଳଶୂନ୍ୟତା ବା ଡିହାଇଡ୍ରେସନ୍ ହେଲେ ORS ସାଚେଟ 200 ml ପାଣିରେ ମିଶାଇ ସେବନ କରିବା ଉଚିତ। ଅତ୍ୟଧିକ ଝାଳ ଶରୀରରୁ ବାହାରିଲେ ଇଲେକ୍ଟ୍ରୋଲାଇଟ୍ର ଇମ୍ବାଲାନ୍ସ ହୁଏ, ଏଣୁ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ମାନଙ୍କରେ ମାଗଣାରେ ମିଳୁଥିବା ORS ସାଚେଟ ବ୍ୟବହାର କରି ଡିହାଇଡ୍ରେସନ୍ରୁ ମୁକ୍ତି ପାଆନ୍ତୁ। ଏହା ମଧ୍ୟ ତରଳ ଝାଡ଼ା ଓ ବାନ୍ତି ଅଧିକ ହେଲେ ଦିଆଯାଏ। ଦିନ 12-4 ପର୍ଯ୍ୟନ୍ତ ବାହାରକୁ ଯିବା ଅନୁଚିତ। ଗ୍ରୀଷ୍ମ ଋତୁରେ ବାହାରକୁ ବେଶୀ ବାହାରନ୍ତୁ ନାହିଁ। ବାହାରିଲେ ଛତା, ପାଣି ବୋତଲ, ଧଳା ଓ ଢିଲା ପୋଷାକ ପିନ୍ଧି ବାହାରନ୍ତୁ। ଘର ତିଆରି ଖାଦ୍ୟ ନେଇ ବାହାରକୁ ଯାଆନ୍ତୁ। ରାସ୍ତା କଡ଼ରେ ବିକ୍ରି ଖାଦ୍ୟ ଖାଆନ୍ତୁ ନାହିଁ। ଛାଇ ତଳେ ରୁହନ୍ତୁ। ପେଟ ଖାଲି ଲାଗିବା ମାତ୍ରେ କିଛି ଖାଇବା ଉଚିତ। ଛୋଟ ଶିଶୁ ଓ 60 ବର୍ଷରୁ ଉର୍ଦ୍ଧ୍ୱ ଲୋକମାନଙ୍କୁ ବେଶୀ ଖରା ଥିବା ସମୟରେ ବାହାରକୁ ବାହାର କରନ୍ତୁ ନାହିଁ। କୃଷକ ଓ ଶ୍ରମିକମାନେ 11 ପର୍ଯ୍ୟନ୍ତ କାମ କରି ଘରକୁ ଫେରିବା ଦରକାର। କାମରେ ଥିବା ସମୟରେ ବାରମ୍ବାର ପାଣି ପିଅନ୍ତୁ ଓ ମୁଣ୍ଡରେ କପଡ଼ା ବାନ୍ଧନ୍ତୁ। ଯଦି ଖରା ଅଧିକ ରହୁଛି, ଝାଳ ଅଧିକା ବାହାରୁଛି, ଓଦା ଟାୱେଲରେ କପାଳ ଓ ବେକକୁ ପୋଛନ୍ତୁ। ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ମାଗଣାରେ ମିଳୁଥିବା ORS ସାଚେଟକୁ ବ୍ୟବହାର କରନ୍ତୁ। ସନ୍ସ୍କ୍ରିନ୍ ଲୋସନ୍ ବ୍ୟବହାର କରନ୍ତୁ। ଚର୍ମରୋଗରୁ ରକ୍ଷା ପାଇବା ପାଇଁ ଅଧିକ ଫଳ ଖାଆନ୍ତୁ। ଛାଚ ପାଣି, ଲେମ୍ବୁ ପାଣି, ପଇଡ଼ ପାଣି ଏସବୁ ପିଇଲେ ଡିହାଇଡ୍ରେସନରୁ ଆମେ ରକ୍ଷା ପାଇଥାଉ। ତେଣୁ ଆପଣମାନେ ଏହିସବୁ ବ୍ୟବହାର କରି ନିଜକୁ ଡିହାଇଡ୍ରେସନରୁ ବଞ୍ଚାନ୍ତୁ।
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ଅଂଶୁଘାତ ଓ ଜଳଶୂନ୍ୟତାର ଲକ୍ଷଣ ସମ୍ପର୍କରେ।

0: ଏ ବିଷୟରେ କହିଲେ ଡାକ୍ତର ଜ୍ୟୋତ୍ସ୍ନାମୟ ମହାରଣା। ଆକାଶବାଣୀ ସମ୍ବଲପୁର ଓଡ଼ିଆର ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡ ପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଆଗାମୀ 5 ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ, ଗଭୀର ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା, ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥା ଏଲ୍ପିଏମ୍ଏସ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିବେ। ସୀମାପାର ବାଣିଜ୍ୟ ଓ ଯାତ୍ରୀ ପରିବହନରେ ଦକ୍ଷତା, ସ୍ୱଚ୍ଛତା ଏବଂ ସୁରକ୍ଷା ବୃଦ୍ଧି କରିବା ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ସ୍କାର୍ଟ ସୀମା ପରିଚାଳନା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରିବ। ଏହି ଡିଜିଟାଲ୍ ପ୍ଲାଟଫର୍ମ ଲ୍ୟାଣ୍ଡପୋର୍ଟଗୁଡ଼ିକରେ କାର୍ଯ୍ୟକୁ ଏକୀକୃତ ବ୍ୟବସ୍ଥା ମାଧ୍ୟମରେ ସମନ୍ୱିତ ଭାବେ କାର୍ଯ୍ୟକ୍ଷମ କରିବା ଲାଗି ପ୍ରସ୍ତୁତ କରାଯାଇଛି। ପରିଚାଳନାଗତ ଏବଂ ନିୟାମକ ସୂଚନାର ସୁରକ୍ଷା, ସମୟୋପଯୋଗୀ ଆଦାନ ପ୍ରଦାନକୁ ସୁଦୃଢ଼ କରିବା ଏବଂ ଲ୍ୟାଣ୍ଡପୋର୍ଟଗୁଡ଼ିକୁ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦର ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବାରେ ସହାୟକ ପ୍ରଦାନ କରିବ। ଏହି ବ୍ୟବସ୍ଥା ସରକାରୀ ସଂସ୍ଥା ତଥା ଘରୋଇ ଅପରେଟରଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଉନ୍ନତ କରିବ। ସ୍ଲଟ୍ ବୁକିଂ, ଦେୟ ପ୍ରଦାନ ବ୍ୟବସ୍ଥା ଏବଂ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଆଧାରରେ ସାମଗ୍ରୀ ଏବଂ ଯାତ୍ରୀ ପରିବହନ ପାଇଁ ବ୍ୟବସ୍ଥିତ କାର୍ଯ୍ୟପ୍ରଣାଳୀରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି, ଆଗାମୀ 5 ବର୍ଷ ମଧ୍ୟରେ ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଦ୍ୱିଗୁଣିତ ହେବ। ନବସୃଜନ, ବିଶ୍ୱ ସହଭାଗିତା ଏବଂ ବ୍ୟାପକ ଆନ୍ତର୍ଜାତିକ ବଜାର ପ୍ରବେଶ ମାଧ୍ୟମରେ ଏହା ସମ୍ଭବ ହେବ ବୋଲି ଶ୍ରୀ ଗୋଏଲ ଆଶାବ୍ୟକ୍ତ କରିଛନ୍ତି। ନୂଆଦିଲ୍ଲୀରେ ଫାର୍ମା କ୍ଷେତ୍ର ଆଧାରିତ ବିଶ୍ୱ ସମ୍ମିଳନୀ ଏବଂ ବିଶ୍ୱ ଫାର୍ମା ନିୟାମକ ସମ୍ମିଳନୀ ଓ ଔଷଧ ଏବଂ ସ୍ୱାସ୍ଥ୍ୟସେବା ଆନ୍ତର୍ଜାତିକ ପ୍ରଦର୍ଶନୀର ପୂର୍ବାବଲୋକନ ସମାରୋହକୁ ଗତକାଲି ସମ୍ବୋଧନ କରି ଶ୍ରୀ ଗୋଏଲ ଏହା କହିଛନ୍ତି। ସେ କହିଛନ୍ତି, ଇତିମଧ୍ୟରେ ଭାରତ ବିଭିନ୍ନ ରାଷ୍ଟ୍ର ସହ 9 ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ କରିଛି। ଏହାଦ୍ୱାରା 50 ଅଧିକ ଦେଶ ସହ ବାଣିଜ୍ୟ କ୍ଷେତ୍ରରେ ଭାରତ ସଂଯୋଗ ସ୍ଥାପନ କରିପାରିଛି। ବିକଶିତ ବିଶ୍ୱର ବିଭିନ୍ନ ଦେଶର ବଜାର ପ୍ରବେଶ ସମ୍ଭବ ହୋଇପାରିଛି। ଜେନେରିକ ଔଷଧ କ୍ଷେତ୍ରରେ ଗବେଷଣା, ନବସୃଜନ ଏବଂ ଉଚ୍ଚ ମୂଲ୍ୟଯୁକ୍ତ ଫାର୍ମା ଉତ୍ପାଦ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ଭାରତ ଅଗ୍ରସର ହେଉଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ଏହି ଅବସରରେ ଶ୍ରୀ ଗୋଏଲ ଭାରତର ଫାର୍ମା କ୍ଷେତ୍ର ବିଶ୍ୱ ସ୍ୱାସ୍ଥ୍ୟ ସେବାର ଭବିଷ୍ୟତ ଗଠନ ଏବଂ ସୁଲଭ ମୂଲ୍ୟରେ ଔଷଧ ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପ୍ଲାଣ୍ଟରେ ଗତକାଲି ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ 6 ଜଣ ଆହତ ହୋଇଛନ୍ତି। ଅପରାହ୍ନରେ ଷ୍ଟିଲ୍ ମେଣ୍ଟ ସପ୍ ପ୍ରଥମର କାଷ୍ଟିଂ କାର୍ଯ୍ୟ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପକ୍ଷରୁ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ର ବୋକାରୋ ଷ୍ଟିଲ୍ ପ୍ଲାଣ୍ଟର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ 3 ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ଇସ୍ପାତ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଗତକାଲି ରାତିରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ଲାଗି 25 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ପ୍ରଭାବିତ ପରିବାର ଇସ୍ପାତ କାରଖାନାର କ୍ୱାର୍ଟରରେ ରହିବେ ଏବଂ ସେମାନଙ୍କ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ କୁମାରସ୍ୱାମୀ କହିଛନ୍ତି। ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରବର୍ଗଙ୍କ ପାଇଁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଆସାମର ଜିଆଇ ଟ୍ୟାଗ୍ ଯୁକ୍ତ ତେଜପୁରର ପ୍ରସିଦ୍ଧ ଲିଚି ଆନ୍ତର୍ଜାତିକ ବଜାରରେ ପହଞ୍ଚୁଛି ବୋଲି ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ କର୍ତ୍ତୃପକ୍ଷଙ୍କ ସହାୟତାରେ ପ୍ରଥମ ଥର ପାଇଁ ଦୁବାଇକୁ ଏହା ରପ୍ତାନୀ କରାଯାଇଛି। ସାମାଜିକ ଗଣମାଧ୍ୟମ

ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି ଏହି ପଦକ୍ଷେପ ଲିଚିକୁ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ କରିବା ସହ ଚାଷୀଙ୍କ ଆୟ ବୃଦ୍ଧିରେ ସହଯୋଗ ପ୍ରଦାନ କରିବ। ଉତ୍ତର ପୂର୍ବ ଭାରତର କୃଷି ଉତ୍ପାଦ ପାଇଁ ଏହା ମାଧ୍ୟମରେ ଏକ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଆଜି 10 ବର୍ଷ ପୂରଣ କରିଛି। 2016 ମସିହା ଜୁନ୍ ମାସ 9 ତାରିଖରେ ଦେଶବ୍ୟାପୀ ଏହି ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ। ପ୍ରସୂତି ମହିଳାଙ୍କୁ ମାଗଣା ଚିକିତ୍ସା ତଥା ଗୁଣାତ୍ମକ ପ୍ରସବଜନିତ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଆଜି ଦେଶବ୍ୟାପୀ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହର ଆରମ୍ଭ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ନୂଆଦିଲ୍ଲୀଠାରେ ଏହାର ଶୁଭାରମ୍ଭ କରିବା ସହ 1.75 ଟଙ୍କାର ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଓ 5 ଟଙ୍କାର ଡାକଟିକଟ ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ। ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିପାରିଛି। 2018 ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆରମ୍ଭ କରିଥିବା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥାରେ ପରିଣତ ହୋଇଛି। ଏହା ମାଧ୍ୟମରେ ସୁଗମ ସୁଲଭ ଏବଂ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ହିତାଧିକାରୀଙ୍କୁ ପ୍ରଦାନ କରାଯାଇପାରୁଛି। ବାର୍ଷିକ ପ୍ରତି ପରିବାର ପିଛା ଏହି ଯୋଜନା ଅଧୀନରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି। ଇତିମଧ୍ୟରେ ଏହି ଯୋଜନା ଅଧୀନରେ 44 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯିବା ସହ 1,80,000 କୋଟିରୁ ଅଧିକ ବ୍ୟୟରେ ଚିକିତ୍ସା ସୁବିଧା ପ୍ରଦାନ କରାଯାଇପାରିଛି। 2024 ଅକ୍ଟୋବରରେ ଏହି ଯୋଜନାକୁ ଅଧିକ ବ୍ୟାପକ କରି ସରକାର ଆୟୁଷ୍ମାନ ଭାରତ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ କରିଥିଲେ। 70 ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କୁ ଏହା ଅଧୀନରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯାଇପାରୁଛି। ଆମେରିକାର H-1B ଭିସା ଆବେଦନ ପାଇଁ 1 ଲକ୍ଷ ଆମେରିକୀୟ ଡଲାର ଫି ଆଦାୟ ବେଆଇନ ବୋଲି ସେଠାକାର ଏକ ଫେଡେରାଲ କୋର୍ଟ ରାୟ ପ୍ରଦାନ କରିଛି। ମାସାଚୁସେଟ୍ସର ବୋଷ୍ଟନ୍ଠାରେ ଥିବା ୟୁଏସ୍ ଜିଲ୍ଲା କୋର୍ଟ ବିଚାରପତି ଲିଓ ସୋରକିନ୍ ଏହି ରାୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ୟୁଏସ୍ କଂଗ୍ରେସର ଆବଶ୍ୟକ ସମର୍ଥନ ବିନା ଏଭଳି ନିୟମ ପ୍ରଣୟନ ଯୁକ୍ତିଯୁକ୍ତ ନୁହେଁ। ଫେଡେରାଲ କୋର୍ଟର ଏହି ନିଷ୍ପଭିକୁ ଆମେରିକାରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ଆଇନଜୀବୀ ଗୋଷ୍ଠୀ ସ୍ୱାଗତ କରିଛନ୍ତି। H-1B ହେଉଛି ସବୁଠାରୁ ପ୍ରଚଳିତ ଆମେରିକୀୟ କାର୍ଯ୍ୟ ଭିସା ମଧ୍ୟରେ ଅନ୍ୟତମ। ଆମେରିକୀୟ କମ୍ପାନୀଗୁଡ଼ିକୁ ଦକ୍ଷ ମାନବ ସମ୍ବଳ ଉପଯୋଗ କରିବା ନେଇ ଏହି ଭିସା ସହାୟତା ପ୍ରଦାନ କରିଥାଏ। ଦୁବାଇରେ ଏକ ସଡ଼କ ଦୁର୍ଘଟଣାରେ କେତେକ ଭାରତୀୟ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଭାରତୀୟ କନ୍ସୁଲେଟ୍ ଜେନେରାଲ୍ ସୂଚନା ଦେଇଛନ୍ତି। କନ୍ସୁଲେଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟର ଅଧିକାରୀ ହସ୍କିଟାଲ୍ରେ ଚିକିତ୍ସାଧୀନ ଆହତଙ୍କୁ ଭେଟି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସେମାନଙ୍କୁ ସମ୍ଭାବ୍ୟ ସହାୟତା ଏବଂ ସମର୍ଥନ ଯୋଗାଇବା ଲକ୍ଷ୍ୟ ନେଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରାଯାଉଛି ବୋଲି କନ୍ସୁଲେଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି। ଦେଶର ଉତ୍ତର ପଶ୍ଚିମାଞ୍ଚଳ ଏବଂ ଉତ୍ତରାଞ୍ଚଳ ରାଜ୍ୟଗୁଡ଼ିକ ସହ ପଶ୍ଚିମ ରାଜସ୍ଥାନ ଓ ବିଦର୍ଭରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଓଡ଼ିଶା ସମେତ କୋଙ୍କଣ ଗୋଆ ତାମିଲନାଡୁ ପୁଡୁଚେରୀ ଏବଂ କରେକାଲରେ ଆଜି ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେବ। ଅନ୍ୟପକ୍ଷରେ କର୍ଣ୍ଣାଟକ ଉପକୂଳ କେରଳମ୍ ମାହେ କର୍ଣ୍ଣାଟକର ଉତ୍ତର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ସିକ୍କିମ୍ ରାୟଲସୀମା ତାମିଲନାଡୁ ପୁଡୁଚେରୀ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଆଗାମୀ 5 ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍କାତ ନିଗମ ଲିମିଟେଡ୍ ପ୍ଲାଣ୍ଟର ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ। ଗଭୀର ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

0: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
1: ଚାଷୀମାନେ ତ ପ୍ରାୟ ସବୁ କିସମର ଫସଲ ଚାଷ କରୁଛନ୍, ହେଲେ ଯେତେବେଲେ ବି ଯେନ୍ସି ବି ହଉ ଫସଲ ଚାଷ କରିବାକେ ଯାଉଛନ୍ ବେଲେ ପହେଲା ବିହନ ଦରକାର ପଡ଼୍ସି। ଯଦି ଚାଷୀମାନେ ତେଲବିଜା ଫସଲ ଚାଷ କରୁନ୍ କି ଫଲଜାତିଆ ଫସଲ ଚାଷ କରୁନ୍ କି ଡାଲ ଜାତୀୟ ଫସଲ ଚାଷ କରୁନ୍ କି ଶାଗ ଜାତୀୟ ଫସଲ ଚାଷ କଲେ ବି ପହେଲା ବିହନଟା ହଉଛେ ମୂଲ। ଯେନ୍ସି ବି ହଉ ଫସଲ ବିହନ ଯେତେବେଲେ ଚାଷୀମାନେ ଯୋଗାଡ଼ କରୁଛନ୍, ନୋକ ବିହନ ଯୋଗାଡ଼ କରବା କଥା, ଆରୁ ବିହନ ଯେତେବେଲେ ବୁନୁଛନ୍ କି ପଲ୍ହା ପକଉଛନ୍, ସେ ସମୟକେ ବିହନକେ ବିଶୋଧନ କରିକରି ହିଁ ଯୋଗାବାର କଥା କି ବୁନ୍ବାର କଥା। କେତେବେଲେ ବେଲେ ବିହନ ନୁହେଇକରି ପଛେ କେତନି କିଛି କିସମର ରୋଗ ଲାଗ୍ବାର ଡର ଥିସି, ସେଥିର୍ଲାଗି ବୋଲିକି ଚାଷୀମାନେ ବିହନ ବିଶୋଧନ କରବାରଟା ଗୁଟେକେ ମୁଖ୍ୟ କଭାର ହିସାବରେ ନେବାର କଥା। କେତେବେଲେ ବେଲେ ବିହନ ଯଦି ବିଶୋଧନ କରିଦେଲେ କି ବିହନ ନୁହେଇକରି ପଛେ ଗଛ୍କେ ଯେନ୍ ରୋଗ ଲାଗ୍ବାର ଡର ଥିସି, ଡର ନିଥେ ଗଛ୍କେ ରୋଗ ଲାଗିନିପାରେ ଆର୍ ଗଛ୍ଟା ବର୍କସ୍ ନିରୋଗୀ ହେଇକରି ବଢ଼ିପାର୍ସି। ଚାଷୀମାନେ ଯଦି ବିହନକେ ବିଶୋଧନ କରବାକେ ଯାଉଛନ୍, କମ୍ ଖର୍ଚ୍ଚା ଦିନ ବି ବିହନ ବାହି ଯେନ୍ ଜୀବାଣୁମାନେ ଅଛନ୍ କି ଆମର ଫିପିମାନେ ଅଛନ୍, ଯେନ୍ ପୋକମାନେ ଅଛନ୍, ଇ ପୋକମାନେ ଇ ସବୁକେ ଆୟତ୍ କରିପାରିବେ, ଫସଲକେ ଇ ପୋକମାନେ ଲାଗିନିପାରନ୍। ପହେଲା ଯେନ୍ ଗଜର ସମୟ ଥିସି, ପହେଲା ସମୟକେ ଯେନ୍ ବିହନ ନୁହେଇକରି ରୋଗ ଲାଗ୍ବାର ଡର ଥିସି କି ମ୍ୟାଟ୍ ନୁହେଇକରି ଯେନ୍ ରୋଗ ଜୀବାଣୁମାନେ ଅଛନ୍, ସେଟା ରାସାୟନିକ ଆରୁ ଜୈବିକ ଦୁଇ କିସମ ଥିନ୍। ଯଦି ବିହନକେ ବିଶୋଧନ କରିବେ ବେଲେ ବିହନ ବିଶୋଧନ ହେଇପାର୍ବା ଆର୍ ସେନ ପର୍କସ୍ ନିରୋଗୀ ପଲ୍ହା ପାଇପାର୍ବେ। ସେଥିର୍ଲାଗି ବୋଲିକିରି ବିହନକେ ମୋଟାମୋଟି ପୁରା ନିରୋଗୀ କର୍ବାର୍ ଲାଗି ବୋଲିକିରି ବିହନ ବିଶୋଧନ କର୍ବାର୍ଟା ଜରୁରୀ ଏ। ହେନ୍ତା ଦେଖ୍ବାର୍କେ ଗଲେ ଚାଷୀମାନେ ଯଦି ବିହନ ବିଶୋଧନ କରୁଛନ୍, ଭୌତିକ ପ୍ରଣାଳୀ ତିନି ବି ବିହନକେ ବିଶୋଧନ କରିପାର୍ବେ। ଯେତେବେଲେ ଖରା ହେଉଛେ, ଖରା 3-4 ଘଣ୍ଟା ତକ୍ ବିହନକେ ଶୁଖେଇ ନେବେ ବେଲେ ବି ବିହନ ବିଶୋଧନ ହେଇପାର୍ବା। ତାରୁ ତାରୁ ଯେନ୍ ଜୀବାଣୁମାନେ ଅଛନ୍, ପୋକମାନେ ଅଛନ୍, ଜୀବାଣୁମାନଙ୍କର୍ ନୁ ହେଇକରି ଯେନ୍ ଫସଲକେ ରକ୍ଷା କରବାର୍ ଲାଗି ବୋଲିକିରି ବିହନକେ 52°C ଗରମ ଯେନ୍ ଥିବା, ଇ ଗରମ ପାନ୍ ଥିନ୍ ବି ଯଦି ବୁଡ଼େଇକରି ପ୍ରାୟ 10-15 ମିନିଟ୍ ତକ୍ ଯଦି ରଖିନେବେ ବେଲେ ବି ବିହନ ବିଶୋଧନ ହେଇପାର୍ବା। ହେନ୍ତା ଚାଷୀମାନେ ରାସାୟନିକ ପ୍ରଣାଳୀ ଥିନ୍ ବି ବିହନକେ ବିଶୋଧନ କରିପାର୍ବେ। ରାସାୟନିକ ଫିମ୍ପିନାଶକ ଯେନ୍ ଅଛେ କି ଆମର ଯେନ୍ କୀଟନାଶକ ଉଷ ଅଛେ, ଇ କୀଟନାଶକ ଉଷକେ ଦେଇକରି ବି ବିହନକେ ବିଶୋଧନ କରାଯାଇପାର୍ବା। ହେନ୍ତା ଆର୍ ବି ଚାଷୀମାନେ ବିହନ ବିଶୋଧନ କରବାର୍ ଲାଗି ବୋଲିକିରି ଯଦି ଯିବେ ବେଲେ ଜୈବିକ ପ୍ରଣାଳୀ ଥିନ୍ ବି ବିହନକେ ବିଶୋଧନ କରିପାର୍ବେ। ଶୁଖା ବିହନକେ ବିଶୋଧନ କରବାର୍ ଲାଗି ବୋଲିକିରି ବିହନକେ ଯେତ୍କି ଦରକାର ହେନ୍ତା ବିଶୋଧକ ଯେନ୍ ଉଷ ଅଛେ, ମାଟିର ଯେନ୍ ମାଠିଆ ଅଛେ, ନେ ତ ବିହନ ବିଶୋଧନ ଯେନ୍ ଡ୍ରାମ୍ ଅଛେ, ସେ ଡ୍ରାମ୍ ଭିତରେ ବି ସାନି କରି ବିଶୋଧନ କରିପାର୍ବେ। ହେନ୍ତା ଉଦା ହିସାବେ ବିହନକେ ବିଶୋଧନ କରବାର୍ ଲାଗି ବୋଲିକି ଯେନ୍ ଚାଷୀମାନେ ଯଦି ବିହନକେ ବୋତରେ ନେଇକରି ଗଜା କରିକରି ବୁନୁଛନ୍ କି ପଲ୍ହା ପକଉଛନ୍ କି କୁଶେର ଆଲୁ ଅଦା ହଲ୍ଦି ଇସବୁ ଖଣ ଖଣ କରିକରି ଯେନ୍ କାଟିକରି ସେ ବିହନକେ ଆମର ଯେନ୍ ଉଷ ବିଶୋଧକ ଉଷମାନେ ଅଛେ ସେ ଉଷକେ ଗୁଲି ନେଇକରି ସେ ଗୁଲାପ ପାନ୍ ତିନି ବି ବୋତରେଇ କରି ବିହନ ବିଶୋଧନ କରିପାର୍ବେ। ଚାଷୀମାନେ ଯେନ୍ସି ବି ହଉ ଫସଲ ଚାଷ କରବାକେ ଯାଉଛନ୍, ସେଥିର୍ଲାଗି ବୋଲିକିରି ପହେଲାନୁ ମୁଖିଆ କରି ଦେଖ୍ବେ ଯେ ସବୁ ଫସଲ ଲାଗି ବୋଲିକିରି ବିହନ ବିଶୋଧନ କରବାରଟା ହଉଛେ ମୁଖିଆ କବାରେ। କେଁଥିର୍ଲାଗି ବେଲେ ବିହନନୁ ପଛେ ଆରୁ ରୋଗ ଲାଗିନିପାରେ, ଗଛ୍କେ ଯେନ୍ ବିହନ ନୁହେଇକରି ଯେନ୍ ଗଛ୍କେ ରୋଗ ଲାଗିଥିସି ସେ ରୋଗଟା ଲାଗିନିପାରେ, ଗଛ୍ଟା ବର୍କସ୍ ହେଇକରି ବଢ଼ିପାର୍ସି। ଚାଷୀ ଭାଇମାନେ ସୋର୍ ରଖୁନ୍ ଯେ ଯେନ୍ସି କିସମର ବି ହଉ ଫସଲ ଚାଷ୍ କର୍ବାର୍କେ ଯାଉଛନ୍, ପହେଲାନୁ ବିହନକେ ବିଶୋଧନ କରିକରି ହିଁ ପଲ୍ହା ପକାବେ, ନାଇଁ ତ ବିହନକେ ବୁନ୍ବେ। କେଁଥିର୍ଲେ ବେଲେ ବିହନ ନୁହେଇକରି ଗଛ୍କେ ପଛେ ରୋଗ ଲାଗିଥିସି, ଯେନ୍ଥିଲେ ବୋଲିକିରି ଗଛ୍ଟା ଖେତ୍ ସାର୍ ପାଇଲେ ବି ବର୍କସ୍ ହେଇକରି ବଢ଼ିନିପାରେ, ବେମରିଆ ହେଇଯାଏସି। ସେଥିର୍ଲାଗି ବୋଲିକିରି ବିହନ ବିଶୋଧନ କର୍ବାର୍ଟା ହଉଛେ ଗୁଟେ ମୁଖ୍ୟ କବାରେ। ଯେନ୍ସି ବି ହଉ ଚାଷୀମାନେ ଯଦି ରାସାୟନିକ ପ୍ରଣାଳୀ ଥିନ୍ ବି ବିହନ ବିଶୋଧନ କରିବେ ବେଲେ ବି କରିପାର୍ବେ, ହେନ୍ତା ଜୈବିକ ପ୍ରଣାଳୀ ଥିନ୍ ବି ଯଦି ବିହନ ବିଶୋଧନ କର୍ବାର୍କେ ଯାଉଛନ୍ ବେଲେ ବି ବିହନ ବିଶୋଧନ କରିପାର୍ବେ, ଆରୁ ଭୌତିକ ହିସାବେ ବି ଯଦି ବିହନ ବିଶୋଧନ କର୍ବାର୍କେ ଯାଉଛନ୍ ବେଲେ ବି ବିହନ ବିଶୋଧନ କରିପାର୍ବେ। ହେଲେ ବିହନକେ ବିଶୋଧନ ଯଦି ଥରେ କରିନେବେ ବେଲେ ପଛେ ଗଛ୍କେ ଅରୁ ଅମଲ ହେବାର ତକ୍ ରୋଗ ବେମାର ଲାଗିନିପାରେ, ଯେନ୍ଥିଲେ ବୋଲିକିରି ଗଛ୍ଟା ନିରୋଗୀ ହେଇକରି ବର୍କସ୍ ହେଇକରି ବଢ଼ିପାର୍ବା, ଅତ୍କା ଫଲ ଫଲିପାର୍ବା ଆର୍ ଅତ୍କା ଫାଇଦା ବି ମିଲିପାର୍ବା।
0: ଶୁଣିଲେ ଚାଷର ହାଲ।

ଶ୍ରୋତାବନ୍ଧୁ, ବାର ମାସକୁ ଛଅଟି ଋତୁ ଆମେ ଆମ ଦେଶରେ ଅନୁଭବ ହେବାର କଥା ଆମେ ସଭିଏଁ ପିଲାଟି ଦିନୁ ପଢ଼ିଛନ୍ତି ଆଉ ଶୁଣିଛନ୍ତି ମଧ୍ୟ। କିନ୍ତୁ ପ୍ରକୃତ ପକ୍ଷରେ ଦେଖିବାକୁ ଗଲେ ବିଶେଷତଃ ଗ୍ରୀଷ୍ମ, ବର୍ଷା, ଶୀତ ଏହି ତିନିଟି ଋତୁ ସହିତ ଆମେ ପରିଚିତ। ଆଉ ଏହିସବୁ ଋତୁର ପ୍ରଭାବ ଅନୁଯାୟୀ ଆମ ଶରୀରରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଏଣୁ ଏକ ସନ୍ତୁଳିତ ସୁସ୍ଥ ଶରୀର ପାଇଁ ଆମକୁ କେତେଟା ବିଶେଷ ନିୟମକୁ ପାଳନ କରିବାକୁ ପଡ଼ିବ। ଦେଶ ସାରା ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଚାଲିଛି, ତେଣୁ ଅଂଶୁଘାତର ସମ୍ଭାବନାକୁ ଆମେ ଅଣଦେଖା କରିପାରିବା ନାହିଁ। ତେବେ ଆସନ୍ତୁ ଅଂଶୁଘାତ ପ୍ରତି ସାବଧାନ ହେବା। ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରନ୍ତୁ। ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନିଅନ୍ତୁ। ହାଲୁକା ଏବଂ ଢିଲା ପୋଷାକ ପରିଧାନ କରନ୍ତୁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ORS ଦ୍ରବଣ, ପଣା, ତୋରାଣି, ଘୋଳ ଦହି ଓ ଆଖୁରସ ପିଅନ୍ତୁ। କାକୁଡ଼ି, ତରଭୁଜ ଆଦି ଖାଆନ୍ତୁ। ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନେଇ ଚିକିତ୍ସା କରନ୍ତୁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ। ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଦିଆଯାଉଥିବା ସତର୍କ ସୂଚନା ପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ।

ଆପଣଙ୍କ ତଥା ଆପଣଙ୍କ ପରିବାରଜନଙ୍କ ଜୀବନ ମୂଲ୍ୟବାନ। ସାମାନ୍ୟତମ ଅସାବଧାନତା ଏହାକୁ ମୂଲ୍ୟହୀନ କରିଦେଇପାରେ। ତେବେ ଆସନ୍ତୁ ଜାଣିବା ବୈଦ୍ୟୁତିକ ନିରାପତ୍ତା ସମ୍ବନ୍ଧୀୟ ସତର୍କ ସୂଚନା। ଘରେ ଥିବା ଆର୍ଥିଙ୍କୁ ଠିକ୍ ଭାବରେ ଯାଞ୍ଚ କରାଇ ନିଅନ୍ତୁ। ଏହା ଠିକ୍ ଭାବରେ କାମ କରୁନଥିଲେ ନୂତନ ଆର୍ଥିଙ୍ଗ କରାଇ ନିଅନ୍ତୁ। ଏହା ଆପଣଙ୍କ ଜୀବନ ବଞ୍ଚାଇ ଦେଇପାରେ। ସର୍ବଦା ଅଭିଜ୍ଞ ବିଦ୍ୟୁତ କାରିଗରଙ୍କ ଦ୍ୱାରା ନିଜ ଘର ବିଦ୍ୟୁତ ମରାମତି କାର୍ଯ୍ୟ କରନ୍ତୁ। ସର୍ବଦା ଉପଯୁକ୍ତ ISI ମାର୍କ ଥିବା ବିଦ୍ୟୁତ ତାର କିମ୍ବା ବିଦ୍ୟୁତ ସରଞ୍ଜାମ ବ୍ୟବହାର କରନ୍ତୁ। ଆପଣଙ୍କ ଘର ପାଖ ଦେଇ ଯାଇଥିବା କୌଣସି ବିଦ୍ୟୁତ ତାର କିମ୍ବା ଖୁଣ୍ଟରେ କିଛି ଅଘଟଣ ବା ସମସ୍ୟା ଥିଲେ ତୁରନ୍ତ କାର୍ଯ୍ୟାଳୟରେ କିମ୍ବା ନିକଟସ୍ଥ ଫ୍ୟୁଜ୍ କଲ୍ କେନ୍ଦ୍ରରେ ଜଣାନ୍ତୁ। ବର୍ଷା ହେବା ସମୟରେ କିମ୍ବା ଘଡ଼ଘଡ଼ି ସମୟରେ ବିଦ୍ୟୁତ ଖୁଣ୍ଟ ତଳେ କିମ୍ବା ପାଖରେ ରୁହନ୍ତୁ ନାହିଁ। ହୁକିଂ ପକାଇ ବିଦ୍ୟୁତ ବ୍ୟବହାର କରନ୍ତୁ ନାହିଁ। ଏହା ଆପଣଙ୍କର ଜୀବନକୁ କେତେବେଳେ ବି ନେଇପାରେ। ବିଦ୍ୟୁତ ଲାଇନ୍ ତଳେ ଘର କିମ୍ବା କୌଣସି ଅସ୍ଥାୟୀ ତମ୍ବୁ ତିଆରି କରନ୍ତୁ ନାହିଁ।

ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆମର ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଳବାଣୀ। ତଥ୍ୟ ସଂଗ୍ରହ ତଥା ସମ୍ପାଦନ ସୁବେନ୍ଦ୍ର କୁମାର ସାହୁ, ପ୍ରଯୋଜନା ସନ୍ତୋଷ ପିଙ୍ଗ, ଉପସ୍ଥାପନା ଅବିନାଶ ମହାପାତ୍ର।

0: ଜ୍ୟେଷ୍ଠ ମାସ ନିଦାଗ ରୌଦ୍ର ମଧ୍ୟରେ ଭକ୍ତିର ଶୀତଳ ପବନ ନେଇ ଆସୁଛି ଶୀତଳ ଷଷ୍ଠୀ। ହଁ ଶ୍ରୋତାବନ୍ଧୁ, ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଦ୍ୱାର ଦେଶରେ ଆଉ କିଛିଦିନ ପରେ ବାହାରିବ ରୋଷଣୀ ବର ଶୋଭାଯାତ୍ରା। ବାଜିବ ସାହାନାଇ, ଦୁଲୁକିବ ସମ୍ବଲପୁର, ଯେଉଁଥିପାଇଁ ଏବେଠୁ ଆରମ୍ଭ ହେଲାଣି ଶୀତଳ ଷଷ୍ଠୀର ମାହୋଲ। ଶିବ ଏବଂ ଶକ୍ତିଙ୍କ ଏହି ଦିବ୍ୟ ମିଳନ କେବଳ ବିବାହ ଉତ୍ସବ ନୁହେଁ, ଏ ହେଉଛି ମାନବ ହୃଦୟର ଆସ୍ଥା, ପ୍ରେମ ଏବଂ ସଂସ୍କୃତିର ଅମର ଉତ୍ସବ। ଆଉ ଗ୍ରୀଷ୍ମର ଏହି ସକାଳରେ ମୌସୁମୀର ଆଗମନ କାମନା କରି ଆସନ୍ତୁ ଆରମ୍ଭ କରିବା ଏ ସପ୍ତାହର କାର୍ଯ୍ୟକ୍ରମ ସମ୍ବଳବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଂ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ ଏବଂ ଉପସ୍ଥାପନାରେ ମୁଁ ଅବିନାଶ ମହାପାତ୍ର। ଜୁନ୍ ମାସ 3 ତାରିଖ ଥିଲା ବିଶ୍ୱ ସାଇକେଲ ଦିବସ। ସାଇକେଲ ବ୍ୟବହାର ଦ୍ୱାରା କିଭଳି ଶାରୀରିକ ସୁସ୍ଥତା ବଜାୟ ରଖିବା ତା ସହ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖାଯାଇପାରିବ, ସେଭଳି ବାର୍ତ୍ତା ନେଇ ସମ୍ବଲପୁରରେ ଆୟୋଜନ ହୋଇଥିଲା ସାଇକ୍ଲୋଥନ। ମୋର ଯୁବ ଭାରତ, ସମ୍ବଲପୁର ଓ ଲୋକସେବା ସଂଗଠନର ମିଳିତ ଉଦ୍ୟମରେ ଏହାର ଆୟୋଜନ କରାଯାଇଥିଲା। ମହାନଦୀ ରିଭରଫ୍ରଣ୍ଟ ସମଲେଶ୍ୱରୀ ମନ୍ଦିର ନିକଟରୁ ସାଇକ୍ଲୋଥନ ଶୋଭାଯାତ୍ରା ବାହାରିଥିଲା। କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲ୍ଲୁ ଓ ସମ୍ବଲପୁର ସାଂସଦ ପ୍ରତିନିଧି ସୁଧୀର ବହିଦାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ସମସ୍ତ ଅଂଶଗ୍ରହଣକାରୀ ସୁସ୍ଥ ଜୀବନଶୈଳୀ, ପରିବେଶ ସୁରକ୍ଷା ଓ ସାଇକେଲ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ସଂକଳ୍ପ ନେଇଥିଲେ। କାର୍ଯ୍ୟକ୍ରମକୁ ନେଇ ମୋର ଯୁବ ଭାରତର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ଆକାଶବାଣୀଙ୍କୁ ତାଙ୍କ ପ୍ରତିକ୍ରିୟା ଦେଇ କହିଥିଲେ,
1: ମୋର ନାଁ ପ୍ରସନ୍ନ ମେହେର, ମୁଁ ଜିଲ୍ଲା ଯୁବ ଅଧିକାରୀ, ମେରା ୟୁବା ଭାରତ ସମ୍ବଲପୁର। ଆଜି ଆମେ ବିଶ୍ୱ ବାଇସାଇକେଲ ଦିବସ ଆମେ ସେଲିବ୍ରେଟ କରିଥିଲୁ। ଏଥିରେ ସମ୍ବଲପୁର ଆମର ଜିଲ୍ଲାର ଏବଂ ଟାଉନର ମୋର ଦେନ୍ 150 ୟୁଥ ଆସିକି ସାଇକେଲ ରେଲିରେ ଆମର ପାର୍ଟିସିପେଟ କରିଥିଲେ। ଏବଂ ଆଜି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଏଇଟା ଥିଲା ଯେ ଆମେ ଯଦି ଦେଖିବା ଏବେ ଆମର ଗ୍ଲୋବାଲ ୱାର୍ମିଂକୁ ଦେଖିବା, ଆମେ ଯଦି ୱାର୍ଲଡ ସିଚୁଏସନକୁ ଦେଖିବା ୱାର୍ଲଡ ଲେଭେଲରେ, ତ ଆମେ କେମିତି ଅଳ୍ପ ଖର୍ଚ୍ଚରେ କେମିତି ଆମେ ଫୁଏଲ ଇନ୍ଧନ କେମିତି ବଞ୍ଚେଇ ଡେ ଟୁ ଡେ ଲାଇଫରେ ଆମେ କେମିତି ସ୍ୱଦେଶୀ କୌଶଳ ୟୁଜ୍ କରିକି କେମିତି ଆମେ ସୁସ୍ଥ ରହିବା, ପରିବେଶକୁ ସମାଜକୁ ସୁସ୍ଥ କେମିତି ରଖିପାରିବା, ଏହି ଉଦ୍ଦେଶ୍ୟ ନେଇକି ଆମେ ଗୋଟେ ସାଇକେଲ ରାଲି କରିଥିଲୁ। ଏହି ମେସେଜଟା ଆମେ ସମାଜର ୟୁଥ ମାନଙ୍କୁ ଦେଇଥିଲୁ। ଆମେ ଗୋଟେ ବାର୍ତ୍ତା ଦେଲୁ କି ଆମେ ସାଇକେଲ ଚଲେଇବା, ସୁସ୍ଥ ରହିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଆମେ ଉତ୍ସାହିତ କରିବା ଯେ ଏମିତି ଡେ ଟୁ ଡେ ଲାଇଫରେ ତାଙ୍କର ସାଇକେଲଟା ସେମାନେ ଉପଯୋଗ କରନ୍ତୁ।
0: ସମ୍ବଲପୁର ଗଙ୍ଗାଧର ମଣ୍ଡପ ପଡ଼ିଆଠାରେ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ସମ୍ବଲପୁର କପ୍ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁରରେ କବାଡ଼ି ପ୍ରେମୀଙ୍କ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଆନ୍ଧ୍ର, ଛତିଶଗଡ଼, ମହାରାଷ୍ଟ୍ର ଆଦି ଭାରତର ବିଭିନ୍ନ ରାଜ୍ୟର ପ୍ରାୟ 10ଟି ଦଳ ଭାଗ ନେଇଥିଲେ। ଜୁନ୍ ମାସ 4 ତାରିଖ ଗୁରୁବାର ସନ୍ଧ୍ୟାରେ ଏହାର ଶୁଭାରମ୍ଭ ହୋଇଥିଲା। 7 ତାରିଖ ଦିନ ଫାଇନାଲ ମ୍ୟାଚ୍ ଜବଲପୁର ଏବଂ ଭୋପାଳ ମଧ୍ୟରେ ହୋଇଥିଲା। ଜବଲପୁର ଦଳ ବିଜୟୀ ହୋଇଥିଲେ। ଏଥିରେ ବିଜେତା ଦଳକୁ ଚାମ୍ପିୟନ ଟ୍ରଫି ସହ 1,00,000 ଟଙ୍କା, ଉପବିଜେତାକୁ 70,000 ଟଙ୍କା ଓ ତୃତୀୟ ବିଜେତା ଦଳକୁ 30,000 ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। କବାଡ଼ି ପ୍ରତିଯୋଗିତାର ଆୟୋଜନର ଉଦ୍ଦେଶ୍ୟକୁ ନେଇ ପ୍ରତିଯୋଗିତାର ମୁଖ୍ୟ ପୃଷ୍ଠପୋଷକ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହନ୍ତି,
2: କବାଡ଼ି ସମ୍ବଲପୁର ଗୋଟେ ଲୋକପ୍ରିୟ ଖେଳ ହେ, ତ ଆମେମାନେ ଦେଖିଲୁ ଯେତେବେଳେ କବାଡ଼ିର ବହୁତ ପଟେନ୍ସିଆଲ

0: ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଥିଲେ,
1: ସମ୍ବଲପୁର କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଅନେକ ଗୁଡ଼ାଏ ପଦକ୍ଷେପମାନ ଆମ ସରକାରଙ୍କ ତରଫରୁ ନିଆଯାଉଛି। ସେଥିପାଇଁ 25 କୋଟି ଟଙ୍କା ବ୍ୟୟରେ ସମ୍ବଲପୁରର ଇଏସ୍ଏସ୍ ଷ୍ଟାଡିୟମର ପୁନର୍ବିନ୍ୟାସ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏ କାମ ମଧ୍ୟ ଆରମ୍ଭ ହେବା ପାଇଁ ଯାଉଛି ଏବଂ ଏଥିରେ କ୍ରୀଡ଼ାବିତ୍ମାନେ କିଭଳି ଭାବରେ ବିଶ୍ୱସ୍ତରୀୟ ସୁବିଧାମାନ ପାଇପାରିବେ ତାହାର ମଧ୍ୟ ବ୍ୟବସ୍ଥା ଆମ ସରକାର କରୁଛନ୍ତି। ସେହିଭଳି ଆପଣଙ୍କର ମଣ୍ଡୁଲିଆ ଖେଳ ପଡ଼ିଆରେ ଏହାର ଉନ୍ନୟନ ପାଇଁ ମଧ୍ୟ 15 କୋଟି ଟଙ୍କାର ବ୍ୟବସ୍ଥା ଆମ ସରକାର କରିଛନ୍ତି। ଫିଫା ଯୋଗ୍ୟତା ଅନୁଯାୟୀ ଏକ ଅତ୍ୟାଧୁନିକ ଫୁଟବଲ ଷ୍ଟାଡିୟମ ମଧ୍ୟ ଏଥିରେ ନିର୍ମାଣ କରାଯାଉଛି। ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ପାଇଁ 100 ଜଣ ଖେଳାଳିଙ୍କ ପାଇଁ ଏକ କ୍ରୀଡ଼ା ଛାତ୍ରାବାସ ମଧ୍ୟ ଏଥିରେ ନିର୍ମାଣ କରାଯିବ। ଆମ ପିଲାମାନେ ସେଥିରେ ସମସ୍ତ ପ୍ରକାରର ଆନୁଷଙ୍ଗିକ ବ୍ୟବସ୍ଥା ସହିତ ଉନ୍ନତ କ୍ରୀଡ଼ା ପ୍ରଶିକ୍ଷଣ ନେବେ ଏବଂ ଅଭ୍ୟାସ କଲା ପରେ ସେମାନେ ଆଗାମୀ ଦିନରେ ଆମ ସମ୍ବଲପୁର ପାଇଁ ଆମ ଓଡ଼ିଶା ପାଇଁ ସେମାନେ ନିଶ୍ଚିତ ଭାବରେ ସୁନାମ ଆଣିପାରିବେ।
0: ମଣିଷର ସବୁଠାରୁ ବଡ଼ ଶକ୍ତି ହେଉଛି ତା ମାନସିକ ବଳ। ମନ ସଶକ୍ତ ଏବଂ ସୁଦୃଢ଼ ହେଲେ କୌଣସି ବି ପରିସ୍ଥିତିର ମୁକାବିଲା ଆମେ କରିପାରିବା, ଏଭଳିକି କ୍ୟାନ୍ସରକୁ ବି ପରାସ୍ତ କରିପାରିବା। ଜୁନ୍ ମାସ 7 ତାରିଖ ଦିନ ବରଗଡ଼ରେ ଆୟୋଜିତ କ୍ୟାନ୍ସର ସର୍ଭାଇଭର୍ସ ଡେ ପାଳନ ପରିପ୍ରେକ୍ଷୀରେ ବକ୍ତାମାନେ ଏଭଳି ଆହ୍ୱାନ ଦେଇଥିଲେ। ଫାଇଟର ଗ୍ରୁପ୍ ବରଗଡ଼ ପକ୍ଷରୁ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ଠାରେ ଗ୍ରୁପ୍ର ଅଧ୍ୟକ୍ଷ ଅଶ୍ୱିନୀ ଦର୍ଜୀଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଅନୁଷ୍ଠାନର ସାଧାରଣ ସମ୍ପାଦକ ଅସୀମା ବିଷୋୟୀ ବାର୍ଷିକ ବିବରଣୀ ଉପସ୍ଥାପନ ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ,
2: କ୍ୟାନ୍ସର ଭଳି କଠିନ ରୋଗ ସହ ସଂଘର୍ଷ କରୁଥିବା ରୋଗୀ ଏବଂ ତାଙ୍କ ପରିବାରକୁ ସହଯୋଗ, ପରାମର୍ଶ ଓ ସମର୍ଥନ ଯୋଗାଇବା ଆମର ପ୍ରମୁଖ ଲକ୍ଷ୍ୟ। ଯେହେତୁ ଆମେ ଫାଇଟର୍ସ ଗ୍ରୁପ୍ର ପ୍ରତ୍ୟେକ ସଦସ୍ୟ ଏହିଭଳି ସମସ୍ୟାର ସାମ୍ନା କରି ଆସିଛୁ ଏବଂ କୌଣସି ପୀଡ଼ିତ ଚିକିତ୍ସା ପାଇଁ ଆମ ଭଳିଆ ସମସ୍ୟାର ସମ୍ମୁଖୀନ ନ କରନ୍ତୁ ସେହି ଲକ୍ଷ୍ୟ ନେଇ ଫାଇଟର୍ସ ଗ୍ରୁପ୍ ଗଠନ ହୋଇଛି। ଗତ 1 ବର୍ଷ ମଧ୍ୟରେ ଆମ ସଂଗଠନ ବିଭିନ୍ନ ସଚେତନତାର କାର୍ଯ୍ୟକ୍ରମ, ରୋଗୀ ସହାୟତା, କାଉନ୍ସିଲିଂ, ରୋଗୀ ମାର୍ଗଦର୍ଶନ ଏବଂ ସମାଜ ସେବାମୂଳକ କାର୍ଯ୍ୟ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବାର ପ୍ରୟାସ କରିଛି।
0: ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ଫାଇଟର ଗ୍ରୁପ୍ର ପଦକ୍ଷେପକୁ ପ୍ରଶଂସା କରି କହିଥିଲେ,
3: ଭାରତବର୍ଷର 2 ନମ୍ବର ସ୍ଥାନରେ କ୍ୟାନ୍ସର ପୀଡ଼ିତମାନଙ୍କର ଜାଗା ହୋଇଛି ଆମର ବରଗଡ଼ ଜିଲ୍ଲା। ଆମେ ସମସ୍ତେ ଚିନ୍ତିତ ଅଛୁ ଯେ ଆମେ କେତେ କି ଗୋଟେ କ୍ୟାନ୍ସର ହସ୍ପିଟାଲ ଯୋଗେ ସମ୍ବଲପୁର ଭୁବନେଶ୍ୱର ଯାଉଛନ୍, ଟାଟା ମେମୋରିଆଲ ହସ୍ପିଟାଲ ବହୁତ ଜାଗା ଯାଉଛନ୍, ଚିକିତ୍ସା ହେବାନି, ପଇସା ଖର୍ଚ୍ଚ ହେଉଛି, ଯେଉଁକି ଯାଇକିରି ମାନସିକ ସ୍ଥିତି ଆର୍ଥିକ ବହୁତ ଉଠାଉଛନ୍। ଆମର ସମସ୍ତଙ୍କର ଗୋଟେ ପ୍ରୟାସ ରହୁଛି ଏବଂ ବିଶେଷ ଭାବେ ଅଶ୍ୱିନୀ ଭାଇଙ୍କର ନେତୃତ୍ୱରେ ଯେ କ୍ୟାନ୍ସର ସର୍ଭାଇଭର ଫାଇଟର୍ସ ଗ୍ରୁପ୍ ଗଠନ ହୋଇଛି, ସେମାନେ ଆରମ୍ଭରୁ ପ୍ରୟାସ କରୁଛନ୍ ଯେ କ୍ୟାନ୍ସର ହସ୍ପିଟାଲ ଗୋଟେ ବରଗଡ଼ରେ ସ୍ଥାପିତ ହେବାର କଥା। ସେ ବିଷୟରେ ମୁଁ ଲୋକସଭାର ସାଂସଦ ହିସାବରେ ନିର୍ବାଚିତ ହୋଇ ଗଲା ପରେ ସ୍ୱାସ୍ଥ୍ୟ ବିଭାଗର ମାନ୍ୟବର ମନ୍ତ୍ରୀ ଜେପି ନଡ୍ଡାଜୀଙ୍କୁ ମୁଁ ସ୍ୱତନ୍ତ୍ର ହିସାବରେ ଭେଟିକିରି ଗୋଟେ ଚିଠି ବି ତାଙ୍କୁ ଦେଇଛେ, କଥାବାର୍ତ୍ତା ହେଇଛି। କହିଲେ ଆଜ୍ଞା, ବରଗଡ଼ରେ ଗୋଟେ କ୍ୟାନ୍ସର ହସ୍ପିଟାଲର ପ୍ରକ୍ରିୟା ବିଗତ ଦିନର ସରକାର ସମୟରେ ଆରମ୍ଭ ହୋଇଥିଲା ଏବଂ ସେ ହସ୍ପିଟାଲଟା ପୂର୍ଣ୍ଣାଙ୍ଗ କରିବାର ଆବଶ୍ୟକତା ଅଛି, ଯେହେତୁ କ୍ୟାନ୍ସର ପେସେଣ୍ଟ ଆମର ଅଞ୍ଚଳରେ ବହୁତ ବେଶୀ ସଂଖ୍ୟାରେ ବଢ଼ିଯାଇଛନ୍ତି। ସେଇଠି ତାଙ୍କେ ଗମ୍ଭୀରତା ସହ ନେଇଛନ୍, ଆଲୋଚନା ହେଇଛି। ଲୋକସଭା ଭିତରେ ମୋତେ ସୁଯୋଗ ମିଳିଲା 377 ଧାରା ହିସାବରେ ଆମେ ସାଂସଦମାନେ କେନ୍ସି ପ୍ରସଙ୍ଗ ଆମେ ଦେଖିକିରି ଦେଲା ପରେ ଲଟେରୀରେ ଯଦି ସେଟା ପିଟୁଛେ ଲୋକସଭା ଭିତରେ ତାର ଦୃଷ୍ଟି ଆକର୍ଷଣ ସରକାରକେ ଆମେ କରିପାରୁଛୁ। ଥରେ 0 ଆୱାରରେ ଏବଂ ଥରେ 377 ଧାରାରେ ବରଗଡ଼ରେ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା କରିବାର ଆବଶ୍ୟକତା ଉପରେ କେନ୍ଦ୍ର ସରକାର ରବି ପାର୍ଲାମେଣ୍ଟରେ ମୁଁ ଦୃଷ୍ଟି ଆକର୍ଷଣ କରିଛି ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମହନ ଚରଣ ମାଝୀଙ୍କ ସାଙ୍ଗରେ ଦୁଇଥର ସେ ବିଷୟରେ ମୁଁ ଆଲୋଚନା କରିସାରିଲିନ। ମାନ୍ୟବର ମୁଖ୍ୟମନ୍ତ୍ରୀ ମହନ ଚରଣ ମାଝୀ ବି ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ କ୍ୟାନ୍ସର ହସ୍ପିଟାଲ ସ୍ଥାପିତ ହୋଇଛି, ବରଗଡ଼ରେ ଆମର ସମସ୍ତଙ୍କର ଉତ୍ତରଦାୟିତ୍ୱ, କ୍ୟାନ୍ସର ହସ୍ପିଟାଲକେ ଆମେ ପୂର୍ଣ୍ଣାଙ୍ଗ କରମା।
0: କାର୍ଯ୍ୟକ୍ରମରେ କ୍ୟାନ୍ସର ନିରାକରଣ ତଥା ମୁକାବିଲା ପାଇଁ କାମ କରୁଥିବା ବ୍ୟକ୍ତି

0: ବିଶେଷ ଏବଂ କିଛି କ୍ୟାନ୍ସର ବିଜେତାଙ୍କୁ ସମ୍ମାନିତ କରାଯାଇଥିଲା। ପରେ ଦୁଇଟି ଅଧିବେଶନରେ କ୍ୟାନ୍ସରର କାରଣ ନିରାକରଣ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ବିଷୟ ବିଶେଷଜ୍ଞ ଡାକ୍ତର ନିର୍ମାଲ୍ୟ ଦେଉ, ଡାକ୍ତର ସତରୂପା ମହାପାତ୍ର, ଡାକ୍ତର ପ୍ରତୀକ ମହାରଣା, ସାମ୍ବାଦିକ ଅଶୋକ ପ୍ରଧାନ, ଫାଇଟର୍ସ ଗ୍ରୁପ୍ ପ୍ରତିଷ୍ଠାତା ସଦସ୍ୟ ବିଜନକାନ୍ତି ମିଶ୍ର, କ୍ୟାନ୍ସର ସର୍ଭାଇଭର୍ସ ଦୁର୍ଲଭୀ ବିଶ୍ୱାଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆସନ୍ତା 14 ତାରିଖରୁ ପତରପିଣ୍ଡି ପରମ୍ପରାଠାରୁ ଆରମ୍ଭ ହୋଇ ପର୍ଯ୍ୟାୟକ୍ରମେ ନୃସିଂହ ନେଉତା, ଦେବ ନିମନ୍ତ୍ରଣ, ବରାନୁଗମନ, ବିବାହ ପାଣିଗ୍ରହଣ, ଦେବଦମ୍ପତିଙ୍କ ଯୁଗଳ ଶୋଭାଯାତ୍ରା ଆଦି ପରେ 20 ତାରିଖରେ ମନ୍ଦିର ପ୍ରବେଶ ନୀତି ସମ୍ପନ୍ନ ହେବ। ଯାତ୍ରାର ସଫଳ ଆୟୋଜନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଅନ୍ୟପଟେ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତ ଯାତ୍ରା କମିଟିଗୁଡ଼ିକ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। କନ୍ୟା ଏବଂ ପରପକ୍ଷର ମଧ୍ୟ ବିବାହ ଉତ୍ସବ ପାଇଁ ଚାଲିଛି ପ୍ରସ୍ତୁତି। ଯାତ୍ରା ପ୍ରସ୍ତୁତିକୁ ନେଇ ସମ୍ବଲପୁରର ସର୍ବପୁରାତନ ବାଲିବନ୍ଧାର ସୋମନାଥ ବାବା ଶୀତଳଷଷ୍ଠୀ ଯାତ୍ରା କମିଟିର ସଭାପତି ବିଜୟ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,
1: ଆମର 15 ତାରିଖ ପତରପିଣ୍ଡି, 16 ତାରିଖ ଗୋଆଗଡ଼ା, 18 ତାରିଖ ବିବାହ ବାହାରିବେ ମାଆକୁ, 19 ତାରିଖ ସନ୍ଧ୍ୟାରେ ମନ୍ଦିର ପ୍ରବେଶ କରିବେ। ପ୍ରସେସନ ଆମଠୁ ବାହାରିକରି କୁଜେଲପଡ଼ା, କୁଜେଲପଡ଼ାରୁ କଟାକଡ଼ା, କଟାକଡ଼ାରୁ ବୈଦ୍ୟନାଥ ଛକ, ବୈଦ୍ୟନାଥ ଛକରୁ ସିଧା ପିରବାବା ଛକ, ପିରବାବା ଛକରୁ ମୁନିସିପାଲିଟି ଛକ ହେଇକିରି ଦୋଲେପଡ଼ା ହେଇକିରି ହାଟପଡ଼ାରେ ଯିବା। ହାଟପଡ଼ାରେ କନ୍ୟା ମାତା ମାତି ଆମେ ପ୍ରସେସନ ଦେଇକିରି ଯିବୁ। ଘଣ୍ଟ ହେବା, ଦୁଲି ହେବା, ଆଦିବାସୀ ନୃତ୍ୟ ହେବା, ତାପରେ ଛତିଶଗଡ଼ରୁ ଆମର ଆଦିବାସୀ ସ୍ପେଶିଆଲ ନୃତ୍ୟ ଗୋଟେ ଆମେ ଠିକ୍ କରିଯିବୁ। ଯେଉଁମାନେ ପ୍ରତିବର୍ଷ ଆମେ ଆସୁଛନ୍ ସେମାନେ ଆସିକିରି ସାମିଲ ହେଲେ, କାଳିମାତା ନୃତ୍ୟ, ସବର ନୃତ୍ୟ, ସମ୍ପ୍ରଦା ଆସବା, ଉଜ୍ଜୟିନୀରୁ ଡବରୁ ପାଟି ଆସୁଛନ୍, ଆଉ ଆମର ଲୋକାଲ ଜୀବନ ବେଳୁନି ଯେଉଁଟା ଦୁଦୁରି ଦୁଦୁରିରେ ଭରପୁର, ଏମାନେ ମାନେ ସମସ୍ତେ ସାମିଲ ହେବା ଆମର ବିବାହ ଶୋଭାଯାତ୍ରାରେ। ଆଉ ଆମେ ନିମନ୍ତ୍ରଣ କରୁଛୁ ଆପଣମାନଙ୍କୁ ସମସ୍ତେ ଆପଣମାନେ ଆମର ବିବାହ ଶୋଭାଯାତ୍ରାରେ ସାମିଲ ହେଉ।
0: ତେବେ ଏ ପରିପ୍ରେକ୍ଷୀରେ ଆମେ ନନ୍ଦପଡ଼ା ଯାତ୍ରା କମିଟିର କନ୍ୟା ପିତାମାତାଙ୍କ ପ୍ରତିକ୍ରିୟା ସଂଗ୍ରହ କରିଛୁ। ଆସନ୍ତୁ ଶୁଣିବା ସେମାନେ କଣ କହୁଛନ୍ତି।
2: ବୀଣାପାଣି ମିଶ୍ର, ହଁ, ବହୁତ ଭଲ ଲାଗୁଛି, ବହୁତ ଖୁସି ଲାଗୁଛି। ମାନେ ଯେନ୍ତା ଗୋଟେ ଝିଅ କେ ବଡ କରିକିରି ମଣିଷ କରିକିରି ବିଦା କଲାବେଳେ ଯେନ୍ ଫିଲିଙ୍ଗସ ଆଇଛି, ଆଉ ମାଙ୍କୁ ଆଣିବାର ଆଉ ଇଏ କରବାର ସେ ଜିନିଷଟା ଏହାଦେ ଫିଲ୍ ହଉଛି। ବହୁତ ଖୁସି ବି ଲାଗୁଛି, ଆଉ ମାନେ ଦୁଃଖ ବି ଲାଗୁଛି ଯେ ତାଙ୍କୁ ବିଦା କରିବା ହିଁ ପଡ଼ବା ବୋଲି। ଆଉ ସବୁ ତ ତାଙ୍କର ଭଗବାନଙ୍କର ଆଶୀର୍ବାଦରୁ କାମ ଠିକ ଚାଲିଛି। ଆମେ ସବୁ ରେଡି ବର୍ତ୍ତମାନ କରୁଛୁ ଏଇ ଗାଁରେ ହେବା, ଗାଁରେ ଆମର ଘର ମାନେ ସବୁ ସଜାସୁଜି ଲାଇଟ୍ ଚୂନ ଏସବୁ ଚାଲିଛି କାମ ବର୍ତ୍ତମାନ। ମାଙ୍କର ଅଳଙ୍କାରରେ ଯେମିତି ହାର ଗୋଟେ ଚାପେଶ୍ୱରୀ, ଗୋଟେ ମାଳା, ଆଉ ଚୁଡ଼ି, ମୁଦି, ରଥ, ଆଉ ଇଏ ଆମର ମଥାମଣି, ଏଇସବୁ ମାଙ୍କର ମୁଦି ହେଇଯାଇଛି, ଗୋଟେ ମୁଦି। ଶିବଙ୍କରଟା ଗୋଟେ ମାଳି ଆଉ ଗୋଟେ ସୁନାର ମୁଦି ହେଇଛି, ବାକି ତାଙ୍କର ରୂପାର ନାଗ, ବେଲପତ୍ର, ପାନପତ୍ର ଏଗୁଡାକ କଠଉ ଶିବଙ୍କରଟା ହେଇଛି ସବୁ।
3: ଆଉ ବହୁତ ଖୁସିର କଥା, ମାଙ୍କୁ ପାଇବାର ଲାଗି ବହୁତ ମାନେ ଚେଷ୍ଟା ଦରକାର, ବହୁତ ସିନ୍ସରିଟି ଦରକାର, ଆଉ ବହୁତ ଧନ୍ୟ ତାଙ୍କୁ ପାଇକିରି। ଆଉ ଆମେ ମୋର ତ ଭାଙ୍ଗିକୁ ମୁଁ ଗୋଟେ କନ୍ୟାଦାନ କରିଥିଲି, ମୋର ଯୋଉ ଖରାପ ହେଇଯାଇଥିଲେ, ତାପରେ ଦୁଇ ଝିଅ କନ୍ୟାଦାନ କରିଛି, ଏଇଟା ମା 4 ନମ୍ବର ଅଛନ୍ ମା, ଆଉ ସେମାନେ ଆମେ ନିମିତ୍ତ ମାତ୍ର, ଆଉ ସବୁ ସେମାନେ କରଉଛନ୍, ଆମେ ଚେଷ୍ଟା କରୁଛୁ ପାରୁ ପର୍ଯ୍ୟନ୍ତ ଠିକ ଭାବରେ କରବାର ଲାଗି।
0: ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଏ ସପ୍ତାହର କାର୍ଯ୍ୟକ୍ରମ ସମ୍ବଳବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଂ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ, ଏବଂ ଉପସ୍ଥାପନରେ ଥିଲି ମୁଁ ଅବିନାଶ ମହାପାତ୍ର। ନମସ୍କାର।

ଇଂରାଜୀରେ ସମ୍ବାଦ ଶୁଣିଲେ ରିଲେ କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଫକୀରମୋହନ ପଟ୍ଟନାୟକ ଗାଇଥିବା ଏହି ଗୀତଟି ଗୀତ ରଚନା ବିଭୂତିଭୂଷଣ ନାଥ

0: ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: ଏଥର ଶୁଣନ୍ତୁ ମକରଧ୍ୱଜ ପଟେଲଙ୍କ ନିଜସ୍ୱ ରଚନାରୁ, ତାଙ୍କରି କଣ୍ଠରେ ଏହି ଗୀତଟି।

ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଅନିତା ପତି ଗାଇଥିବା ଏହି ଗୀତଟି। ଗୀତ ରଚନା ମହେନ୍ଦ୍ର ପ୍ରଧାନ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା, ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ପରବର୍ତ୍ତୀ ଗୀତଟି ବି ବୁଦ୍ଧପ୍ରସାଦ ରାଓଙ୍କ କଣ୍ଠରେ ଶୁଣନ୍ତୁ। ଗୀତ ରଚନା ଗଣକବି ବୈଷ୍ଣବ ପାଣି।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: ବି ବୁଦ୍ଧପ୍ରସାଦ ରାଓଙ୍କ କଣ୍ଠରେ ଆଉ ଗୋଟିଏ ଗୀତ ଶୁଣନ୍ତୁ। ଗୀତ ରଚନା ଭିକାରୀ ଚରଣ ଚୌଧୁରୀ।

0: ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିଲେ ଅନିତା ପତି ଓ ବି ବୁଦ୍ଧପ୍ରସାଦ ରାଓଙ୍କ କଣ୍ଠରେ କେତୋଟି ଗୀତ। ଗୀତ ରଚନା ମହେନ୍ଦ୍ର ପ୍ରଧାନ, ଗଣକବି ବୈଷ୍ଣବ ପାଣି ଓ ଭିକାରୀ ଚରଣ ଚୌଧୁରୀ।
1: ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ସମୟରେ ଅଂଶୁଘାତର ସମ୍ଭାବନା ଅଧିକ, ତେଣୁ ନିଜକୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ବାହାରକୁ ଯାଉଥିଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ କିମ୍ବା ଛତା, ଚପଲ, କଳା ଚଷମା ବ୍ୟବହାର କରନ୍ତୁ। ଦିନ 11ଟାରୁ 3ଟା ମଧ୍ୟରେ ଟାଣ ଖରାକୁ ଯାଆନ୍ତୁ ନାହିଁ କିମ୍ବା କୌଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ଘରେ ଟିଣ ବା ଏଜବେଷ୍ଟସ୍ ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ କିମ୍ବା ଧଳା ରଙ୍ଗ ଲେପନ୍ତୁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ପ୍ରଚୁର ପରିମାଣରେ ପାଣି, ତୋରାଣି, ପଣା, ଘୋଳ ଦହି କିମ୍ବା ସର୍ବତ ଆଦି ପିଅନ୍ତୁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ ଯେପରି ରୋଷେଇ ଆଦି କରନ୍ତୁ ନାହିଁ। ହାଲିଆ ଲାଗିଲେ ଛାଇ ଏବଂ ପବନ ଚଳାଚଳ ସ୍ଥାନ କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ। ମାଦକ ଦ୍ରବ୍ୟ ଯେପରି ମଦ, ବିଡ଼ି, ସିଗାରେଟ୍, ତମାଖୁ ଇତ୍ୟାଦି ସେବନ କରନ୍ତୁ ନାହିଁ। କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ। ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ କେବେ ହେଲେ ବରଫ ଘଷନ୍ତୁ ନାହିଁ। ଅଂଶୁଘାତ ରୋଗୀକୁ ତୁରନ୍ତ ଆମ୍ବୁଲାନ୍ସ ଡକାଇ ଡାକ୍ତରଖାନାକୁ ନେଇ ଚିକିତ୍ସା କରାନ୍ତୁ। ଗ୍ରୀଷ୍ମ ପ୍ରବାହ ସମୟରେ କେହି ହଠାତ୍ ଅସୁସ୍ଥ ଅନୁଭବ କଲେ ତାଙ୍କର ଚିକିତ୍ସାରେ ଆଦୌ ଅବହେଳା କରନ୍ତୁ ନାହିଁ। ସବୁବେଳେ ସତର୍କ ରୁହନ୍ତୁ, ଅଂଶୁଘାତକୁ ପ୍ରତିରୋଧ କରନ୍ତୁ।
0: ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ।

କଥାଚିତ୍ର ବେଟାର ଏହି ଗୀତଟି ଗୀତ ରଚନା ସମୀର, ସଙ୍ଗୀତ ଆନନ୍ଦ ମିଲିନ୍ଦ। ଗୀତଟି ଉଦିତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଓ ଅନୁରାଧା ପଡ଼ୱାଲ।

0: ଶୁଣା ଶୁଣା ଶୁଣା, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: ହମ୍ ତୁମ୍ କଥା ଚିତ୍ରର ଏହି ଗୀତଟି ଶୁଣନ୍ତୁ। ପ୍ରସନ୍ନ ଯୋଶୀଙ୍କ ରଚନାରୁ, ସଙ୍ଗୀତ ଯତ୍ନ ଲଲିତ, ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଆଲକା ୟାଗ୍ନିକ ଓ ବାବୁଲ ସୁପ୍ରିୟ।

ପ୍ରସନ୍ନ ଯୋଶୀଙ୍କ ଗୀତ ରଚନାରୁ କଥାଚିତ୍ର ଫନାର ଏହି ଗୀତଟି ଶୁଣନ୍ତୁ। ସଙ୍ଗୀତ ଯତୀନ ଲଲିତ, କଣ୍ଠଦାନ କରିଛନ୍ତି ସୋନୁ ନିଗମ, ସୁନିଧି ଚୌହାନ, ଅମୀର ଖାନ ଓ କାଜଲ।

ସମୀରଙ୍କ ଗୀତ ରଚନାରୁ ଆଉ ଗୋଟିଏ କଥାଚିତ୍ରର ଗୀତ ଶୁଣନ୍ତୁ। କଥାଚିତ୍ର କଭି ଖୁସି କଭି ଗମ୍, ସଙ୍ଗୀତ ଯତିନ ଲଲିତ, କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଓ ଅଲକା ୟାଗ୍ନିକ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ମୁଝସେ ଦୋସ୍ତୀ କରୋଗୀ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ, ଆଶା ଭୋସଲେ ଓ ଅଲକା ୟାଗ୍ନିକ। ଗୀତରଚନା ଆନନ୍ଦ ବକ୍ସି, ସଙ୍ଗୀତ ରାହୁଲ ଶର୍ମା।

ଜାଭେଦ ଅଖତରଙ୍କ ରଚନାରୁ କଥାଚିତ୍ର ଏକ୍ ଥା ଦିଲ୍ ଏକ୍ ଥି ଧଡ଼କନର ଏହି ଗୀତଟି ଶୁଣନ୍ତୁ। ସଙ୍ଗୀତ ଆନନ୍ଦରାଜ ଆନନ୍ଦ, କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଓ ସାଥୀ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, କଥାଚିତ୍ର କହୁ ନା ପ୍ୟାର ହେ। କଣ୍ଠଧ୍ୱନି କରିଛନ୍ତି ଲକି ଅଲି ଓ ରମ୍ୟା। ଗୀତ ରଚନା ଇବ୍ରାହିମ୍ ଇସ୍କ, ସଙ୍ଗୀତ ରାଜେଶ ରୋଶନ।

0: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ କରାଯାଇଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଦାୟିତ୍ୱରେ ମୁଁ ସୁଇଟି ପାଢ଼ୀ, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ସରକାରଙ୍କ ଦ୍ୱାରା ପରିବେଶ ସଂରକ୍ଷଣ ଦିଗରେ ହୋଇଥିବା ଉଲ୍ଲେଖନୀୟ କାର୍ଯ୍ୟଗୁଡ଼ିକ ଉପରେ ଆଲୋକପାତ କରିବା। କେନ୍ଦ୍ର ସରକାର ବିଗତ 12 ବର୍ଷ ମଧ୍ୟରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଅନେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଗଙ୍ଗାନଦୀ ଏବଂ ତା'ର ଉପନଦୀମାନଙ୍କର ସଫେଇ ଏବଂ ତା'ର ପରିବେଶରେ ସୁଧାର ଆଣିବା ପାଇଁ 2014 ମସିହାରେ ନମାମି ଗଙ୍ଗେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ଅନ୍ତର୍ଗତ ମୋଟ 524 ପରିଯୋଜନାଗୁଡ଼ିକୁ ମଞ୍ଜୁର କରାଯାଇଥିଲା, ଯେଉଁଥିରୁ 355 ପରିଯୋଜନାଗୁଡ଼ିକ ପୂରଣ ହୋଇସାରିଛି। ଆକାଶବାଣୀ ସହିତ କଥାବାର୍ତ୍ତା ସମୟରେ ସୌରଭ ଗୁପ୍ତା କହିଲେ କି ଏହି ଯୋଜନା କାରଣରୁ ଗଙ୍ଗା ନଦୀର ସ୍ୱଚ୍ଛତା ଉପରେ ଉଲ୍ଲେଖନୀୟ ଉନ୍ନତି ଆସିଛି।
1: ନମାମି ଗଙ୍ଗେ କାର୍ଯ୍ୟକ୍ରମ ପାଇଁ ଗଙ୍ଗା ନଦୀକୁ ସ୍ୱଚ୍ଛ

0: ଏବଂ ଏହାର ପୁନରୁଦ୍ଧାର ନିମନ୍ତେ ଅନେକ ପଦକ୍ଷେପ ନିଆଯାଇଛି, ଯେଉଁଥିରେ ଅବଶିଷ୍ଟ ଜଳର ପ୍ରବନ୍ଧନ, ନଦୀକୂଳମାନଙ୍କର ଉପଚାର, ବୃକ୍ଷରୋପଣ, ଜୈବବିବିଧତାର ସଂରକ୍ଷଣ ଏବଂ ଜନତାଙ୍କ ଅଂଶଗ୍ରହଣଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି।
1: ଦେଶରେ ଜଙ୍ଗଲମାନଙ୍କର ସଂରକ୍ଷଣ ଏବଂ ପ୍ରସାର ନିମନ୍ତେ 2015 ଗ୍ରୀନ୍ ଇଣ୍ଡିଆ ମିଶନ ଯୋଜନାର ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ସମୟରେ ଭାରତର ଅରଣ୍ୟ କ୍ଷେତ୍ର 8 ଲକ୍ଷ ବର୍ଗ କିଲୋମିଟରରୁ ଅଧିକ ହୋଇସାରିଛି, ଯାହାକି ଭାରତର ମୋଟ ଭୌଗୋଳିକ କ୍ଷେତ୍ରର 25% ଅଟେ। ସେହିଠାରେ ମୋଟ ଅରଣ୍ୟ କ୍ଷେତ୍ର ତୁଳନାରେ ବର୍ତ୍ତମାନ ଭାରତ ନବମ ସ୍ଥାନ ଗ୍ରହଣ କରିଛି। ଏହାଛଡ଼ା 2024 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ ପେଡ଼ ମା କେ ନାମ ଯୋଜନା ଆରମ୍ଭ କରିଥିଲେ, ଯାହାକି ଦୁନିଆର ସର୍ବବୃହତ ଜନସାଧାରଣଙ୍କ ଅଂଶଗୃହୀତ ପରିବେଶ ଅଭିଯାନ ଭାବେ ପରିଣତ ହୋଇଛି। ଏହି ଅଭିଯାନ ଅଧୀନରେ ଡିସେମ୍ବର 2024 ପର୍ଯ୍ୟନ୍ତ 262 କୋଟିରୁ ଅଧିକ ବୃକ୍ଷରୋପଣ ହୋଇସାରିଛି। ଆକାଶବାଣୀ ସହ କଥାବାର୍ତ୍ତା ସମୟରେ ହରିୟାଣାର ଅଶୋକ ଭାରଦ୍ୱାଜ କହିଲେ ଯେ ସେମାନେ ଏହି ଅଭିଯାନ ମାଧ୍ୟମରେ ତାଙ୍କ ଜିଲ୍ଲାରେ ଅନେକ ବୃକ୍ଷରୋପଣ କରିସାରିଛନ୍ତି।
2: ଆମେମାନେ ଯେଉଁ ସବୁ ବୃକ୍ଷରୋପଣ କରିଛୁ ତାର ସଂରକ୍ଷଣ ମଧ୍ୟ ଜରୁରୀ, ଏବଂ ମୁଁ ଆଉ ଆମ ସହଯୋଗୀମାନେ ନିୟମିତ ଭାବେ ଗଛଗୁଡ଼ିକୁ ପାଣି, ସାର ଏବଂ ସୁରକ୍ଷା ପ୍ରଦାନ କରୁଛୁ, ଯାହାଫଳରେ ଗଛଗୁଡ଼ିକ ବଞ୍ଚି ରହିପାରିବ।
1: ଜଳବାୟୁ ପରିବର୍ତ୍ତନର ପ୍ରଭାବ କମାଇବା ପାଇଁ 2022 ମସିହାରେ ମିଶନ ଲାଇଫ୍ ଯୋଜନା ଆରମ୍ଭ କରାଯାଇଥିଲା। ଏହା ଲୋକମାନଙ୍କୁ ପରିବେଶ ଅନୁକୂଳ ଜୀବନଶୈଳୀ ଆଦରିବାକୁ ପ୍ରୋତ୍ସାହିତ କରାଯାଇଥିଲା। ତାଛଡ଼ା ଭାରତ 2005 ମସିହାରେ ସ୍ତର ତୁଳନାରେ କାର୍ବନ ନିର୍ଗମନକୁ 33-35% ହ୍ରାସ କରିବାର ଲକ୍ଷ୍ୟକୁ ଧାର୍ଯ୍ୟ ସମୟର 11 ବର୍ଷ ପୂର୍ବରୁ ହିଁ ହାସଲ କରିସାରିଛି। 2015 ମସିହାରେ ଆରମ୍ଭ ହୋଇଥିବା ଆନ୍ତର୍ଜାତୀୟ ସୌର ମହାମିଳନ ଭାରତର ଏକ ବଡ଼ ସଫଳତା, ଯାହାକି ସ୍ୱଚ୍ଛ ଶକ୍ତିର ବ୍ୟବହାର ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲାରେ ଭାରତକୁ ଆନ୍ତର୍ଜାତିକ ସ୍ତରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିସାରିଛି। ବିଶ୍ୱ ଯେତେବେଳେ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ସମ୍ପଦର ଚାପ ଭଳି ସମସ୍ୟାର ସମ୍ମୁଖୀନ ହେଉଛି, ସେତେବେଳେ ଭାରତ ବିକାଶ ଓ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରି ଅବିରତ ଆଗକୁ ବଢୁଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ ଉପସ୍ଥାପନ ଦାୟିତ୍ୱରେ ଥିଲି ମୁଁ ସ୍ୱିଟି ପାଢ଼ୀ, ସମ୍ପାଦନା ସୌଭାଗ୍ୟ କୁମାର ରଥ।

ଶୁଣିଲେ ଆମର ବିଶେଷ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ମୂଲ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ପହିଲା ଶୁଣିବା କଥାଚିତ୍ର ତୋ ଆଖି ମୋ ଆଇନାର ଏ ଗୀତଟାକେ ଗୀତଟାକେ ଲେଖିଛନ୍ ଦେବଦାସ ଛୋଟରାୟ, ସଙ୍ଗୀତ ସହିଛନ୍ ଦୀପକ କୁମାର, ଗୀତଟାକେ ଗାଇଛନ୍ ସୋନୁ ନିଗମ ଆଉ ପାମେଲା ଜୈନ୍।

ଶ୍ରୀକାନ୍ତ ଗୌତମଙ୍କର ଲେଖାଥୁ ଆର୍ ଗୁଟେ କଥାଚିତ୍ରର ଗୀତ ଶୁଣମା, କଥାଚିତ୍ର ପରଶୁରାମ। ଗୀତକେ ଗାଇଛନ୍ ସରିନ ଆଉ ନିବେଦିତା, ସଙ୍ଗୀତ ସହିଛନ୍ ମନ୍ମଥ ମିଶ୍ରା।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଏହାଦେ ମୂଲ କରୁଛୁଁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଆଜ୍ ଏ କ୍ରମଥି ଶୁଣୁନ୍ ବେଟା ସିନେମାର ଗୀତମାନେ। ଗୀତମାନଙ୍କୁ ଲେଖିଛନ୍ ନକ୍ସ ଲୀଲାପୁରୀ ଆର୍ ସୁରେ ସଜେଇଛନ୍ ଅମୃତପାଲ। ପହଲା ଶୁଣୁନ୍ ଇ ଗୀତଟା। ଗୀତଟାକେ ଗାଇଛନ୍ ଅନୁରାଧା ପଡ଼ୱାଲ ଆର୍ ବାବଲା ମେହେତା।

ଶୁଣୁଛନ୍, ବେଟା ସିନେମାର ଗୀତମାନେ ଗୀତରାକେ ଗାଇଥିଲେ ଅନୁରାଧା ପଡ଼ୱାଲ ଆର୍ ଉଦିତ ନାରାୟଣ। ଇହାଦେ ଶୁଣୁନ୍, ଅନୁରାଧା ପଡ଼ୱାଲ ଗାଇଥିବାର ସିନେମାର ଆର୍ ଗୋଟେ ଗୀତ ଲେଖିଛନ୍ ସମୀର ଆର୍ ସୁରେଶ ସଜେଇଛନ୍ ଆନନ୍ଦ ମିଲିନ୍ଦ।

କାର୍ଯ୍ୟକ୍ରମ ଶେଷ ଶୁଣନ୍ ଅନୁରାଧା ପଡ଼ୱାଲାର ବିପିନ ସଚଦେବା ଗାଇଥିବାର ଗୀତଟା ଗୀତଟାକେ ଲେଖିଛନ୍ ସମୀର ଆର୍ ସୁରେଶ ଦେଇଛନ୍ ଆନନ୍ଦ ମିଲିଆ।

ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରେ ବଜାବାଲା କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ଶୁଣୁନ୍ କାର୍ଯ୍ୟକ୍ରମଟି କୃଷ୍ଣଚନ୍ଦ୍ର ବାରିକ ଲେଖିଥିବାର ଗୀତମାନେ। ପହିଲା ଶୁଣୁନ୍ ଏ ଗୀତଟାକେ ଗାଇଛନ୍ ରାଜେନ୍ଦ୍ର କୁମାର ବେହେରା।

ଶୁଣୁଥିଲେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରେ ବଜାବାଲା ଆଇଜେଥି ଗୀତମାନଙ୍କୁ ଗାଇଥିଲେ କାଳୀପ୍ରସାଦ ଷଡ଼ଙ୍ଗୀ, ରାଜେନ୍ଦ୍ର କୁମାର ବେହେରା ଆର୍ ଉଷାରାଣୀ ବାରିକ। ଗୀତମାନଙ୍କୁ ଲେଖିଥିଲେ ନୃସିଂହ ପ୍ରସାଦ ଗୁରୁ, ଚିତ୍ତରଞ୍ଜନ ନାୟକ ଆର୍ କୃଷ୍ଣଚନ୍ଦ୍ର ବାରିକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ମୂଲ କରୁଛୁ ଆମର ହିନ୍ଦୀ ସିନେମା ଗୀତ୍ କେ ନେଇକିରି ସବୁଦିନିଆ କାର୍ଯ୍ୟକ୍ରମ ଖୋଲା ଝରକା।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଜନେ ନାକରା ଅଫିସର ପାଇସାରିଥିବା ଆଇପିଏସ୍ ଅଫିସର ସମାଜସେବୀ ଆର୍ ଆଗ୍ଲିର ସମୟରେ ଜନେ ଟେନିସ୍ ଖେଳାଳି ତାର ସଙ୍ଗେ ରାଜନୀତିର ଜଣେ ଦକ୍ଷ ରାଜନେତ୍ରୀ ହେବାର ସଙ୍ଗେ ସଙ୍ଗେ ସେ ଇହାଦେ ପୁଡ଼ୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର, ପଞ୍ଜାବ ବିଶ୍ୱବିଦ୍ୟାଳୟ ଚଣ୍ଡିଗଡ଼, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଆଇଆଇଟି ଦିଲ୍ଲୀନୁ ଉଚ୍ଚଶିକ୍ଷା ପାଇକରି ସେ ଆଇପିଏସ୍ ଅଫିସର ହୋଇଥିଲେ। ବ୍ରିଜ ବେଦୀଙ୍କୁ ସେ ବିହା ହୋଇଥିଲେ। ତାଙ୍କର ଝି ଗୁଟେ ଅଛନ୍, ତାଙ୍କର ନାଁ ହେଲା ସାଇନା। ଫେର ଜନ୍ମା କିରଣ ବେଦୀଙ୍କର ବାପ୍ତେ ଆଗ୍କେ ଇହାଦେ ଶୁଣୁନ୍। ମେହବୁବା ସିନେମାରେ ଗୀତଟା ଗାଇଛନ୍ ଲତା ମଙ୍ଗେସ୍କର ଆର୍ କିଶୋର କୁମାର, ଗୀତଟାକେ ଲେଖିଛନ୍ ଆନନ୍ଦ ବକ୍ସି, ସୁରେଶ ସଜେଇଛନ୍ ଆର୍ ଡି ବର୍ମନ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କିରଣ ବେଦୀ 2008-2011 ଭିତରେ ଆପ୍କେ କଚେରୀ ନାଁଥି ଗୋଟିଏ କୋର୍ଟ ଶୋର ଆୟୋଜନ କରିଥିଲେ। ଇହାଦେ ପୁଡ଼ୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ କାମ କରୁଥିବାର କିରଣ ବେଦୀ ସବୁ ଟୁକେଲ୍ କର ଲାଗି ଗୋଟେ ଉତ୍ସାହନ। ନ୍ୟାୟ ବ୍ୟବସ୍ଥା କାନୁନ ପୁଲିସର ନାଁଥି ଘବରାଉଥିବାର ମହିଳାମାନେ ଖାଲି ନୁହେଁ, ସେ ପୁରୁଷମାନେ ବି। ତାକନୁ ଆମେ ଇ ଶିକ୍ଷା ଗ୍ରହଣ କର୍ମା ଯେ ଅସମ୍ଭବ କିଛି ନାହିଁ, ସେ ଚେଷ୍ଟା ଜାରି ରହିବାର କଥା। ଆଜିର୍ ଦିନେ ତାକର ସୁସ୍ଥ ଆଉ ଦୀର୍ଘ ଜୀବନର କାମନା ସଙ୍ଗେ ଶୁନ୍ମା କାର୍ଯ୍ୟକ୍ରମର ଶେଷ ଗୀତଟା। କାମଚୋର ସିନେମାରି ଗୀତଟାକେ ଗାଇଛନ୍ କିଶୋର କୁମାର ଆର୍ ଅଲକା ୟାଗ୍ନିକ, ଲେଖିଛନ୍ ଇନ୍ଦିବର ଆର୍ ସୁରେଶ ସଜେଇଛନ୍ ରାଜେଶ ରୋଶନ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 317.5 meter ତଥା 945 kHz ଯୋଗେ FM ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଘନିଷ୍ଠ ନନ୍ଦିନୀ ଶତପଥୀ ଏକାଧାରରେ ଥିଲେ ଜଣେ ସୁସାହିତ୍ୟିକା, ଦକ୍ଷ ରାଜନେତ୍ରୀ ଏବଂ ଅନେକ ପୁରସ୍କାର ବିଜୟିନୀ। ଦୁଇଥର ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ନନ୍ଦିନୀ ଦେବୀ ପିଲାବେଳୁ ହିଁ ସାହସିକତାର ସହିତ ଅନେକ ଆନ୍ଦୋଳନର ପୁରୋଧା ସାଜିଥିଲେ। ଓଡ଼ିଶା ରାଜ୍ୟ ବିଧାନସଭା ତଥା କେନ୍ଦ୍ରରେ ରାଜ୍ୟସଭାର ସଦସ୍ୟ ଭାବେ କାର୍ଯ୍ୟ ତୁଲାଇଥିଲେ। ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷା ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ତାଙ୍କ ବିଷୟରେ ଜାଣିବା ଆହୁରି କିଛି।

ଏଥର ଶୁଣନ୍ତୁ କାର୍ଯ୍ୟକ୍ରମରେ ଦିଲ୍ ସେ କଚ୍ଛା ଚିତ୍ରର ଏହି ଗୀତଟି। ସୁଖବିନ୍ଦର ସିଂ ଏବଂ ସ୍ୱପ୍ନା ଅବସ୍ତି ଗାଇଥିବା ଏହି ଗୀତଟିକୁ ରଚନା କରିଛନ୍ତି ଗୁଲଜା। ସଙ୍ଗୀତ ନିର୍ଦ୍ଦେଶନା

ନନ୍ଦିନୀ ଦେବୀଙ୍କର ସାହିତ୍ୟ କୃତି ମଧ୍ୟରେ ଗଳ୍ପ, ଅନୁବାଦ ସାହିତ୍ୟ ତଥା ଉପନ୍ୟାସ ରହିଛି। ଅନାଥ, କେତୋଟି କଥା, ସପ୍ତଦଶୀ ଭଳି ଗଳ୍ପ ସହିତ ଟିକି ସୁନା ହଜିଗଲା ଉପନ୍ୟାସ ସହିତ ରହିଛି ଅନେକ ଅନୁବାଦ ସାହିତ୍ୟ। ଅନୁବାଦ ସାହିତ୍ୟ ମଧ୍ୟରେ ଜ୍ଞାନପୀଠ ବିଜୟିନୀ ଅମୃତା ପ୍ରୀତମଙ୍କ ଆତ୍ମଜୀବନୀ, ରେଭିନ୍ୟୁ ଟିକଟର ଓଡ଼ିଆ ଅନୁବାଦ ରସିଦ ଟିକଟ ପାଇଁ 1995 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ନନ୍ଦିନୀ ଶତପଥୀଙ୍କୁ ମିଳିଥିଲା।

ଆପଣମାନେ ଶୁଣୁଛନ୍ତି ସର୍ଫରୋଶ କଥାଚିତ୍ରର ଏହି ଗୀତଟି ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ ଗୀତ ରଚନା ସମୀର ସଙ୍ଗୀତ ଯତୀନ ଲଲିତ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରଜାତନ୍ତ୍ର ପ୍ରଚାର ସମିତି ପୁରସ୍କାର ସହିତ ସାହିତ୍ୟ ଭାରତୀ ସମ୍ମାନ ପାଇଥିବା ଏହି ମହାନ ନାରୀଙ୍କର 75 ବର୍ଷ ବୟସରେ 2006 ଅଗଷ୍ଟ 4 ତାରିଖରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ସେଦିନ ଜୀବନଦୀପ ଲିଭିଥିଲା ସତ, ମାତ୍ର ଏଯାବତ୍ ସେ ସମଗ୍ର ନାରୀ ସମାଜ ପାଇଁ ଏକ ପ୍ରେରଣାର ଉତ୍ସ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଆକାଶବାଣୀ ସମ୍ବଲପୁର ଶୁଣିଲି ହିନ୍ଦୀରେ ସମ୍ବାଦ ରିଲେ କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥର ଶୁଣନ୍ତୁ କେତୋଟି ସମ୍ବଲପୁରୀ ଗୀତ। ପ୍ରଥମେ ଶୁଣନ୍ତୁ ଏଇ ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ରତ୍ନାକର ରାଉତ। ଗୀତଗୁଡ଼ିକୁ ରଚନା କରିଛନ୍ତି ବିନୋଦ କୁମାର ପସାୟତ।

ଏଥର ପାର୍ବତୀ ଜେନାଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତ ରଚନା ବିନୋଦ କୁମାର ପସାୟତ।

ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମରେ ଶେଷରେ ଶୁଣନ୍ତୁ ରତ୍ନାକର ରାଉତ ଏବଂ ପାର୍ବତୀ ଜେନାଙ୍କ ଦ୍ୱୈତ କଣ୍ଠରେ କାର୍ଯ୍ୟକ୍ରମର ଶେଷ ଗୀତ ରଚନା ବିନୋଦ କୁମାର ପସାୟତ।

0: ଶୁଣିଥିଲେ କେତୋଟି ସମ୍ବଲପୁରୀ ଗୀତ। ଶିଳ୍ପୀମାନେ ଥିଲେ ରତ୍ନାକର ରାଉତ ଏବଂ ପାର୍ବତୀ ଜେନା। ଗୀତଗୁଡ଼ିକୁ ରଚନା କରିଥିଲେ ବିନୋଦ କୁମାର ପସାୟତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ କରାଯାଇଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଦାୟିତ୍ୱରେ ମୁଁ ସୁଇଟି ପାଢ଼ୀ, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ସରକାରଙ୍କ ଦ୍ୱାରା ପରିବେଶ ସଂରକ୍ଷଣ ଦିଗରେ ହୋଇଥିବା ଉଲ୍ଲେଖନୀୟ କାର୍ଯ୍ୟଗୁଡ଼ିକ ଉପରେ ଆଲୋକପାତ କରିବା। କେନ୍ଦ୍ର ସରକାର ବିଗତ 12 ବର୍ଷ ମଧ୍ୟରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଅନେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଗଙ୍ଗାନଦୀ ଏବଂ ତା'ର ଉପନଦୀମାନଙ୍କର ସଫେଇ ଏବଂ ତା'ର ପରିବେଶରେ ସୁଧାର ଆଣିବା ପାଇଁ 2014 ମସିହାରେ ନମାମି ଗଙ୍ଗେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ଅନ୍ତର୍ଗତ ମୋଟ 524 ପରିଯୋଜନାଗୁଡ଼ିକୁ ମଞ୍ଜୁର କରାଯାଇଥିଲା, ଯେଉଁଥିରୁ 355 ପରିଯୋଜନାଗୁଡ଼ିକ ପୂରଣ ହୋଇସାରିଛି। ଆକାଶବାଣୀ ସହିତ କଥାବାର୍ତ୍ତା ସମୟରେ ସୌରଭ ଗୁପ୍ତା କହିଲେ କି ଏହି ଯୋଜନା କାରଣରୁ ଗଙ୍ଗା ନଦୀର ସ୍ୱଚ୍ଛତା ଉପରେ ଉଲ୍ଲେଖନୀୟ ଉନ୍ନତି ଆସିଛି।
2: ନମାମି ଗଙ୍ଗେ କାର୍ଯ୍ୟକ୍ରମ ପାଇଁ ଗଙ୍ଗା ନଦୀକୁ ସ୍ୱଚ୍ଛ ଏବଂ ଏହାର ପୁନରୁଦ୍ଧାର ନିମନ୍ତେ ଅନେକ ପଦକ୍ଷେପ ନିଆଯାଇଛି, ଯେଉଁଥିରେ ଅବଶିଷ୍ଟ ଜଳର ପ୍ରବନ୍ଧନ, ନଦୀକୂଳମାନଙ୍କର ଉପଚାର, ବୃକ୍ଷରୋପଣ, ଜୈବବିବିଧତାର ସଂରକ୍ଷଣ ଏବଂ ଜନତାଙ୍କ ଅଂଶଗ୍ରହଣଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି।
1: ଦେଶରେ ଜଙ୍ଗଲମାନଙ୍କର ସଂରକ୍ଷଣ ଏବଂ ପ୍ରସାର ନିମନ୍ତେ 2015 ଗ୍ରୀନ୍ ଇଣ୍ଡିଆ ମିଶନ ଯୋଜନାର ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ସମୟରେ ଭାରତର ଅରଣ୍ୟ କ୍ଷେତ୍ର 8 ଲକ୍ଷ ବର୍ଗ କିଲୋମିଟରରୁ ଅଧିକ ହୋଇସାରିଛି, ଯାହାକି ଭାରତର ମୋଟ ଭୌଗୋଳିକ କ୍ଷେତ୍ରର 25% ଅଟେ। ସେହିଠାରେ ମୋଟ ଅରଣ୍ୟ କ୍ଷେତ୍ର ତୁଳନାରେ ବର୍ତ୍ତମାନ ଭାରତ ନବମ ସ୍ଥାନ ଗ୍ରହଣ କରିଛି। ଏହାଛଡ଼ା 2024 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପେଡ଼ ମା କେ ନାମ ଯୋଜନା ଆରମ୍ଭ କରିଥିଲେ, ଯାହାକି ଦୁନିଆର ସର୍ବବୃହତ ଜନସାଧାରଣଙ୍କ ଅଂଶଗୃହୀତ ପରିବେଶ ଅଭିଯାନ ଭାବେ ପରିଣତ ହୋଇଛି। ଏହି ଅଭିଯାନ ଅଧୀନରେ ଡିସେମ୍ବର 2024 ପର୍ଯ୍ୟନ୍ତ 262 କୋଟିରୁ ଅଧିକ ବୃକ୍ଷରୋପଣ ହୋଇସାରିଛି। ଆକାଶବାଣୀ ସହ କଥାବାର୍ତ୍ତା ସମୟରେ ହରିୟାଣାର ଅଶୋକ ଭାରଦ୍ୱାଜ କହିଲେ ଯେ ସେମାନେ ଏହି ଅଭିଯାନ ମାଧ୍ୟମରେ ତାଙ୍କ ଜିଲ୍ଲାରେ ଅନେକ ବୃକ୍ଷରୋପଣ କରିସାରିଛନ୍ତି।
3: ଆମେମାନେ ଯେଉଁ ସବୁ ବୃକ୍ଷରୋପଣ କରିଛୁ ତାର ସଂରକ୍ଷଣ ମଧ୍ୟ ଜରୁରୀ, ଏବଂ ମୁଁ ଆଉ ଆମ ସହଯୋଗୀମାନେ ନିୟମିତ ଭାବେ ଗଛଗୁଡ଼ିକୁ ପାଣି, ସାର ଏବଂ ସୁରକ୍ଷା ପ୍ରଦାନ କରୁଛୁ, ଯାହାଫଳରେ ଗଛଗୁଡ଼ିକ ବଞ୍ଚି ରହିପାରିବ।
1: ଜଳବାୟୁ ପରିବର୍ତ୍ତନର ପ୍ରଭାବ କମାଇବା ପାଇଁ 2022 ମସିହାରେ ମିଶନ ଲାଇଫ୍ ଯୋଜନା ଆରମ୍ଭ କରାଯାଇଥିଲା। ଏହା ଲୋକମାନଙ୍କୁ ପରିବେଶ ଅନୁକୂଳ ଜୀବନଶୈଳୀ ଆଦରିବାକୁ ପ୍ରୋତ୍ସାହିତ କରାଯାଇଥିଲା। ତାଛଡ଼ା ଭାରତ 2005 ମସିହାରେ ସ୍ତର ତୁଳନାରେ କାର୍ବନ ନିର୍ଗମନକୁ 33ରୁ 35%

0: ଶତକଡ଼ା ହ୍ରାସ କରିବାର ଲକ୍ଷ୍ୟକୁ ଧାର୍ଯ୍ୟ ସମୟର 11 ବର୍ଷ ପୂର୍ବରୁ ହିଁ ହାସଲ କରିସାରିଛି। 2015 ମସିହାରେ ଆରମ୍ଭ ହୋଇଥିବା ଆନ୍ତର୍ଜାତୀୟ ସୌର ମହାମିଳନ ଭାରତର ଏକ ବଡ଼ ସଫଳତା, ଯାହାକି ସ୍ୱଚ୍ଛ ଶକ୍ତିର ବ୍ୟବହାର ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲାରେ ଭାରତକୁ ଆନ୍ତର୍ଜାତିକ ସ୍ତରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିସାରିଛି। ବିଶ୍ୱ ଯେତେବେଳେ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ସମ୍ପଦର ଚାପ ଭଳି ସମସ୍ୟାର ସମ୍ମୁଖୀନ ହେଉଛି, ସେତେବେଳେ ଭାରତ ବିକାଶ ଓ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରି ଅବିରତ ଆଗକୁ ବଢୁଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନ ଦାୟିତ୍ୱରେ ଥିଲି ମୁଁ ସ୍ୱିଟି ପାଢ଼ୀ, ସମ୍ପାଦନା ସୌଭାଗ୍ୟ କୁମାର ରଥ।
1: ଆକାଶବାଣୀ ସମ୍ବଲପୁର ଆରମ୍ଭ କରିଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

নমস্কার শ্রোতা ভৌণী, আজিର ହ୍ୟାଲୋ ସଖୀ କାର୍ଯ୍ୟକ୍ରମରେ ଆମେମାନେ ଆପଣମାନଙ୍କର ଫୋନ୍ଗୁଡ଼ିକୁ ସାମିଲ କରିପାରିବୁ ନାହିଁ। ବିଏସ୍ଏନ୍ଏଲ୍ ଲ୍ୟାଣ୍ଡଲାଇନ୍ ଫୋନ୍ର ବୈଷୟିକ ତ୍ରୁଟି ଯୋଗୁଁ ଆମେ ଆଜିର ଏହି ବିଶେଷ କାର୍ଯ୍ୟକ୍ରମକୁ ସ୍ଥଗିତ ରଖୁଛୁ। ତେବେ ଆଜି ସୁନ୍ଦର ବିଷୟଟିରେ କଥା ହେବା। ଆପଣମାନଙ୍କ ସହିତ କଥା ହେବା ପାଇଁ, ସୁନ୍ଦର ଗୀତ ଶୁଣିବା ପାଇଁ ଆଜି ଆପଣଙ୍କ ସହିତ ମୁଁ ଉପସ୍ଥିତ ଅଛି। ଆଜିର ଉପସ୍ଥାପିକା ବିଶ୍ୱଭାରତୀ।

ସଭ୍ୟତାର ବିକାଶ ପାଇଁ ଆବଶ୍ୟକ ସଭ୍ୟ ମାନବ, ଏ ବିଷୟରେ ଆଜି ଟିକେ କଥା ହେବା। ଶ୍ରୋତା ଭଉଣୀ, ବ୍ୟକ୍ତି, ବ୍ୟକ୍ତିଠୁ ପରିବାର, ପରିବାରଠୁ ସାହି, ସାହିରୁ ପୁଣି ଗ୍ରାମ ବା ସହର, ସେଇଠୁ ପୁଣି ରାଜ୍ୟ, ରାଜ୍ୟଠାରୁ ଦେଶ, ଦେଶରୁ ମହାଦେଶ, ମହାଦେଶରୁ ସମଗ୍ର ପୃଥିବୀ। ଖାଲି କହିବାକୁ କୌଣସି ସାମାଜିକ ଅଥବା ଭୌଗୋଳିକ ଅବସ୍ଥା ବା ବ୍ୟବସ୍ଥା ନୁହେଁ, ବରଂ ଏଇ ନିୟମରୁ ବ୍ୟକ୍ତିଠୁ ସମାଜ ପାଇଁ ଆଉ ଏକରୁ ଅନେକର ଚିନ୍ତାଧାରା।

ଆଜି ବିକଳ ଲାଗେ ଭାବିଲେ ମାନବ ସଭ୍ୟତାର କଥା। କେଉଁ ଆଦିକାଳୁ ସୃଷ୍ଟ ମାନବ ସମୟକ୍ରମେ ସଭ୍ୟ ତଥା ସଂସ୍କାରିତ ହୋଇ ଗଢ଼ିଛି ଅନେକ ସଭ୍ୟତା। ପ୍ରାଚୀନ ସମୟଠୁ ଏ ଯାବତର ଯାତ୍ରାକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ଆମେ ସଭ୍ୟତାର ଚରମ ଶିଖରରେ। ଏଇଠି ପ୍ରଶ୍ନ ଉଠେ, ସଭ୍ୟତାର ବିକାଶ ପାଇଁ ସଭ୍ୟ ମାନବର ଆବଶ୍ୟକ କ'ଣ ପାଇଁ ବା ଏହାର ପ୍ରୟୋଜନ କାହିଁକି? କଥା ହେବା ଆଗକୁ।

ସାମାଜିକ ଓ ଅର୍ଥନୈତିକ ପ୍ରତ୍ୟେକ କ୍ଷେତ୍ରରେ ଆମେ ଯଦି ସୁସ୍ଥ ତଥା ସୌହାର୍ଦ୍ଦପୂର୍ଣ୍ଣ ବାତାବରଣରେ ବଞ୍ଚୁଛେ ତେବେ ତାହା ବିକାଶର ଧାରାରେ ପ୍ଲାବିତ। କିନ୍ତୁ ପରଖିବା ସାମ୍ପ୍ରତିକ ପରିସ୍ଥିତିକୁ, ପ୍ରଥମେ ବ୍ୟକ୍ତି, ପରିବାର, ସମାଜ, ଏହି କ୍ରମରେ ଥରେ ଖୋଜିବା ନିଜ।

ବ୍ୟକ୍ତି ଆଜି ଯେତେ ସମୃଦ୍ଧ ହେଲେ ସୁଦ୍ଧା ହଜାଇ ଦେଇଛି କେଉଁଠି ନା କେଉଁଠି ନିଜର ମାନସିକ ଶାନ୍ତିକୁ। ଉଚ୍ଚ ପଦାଧିକାରୀ ହୁଅନ୍ତୁ ଅବା ଜୀବନ ଜିଇଁବା ପାଇଁ ସଂଗ୍ରାମ କରୁଥିବା ଫୁଟପାଥର ମଣିଷ, ସଭିଙ୍କୁ ଖାଦ୍ୟ ବସ୍ତ୍ର ବାସଗୃହ ଭଳି ମୌଳିକ ଚାହିଦା ସାଙ୍ଗକୁ ଲୋଡ଼ା ପଡ଼େ ପାରିବାରିକ ତଥା ସାମାଜିକ ବାତାବରଣ।

ଅଧୁନା ହଜିଯାଇଛି ସମ୍ପର୍କ। ସାମାଜିକ ଗଣମାଧ୍ୟମରେ ହଜାର ସଂଖ୍ୟାରେ ବନ୍ଧୁ, ଲକ୍ଷ ସଂଖ୍ୟାରେ ଫଲୋଅର୍ସ, ଥାଇ ବି ପଡ଼ିଶା ଘର କଥା ବାବଦକୁ ଆମେ ଅଜଣା। ଅଡ଼ୁଆ ଲାଗେ ସ୍ୱାମୀ ସ୍ତ୍ରୀ ଭଳି ଅନ୍ତରଙ୍ଗ ସମ୍ପର୍କ ଆଉ ପିଲାମାନଙ୍କ ସହ ପିତାମାତାଙ୍କର ମଧ୍ୟ ସେଇ ଭାବ ଆଉ ନାହିଁ। ହଜିଯାଇଛି କି ଆମ ଭିତରୁ ସାଧାରଣ ମଣିଷର ଭାବ,

ସମାଜ ଦେଶ ବିଦେଶ କଥା ବିଚାର କଲେ କେମିତି ଆମେ ହଜେଇ ଦେଇଛେ ସହିଷ୍ଣୁତା, ତାର ବିକଳ ଚିତ୍ର ନଜରରେ ପଡ଼େ। ନିମିଷକେ ସଭ୍ୟତା ଜନବସତିକୁ ଯୁଦ୍ଧର ହୁଙ୍କାର ଧୂଳିସାତ କରିଦେଉଛି। ଦୁଃଖ ଓ ପରିତାପର ବିଷୟ ଏଇଆ ଯେ ଆମେ ସବୁ ଜାଣି ଅଜଣା ଚାଉଳର ଭାତ ଖାଉ।

ଏବେ ଅନ୍ତତଃ ଆମେ ସଭ୍ୟ ବୋଲି କହିବା ପୂର୍ବରୁ ଟିକିଏ ଚିନ୍ତା କରିବା। କାଗଜପତ୍ରର ଡିଗ୍ରୀ ସାକ୍ଷ୍ୟ ନୁହେଁ ସଭ୍ୟତାର। ମନୁଷ୍ୟ ଜନ୍ମ ତ ଅତି ସହଜ, କିନ୍ତୁ ମନୁଷ୍ୟତା କଠିନ ପ୍ରଯତ୍ନ ଦ୍ୱାରା ହିଁ ପ୍ରାପ୍ତ ହୋଇଥାଏ। ତେବେ ଆସନ୍ତୁ ନା ବ୍ୟକ୍ତି ହେବାର ସାର୍ଥକତାକୁ ଜିଇଁବା ମନଭରି, ନିଜ ପାଇଁ ନୁହେଁ ଭାବିବା ଜଗତ ପାଇଁ। ତେବେ ଆଜି ତ ସମୟ ହୋଇଗଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।

ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ ରିଲେ କରିବ ଆକାଶବାଣୀ କଟକରୁ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ପୁଣି ଅପରାହ୍ନ 2:32 ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ରିଲେ କରିବ ଆକାଶବାଣୀ କଟକରୁ। ଶୁଣିପାରିବେ ଓଡ଼ିଆରେ ସମ୍ବାଦ କିଛି ସମୟ ପରେ ରିଲେ କରିବ ଆକାଶବାଣୀ କଟକରୁ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶର ଯୁବା ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ବାର ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧିଠାରୁ ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ଦେଶ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ସାରା ଦେଶ ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆରମ୍ଭ ହୋଇଥିବା କ୍ରିକେଟରେ ଭାରତୀୟ ଏ ଦଳ ଶ୍ରୀଲଙ୍କା ଏ ଦଳ ସମ୍ମୁଖରେ ରଖିଛି 278 ରନ୍ ବିଜୟ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ 12 ବର୍ଷ ମଧ୍ୟରେ ଦେଶର ଯୁବା ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି 140 କୋଟି ଭାରତୀୟଙ୍କ ଆଶୀର୍ବାଦ ଯୋଗୁଁ ସରକାର ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣ ଲାଗି ଉଦ୍ୟମ କରିଆସୁଛନ୍ତି। ଏବେ ବିଶ୍ୱସ୍ତରରେ ଦେଶକୁ ଏକ ନୂଆ ପରିଚୟ ମିଳିଥିବାବେଳେ ଭିତ୍ତିଭୂମି ବିକାଶଠାରୁ ଆରମ୍ଭ କରି ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ସମ୍ଭବ ହୋଇପାରିଛି। ଶ୍ରୀ ମୋଦି କହିଛନ୍ତି ସରକାର ସୁଶାସନ, ସେବା ଏବଂ ଉନ୍ନତି ନିମନ୍ତେ ଆଗାମୀ ଦିନରେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ଭାବେ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି କ୍ରମାଗତ ଭାବେ ତୃତୀୟ ଥର ଲାଗି 2024 ଜୁନ୍ ମାସ 9 ଶପଥ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସରକାର ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ, ସମାଜ କଲ୍ୟାଣ, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱସ୍ତରରେ ଭାରତର ସ୍ଥିତିକୁ ମଜବୁତ କରିବା କ୍ଷେତ୍ରରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ନାଗରିକମାନଙ୍କ ଜୀବନଧାରଣର ମାନ ସହଜ କରିବା ଲାଗି ଏବଂ ବିକାଶକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଗତ 1 ମଧ୍ୟରେ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଭାରତ ଗରିବ ଏବଂ ପଛୁଆବର୍ଗ ଲୋକମାନଙ୍କ ବିକାଶ ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି କୌଣସି ଗୋଟିଏ ଦିନ କାର୍ଯ୍ୟରୁ ବିରତ ନ ହୋଇ ଦେଶବାସୀଙ୍କ ନିମନ୍ତେ କାର୍ଯ୍ୟ କରି ଚାଲିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଯୋଗୁଁ ଶାସନ ବ୍ୟବସ୍ଥାରେ ସଂସ୍କାର ଅଣାଯାଇପାରିଛି ଏବଂ ଗତ 12 ବର୍ଷରେ ସେବାକୁ ମୂଳମନ୍ତ୍ର ଭାବେ ପାଥେୟ କରି ସମାଜର ପ୍ରତ୍ୟେକଟି ଲୋକଙ୍କ ପାଖରେ ଯେଭଳି ଯୋଜନାଗୁଡ଼ିକର ସୁଫଳ ପହଞ୍ଚିପାରିବ ସେ ନେଇ ଉଦ୍ୟମ କରାଯାଇଛି। ଶ୍ରୀ ସିଂ କହିଛନ୍ତି ଦେଶ ଏବେ 2047 ବିକଶିତ ଭାରତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସମ୍ପନ୍ନ 12 ବର୍ଷର କାର୍ଯ୍ୟ ଦେଶକୁ ଏକ ସମୁନ୍ନତ ଏବଂ ବିକାଶୋନ୍ମୁଖୀ ପଥରେ ଅଗ୍ରସର କରାଇବାରେ ବିଭିନ୍ନ ପଦକ୍ଷେପଗୁଡ଼ିକ ସହାୟକ ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ବ୍ରିକ୍ସ କୃଷି ସମ୍ମିଳନୀ ଆରମ୍ଭ ହୋଇଛି। ବ୍ରାଜିଲ, ଇଣ୍ଡୋନେସିଆ, ଚାଇନା, ଇରାନ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଅନ୍ୟାନ୍ୟ ସଦସ୍ୟ ରାଷ୍ଟ୍ରର ସଭ୍ୟମାନେ ଏହି କୃଷି ସମ୍ମିଳନୀରେ ଯୋଗ ଦେଇଛନ୍ତି। ପ୍ରାୟ 21 ଦେଶର କୃଷିମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ବିଶେଷଜ୍ଞମାନେ ଏହି ସମ୍ମିଳନୀରେ ଭାଗ ନେଇଥିବା ଜଣାପଡ଼ିଛି। ଆଜି ବ୍ରିକ୍ସ କୃଷି

ସମ୍ମିଳନୀରେ ଅନେକଗୁଡ଼ିଏ ଅଧିବେଶନ ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି। ସମ୍ମିଳନୀରେ ଖାଦ୍ୟ ସୁରକ୍ଷା, କୃଷି ନବସୃଜନ, ପରିବେଶ ଅନୁକୂଳ କୃଷି ଏବଂ କୃଷି ବାଣିଜ୍ୟ ଓ କ୍ଷୁଦ୍ରଚାଷୀଙ୍କୁ ସଶକ୍ତିକରଣ କରିବା ବିଷୟରେ ଆଲୋଚନା କରାଯିବ। ଚଳିତ ମାସ 12 ତାରିଖରେ ବିଭିନ୍ନ ଦେଶର କୃଷିମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ହେବ। ଆଲୋଚନାରେ କ୍ଷୁଦ୍ରଚାଷୀ, ମହିଳା ଓ ଯୁବପିଢ଼ିଙ୍କ ଜରିଆରେ ଖାଦ୍ୟ ସୁରକ୍ଷା ବିଷୟରେ ଆଲୋଚନା କରାଯିବ। ଜୁନ୍ 13 ତାରିଖରେ ବ୍ରିକ୍ସ ରାଷ୍ଟ୍ରସମୂହର ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡ ସମେତ ସାରା ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧରତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଝାଡ଼ଖଣ୍ଡ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ଏବଂ ଗଣମାନ୍ୟ ବ୍ୟକ୍ତିମାନେ ରାଞ୍ଚିର କୋକର ସମାଧିସ୍ଥଳ ପରିଦର୍ଶନ କରି ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ମାତ୍ର 25 ବର୍ଷ ବୟସରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ଭଗବାନ ବିର୍ସା ମୁଣ୍ଡା ଐତିହାସିକ ଉଲ୍ ଗୁଲାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ସେ କେବଳ ବ୍ରିଟିଶ ଆଇନକୁ ବିରୋଧ କରିନଥିଲେ, ବରଂ ବ୍ରିଟିଶ ସରକାରଙ୍କ ଧର୍ମାନ୍ତରୀକରଣ ଓ ପ୍ରଶାସନିକ ଶୋଷଣ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଆଦିବାସୀ ସମ୍ପ୍ରଦାୟକୁ ଏକତ୍ର କରି ସାଂସ୍କୃତିକ ଐତିହ୍ୟ ଓ ଅଧିକାରର ସୁରକ୍ଷା ପାଇଁ ସେ ପ୍ରେରଣା ଦେଇଥିଲେ। ଆଜି ତାଙ୍କ ପୁଣ୍ୟତିଥିରେ ଝାଡ଼ଖଣ୍ଡର କୋକର ସମାଧିସ୍ଥଳ ଏବଂ ବିର୍ସା ଚୌକରେ ବହୁସଂଖ୍ୟାରେ ଜନସାଧାରଣ ଏକତ୍ରିତ ହୋଇ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଧରତୀ ଆବାଙ୍କ ଜୀବନ ସାହସ, ଆତ୍ମସମ୍ମାନ ଏବଂ ନ୍ୟାୟ ପ୍ରତି ପ୍ରତିବଦ୍ଧ ଥିଲା ବୋଲି କହିଛନ୍ତି। ସେ କହିଛନ୍ତି ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ଉଲ୍ଗୁଲାନ ଆନ୍ଦୋଳନ ଆଦିବାସୀ ସମ୍ପ୍ରଦାୟର ଅଧିକାରର ସୁରକ୍ଷା ପାଇଁ ଏକ ବୃହତ ଆନ୍ଦୋଳନ ଥିଲା। ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ଦିଗରେ ବିର୍ସା ମୁଣ୍ଡା ଅଦମ୍ୟ ସାହସର ସହ ଲଢ଼େଇ କରିଥିଲେ। ଦେଶରେ ଆଦିବାସୀ ସମ୍ପ୍ରଦାୟର ଆତ୍ମସମ୍ମାନ, ସଂସ୍କୃତି ଏବଂ ଅଧିକାରର ସୁରକ୍ଷା ଦିଗରେ ସେ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ। ଶ୍ରୀ ମୋଦି କହିଛନ୍ତି ବିର୍ସା ମୁଣ୍ଡାଙ୍କ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକଟି ପିଢ଼ିକୁ ଦେଶପ୍ରେମର ବାର୍ତ୍ତା ଦେବ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡ ପୋର୍ଟ ପରିଚାଳନା ବ୍ୟବସ୍ଥା ଏଲ୍ପିଏମ୍ଏସ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିବେ। ସୀମାପାର ବାଣିଜ୍ୟ ଓ ଯାତ୍ରୀ ପରିବହନରେ ଦକ୍ଷତା, ସ୍ୱଚ୍ଛତା ଏବଂ ସୁରକ୍ଷା ବୃଦ୍ଧି କରିବା ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ସ୍ମାର୍ଟ ସୀମା ପରିଚାଳନା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରିବ। ଏହି ଡିଜିଟାଲ ପ୍ଲାଟଫର୍ମ ଲ୍ୟାଣ୍ଡ ପୋର୍ଟଗୁଡ଼ିକରେ କାର୍ଯ୍ୟକୁ ଏକୀକୃତ ବ୍ୟବସ୍ଥା ମାଧ୍ୟମରେ ସମନ୍ୱିତ ଢଙ୍ଗରେ କାର୍ଯ୍ୟକ୍ଷମ କରିବା ଲାଗି ପ୍ରସ୍ତୁତ କରାଯାଇଛି। ପରିଚାଳନାଗତ ଏବଂ ନିୟାମକ ସୂଚନାର ସୁରକ୍ଷା, ସମୟୋପଯୋଗୀ ଆଦାନ ପ୍ରଦାନକୁ ସୁଦୃଢ଼ କରିବା ଏବଂ ଲ୍ୟାଣ୍ଡ ପୋର୍ଟଗୁଡ଼ିକୁ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦର ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବାରେ ଏହା ସହାୟକ ହେବ। ଏହି ବ୍ୟବସ୍ଥା ସରକାରୀ ସଂସ୍ଥା ତଥା ଘରୋଇ ଅପରେଟରଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଉନ୍ନତ କରିବ। ସ୍ଲଟ୍ ବୁକିଂ, ଦେୟ ପ୍ରଦାନ ବ୍ୟବସ୍ଥା ଏବଂ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଆଧାରରେ ସାମଗ୍ରୀ ଓ ଯାତ୍ରୀ ପରିବହନ ପାଇଁ ବ୍ୟବସ୍ଥିତ କାର୍ଯ୍ୟପ୍ରଣାଳୀରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତି ଯୋଗୁଁ ଦେଶରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ସାଧାରଣ ଲୋକଙ୍କୁ ସମର୍ଥନ କରିବା ଏବଂ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସରକାର ପାସ୍ପୋର୍ଟ ଜାରି କରିବା ଏବଂ ଦସ୍ତାବିଜ ପ୍ରମାଣୀକରଣ ପ୍ରକ୍ରିୟାକୁ ସରଳ କରିଛନ୍ତି। ସେ କହିଛନ୍ତି ଅଭିଯୋଗଗୁଡ଼ିକର ଶୁଣାଣି ଲାଗି ଡିଜିଟାଲ ପ୍ଲାଟଫର୍ମ ଉପଯୋଗୀ ସାବ୍ୟସ୍ତ ହୋଇଛି। ସେ କହିଛନ୍ତି ବିଶ୍ୱସ୍ତରରେ ଭାରତୀୟ ନାଗରିକମାନଙ୍କୁ ସହଜ ଏବଂ ସୁବିଧାରେ ବ୍ୟବସାୟ କରିବା ଲାଗି ସରକାର ସାହାଯ୍ୟ କରୁଛନ୍ତି ଏବଂ ଭାରତୀୟଙ୍କ ଆବଶ୍ୟକତା ପୂରଣ କରିବା ଲାଗି 44 ଦୂତାବାସ ସାହାଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଆଜି 10 ପୂରଣ କରିଛି। 2016 ମସିହା ଜୁନ୍ ମାସ 9 ତାରିଖରେ ଦେଶବ୍ୟାପୀ ଏହି ଅଭିଯାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ। ପ୍ରସୂତି ମହିଳାଙ୍କୁ ମାଗଣା ଚିକିତ୍ସା ତଥା ଗୁଣାତ୍ମକ ପ୍ରସବଜନିତ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପୁରୁଷ କ୍ରିକେଟ୍ ଦିନିକିଆ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳ ବିପକ୍ଷରେ 278 ରନ୍ର ବିଜୟ ଲକ୍ଷ୍ୟ ରଖିଛି। ତ୍ରିରାଷ୍ଟ୍ରୀୟ ଏ ସିରିଜ୍

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବିପୁଳ ପରିମାଣର ଅସ୍ତ୍ରଶସ୍ତ ଓ ମାଓ ସାମଗ୍ରୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ଆଗାମୀ 3-4 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶ ସମସ୍ତ କ୍ଷେତ୍ରରେ ବିକାଶ ଘଟିଛି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି, ଦେଶ ବିକଶିତ ଭାରତ ପଥରେ ଅଗ୍ରସର ହେଉଛି। 2014 ମସିହା ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ ଅର୍ଥବରାଦ କମ୍ ରହିବା ସହ ଲକ୍ଷ୍ୟ ପୂରଣ ମଧ୍ୟ କମ୍ ରହୁଥିଲା। ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ 3 କିସ୍ତିରେ ମାତ୍ର 43,000 ଟଙ୍କା ମିଳୁଥିଲା। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଏହି ଯୋଜନାର ଗତି ଓ ଅନୁଦାନ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ପିଏମ୍ ଆବାସ ଭାବେ ନାମିତ ଏହି ଯୋଜନାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ପିଏମ୍ ଆବାସ ଯୋଜନାରେ ଜିଓ ଟ୍ୟାଗିଂ ବ୍ୟବସ୍ଥା କରାଯାଇ ବର୍ତ୍ତମାନ ସୁଦ୍ଧା ଦେଶର 4 କୋଟି ଗରିବଙ୍କୁ ବାସଗୃହ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ପୂର୍ବର ନିର୍ମଳ ଗ୍ରାମ ଯୋଜନାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ୱଚ୍ଛ ଭାରତ ଯୋଜନାକୁ ରୂପାନ୍ତରିତ କରି ଦେଶରେ 10 କୋଟି ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଥିଲେ। ଏହି ଲକ୍ଷ୍ୟ ଧାର୍ଯ୍ୟ ସରକାର 12 ବର୍ଷରେ ହାସଲ କରିପାରିଛନ୍ତି। ବିଜୁଳି ଆଲୁଅରୁ ବଞ୍ଚିତ ଥିବା 18,000 ଗ୍ରାମକୁ ମାତ୍ର 1,000 ଦିନରେ ବିଜୁଳି ସଂଯୋଗ ଦିଆଯାଇଛି। ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ଯୋଜନା ମାଧ୍ୟମରେ ହିତାଧିକାରୀ

0: ଅଧିକାରୀମାନଙ୍କୁ ଅର୍ଥରାଶି ପ୍ରଦାନ କରି କେନ୍ଦ୍ର ସରକାର 4,31,000 କୋଟି ଟଙ୍କା ବାଟମାରଣାକୁ ରୋକିପାରିଛନ୍ତି। ପିଏମ୍ କିଷାନ ଯୋଜନାରେ 11 କୋଟି କୃଷକ ଲାଭାନ୍ୱିତ ହୋଇଛନ୍ତି। ଏହି ଯୋଜନା ଅଧୀନରେ 4,00,000 କୋଟିରୁ ଅଧିକ ଅର୍ଥରାଶି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଇଛି। ଭିତ୍ତିଭୂମି କ୍ଷେତ୍ରରେ 2014 ମସିହା ପୂର୍ବରୁ 2,00,000 କୋଟି ଟଙ୍କା ବ୍ୟୟବରାଦ ହେଉଥିଲା, ଯାହାର ପରିମାଣ ବର୍ତ୍ତମାନ ବୃଦ୍ଧି ପାଇ 12,00,000 କୋଟି ଟଙ୍କାରୁ ଅଧିକ ହୋଇଛି। ରାଷ୍ଟ୍ରର ବିକାଶ, ଶାନ୍ତି ଓ ପରିବେଶକୁ ସ୍ୱଚ୍ଛ ଓ ସନ୍ତୁଳିତ ରଖିବା କ୍ଷେତ୍ରରେ କାର୍ଯ୍ୟ ଓ ଦୂରଦୃଷ୍ଟିକୁ ଗୁରୁତ୍ୱ ଦେଇ 32ରୁ ଅଧିକ ରାଷ୍ଟ୍ର ସେମାନଙ୍କର ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ପ୍ରଦାନ କରିଛନ୍ତି। ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ଦେଇ ଦେଶର ଲୋକମାନଙ୍କୁ ଯୋଗାଭ୍ୟାସ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକୁ ସ୍ୱୀକୃତି ଦେଇ ଜୁନ୍ 21 ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ବିଶ୍ୱ ପାଳନ କରୁଛି, ଯାହା ଆମ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି। ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,
1: ଆଜି କେନ୍ଦ୍ର ସରକାରଙ୍କର ନିରନ୍ତର ସ୍ୱଚ୍ଛ ସେବା, ସୁଦୃଢ଼ ଶାସନ ଏବଂ ବ୍ୟାପକ ଗରିବ କଲ୍ୟାଣ ଅଭିଯାତ୍ରାର 12 ବର୍ଷ ଏବଂ ତୃତୀୟ ପାଳିର 2ଟି ଅସାଧାରଣ ସଫଳ ବର୍ଷ ଆଜି ପୂରଣ ହୋଇଛି। ଆଜି ମୋଦିଜୀଙ୍କ ଦୂରଦୃଷ୍ଟି ଯୋଗୁଁ ବିଶ୍ୱ ସପ୍ଲାଇ ଚେନ୍ରେ ଅସ୍ଥିରତା ସତ୍ତ୍ୱେ ଗତ 2025-26 ଆର୍ଥିକ ବର୍ଷରେ ଭାରତ 7.7% ଅଭିବୃଦ୍ଧି ହାର ହାସଲ କରିପାରିଛି। ଦେଶର ମଜବୁତ ଭିତ୍ତିଭୂମି, ମ୍ୟାନୁଫ୍ୟାକ୍ଚରିଂ, ଉନ୍ନତ ସେବା କ୍ଷେତ୍ର, ସୁଦୃଢ଼ ଡିଜିଟାଲ ଇକୋସିଷ୍ଟମ, ଇଏ ହେଉଛି ଏହାର ପ୍ରକୃତ ଜ୍ୱଳନ୍ତ ଉଦାହରଣ।
0: ମାଲକାନଗିରି ଜିଲ୍ଲାର ମାଥିଲି ଗ୍ରାମ ଅନ୍ତର୍ଗତ କିରିମିଟି ଓ କଟୁଆପଦର ଗ୍ରାମ ଜଙ୍ଗଲରେ ମାଓବାଦୀମାନେ ମାଟି ତଳେ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷାକର୍ମୀମାନେ ଜବତ କରିଛନ୍ତି। ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ପଚରାଉଚରା ବେଳେ ଏହି ଅସ୍ତ୍ରଭଣ୍ଡାର ସମ୍ପର୍କରେ ସୂଚନା ପାଇ ଆଜି ଭିଡିଏଫ୍ ଏବଂ ବିଏସ୍ଏଫ୍ ପକ୍ଷରୁ ତଲାସୀ ଅଭିଯାନ କରାଯାଇଥିଲା। ସୁରକ୍ଷାକର୍ମୀମାନେ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ସମେତ ରାଇଫଲ, ଡେଟୋନେଟର ଏବଂ ମାଓପୁସ୍ତିକା ଜବତ କରିଥିବା ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଝାଡ଼ଖଣ୍ଡ ସମେତ ସାରା ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଭଗବାନ ବିର୍ସା ମୁଣ୍ଡା ଐତିହାସିକ ଉଲଗୁଲାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଆଦିବାସୀ ସମ୍ପ୍ରଦାୟକୁ ଏକତ୍ର କରି ସାଂସ୍କୃତିକ ଐତିହ୍ୟ ଓ ଅଧିକାରର ସୁରକ୍ଷା ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ଅବଦାନ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି। ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ସମାଜର ସବୁବର୍ଗର ଲୋକମାନେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଭଗବାନ ବିର୍ସା ମୁଣ୍ଡାଙ୍କ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକଟି ପିଢ଼ିକୁ ଦେଶପ୍ରେମର ବାର୍ତ୍ତା ଦେଉଥିବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ନ୍ୟାୟ, ସମ୍ମାନ ଓ ଆଦିବାସୀ ସମୁଦାୟର ଅଧିକାର ପାଇଁ ବିର୍ସା ମୁଣ୍ଡାଙ୍କ ଅଦମ୍ୟ ସଂଘର୍ଷ ଆଜି ମଧ୍ୟ ପରବର୍ତ୍ତୀ ପିଢ଼ିମାନଙ୍କୁ ପ୍ରେରଣା ଦେଇଆସୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଜନଜାତି ଜନନାୟକ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶ ଜନଜାତି ସମ୍ପ୍ରଦାୟଙ୍କ ସହିତ ଦେଶର ଯୁବପିଢ଼ିଙ୍କ ପାଇଁ ଗର୍ବ ଓ ପ୍ରେରଣାର ଉତ୍ସ। ଓଡ଼ିଶା ବିଧାନସଭା ପରିସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବାଚସ୍କତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ବିର୍ସା ମୁଣ୍ଡାଙ୍କ ଅବଦାନକୁ ସ୍କରଣ କରିଥିଲେ। ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଓଡ଼ିଶାର ବିକାଶରେ ନନ୍ଦିନୀ ଶତପଥୀଙ୍କ ଅବଦାନ ଅତୁଳନୀୟ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ନାମାଙ୍କନ ପତ୍ର କାଏମ ରହିଛି। ଶ୍ରୀ ସାମନ୍ତରାୟଙ୍କ ପକ୍ଷରୁ ଦାଖଲ ହୋଇଥିବା 4 ସେଟ୍ ନାମାଙ୍କନ ପତ୍ର କାଏମ ରହିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ବୌଦ୍ଧ ଜିଲ୍ଲାରେ ସୌରଶକ୍ତିର ବ୍ୟାପକ ପ୍ରସାର ଏବଂ ନବୀକରଣଯୋଗ୍ୟ ଶକ୍ତି ବ୍ୟବହାରକୁ ପ୍ରୋହାହନ ଦେବା ଲକ୍ଷ୍ୟରେ ମଡେଲ ସୋଲାର ଭିଲେଜ୍ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଏବଂ କଣ୍ଟାମଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇଚରଣ ଡାଙ୍ଗଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ କମିଟି ବୈଠକ

ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ଶ୍ରେଷ୍ଠ 10ଟି ଗ୍ରାମକୁ ଚିହ୍ନଟ କରାଯାଇଛି। ଆଗାମୀ 6 ମାସ ମଧ୍ୟରେ ଗ୍ରାମଗୁଡ଼ିକ ମଧ୍ୟରୁ ସର୍ବୋକୃଷ୍ଟ ପ୍ରଦର୍ଶନ କରିଥିବା ଗ୍ରାମକୁ ମଡେଲ ସୋଲାର ଭିଲେଜ ଭାବେ ଚୟନ କରାଯାଇ 1 କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସଚେତନତା ସହ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅଂଶଗ୍ରହଣକାରୀମାନେ ବେଳାଭୂମି ପରିସରରୁ ପ୍ଲାଷ୍ଟିକ୍, ବର୍ଜ୍ୟବସ୍ତୁ ଓ ଅନ୍ୟାନ୍ୟ ଆବର୍ଜନା ସଂଗ୍ରହ କରି ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ। ଏହି ଅବସରରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏସ୍ଆଇଆର୍ ସମ୍ପର୍କିତ ଅଧିକ ତଥ୍ୟ ଜାଣିବା ପାଇଁ ବିଏଲ୍ଓଙ୍କ ସମେତ ଇସିଆଇ ଏନ୍ଇଟି ଆପ୍ କିମ୍ବା ଟୋଲ୍ ଫ୍ରି ନମ୍ଘର 1950ର ସାହାଯ୍ୟ ନେବା ପାଇଁ ସଚେତନତାମୂଳକ ବାର୍ତ୍ତା ଦିଆଯାଇଥିଲା। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 10 ଦିନ ମଧ୍ୟରେ ରାଜ୍ୟର 2,70,00,000 ମତଦାତାଙ୍କୁ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇବାରେ ପ୍ରଶାସନ ସଫଳ ହୋଇଛି। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। ସହରାଞ୍ଚଳ ନାଗରିକ ସମ୍ପର୍କ, ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିଠାରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ସଚେତନତା ଶୋଭାଯାତ୍ରା, ୱାର୍ଡସ୍ତରୀୟ ବୈଠକ, ଜନପରାମର୍ଶ, ସ୍ୱଚ୍ଛତା ଅଭିଯାନ ଆଦି ବିଭିନ୍ନ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧି ଷ୍ଟାଡିୟମରେ କବାଡ଼ି ଚାମ୍ପିୟନ୍ସିପ୍ର ସେମିଫାଇନାଲ୍ ଆୟୋଜିତ ହୋଇଛି। ସେମିଫାଇନାଲ୍ରେ ଉଭୟ ଅନ୍ତଃ 16 ବର୍ଷୀୟ ବାଳକ ଓ ବାଳିକା ବର୍ଗର ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି। 4ଟି ଜୋନ୍ରେ ଖେଳାଯାଇଥିବା ଲିଗ୍ ମ୍ୟାଚ୍ରେ ବ୍ରହ୍ମପୁର ଜୋନ୍ ବାଳକ ବର୍ଗରେ ସୁନ୍ଦରଗଡ଼, ବାଲେଶ୍ୱର, ନୟାଗଡ଼ ଓ ଗଞ୍ଜାମ ଦଳ ଏବଂ ବାଳିକା ବର୍ଗରେ ସମ୍ଭଲପୁର, ପୁରୀ, ଅନୁଗୁଳ ଓ ଗଞ୍ଜାମ ଦଳ ସେମିଫାଇନାଲ୍ରେ ପ୍ରବେଶ କରିଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3ରୁ 4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଲଗାତାର ଭାବେ ବଙ୍ଗୋପସାଗରରୁ ବାଦଲ ଓଡ଼ିଶା ଦେଇ ଅନ୍ୟ ରାଜ୍ୟକୁ ଯାଉଥିବାରୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି ବୋଲି ପାଣିପାଗ ବିଜ୍ଞାନୀମାନେ ମତପୋଷଣ କରିଛନ୍ତି। ପାଗ ଅନୁକୂଳ ଥିବାରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରୁଛି ଏବଂ ଗୁଳୁଗୁଳି ଜାରି ରହିଛି, ଯାହାର ପ୍ରଭାବ ମୌସୁମୀ ବାୟୁକୁ ଅଗ୍ରସର ପାଇଁ ଅଧିକ ପ୍ରୋତ୍ସାହନ ଦେଉଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 11 ତାରିଖରୁ ବର୍ଷାର ପରିମାଣ ବଢ଼ିବ ଏବଂ 12 ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବିପୁଳ ପରିମାଣର ଅସ୍ତ୍ରଶସ୍ତ ଓ ମାଓ ସାମଗ୍ରୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟରେ ଆଗାମୀ 3ରୁ 4 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ରଇସ୍ କଥାଚିତ୍ରର ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅରିଜିତ ସିଂ ଓ ହର୍ଷଦୀପ କୌର। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ। ସଙ୍ଗୀତ ଜିମ୍ ଇଞ୍ଚ।

0: ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।

0: ଶୁଣୁଥିଲେ ରାଜି କଥାଚିତ୍ରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଥିଲେ ହର୍ଷଦେବ କୌର, ବିଭା ସରାଫ ଏବଂ ଶଙ୍କର ମହାଦେବନ। ଗୀତ ରଚନା ଗୁଲଜାର, ସଙ୍ଗୀତ ଶଙ୍କର ଏହସାନ ଲୟ।
1: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
0: ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ସନମରେ କଥାଚିତ୍ରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅମାଲ ମଲ୍ଲିକ, ଅରମାନ ମଲ୍ଲିକ ଏବଂ ପଲକ ମୁଚଲ। ଗୀତ ରଚନା

0: ଏଥର ପ୍ରଚାର କରୁଛୁ। କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକାବୁବୁ ଝକା ଝକା। ପ୍ରଯୋଜନା ଉପସ୍ଥାପନା ସନ୍ତୋଷ ପିଂ।
1: ଜୁହାର। ନାମେ ଇ ସଂସାର ନୁ, ନାମେ ଇ ରାଜି ନୁ, ଏରା ଖାତରାଲି ଯେ ଇଙ୍ଗି ହାଦୁସଣ୍ଟା ମନସ ନେକାଏ। କୁକ୍କୁ ହାଦୁସଣ୍ଟା, କୁକ୍କୁ ହାଦୁସଣ୍ଟା ମାଞ୍ଜାସାଲେ ଏଙ୍ଗି ବଂଶବୋଧ ବାଢ଼ର ଦିନେ। ଆଉ ଏନ୍ କେଚକାନ ଚପକାନ କେରକାନ ହେଲେ ଏଙ୍ଗା ପିଣ୍ଡଦାନଣ୍ଟା କାମସିନେ। ଇ ପ୍ରକାର ଭାବନା ଯେତିର ଗିଆ ଥିଲି ଆର୍ ବଡ଼ ଭାଗି ଆଲାର ଚାହନାର ଯେ ପହେଲା ଇଙ୍ଗି କୁକ୍କୁ ହାଦୁସଣ୍ଟା ମାଞ୍ଚକୁନ୍ ଭଲ ମାନ ଦେନେ ବୋଲିକିରି। ହେଲେ ପ୍ରକୃତିରେ ନାମେ କୁଣା ସମ୍ପ୍ରଦାୟର ଯେ ନାତଲନାର କୁକ୍କୁ ହାଦୁସ କେନ୍ତି ଜହ ଭଲ ହାକନାର କୁକାଏ ହାଦୁନ। କୁକାଏ ହାଦୁନଟା ମାଞ୍ଜା ହେଲେ ଯେତେର ଲକ୍ଷ୍ମୀ ବାକିଛି ବୋଲିକିରି ଖୁସି ବାସିନୁ ଆନନ୍ଦ ଉତ୍ସବ ବି କାମନାର। ଇଦା ଜାଣା ଖାତିରି ହେତ୍କି ବାକେନ୍ ଯେ ନାମେ ଭିନ୍ ଭିନ୍ ଯେନ୍ କାର୍ଯ୍ୟକ୍ରମ ଗୁଠି ଆତିଲି ଜନ୍ମାର୍କାନ୍ତି ଖିନା ତକ୍ ଆ ସାଂସ୍କୃତିକ କାଥାବନ ଯଦି ନାମ ବିଚାର କାମ ଥିଲେ ଏରା ଖାତରାଲି ଯେ ଯେତେବେଳେ କୁକାଏ ହାଦୁଗେ ବେଞ୍ଜା ମାନାଲି ହୁ ବାକେନ୍ କୁକାଏ ହାଦୁଗେ ତାର୍ତି ଏକା ନେକିରି ଭାରା ମା ଖାତର କୁକାଏ ତାମ୍ବାସ ଏକା ନେକିରି ତାଙ୍କେ ହାଦୁବନ ଠିକ୍ ହିସାବେ ବାଟିଅସ୍ ଆଦାନ ଚିନ୍ତା କାମିକିରି ନାମେ ପୁରୁଖାର କାପାଚି ଗୁଠିଆର ଇନ୍ନେ ବ୍ୟବସ୍ଥା କାମଚକାନାର ଯେ କୁକ୍କୁସ୍ ତାର୍ତି ଯେତେତ୍ କାଲି କୁକ୍କୁସ୍ ଆ କାନିଆ କୁକାଏବନ ଅନ୍ଦ୍ରାଗେ ଲାଗାନ ଯେନଟା ବିଧି ବ୍ୟବସ୍ଥା ଆତିଲି ଇ କୁଣା ସମ୍ପ୍ରଦାୟର ଗେ ଆଦ୍ଗେ ଲାଗାନ କାନିଆ ମୁଲି ଚିଆଲ ଦାସ ସୁକ୍ମୁଲ ହେସୁ ଚିଆଲ ଦାସ ଯେତ୍କି ଜିନିଷ ମାଡ଼ୁଆନୁ ଲାଗି ଆଦ୍ଗେ ଭି ଖର୍ଚ୍ଚା ଇ କୁକ୍କୁସ୍ ତାର୍ତି କୁକାଏ ଗୀ ତାରା କାଲି। ତା ଇ କଥାନ୍ତି ଜାଣା ଖାତରାଲି ଯେ ନାମେ ଇ କୁଣା ସମ୍ପ୍ରଦାୟର ଗେ କୁକାଏ ଗୁଠିରି ଏକାନେ ଗୁରୁତ୍ୱ ଚିଆନ୍ନାର ତାମାନ ଏକାନିକିରି ଦୁଃଖ କଷ୍ଟ ମାମାନ ଆ କଥାନ ଭାବଚକାନାର ବୋଲିକିରି ଇ ପରମ୍ପରାବଦ ଏତା ବାରାଲି। ତା ଇନ୍ନୁନ୍ତି ନାମେ କୁଣା ସମ୍ପ୍ରଦାୟର ଗେ କୁକାଏ ହାତଦାର ଗେ ଲାଗାନ ଯେନ୍ ସମ୍ମାନ ଆତିଲି ଯେନ୍ ଭଲ ହାକନାଥିଲି ଆଦା ଚଲୋ ଚଲୋ ଏଥରାଲି। ଆର୍ ହନ୍ନେ ଭି ଯଦି ନାମ ଭାବତ ହେଲେ କୁକାଏ ହାଦୁ ଗେ ଜନମ ବନ ଅଣ୍ଟା ବାଢ଼େଟେ ଆଶୀର୍ବାଦ ବୋଲିକିରି ବାନାର। କୁକାଏ ହାଦୁ ନାମେ ଇ ସମାଜକେ ବହୁତ କିଛି କାମ ଆଙ୍ଗେ ଆଲାର ଭାବନାର କାନ ଯେ କୁକାଏ ହାଦୁ ଦଣ୍ଟା ଅବଳା ଦୁର୍ବଳା ବୋଲିକିରି କିନ୍ତୁ ତାଙ୍ଘେ ସାନ୍ ଯେନ୍ ଶକ୍ତି ଆତିଲି ଏକା ସାନ୍ ହି ମାନଲା ଦିନ। ଆର୍ ଇନ୍ନେ ଭି ଏରା ଖାତିର କିଛି ଯେ କୁକାଏ ହାଦୁ ଦଣ୍ଟା ଯେତ୍କି ବେଲେ ବେଞ୍ଜରାଲି ଆରୁ ତାଙ୍ଘେ ଶାଶ୍ ଶ୍ୱଶୁର ଗି ଆଡ଼ପା କାଲି ଆ କୁକାଏ ଦଲହାଲି ଯେତେର ସାନ୍ ଗୁହାରୀ ମାନିକିରି ତାଙ୍ଘେ ବୁଆ ସାନ୍ ଓହ୍ଲାଲି ତାଙ୍ଘେ ମାତ ସାନ୍ ଓହ୍ଲାଲି ତାଙ୍ଘେ ଭାଇ ଭଉଣୀ ଯେତ୍କି ତାଙ୍ଘେ ସାଙ୍ଗସାଥି ଆତନାର ଯେତେର ସାନ୍ ଗୁହାରୀ କାମିକିରି ଓହ୍ଲାଲି ତାଙ୍ଘେ ମା ସାନ୍ ଯେତେବେଳେ ତାନ୍ ଓହ୍ଲି ତେଙ୍ଗି ଯେ ମାୟୋ ଏନେରା ହାଲେନ୍ ଯେ ନେନ୍ ଚାଲେ ରନୋ ମା ଇନ୍ନେ ବୁଲିକିରି ହି ଆଦ ଓହ୍ଲି ଆରୁ ତାଙ୍ଘେ ଆଡ଼ପା ପାଲିନ୍ ଆମ୍ବି ଆରୁ ତାଙ୍ଘେ ଶାଶ୍ ଶ୍ୱଶୁର ଗି ଆଡ଼ପା ନୁ କାଇ। ତା ଯେନ୍ କୁକାଏ ବଧ ତେଙ୍ଗାଲି ଯେ ମାୟୋ ଏନେରା ହାଲେନ୍ ଯେ ନେନ୍ ଚାଲେ ରନୋ ମା କିନ୍ତୁ ଯଦି ନାମ ଏରତ ଇ ସଂସାର ବନ୍ ଆ କୁକାଏ ହାଦୁଦ ହି ଚାଲାବାଲି ଆଡ଼ପାନୁ ନାମେ ପରିବାରନୁ ନାମେ ଯଦି କୁକାଏ ହାଦୁନଟା ମାନଲା ଦିନ ହେଲେ ଆ ପରିବାର ପରିବାର ଲେଖା ମାନଲା ଜାଣା ଖାତରୁ। କୁକାଏ ହାଦୁଗେ ଗୁରୁତ୍ୱ ଇନ୍ନେ ଆତିଲି ସମାଜ ନୁ ଯେ ନାମ ଯଦି ଆଦ୍ଗେ ଅବଦାନ ବନ୍ ଯଦି ନାମ କଳନା କାମତ ହେଲେ ଯାଇ ନାମ ଆହା ଅଙ୍ଗତ। କୁକାଏ ହାଦୁଗେ ଜନମ ବଧ ଦୁର୍ଗା ଲେଖାଦୁ ଯଦି ସମାଜ ନୁ କିଛି ଅନ୍ୟାୟ ଅତ୍ୟାଚାର କା ଭିନ୍ ଭିନ୍ ଅସୁବିଧା ମାଞ୍ଜା ହେଲେ କୁକାଏ ହାଦୁଦ ହି ଇଲାଲି କୁକାଏ ହାଦୁଦ ତାଙ୍କେ ମା ବୁଆର୍ଗେ ପାଖିଆ ମାନାଲି ତାଙ୍କେ ଭାଇ ସେ ପାଖିଆ ମାନାଲି ତାଙ୍କେ ଭାଇ ସେ କାନେ ଭଲକିରି ରସ ଆଦ୍ଗେ ଲାଗାନ ମହାପୁରୁଣ ପ୍ରାର୍ଥନା କାମାଲି ଆରୁ ତାଙ୍କେ ମଙ୍ଗଲ କାମନା କାମାଲି। ତା ଆଦ ଆଦ୍ଗେ ଲାଗାନ ଦୁର୍ଗାଦୁ ଆ କୁକାଏ ବଧ ଲକ୍ଷ୍ମୀ ହିସାବନୁ ଯେତେ ରିନ୍

0: ହେଲେ ଯେତେବେଲେ ଏକାଉଣ୍ଟ ଖୁଲର ହୁ ବାକେ ନେକାନ ନୋମିନି କାମର ଆଦି କାଗଜ ପତ୍ର ଲାଗି କାମ ଆର୍ ଲାଗି
1: ଓପନିଂ ଫର୍ମ ଲେଖାରାଇ ଯେ ନେଖେ ନାମେ ଚୋର ଡେଟ୍ ଅଫ୍ ବାର୍ଥ ରହି ନାମେ ଏଡ୍ରେସ୍ ବା କିଆର ବାପା କିମ୍ବା ମା କା ଯାହା ମାନେ ଠିକଣାର ଆ ହିସାବ ଏକାଉଣ୍ଟ ଓପନିଂ ଫର୍ମ ଲେଖାରାଇ ଏନ୍ଦ୍ରକେ ଧରା ହାଦୁ ଦାରୁ ତାଙ୍କେ ବୁଆସ ଯଦି କେନ୍ସି ପ୍ରକାର ଯଦି ସାଙ୍ଗେ ସାଙ୍ଗନ ମାନେ ଏକ୍ସପାରି ଚାର୍କରାର ଆର୍ ତା ତାଙ୍ଗିଓ ବାଲି ଦିନ ଯେ ଇ ଏକାଉଣ୍ଟ ତା ଖୁଲ୍ଚକା ଚାର ଯେ ନୋମିନି ନେକେ ଆଣିଥିଲି କା ମଲ୍ଲା ଦିନ କିନ୍ତୁ ଯଦି ପାସ୍ ବହି ବୋଧ ଆଣିଥିଲି ପାସ୍ ବହି ନୁ ଆ ନୋମିନି କି ନମ୍ବର ବୋଧ ଲେଖାରାଇ ନାମେ ବୋଧ ଲେଖା ମାରି ନୋମିନି କି ନମ୍ବର ଅଣ୍ଡା ଲେଖାରାଇ ପାସ୍ ବହି ଉଠିନୁ ବୋଲେ ଆର୍ ମାନେ ଏରର ଆର୍ ବ୍ୟାଙ୍କ୍ କେ ମେନା କର ଯେ ଇ ନମ୍ବର ବୋଧ ଇ ପାସ୍ବୁକ୍ ତା ଇ ନୋମିନି ମୁଁ ନେଖେ ନାମେ ନୁ ଆଣିଥିଲି
0: ଓ ହେଲେ ପାସ୍ବୁକ୍ ନୁ ନୋମିନି କି ନାମେ ଲେଖା ମାରାଇ
1: ନମ୍ଲା ଖାଲି ନମ୍ବର ଅଣ୍ଡା ଲେଖାରାଇ
0: ଆଚ୍ଛା ଆଚ୍ଛା ହେଲେ ଆ ନମ୍ବର କେ ହିସାବ ନୁ
1: ହଁ ଆ ନମ୍ବର କେ ହିସାବ ନୁ ଆ ନୋମିନି ବୋଧ ଆ ବ୍ୟାଙ୍କ ନୁ ଯେତେ ଉର୍ଖିକି
0: ଆଚ୍ଛା ହେଲେ ଧାରା ହୁସନ ଯଦି ଉର୍ଖା ବ୍ୟାଙ୍କ ନୁ ନେଖେ ତାଙ୍କେ ମା କେ ନାମେ ନୁ ଉର୍ଖା ଯଦି ତାଙ୍କେ ବୁଆସ ଗିକେ ନାମେ ନୁ ଯଦି ଅର୍ଜେଣ୍ଟ ଏକାଉଣ୍ଟ କାମ ହେଲେ ମା ବୋଧ ନୋମିନି ମାନ ହେଲେ ଯେତେବେଳେ ମା ଗେ ପେମେଣ୍ଟ କାମ ଆଗେ କ ବ୍ୟାଙ୍କ ହେଲେ ତାଙ୍କେ ମା ଗେ ଏନ୍ଦିର ଏନ୍ଦିର ଡକୁମେଣ୍ଟ ଲାଗି ହୁ ଟାଇମ ନୁ
1: ହଁ ଯେନ୍ତା ବ୍ୟାଙ୍କ ଆଜିକାଲି ବ୍ୟାଙ୍କ ନ ଏକାଉଣ୍ଟଟା ଖୋଲୁଛୁ କେୱାଇସି ବାନର କେୱାଇସି ଦେନ୍ଦିରେ ବନାଲି ନୋ ୟୋର କଷ୍ଟମର ମାନେ ଫଟୋ ଅଣ୍ଟାର ଅଥରାଇଜ ଡକୁମେଣ୍ଟ ସରକାରୀ ଡକୁମେଣ୍ଟ ଆଜିକାଲି ଆଧାର କାର୍ଡ ପ୍ୟାନ୍ କାର୍ଡ ଇଲେକ୍ଟ୍ରିକ୍ ବିଲ୍ ବନା ଦେଇ ମାନେ ଠିକଣାକେ ତାଙ୍କେ ଆଣିଦ
0: ଆଚ୍ଛା ଆଚ୍ଛା
1: ଆଉ ଡ୍ରାଇଭିଂ ଲାଇସେନ୍ସ ଯାହା ବି ମାନେ ନିଜର ହେଖାନ ଡକୁମେଣ୍ଟର ଆପଣ ବ୍ୟାଙ୍କକେ ସବମିଟ୍ କରୁନ ଆଦ ମାନେ କେୱାଇସି ଡକୁମେଣ୍ଟ
0: ମାନେ ସରକାରୀ କାଗଜ ପତ୍ର କେ ଅଣ୍ଟା ପ୍ରମାଣ ଅଛି
1: ପ୍ରମାଣ ରାନା ଆଗଲି ଯେନ୍ ରାସନ କାର୍ଡ କମାଲେ କାଜି ଯେନ୍ ପଇସା ଲେବର କାର୍ଡ ହେଲେ ଏନ୍ ରିଜିଏସନୁ ଆପଣ ମାନେ ବ୍ୟାଙ୍କ ଗ୍ରହଣ ମା କମାଲିଆ ସବସିକୁଏଣ୍ଟଲି ଆଜିକାଲି ଭୁବନୀ ଗ୍ରହଣ କମାଲି ଏଜ୍ ଏ କେୱାଇସି ଡକୁମେଣ୍ଟ କ୍ରମ ରେସିଡେନ୍ସିଆଲ ପ୍ରୁଫ ଯେନ୍ତା ଇଲେକ୍ଟ୍ରିକ୍ ବିଲ୍ ବୋଧେ ଏସ୍କେ ମାନି ଆଡ଼ପାନୁ ଆଡ଼ପାଣ୍ଟାର ହେଲେ ନିମା ଇଲେକ୍ଟ୍ରିକ୍ ବିଲ୍ ଅଣ୍ଡା ହାକର ହେଲେ ଏନ୍ଆର୍ଇଜିଏସ୍ ନୁ ଯେନ୍ ନାଲ୍କୁ ଗୁଟା କମାଲନାର ଆଦ ମାନଲେ ଯେ ଅଣ୍ଡା ଭ୍ୟାଲିଡ୍ ଡକୁମେଣ୍ଟ ଆଦ ସରକାରୀ ଡକୁମେଣ୍ଟ ଦୁନ୍ ଆନୁ ନାମେ ଗାମେ ଫଟୋ ଫୁଟା ରହିକିରି ଅମକା ଜାଗା ଅମକା ଆଡ୍ରେସ୍ ବୋଲିକି ଯେନ୍ତା ରହି ହୁଦି ଏନ୍ଆର୍ଇଜିଏସ୍ ତା ଯେନ୍ ଜବ୍ କାର୍ଡ ବୋଧି ମନାଲି ଅଣ୍ଡା ଭ୍ୟାଲିଡ୍ ଡକୁମେଣ୍ଟ ମାନେ ସରକାରୀ ଡକୁମେଣ୍ଟ ଯାହା ବି ର ଆଦ ମାନଲି ଭ୍ୟାଲିଡ୍ ଡକୁମେଣ୍ଟ କେ ଆଇସି ଲାଗ
0: ତ ହନେ ଯଦି କାଗଜ ପତ୍ର ଅଣ୍ଡା ଯଦି ଆ ଆଲାସ ଚିଚାସ୍କା ଆଲିଦି ଚିଚା ହେଲେ ବ୍ୟାଙ୍କ ବି ଭାବି ଯେ ନେମ୍ ନେକା ପଇସା ଚାଲଦାମ ଆର୍ ଠିକ୍ ଆଲାର ବୋଲିକିରି
1: ଏକଦମ ଠିକ୍ ଦୁନ୍
0: ହଁ ହଁ ହେଲେ ଇ ପଇସା ବୋଧ ଦୁସରା ଆଲାର ତାର ମା କାଇକିରି ତାଙ୍କେ ନେ ନୋମିନି ଆତ୍ମା ପ୍ରକୃତିରେ ଆଗେ ଚିଆଲଦାମ ବୋଲିକିରି ବ୍ୟାଙ୍କ ବି ଭାବି ଆରୁ ଆସିନ୍ ଚି ଆରୁ ଆଗେ କାଗଜ ପତ୍ର ଧୋଇ ହେଲେ ସେ ଆରୁ ଅଣ୍ଟା କଥା ନିମେସ୍ତି ଏମ୍ ଆହାଗିଲି କେନ୍ ଚାହାଲଦାମ ଯେ ଇ ଯୋଜନା ବୋଧ ତା ଯାହା ବି ମାନ ଅଣ୍ଟା ଭଲ ଯୋଜନା ଆଥିଲି ନାମେ କୁକା ହାଦୁଗେ ଲାଗାନ ହେଲେ ନାମ ଗୁଠି ଏନ୍ଦିରେ ଭାବଦାତ କାଏଁ ପଦ୍ଦାମ ତା ଆଲାଦ ଗୁଠିତ ଘାଏ ଘାଏ ଇନେ ଅଫିସ ପତ୍ରକେ କା ଲାଗି ଲାଗାନ ଘାଏ କୁଣ୍ଠା ବୋଧ ନାନ୍ଦାତ ଯେ କେରକୁନ୍ ଏକାନେ କାମନ୍ ନେକାନ୍ ମେନନ୍ ନେଖେ କାନେ କାଛ ନେଖରନ୍ ଆରୁ ଏକାନ୍ ଏକାନେକିରି ଇ ପ୍ରକାର ଏକାଉଣ୍ଟ ଅଣ୍ଡା ଖୁଲା ମାନ ଇଦାନ ଘାଏ ଘାଏ ନାମ ଭାବିକିରି ଇନ୍ନା କନ୍ ନେଲା କନ୍ ବୋଲିକିରି ସାମିଆ ହେଲେ ବୁଙ୍ଗ ତେଲ ବୁଙ୍ଗି ହେଲେ ଧାରା ନେଦଣ୍ଟା କେରାର ହେଲେ ବ୍ୟାଙ୍କ ସାନ୍ ଧାରା କେରାର ହେଲେ ନେକାନ୍ ନେକାନ୍ ଯୋଗାଯୋଗ କାମର ଆରୁ ନେଖେ ସାଙ୍ଗେ କାଛ ନେଖର ଯେ ଇନ୍ନଟା ଏକାଉଣ୍ଟ ଅଣ୍ଡା ଖୁଲା ଅଙ୍ଗରାର
1: ହଇ ବଢ଼ିଆ କଥା ଦୁନ୍ ଏନ୍ଦିରକେ ବ୍ୟାଙ୍କ ନିମ୍ ଯଦି କର ବିଭିନ୍ନ ସ୍କିମ୍ ଗୁଟିକେ ଫଟୋ ଉଠିବା ବ୍ୟାଙ୍କକେ ଦ୍ୱାର ବନ୍ଦ ପୁରା ପୁରା ପୁରା ହଲ୍ ନୁ ବ୍ୟାଙ୍କ ହଲ୍ ନୁ ଯେତେ ବଦରାଇ ନିମ୍ ମେନର ଯେ ଇ ବଦେନ୍ଦି ଦୁନ୍ ହା ବଦେନ୍ଦୁ ହଇ ବ୍ୟାଙ୍କ ନୁ ଆଜକୁ ମ୍ୟାନେଜର ରାନର୍ ଫିଲ୍ଡ ଅଫିସର ଅଣ୍ଡା ରାଦାସ ଏକାଉଣ୍ଟେଣ୍ଟ ଅଣ୍ଡା ରାଦାସ ଆ କିରାଣୀ ଯୋଡ଼ିକ ମୁଣ୍ଡା ରାନର୍ ଏକା ବନି ନେତ ମେଞ୍ଚକୁନ୍ ସାଙ୍ଗେ ସାଙ୍ଗେ ତ ଏମ୍ ତଥାପି ଏମ୍ ବ୍ୟାଙ୍କ ବାଲା ହିସାବ ନୁ ଏମ୍ ତେଙ୍ଗାଲା ନେତ ବି ଯଦି ଛୋଟଟେ କୁକା ହାତଟା ଧରଚା କରେ ନିମ୍ ଏକାଉଣ୍ଟଟା ଖୁଲିଚା ଦରକାର ମାନଲା ଏ କୁକାଇକି ଲାଗାନ୍ ସୁକନ୍ୟା ସମୃଦ୍ଧି ଯୋଜନା ବୋଲିକିରି ଆଥିଲି ଇଭନ୍ ଖୁଲା ଏମ୍ ଜବରଦସ୍ତି କାମ ଦାମ ଯେ ନିମ୍ ଖୁଲା ଯେନ୍ତା କାମ ଛୁନି ବି ଖୁଲା ଯେହେତୁ ନିମେ ଏକାଉଣ୍ଟ ଆଥିଲି ହାତୁ କି ବନ୍ଟା ଖୁଲା ଯା ଯେ ତାଙ୍ଗେ ଭବିଷ୍ୟତ ନୁ ପାଢ଼ାକେ ଲାଗାନ୍ କା ବେଞ୍ଜାକେ ଲାଗାନ୍ ନିମା ଅସୁବିଧା ମାନେ ଇଦାନ ଏମ୍ ଏନକରେଜ କାମ ଦାମ ଆଲାର ଗୋଟିଏ
0: ଯେ ତାମ ଯଦି ତମେ ତାର ଟି ବାରଚାର ହେଲେ ତା ଭଲ ଦୁ ଯଦି ବି ମାନଲା ହେଲେ ବି ବ୍ୟାଙ୍କ ବି ଇ ପ୍ରକାର ସହଯୋଗ କାମାଲି ଆର ଏକାନେକିରି ଇନ୍ନେ ଯୋଜନାଟା ଆଥିଲି ଯେ ଆଦଗେ ଫାଇଦା ଆଲାର ବି ହୁଆଙ୍ଗର ଆକାଥାନି ବ୍ୟାଙ୍କ ଆଜ୍ଞା ଘର ବି ତେଙ୍ଗାଲନାର ଗୁଠି ମେଲେ
1: ହଇ ଆଉ ଆଉଣ୍ଟା କଥା ତେଙ୍ଗାଲାମ ଟାଉନ ଗୁଠି ନୁ ତ ସିଆର୍ପି ମାଲକାରୀ ପାଦା ଗୁଠି ବ୍ୟାଙ୍କ ନୁ ସରକାର ତାର ଅଣ୍ଡା ସିଆର୍ପି ବୋଲିକିରି ଅଣ୍ଡା ଆପଏଣ୍ଟମେଣ୍ଟ କାମ କିଛି ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଆଧା ପଇସା ଅଛି ଆଧା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ପଇସା ଅଛି ଆର ଏନ୍ ଆର ଗେ ନାଲଖୁ ମନାଲି ଯାହା ଯାହା ଡକୁମେଣ୍ଟ ଜେନେତ ବି ବାରନାର ଏକା ଏକା ଜିନିଷ ବର ଯଦି ମେଞ୍ଚାର ହେଲେ ଏମ୍ ତା ଯେ କୁକୁସ୍ କା କୁକା ଅକାନାର କାଲା ହୁସନ ଫର୍ମଟା ଫିଲ୍ଅପ୍ ମା ଯାହା ଯାହା ମେନା ଥିଲି ହୁସନ ପହିଲା ମେନା ಅಂತ ನಿಮ್ಮ ಮ್ಯಾನೇಜರ್

0: ಇನ್ನಂಥ ಕಾರ್ಯಕ್ರಮ ಬನ್ ಅಕ್ಕೋನ್ ಇಶಾನ್ ಮುಂಜಾಲ್ದಂ ಜಿತೇರಿನ್ ಫೇರ್ ಘಾಯ್ ಜುಹಾರ್.
1: ଶୁଣିଲି କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପପୁ ଝକା ଝକା. ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ. ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ. କଥାଚିତ୍ର ରାଜା ହିନ୍ଦୁସ୍ତାନୀର ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ, ଗୀତ ରଚନା ସମୀର।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ କଥାଚିତ୍ର କୁଛ କୁଛ ହୋତା ହେର ଏହି ଗୀତଟି। ସମୀରଙ୍କ ରଚନାକୁ ସଙ୍ଗୀତ ଦେଇଛନ୍ତି ଯତୀନ ଲଲିତ। ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ।

ଶୁଣିଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ।

0: ସ୍ୱାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ସାରା ଦେଶ। ନୂଆଦିଲ୍ଲୀଠାରେ ଆଜ୍ ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥା ଏଲ୍ପିଏମ୍ଏସ୍ର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବହୁତ ପରିମାଣର ଅସ୍ତ୍ରଶସ୍ତ ଆଉ ମାଓ ସାମଗ୍ରୀ। ରାଜ୍ୟ ପର୍ଯ୍ୟଟନ ବିଭାଗ ଅଧୀନତି ଆତିଥ୍ୟ ଭିତ୍ତିଭୂମି ଲାଗି ଭୂମି ବ୍ୟାଙ୍କ ଯୋଜନାକେ ରାଜ୍ୟ କ୍ୟାବିନେଟ୍ କରିଛି ଅନୁମୋଦନ। ଗଲାକାଲି ହୋଇଥିବାର ବୈଠକଟି ହୀରାକୁଦ ସହିତ ରାଜ୍ୟର ଭିନ୍ ଭିନ୍ ଜରୁରୀ ପର୍ଯ୍ୟଟନସ୍ଥଳୀ ହେବା ସାମିଲ। ପ୍ରଧାନମନ୍ତ୍ରୀ ମାତୃତ୍ୱ ଅଭିଯାନକେ ଆଇଜ୍ ପୁର୍ଲା 10 ବଛର। ଓଡ଼ିଶାର ପହିଲା ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କୁ ତାଙ୍କର ଜୟନ୍ତୀ ଅବସରରେ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଜଣାଇଛନ୍ ଶ୍ରଦ୍ଧାଞ୍ଜଳି। ରାଜ୍ୟସଭା ଉପନିର୍ବାଚନ ଲାଗି ବିଜେପିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କର ନାମାଙ୍କନ ପତ୍ର ରହିଛି କାଏମ। ରାଜ୍ୟର ସବୁ ପୌରାଞ୍ଚଳନ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଷ୍ଟାନୁ ହୋଇଛି ମୂଲ। ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାଟି 10 ଦିନ ଭିତରେ 2,70,00,000 ଭୋଟରଙ୍କ ପାଖକେ ଫର୍ମ ପହଞ୍ଚାବାର୍ତି ସଫଲ ହୋଇଛି ପ୍ରଶାସନ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇର ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କ ଲାଗି ଚଳିତ ମାସର 3 ନମ୍ବର ହପ୍ତାଥି ମୂଲ ହେବା କାଉନ୍ସିଲିଂ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାଟି ବୌଦ୍ଧ ଜିଲ୍ଲାନ ସୌରଶକ୍ତିର ବହୁତରେ ପ୍ରସାର ଆଉ ନବୀକରଣ ଯୋଗ୍ୟ ଶକ୍ତି ବ୍ୟବହାରକେ ତହକାବାର ଲାଗି ମୂଲ ହେଇଛି ମଡେଲ ସୋଲାର ଭିଲେଜ ଚୟନ ପ୍ରକ୍ରିୟା। ଆଉର୍ ଓଡ଼ିଶାକେ ଆଇବା 3-4 ଦିନ ଭିତରେ ମୌସୁମୀ ଛୁଇଁବା ବୋଲି ପାଣିପାଗ ବିଭାଗ କରିଛି ଅନୁମାନ। ଏଥିନେର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ର 5 ବଜେ।
1: ଶୁଣିଲି ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ନାଟକ ପର୍ଛାଇ। ମୂଳ ତେଲୁଗୁ ରଚନା ଆଦି ବିଷ୍ଣୁ, ହିନ୍ଦୀ ଭାଷାନ୍ତର ଦଣ୍ଡମୁତି ମହିଧର, ଓଡ଼ିଆ ଭାଷାନ୍ତର ଡକ୍ଟର ପଞ୍ଚାନନ ମିଶ୍ର, ପ୍ରଯୋଜନା କୈବର୍ତ୍ତ ସାହୁ। ବିଭିନ୍ନ ଭୂମିକାରେ ଅଛନ୍ତି ମଙ୍ଗପତି ବିଭୂତିଭୂଷଣ ବିଶ୍ୱାଳ, ବାସବରାଜୁ ମାନସରଞ୍ଜନ ମିଶ୍ର, ବାସୁଦେବ ରାଓ ଅଜୟ କୁମାର ନାଥ, ଜଗନ୍ନାଥଜୀ ପ୍ରଦୀପ କୁମାର ପଣ୍ଡା, ପେରୁମଲ୍ଲୁ ଦିଲୀପ କୁମାର ଦେବ, ବୈକୁଣ୍ଠମ ବୃନ୍ଦାବନ ମିଶ୍ର, ଦମୟନ୍ତୀ ମାନସୀ ନନ୍ଦ। ଶୁଣନ୍ତୁ ନାଟକ ପର୍ଛାଇ।

0: ନମସ୍କାର।
1: କାହାର ଫୋନ ବାବୁ? ବାସୁବାବୁଙ୍କର ନା?
0: ତୋ ପାଇଁ ଖାଲି ହଇରାଣ ହେବା କଥା, ସେଣ୍ଟିମେଣ୍ଟର ଫଳ ଏଇଟା। ତୁ ଏପଟେ ବର୍ଣ୍ଣବିଟା ନେଇ ଆସିଲୁ, ସେପଟେ ଗୁରୁଜୀ ମୋତେ ଗାଳି କରିବା ଆରମ୍ଭ କରିଦେଲେ। ଯା ପେରୁମାଲୁ ଯା।
2: ଭାଇ ଗୁଡ୍ ମର୍ଣ୍ଣିଂ।
0: ଗୁଡ୍ ମର୍ଣ୍ଣିଂ, ଗୁଡ୍ ମର୍ଣ୍ଣିଂ। ଆରେ ଭାଇ, ଆଜି ତ ସଳ ଉଠି ଯାଇଛୁ।
2: 7ଟା ବାଜିଲାଣି ଭାଇ, ଆଜି ତ ଉଠିବାରେ ବିଳମ୍ବ ହେଇଗଲା।
0: ଆରେ ମୁଁ ତ ଜୋକ୍ କରୁଥିଲି, ତୁ ବୁଝିପାରିଲୁନି। ତୁ ବି ନା ଭାରି ବିଚିତ୍ର।
2: ଜୋକ୍?
0: ଜୋକ୍ ନୁହେଁ ତ ଆଉ କ'ଣ ଝୁଙ୍କ? ମୁଁ ବି ଜାଣିଛି 7ଟା ବାଜିଛି, ତଥାପି ମଧ୍ୟ ଏ ପ୍ରଶ୍ନ ମୁଁ ପଚାରିଲି। ଭାଇ ତୁ ଆଜି ଶୀଘ୍ର ଉଠିଗଲୁ, ତ ଏଇଟା କ'ଣ ମତଲବର ଜୋକ୍ ନୁହେଁ?
2: ରାତିରେ ଅନେକ ସମୟ ପର୍ଯ୍ୟନ୍ତ ପଢ଼ୁଥିଲି।
0: ବାପରେ ବାପ, କ'ଣ ନୀତି ଶିକ୍ଷା?
2: ଇଂରାଜୀ ଗପ ଭାଇ, ଇଂରାଜୀ ଗପ। ଇଂରାଜୀ ଗପ ବହୁତ ଭଲ ନା?
0: ଆରେ ମୁଁ ତ ସେକେଣ୍ଡ ଶୋ ଜେମ୍ସ ବଣ୍ଡ ସିନେମା ଦେଖିବାକୁ ଯାଇଥିଲି, ପୁରା ଫିଲ୍ମଟା ଖାଲି ଫାଇଟିଂ ଖାଇଗଲା।
2: କିଏ ଖାଇଗଲା?
0: ସିନ୍ କେନେରୀ।
2: ସେ ପୁଣି କିଏ?
0: ହଲିଉଡ୍ ଅଭିନେତା।
2: ତାହେଲେ ଖାଇବା ଅର୍ଥ?
0: ଆରେ ବାଲକୁମାର ବସବ ରାଜା, ଖାଇଗଲାର ଅନେକ ଅର୍ଥ ଅଛି। ଗୋଟାଏ ଉଦାହରଣ, ତୋ ବାପା ଯେତେବେଳେ ରାତିରେ ଜାଣିପାରିଥିଲେ ଯେ ମୁଁ ପିକ୍ଚର ଦେଖିବାକୁ ଯାଉଛି, ଆସିଲା ପରେ ମୋତେ ଖାଇଗଲେ, ମାନେ ଖୁବ୍ ବିରକ୍ତ ହେଲେ। ଖାଇବା କଥା ଛାଡ଼, ତୁ ଯା ମୋଲାଲା, ଇଂରାଜୀ ଗପ ପଢ଼ିବୁ ଯା। ଆରେ ଯା
2: ଭାଇ।
0: କହ ଶୁଣୁଛି,
2: ବାପାଙ୍କ ଉପରେ ତୁମେ ବହୁତ ରାଗିଗଲ।
0: ରାଗିଗଲି।
2: ଆଚ୍ଛା ବାପାଙ୍କ ସାଙ୍ଗେ ତୁମେ ସବୁବେଳେ କଳି କର କାହିଁକି?
0: ଏ ତୁ ପାଗଳଙ୍କ ପରି କ'ଣ ଓଲଟା କଥା କହୁଛୁ? ମୁଁ ନୁହେଁ, ତୋ ବାପା ବରଂ ସବୁବେଳେ କଳି କରନ୍ତି। ଆରେ ମୁଁ ପିକ୍ଚର ଦେଖିପାରିବିନି, ସିଗାରେଟ୍ ପିଇପାରିବିନି, ଆମୋଦ ପ୍ରମୋଦ କରିପାରିବିନି, ଏମିତିକା ବନ୍ଧନରେ ବାନ୍ଧି ଖାଲି ଅସନ୍ତୋଷ ହେଉଛନ୍ତି।
2: ତାହେଲେ ତାଙ୍କ କହିବା ଅନୁସାରେ ଚଳୁନୁ?
0: ମୁଁ ବସବରାଜୁ ନୁହେଁ ଯେ ତାଙ୍କ କହିବା ଅନୁସାରେ ଚଳିବି, ମୁଁ ମଙ୍ଗପତି। ମାଇ ନେମ୍ ଇଜ୍ ମଙ୍ଗପତି।
2: ଆଚ୍ଛା ଭାଇ, ତମେ ମୋତେ ପସନ୍ଦ କର?
0: ଚିନ୍ନା, ସତ କହିବି, ସତରେ ତୁ ଯଦି ଝିଅଟି ହେଇଥାନ୍ତୁ ନା, ତୋତେ ମୁଁ ବାହା ହୋଇ ତୋର ସବୁ ଦୁଃଖ ଦୂର କରିଦେଇଥାନ୍ତି। ହେଲେ ତୁ ତ ପୁଅ, ଏଥିପାଇଁ ତୋ ପ୍ରତି ମୋର ଭାରି ଦୟା ଆସୁଛି।
2: ଦୟା?
0: ହଁ ଦୟା।
1: ଆରେ ସାନ ବାବୁ, ଉଠିଗଲ?
2: ହଁ ପେରୁ, ଟିକେ ବିଳମ୍ବ ହେଇଗଲା।
0: ଗଲା, ଖାଇଗଲା। ପେରୁ ସେ କଫି ମୋତେ ଦେ।
1: ନିଅ ବାବୁ।
0: ବାଃ, ବହୁତ ସୁଆଦିଆ କଫି ତିଆରି କରିଛୁ, ତୁ ବି ପିନା।
1: ବାବୁ, ସାନ ବାବୁଙ୍କୁ କଫି ଦିଅନ୍ତୁନି, ତାଙ୍କ ପାଇଁ ବନଭିଟା ନେଇ ଆସିବି।
0: ପୁଣି ସେହି ଅଶୁଭ ନାଁଟା ତୁଣ୍ଡରେ ଧରିଲୁ ପେରୁ ମାରିଲୁ। ସେଣ୍ଟିମେଣ୍ଟରେ ଭାଇ ସେଣ୍ଟିମେଣ୍ଟ, ପ୍ରତିଦିନ ବର୍ଣ୍ଣଭିଟା ପିଇ ବୋର୍ ଲାଗୁନି? ଆଜି ଟିକେ ଟେଷ୍ଟ ବଦଳେଇ ଦେଖ।
2: ଥ୍ୟାଙ୍କ୍ସ ଭାଇ।
3: ଚିନା, ସେ କଫି ତା ମୁହଁ ଉପରେ ଫିଙ୍ଗି ଦେ।
1: ମୁଁ ତ ମନା କରୁଥିଲି ବାବୁଜୀ।
3: ମାଙ୍ଗା, ଚିନାକୁ କଫି କାହିଁକି ଦେଉଛୁ? ହା, କହୁନୁ କାହିଁକି? ଇଆଡ଼ୁ ସିଆଡ଼ୁ କାମ ମୋର ଜମା ପସନ୍ଦ ନୁହେଁ। ଏମିତି ଆଚରଣ କଲେ ଏ ଘରେ ତୋ ପାଇଁ ଜାଗା ନାହିଁ। ତୁ ଯଦି ତୋର ଏମିତି ଖରାପ ଆଚରଣ ନ ଛାଡ଼ୁ, ତାହେଲେ ସବୁଦିନ ପାଇଁ ତୋ ସହିତ ସମ୍ପର୍କ ତୁଟାଇ ଦେବି, ବୁଝିଲୁ?
1: ବାବୁ, ବାବୁ, ଯା, ବାବୁ ଚାଲିଗଲେ। ଆରେ ବାବୁ, ସେ ନିଜର ଭାବି କହୁଛନ୍ତି, ଅନ୍ୟ କିଛି ନୁହେଁ।
0: ନିଜର ଭାବି? ଯା ଯା, ବଡ଼ କହିଲା ବାଲା, ସମ୍ପର୍କ ଆପଣାର ଭାବ ଏସବୁ କ'ଣ? ଏ ଭାବନା ସବୁ କ'ଣ? ଆରେ ମୁଁ ବି ବହୁତ କିଛି ଜାଣିଛି, ନିଜ ପୁଅ ପ୍ରତି କୌଣସି ବିପଦ ନ ଆସୁ। ବଡ଼ ଲାଟ ସାହେବ, ସତେ ଯେମିତି ୟାଙ୍କର ଖାଲି ଘରଟିଏ ଅଛି। ବଡ଼ ଆସିଲେ ଘରୁ ବାହାର କରିବା ବାଲା। ମୋ ବାପାଙ୍କ ସହିତ ବଡ଼ ଦୁର୍ଘଟଣା ଘଟିଗଲା, ନହେଲେ ମୁଁ ଯୁବରାଜ ହୋଇ ରାଜତ୍ୱ କରୁଥାନ୍ତି। ବାପା ନାହାନ୍ତି, ସେଇଥିପାଇଁ ଅପମାନ ସହି ଏଇଠି ପଡ଼ି ରହିଛି।
2: ତୁମେ ଏସବୁ କ'ଣ କହୁଛ ଭାଇ? ଏଠି ତୁମର କ'ଣ ଅଭାବ ଅଛି? ବାପା ତ ତାଙ୍କ କମ୍ପାନୀରେ ଚାକିରି ଦେଇ।
0: ଆରେ ଗୁଲି ମାର ସେ ଚାକିରି, ନିଜ ଭଣଜାକୁ ଅଲଗା କରି ଗୋଟାଏ ପର ଲୋକ ବାସୁଦେବ ରାଓକୁ ମ୍ୟାନେଜର କରିବା କେତେ ଦୂର ଠିକ କହିଲୁ? ବାସୁଦେବ ରାଓ ପାଖରେ ଏମିତି କି ଗୁଣ ଅଛି ଯାହା ମୋ ନିକଟରେ ନାହିଁ? ମୁଁ ବି ତ ବିଏ ପାସ୍ କରିଛି, ସେ ଚାକିରିଟା ସେ ମୋତେ ଦେଇପାରିଥାନ୍ତେ। ନା ପେରୁମାଲୁ, ନା, ମୋତେ ଦେବେନି, କାରଣ ମୋ ପରିବାର ପ୍ରତି ତାଙ୍କର ଆକ୍ରୋଶ ଅଛି, ଆଉ ମୋ ଉପରେ ତ ଆହୁରି। ଏ ଲୋକ ଗୋଳମାଳ ଭୟରେ ମୋତେ ଏଇଠି ଆଶ୍ରୟ ଦେଇଛନ୍ତି, ନହେଲେ
1: ନହେଲେ କ'ଣ କରନ୍ତେ?
0: ଏବେ ଏବେ ତ ଘରୁ ବାହାର କରିଦେବାର ଧମକ ଦେଇଗଲେ, ଏମିତି ଜବରଦସ୍ତି କେଉଁଥିପାଇଁ? ଭଗବାନ ମୋତେ ବି ଶକ୍ତି ଦେଇଛନ୍ତି ବଞ୍ଚିବା ପାଇଁ, ଜେଏନ୍ବିରେ ନହେଲେ କ'ଣ ହେଲା? ହଁ, ଅନ୍ୟ କେଉଁ କମ୍ପାନୀରେ କାମ ମିଳିଯିବ। ଏମିତି

0: ଚାକିରି ତ ମୋତେ ଅନ୍ୟ କୌଣସି ଠାରେ ମିଳିପାରେ।
1: ବାବୁ, ଆପଣଙ୍କର ଯଦି ଏତେ ଧୈର୍ଯ୍ୟ ଅଛି, କୁଆ ପରି ଉଡ଼ଞ୍ଚୁ କରୁନାହାନ୍ତି
0: କାହିଁକି? ନୁହେଁ କଣ, ମୋ କଥା ଉପରେ ତୋର ବିଶ୍ୱାସ ନାହିଁ? ଠିକ ଅଛି, ଜୀବନର ସଠିକ ସୂତ୍ରଧର ତୁ ନା, ମୋର କଣ କିଛି ମୂଲ୍ୟ ଅଛି?
1: ଆଚ୍ଛା ବାବୁ, ମଝିରେ ମଝିରେ ଆପଣ ମୋ ଉପରେ ବିରକ୍ତ କାହିଁକି ହୁଅନ୍ତି? ମୁଁ ଚାଲିଲି।
0: ଏତେ ଅହଙ୍କାର କଣ ଭାବିଛି ନିଜକୁ? ଆଫ୍ଟର ଅଲ୍ ରାନ୍ଧୁଣିଆ ୟାର ବି ମୋ ଉପରେ ତାଫିନ, ତେଲୁଗୁ ନାଟକର ଚପରାସି ପରି ଫୁଟାଣି ଦେଖାଉଛି, ଦେଖିନେବି। ଆଇ ୱିଲ୍ ସି ୟୁ।

0: ହ୍ୟାଲୋ, ଆପଣଙ୍କ ପାଖରେ ଖିଚିଡ଼ି ଚାଳ ଅଛି? ଖିଚିଡ଼ି କେଉଁ ଭେରାଇଟିର? କ'ଣ କହିଲେ, ଏହା ରାଇସ୍ ମିଲ୍ ନୁହେଁ, ଓକିଲ ବାବୁଙ୍କ ଘର। ତାହେଲେ କଥାବାର୍ତ୍ତା କରୁଛନ୍ତି କାହିଁକି? ରଙ୍ଗ ନମ୍ବର, ରଖିଦିଅନ୍ତୁ। ହ୍ୟାଲୋ, ଆଚ୍ଛା କ'ଣ ଜେମ୍ସ ବଣ୍ଡ ପିକ୍ଚର ଚାଲିଛି ନା ବଦଳି ଯାଇଛି? କ'ଣ କହିଲେ, ପେଟ୍ରୋଲ ପମ୍ପ, ରଙ୍ଗ ନମ୍ବର। ଗୁଡ଼ ମର୍ଣ୍ଣିଂ ସାର୍।
1: ଦ୍ୟାଟ୍ସ ଗୁଡ଼। ଫୋନ୍ କଲ୍ରେ ବ୍ୟସ୍ତ ଅଛ? ସବୁ ରଙ୍ଗ ନମ୍ବର ତ ନୁହେଁ,
0: କିଛି କାମ ନଥିଲା ତ ସେଇଥିପାଇଁ।
1: ଆରେ କାମ ନାହିଁ ତ ରଙ୍ଗ ନମ୍ବର ପଛରେ କାହିଁକି ପଡ଼ିଛ?
0: ଠିକ୍ ନମ୍ବର ମିଳୁନି।
1: ବଡ଼ ଖରାପ ଅଭ୍ୟାସ।
0: ଖାଲି ଅଭ୍ୟାସ ନୁହେଁ ସାର୍, ମୋ ଜୀବନଟା ବି ବହୁତ ଖରାପ।
1: ୱେଲ, ଜଗନ୍ନାଥଜୀ ଘରେ ଅଛନ୍ତି?
0: ହଁ ସାର୍, ଉପରେ ନିଜ କୋଠରୀରେ ଅଛନ୍ତି। ମୋର ଗୋଟିଏ ବ୍ୟକ୍ତିଗତ କଥା ଆପଣଙ୍କୁ ନିବେଦନ କରିବି ସାର୍, ଟିକେ ଶୁଣନ୍ତୁ, ତାପରେ ଉପରକୁ ଯିବେ।
1: ନୋ, ତୁମ ବ୍ୟକ୍ତିଗତ କଥାରେ ମୋର କୌଣସି ଇଣ୍ଟରେଷ୍ଟ ନାହିଁ, କେବଳ ଟାଇମ୍ ୱେଷ୍ଟ।
0: ମାମାଜୀଙ୍କୁ କେବଳ ଏତିକି କହିବେ ଯେ ମୁଁ ମୋ ଚାକିରିରୁ ଇସ୍ତଫା ଦେଇଛି, ବାସ୍।
1: ହ୍ୱାଟ୍?
0: ହଁ, ମାମାଜୀଙ୍କ JNB କମ୍ପାନୀରେ ମୁଁ ଆଉ ଚାକିରି କରିପାରିବିନି। ଏ ଚାକିରିରେ କିଛି ସୁଖ ନାହିଁ, ଘରେ ହେଉ କିମ୍ବା ବାହାରେ, ଜୀବନରେ ଖୁସି ନାହିଁ, କିଛି ମଜା ନାହିଁ। ପଞ୍ଜୁରୀ ଭିତର ପକ୍ଷୀ ପରି ମୁଁ ଆଉ ଏଇଠି ରହିପାରିବିନି। ଏ କଥା ମାମାଜୀଙ୍କୁ ଆପଣ କହିଦେବେ।
1: ଜଲ୍ଦବାଜିରେ କୌଣସି ନିଷ୍ପତ୍ତି ନେବା ଠିକ୍ ନୁହେଁ।
0: ଜଲ୍ଦବାଜି? ଆପଣ ବି ଏବେ ତ ବହୁତ ବିଳମ୍ବ ହୋଇଯାଇଛି ସାର୍, ମାମଲା ସୀମା ଟପି ଯାଇଛି। ହଁ, ଗୋଟିଏ କଥା, ମୁଁ ନିଜେ ନିଜେ ଏହି ସିଦ୍ଧାନ୍ତରେ ପହଞ୍ଚିଛି ଯେ ଚାକିରି ଛାଡ଼ିବା ପାଇଁ ମାମାଜୀ ହିଁ ଷଡ଼ଯନ୍ତ୍ର କରିଛନ୍ତି। ଯଦି ଯିବାର ଅଛି ତ ଚୁପଚାପ ଆଖି ବନ୍ଦ କରି ହଟିବିନି, ଏ ଘରେ ଗୋଟିଏ ପ୍ରଳୟ ସୃଷ୍ଟି କରିଯିବି। ଆଇ ୱିଲ୍ ସି ଦ ଏଣ୍ଡ ଅଫ୍ ମାମାଜୀ।
1: ଠିକ୍ ଅଛି, ପ୍ରୋସିଡ୍ ୱିଥ୍ ୟୋର୍ ପ୍ରୋଗ୍ରାମ୍।
0: ଆରେ ବାପରେ, ଖାଇଗଲା, ଇଏ ତ ଆକାଶବାଣୀର ନମ୍ବର। ହଁ ଦେଖନ୍ତୁ ମ୍ୟାଡମ୍, ଏ ଘରର ଘଣ୍ଟା କାମ କରୁନି, ଆପଣ ଦୟାକରି ସମୟ କେତେ କହିପାରିବେ? ଥ୍ୟାଙ୍କ ୟୁ, ଆପଣଙ୍କ ସବୁ ପ୍ରୋଗ୍ରାମ୍ ମୁଁ ଶୁଣେ, ମୋତେ ବହୁତ ଭଲ ଲାଗେ। ହଁ, ଯଦି ସମ୍ଭବ ହୁଏ ଚିଠିପତ୍ର କାର୍ଯ୍ୟକ୍ରମରେ ମୋ ନାଁଟା ବି ଯୋଡ଼ିଦେବେ। ମାଇ ନେମ୍ ଇଜ୍ ମଙ୍ଗପତି। ନମସ୍କାର।
2: ବାବୁ, ଜଗନ୍ନାଥମ୍ ଜୀ ଘରେ ଅଛନ୍ତି?
0: ଆପଣ କିଏ?
2: ମୋ ନାଁ ବୈକୁଣ୍ଠମ୍।
0: ବହୁତ ସୁନ୍ଦର ନା। ମାମାଜୀ ଅଛନ୍ତି?
2: କୋଉଠି?
0: ତାଙ୍କ ରୁମ୍ରେ।
2: ଆଚ୍ଛା, ମାମାଜୀ କହୁଛ, ତୁମେ ସୁନ୍ଦର ରାମାୟର ପୁଅ ନୁହଁ ତ?
0: ଆପଣ ତାଙ୍କୁ ଜାଣନ୍ତି?
2: ହଁ ନିଶ୍ଚୟ, ମୁଁ ବି ମଙ୍ଗଳପୁରମର ବାସିନ୍ଦା, ତମକୁ ଛୋଟ ସମୟରେ ଦେଖିଥିଲି। ତୁମ ବାପା ତାଙ୍କ ଜୀବନକାଳ ଭିତରେ ସବୁବେଳେ ତୁମ କଥା ହିଁ କହୁଥିଲେ, କହୁଥିଲେ ଆରେ ବୈକୁଣ୍ଠମ୍, ମୋ ପୁଅ ରାଜ କରିବ, ରାଜ।
0: ଖାଇଗଲା, ଏପରି କହୁଥିଲେ, ବନ୍ଦ କରନ୍ତୁ ସେ କଥା। ହଁ ବୈକୁଣ୍ଠମ୍ ଜୀ, କୁହନ୍ତୁ କୁଆଡ଼େ ଆସିଲେ?
2: କିଛି କାମରେ ଆସିଛି।
0: ଆପଣ କାହିଁକି ଆସିଛନ୍ତି କୁହନ୍ତୁ?
2: ମାମାଜୀ ସଙ୍ଗରେ କଥାବାର୍ତ୍ତା କରିବା ପାଇଁ।
0: ଠିକ୍ ଅଛି, ସେ ଏବେ ତାଙ୍କ ରୁମ୍ରେ କଥାବାର୍ତ୍ତାରେ ବ୍ୟସ୍ତ ଅଛନ୍ତି, ଯଦି ଆପଣ ଯିବେ ସେ ଆପଣଙ୍କୁ ଖାଇଯିବେ।
2: ଖାଇଯିବେ ମାନେ?
0: ହଁ, ଲୋକଙ୍କୁ ଖାଇଯିବା ମାନେ ବିରକ୍ତ ହେବା ମାମାଜୀଙ୍କର ଅଭ୍ୟାସ। ଆପଣ ଏଇଠି ରୁହନ୍ତୁ। ପେରୁମାଲୁ, ଓ ପେରୁମାଲୁ,
3: ଆପଣ ଡାକିଲେ ବାବୁ।
0: ଇଏ ପେରୁମାଲୁ, ଷ୍ଟେଟ୍ ରାନ୍ଧୁଣିଆ, ଆଜିକି 30 ବର୍ଷ ହେଲା ମାମାଜୀଙ୍କ ପାଖରେ ଅଛି। ପେରୁ, ଉପରେ ଯାଇ ମାମାଜୀଙ୍କୁ କହିବୁ ବୈକୁଣ୍ଠମ୍ ଜୀ ଦେଖା କରିବେ।

0: ପାଇଁ ଆସିଛନ୍ତି।
1: ଠିକ୍ ଅଛି ବାବୁ,
2: ହଜାରରେ ଗୋଟିଏ ଏମିତି ମିଳିବେ।
0: ଆପଣ ପେରୁ କଥା କହୁଛନ୍ତି ନା? ନହେଲେ ତିରିଶ ବର୍ଷ ହେଲା ମାମାଜୀଙ୍କ ପାଖରେ ରହି କାମ କରିବା କଣ ସହଜ କଥା?
2: ନା ନା ନା, ମୁଁ ପେରୁ କଥା କହୁନି, ତୁମ ମାମାଜୀଙ୍କ କଥା କହୁଛି। ବଡ଼ ଉଦାର ସ୍ୱଭାବର, ମହାନ, ମା ବାପାଙ୍କର ଅଭାବ ପୂରଣ ପାଇଁ ତୁମର ଦେଖାଶୁଣା କରୁଛନ୍ତି ଠିକ୍ ନିଜ ପୁଅ ଭଳି। ଯେ କେହି ଲୋକ ଏ କାମ ଜମା କରିପାରିବନି।
0: ଦେଖନ୍ତୁ, ମୁଁ ଏ ଘରେ ଗୋଟାଏ ଗଧ ପରି ରହୁଛି, ଆଫ୍ଟର ଅଲ୍ ଗଧ ଗଧ। ମୋତେ ତୋଷାବୋଧ କରି ଆପଣଙ୍କର କିଛି ଲାଭ ହେବ ନାହିଁ। ହଁ, ମାମାଜୀ ବୋଧହୁଏ ଆସୁଛନ୍ତି। ଏ ଗୀତ ଆପଣ ମାମାଜୀଙ୍କ ଆଗରେ ଗାଇବେ, ହୁଏତ ଆପଣଙ୍କ କାମ ହୋଇଯାଇପାରେ। ଆଚ୍ଛା, ମୁଁ ଆସୁଛି।
3: ନମସ୍କାର ବୈକୁଣ୍ଠମ୍ ଜୀ, ଆପଣଙ୍କ ସହିତ ବହୁତ ଦିନ ପରେ ମୋର ସାକ୍ଷାତ ହେଉଛି।
2: ଜୀ ନମସ୍କାର, ଆପଣଙ୍କ ସହିତ ଦେଖା କରିବା ପାଇଁ ମୁଁ ଅନେକ ଥର ଭାବିଛି, ହେଲେ ଏ ସୁବିଧା ଟିକେ ହେଉନଥିଲା।
3: ଆଚ୍ଛା, ସିଧା ମଙ୍ଗଳପୁରମ୍ରୁ ଆସୁଛନ୍ତି?
2: ଆଜ୍ଞା। ହଁ,
3: ସବୁ କୁଶଳ ମଙ୍ଗଳ ତ?
2: ଆପଣଙ୍କ ଦୟାରୁ ସବୁ ଠିକ୍ଠାକ୍।
3: କୁହନ୍ତୁ, ଆଉ ସମାଚାର କ'ଣ?
2: କ'ଣ କହିବି, କନ୍ୟା ପିତା ପାଖରେ ସମାଚାରର କ'ଣ ଅଭାବ ଥାଏ?
3: କ'ଣ ଅଭାବ ଥାଏ, ହଁ ଏଇଟା ବି ସତ କଥା।
2: ହଁ, ମୋର ବଡ଼ ଝିଅର ବାହାଘର ବିଷୟରେ କଥାବାର୍ତ୍ତା ହେବା ପାଇଁ ଆସିଥିଲି।
3: ଆଚ୍ଛା ଆଚ୍ଛା, ଆପଣଙ୍କ ଝିଅ ବାହା ବୟସର?
2: ହଁ ହଁ, ଏଇ 16-17 ଚାଲୁଛି।
3: ଏବେ ତ ନାବାଳିକା, ଏତେ ଶୀଘ୍ର ବାହା କରିଦେବେ?
2: କ'ଣ କହିବି, ମାଙ୍କ ଏକା ଜିତ କହୁଛନ୍ତି, ବହୁତ ବିଳମ୍ବ ହେଇଗଲାଣି ତାଙ୍କର ଜିତ ପାଇଁ, ମୁଁ ପ୍ରୟାସ ଜାରି ରଖିଛି।
3: ଆଚ୍ଛା, ଝିଅ କ'ଣ ପଢ଼ିଛି?
2: PUC ପାସ୍, ଆଗକୁ ପଢ଼ାଇବା ପାଇଁ ଚାହୁଁଥିଲି, ହେଲେ କ'ଣ କରିବି ଆଜ୍ଞା, ଏ ମାଙ୍କର ପସନ୍ଦ ହେଲାନି।
3: ଝିଅମାନେ ଏତେ ହିଁ ପଢ଼ିବା ଠିକ୍?
2: ମୋ ମାଙ୍କର ବି ଠିକ୍ ଏଇ କଥା।
3: ଆଚ୍ଛା, ଝିଅ ଗୋରୀ ନା କାଳୀ?
2: ମୁଁ ସିନା କଳା, ହେଲେ ମୋ ଝିଅ ମାର ରଙ୍ଗ ଆଣିଛି, ସୁନାର କଣ୍ଡେଟିଏ। ନିଜ ଝିଅର ପ୍ରଶଂସା କାହିଁକି କରିବି ଆଜ୍ଞା, ଚାଲି ଚଳନ ଚରିତ୍ର ସବୁ ଭଲ। ଆପଣଙ୍କର ଯଦି ଅସୁବିଧା ନ ହୁଏ, ଥରେ ମଙ୍ଗଳପୁରମ୍ ଝିଅ ଦେଖି ଆସିଲେ ହୁଅନ୍ତାନି?
3: କିଛି ଦରକାର ନାହିଁ, ଆପଣଙ୍କ କଥାକୁ ମୁଁ ବିଶ୍ୱାସ କରିବିନି। ମୋର ମଙ୍ଗଳପୁରମ୍ ଯିବା ଜମା ସମ୍ଭବ ନୁହେଁ, ମୁଁ ଯଦି ଏଇଠି ଗୋଟିଏ ମିନିଟ୍ ନ ରହେ ସବୁ କାମ ବନ୍ଦ ହୋଇଯିବ। ଆଚ୍ଛା, ଯୌତୁକ ଦେବା ନେବା କଥାରେ ଆପଣଙ୍କ ଦମ୍ କେତେ?
2: ଏଥିରେ ଲୁଚାଇବାର କିଛି ନାହିଁ, ଭଗବାନ ମୋତେ ଯଥେଷ୍ଟ ଦେଇଛନ୍ତି, ପୁରା ମଙ୍ଗଳପୁରମ୍ରେ ମୋ ନାଁ ସବୁଠୁ ଉପରେ, ତେଣୁ ଯୌତୁକ ଦେବା ନେବା କଥାରେ ବି ମୁଁ ସମସ୍ତଙ୍କଠାରୁ ଆଗରେ, ମୋ ମାଙ୍କର ମଧ୍ୟ ଏଇ ଇଚ୍ଛା।
3: ଆଚ୍ଛା, କେହି ଲୋଭରେ ଯଦି 1,00,000 ଟଙ୍କା ମାଗେ?
2: ଖୁସିରେ ଖୁସିରେ ଦେବି,
3: ତାହେଲେ ତ କିଛି କଥା ନାହିଁ।
2: ଆଜ୍ଞା,
3: ଝିଅର ଫଟୋ ଆପଣଙ୍କ ପାଖରେ ଅଛି?
2: ଫଟୋ କଥା ଆଗରୁ ଜାଣିଥିଲେ ନେଇ ଆସିଥାନ୍ତି ଆଜ୍ଞା, ମୁଁ ନିଶ୍ଚିତ ଥିଲି ଯେ ଆପଣ ମଙ୍ଗଳପୁର ମାସି ଝିଅକୁ ଦେଖିବେ, ମୋ ମା ବି ଏଇଆ ଚାହୁଁଥିଲେ।
3: କହିଲି ତ, ମୋର ଜମା ଫୁରସତ ନାହିଁ, ସେଠିକି ଯାଇ ଝିଅ ଦେଖି 10 ଜଣଙ୍କୁ କହିବା ଅପେକ୍ଷା ଝିଅର ଫଟୋଟିଏ ଥିଲେ ଭଲ।
2: ମୁଁ ଟିକେ ବୁଝିପାରିଲିନି ଆଜ୍ଞା, 10 ଜଣଙ୍କୁ କହିବାର ଅର୍ଥ କ'ଣ?
3: ପାଖ ପଡ଼ୋଶୀରେ କିଏ ନଜରରେ ଆସିଲେ ଆପଣଙ୍କୁ ଖବର ଦେବାର ମୋର ଦାୟିତ୍ୱ, ଠିକ୍ ତ?
2: ଆପଣ କ'ଣ ଭାବୁଛନ୍ତି, ଝିଅର ପ୍ରସ୍ତାବ ଖୋଜିବାକୁ କହିବା ପାଇଁ ଆସିଥିଲି?
3: ତାହେଲେ
2: କ୍ଷମା କରିବେ ଆଜ୍ଞା, ଆପଣ ଏମିତି ଭାବିଲେ କେମିତି, ମୁଁ ତ ଆପଣଙ୍କୁ ସମୁଦ୍ଧି କରିବା ପାଇଁ ଆସିଥିଲି।
3: ସମୁଦ୍ଧି?
2: ହଁ,
3: ମୋ ପୁଅ ସହିତ ଆପଣଙ୍କ ଝିଅର ବାହାଘର ପ୍ରସ୍ତାବ ନେଇ ଆସିଛନ୍ତି?
2: ଆଜ୍ଞା, ଆପଣ ହସୁଛନ୍ତି।
3: ଦେଖନ୍ତୁ, ମଣିଷର କିଛି ଆକାଂକ୍ଷା ଥାଏ, ତା ଠିକ୍, ଯଦି ପ୍ରତିଷ୍ଠା ପଦମର୍ଯ୍ୟାଦା କଥା ନ ଭାବି ଅଧିକ ଲୋଭର ବଶବର୍ତ୍ତୀ ହେଲେ, ମୁଁ ତ କହିବି ଆପଣ ବଡ଼ ସରଳ ମଣିଷଟି।
2: ମାନେ
3: ଆପଣଙ୍କ ସ୍ୱପ୍ନ ହୁଏତ ଆର ଜନ୍ମରେ ପୂରଣ ହୋଇପାରେ, କିନ୍ତୁ ଏ ଜନ୍ମରେ ନୁହେଁ।
2: ଆଶା ଆକାଂକ୍ଷା କଥା ଛାଡ଼ନ୍ତୁ, ହେଲେ ମୋ ମାନ ମର୍ଯ୍ୟାଦା ପ୍ରତିଷ୍ଠା ଉପରେ କିଛି କହନ୍ତୁ ନାହିଁ।
3: ମାନ ମର୍ଯ୍ୟାଦା ପ୍ରତିଷ୍ଠା କିଛି ଅଛି ଆପଣଙ୍କର?
2: ଜଗନ୍ନାଥଜୀ ରହିଯାଆନ୍ତୁ, ଆଗକୁ ଆଉ ପଦଟିଏ କଥା କହନ୍ତୁ ନାହିଁ, ମୋ ମାନ ମର୍ଯ୍ୟାଦା କଥାରେ ନୁହେଁ କାମରେ ଦେଖେଇବି। 1,00,000 ନୁହେଁ ମହାଶୟ, 2,00,000ରୁ ବି ଅଧିକ ଦେଇ ଦେଖେଇଦେବି ମାନ ମର୍ଯ୍ୟାଦା ପ୍ରତିଷ୍ଠା କ'ଣ।
3: ମୋ ଚିହ୍ନାର ମୂଲ୍ୟ କ'ଣ କେବଳ 2,00,000? ଦେଖ, ମୁଁ ତାକୁ କେତେ ଯତ୍ନରେ ପାଳି ପୋଷି ବଡ଼ କରିଛି ଆପଣ କ'ଣ ଜାଣିଛନ୍ତି? ସେ ଗୋଟାଏ ହୀରା, ହୀରା।

0: ଆରେ ଅନ୍ୟ ପିଲାଙ୍କ ପରି ନୁହେଁ, ଗୋଟାଏ ରତ୍ନ।
1: ସେଇଥିପାଇଁ ତ ମୁଁ ଏତେ ଦୂରରୁ ସମ୍ବନ୍ଧ ରଖିବା ପାଇଁ ଚାଲି ଆସିଛି।
0: ମୁସ୍କିଲ, ବହୁତ କଷ୍ଟ। ଚିହ୍ନାକୁ ପାଇବା ଆପଣଙ୍କ ପରି ସାଧାରଣ ଲୋକମାନଙ୍କ ପାଇଁ ସହଜ ନୁହେଁ। ଆଉ ଦ୍ୱିତୀୟ କଥା ହେଲା, ମଙ୍ଗଳପୁରମର ସମ୍ବନ୍ଧ ରଖି ବହୁତ ବଡ଼ ଧୋକା ଖାଇଛି। ମଙ୍ଗପତିକୁ ତ ଆପଣ ଦେଖିଛନ୍ତି, ସେ ହେଉଛି ପୁରା ତାର ଉଦାହରଣ।
1: ସୁନ୍ଦର ରାମାୟଣ କଥା ତ, ଏହା କର୍ମର ଦୋଷ। ଜଣେ ବ୍ୟକ୍ତି ପାଇଁ ସମଗ୍ର ଗ୍ରାମବାସୀଙ୍କୁ ବଦନାମ କରିବା ଉଚିତ ନୁହେଁ।
0: ସେ କଥା ଆଉ ମନେ ପକାନ୍ତୁ ନାହିଁ। ଆମ ପରିବାରର ଯେଉଁ କ୍ଷତି ହୋଇଛି, ସେ କଥାକୁ ମନେ ପକାଇଲେ ମୁଁ ନିଜକୁ ସମ୍ଭାଳି ପାରିବିନି। ଦୟାକରି ଆପଣ ଚାଲି ଯାଆନ୍ତୁ, ଆଉ କେବେ ପ୍ରସ୍ତାବ ମୋ ପାଖକୁ ଆଣିବେ ନାହିଁ।
1: ଏହା ଆପଣଙ୍କ ନିଷ୍ପତ୍ତି।
0: ୟାଠୁ ଅଧିକା କହି ଆପଣଙ୍କୁ କଷ୍ଟ ଦେବାକୁ ମୁଁ ପସନ୍ଦ କରେ ନା। ଏ ବୋଝ ସହି ମୁଁ ଅର୍ଦ୍ଧମୃତ ହୋଇସାରିଛି, ମାମୁଁ ହୋଇ ଲଜ୍ଜା ଅନୁଭବ କରୁଛି। ମଙ୍ଗପତିକୁ ଏ ଘରେ ଆଶ୍ରୟ ଦେଇଥିବାରୁ ସେ କେବେ କେବେ ତାର ଅସଲ ରୂପ ମୋତେ ଦେଖି ଦେଇଥାଏ। ବାସ୍, ଏ ଦଣ୍ଡ ମୋ ପାଇଁ ଯଥେଷ୍ଟ।
2: ଦେଖନ୍ତୁ ବୈକୁଣ୍ଠମ ବାବୁ, ଲଜ୍ଜା ବୋଲି ଗୋଟାଏ ଜିନିଷ ସହିତ ଆପଣ ପରିଚିତ।
1: ମୁଁ ସେ କଥା ଭାବିଲା ବେଳକୁ ତମେ ହିଁ ସେ କଥା ମୋତେ ପଚାରିଦେଲ।
2: ବୁଝିଲେ, ଏଇଟା ଗୋଟାଏ ପବିତ୍ର ବାସସ୍ଥାନ। ଏଠିକାର ସବୁ ପ୍ରାଣୀ ଦେବଲୋକରୁ ଆସିଛନ୍ତି। ଆଫ୍ଟରଅଲ୍ ବନ୍ଧୁ ବାନ୍ଧବ ସମ୍ପର୍କୀୟ, ଆଫ୍ଟରଅଲ୍ ଇତିହାସ ପୁରାଣ ଭିତରେ ଲୁଚିଯିବା ଭଳିଆ ଏମିତି ସେମିତି କେହି ନାହାନ୍ତି। ଏବେ ଆପଣ ଯାଇପାରନ୍ତି।
1: ବହୁତ ଭଲ କଥା କହିଲୁ ବେଟା, ନିଜକୁ ସୁନ୍ଦର ରାମାୟଣ ପୁଅ ବୋଲି ପରିଚୟ ଦେଇଦେଲୁ।
0: ମାଙ୍ଗା, ତୁ ଭିତରକୁ ଯା।
2: କିଏ କେମିତି ଜୀବନ ବିତାଉଛି ମୁଁ ଜାଣିଛି ମାମାଜୀ। ଛୋଟିଆ ଦୁର୍ବଳତାକୁ ଗୋଟାଏ ପାହାଡ଼ର ଆକାର ଦେଇ ଦେଖାଇବା ଠିକ୍ ନୁହେଁ। ଏମିତି ଗୋଟିଏ ଦିନ ଆସିବ ଯେଉଁଦିନ ମୋ ପାଇଁ ତୁମ ମନ ଭିତରେ ଥିବା ଈର୍ଷା ଦ୍ୱେଷ ବିରୁଦ୍ଧରେ ମୁଁ ପ୍ରହାର କରିବି। ସେଇଦିନ ମୋ ନାଁ ବଦଳେଇ ଦେବ, ଯେଉଁଦିନ ତୁମେ ଭୀରୁ କାପୁରୁଷ ପରି ମୋ ପାଦ ତଳେ ପଡ଼ିବ। ଚାଲନ୍ତୁ ବୈକୁଣ୍ଠମଜୀ, ଚାଲନ୍ତୁ।
1: ତୁମେ ମୋ ପାଇଁ କାହିଁକି କଷ୍ଟ ଉଠାଇବ, ବରଂ ତୁମେ ରୁହ, ମୁଁ ନିଜେ ଚାଲିଯିବି।
2: ସେମିତି କିଛି ନୁହେଁ, ମୋର ବି ଯିବାର ଅଛି, ଚାଲନ୍ତୁ। ଯେତେବେଳେ ପର୍ଯ୍ୟନ୍ତ ଆପଣ ଏଇଠି ରହିବେ, ସେତେବେଳେ ପର୍ଯ୍ୟନ୍ତ ମୋ ବାପାଙ୍କ ବିରୁଦ୍ଧରେ ମୋତେ ଅନେକ କଥା ଶୁଣିବାକୁ ପଡ଼ିବ, ଏସବୁ ଭଲ ଲାଗିବନି। ଚାଲନ୍ତୁ, ଚାଲନ୍ତୁ ନା।
0: ମାଙ୍ଗା, ତୁ କୁଆଡ଼େ ଯାଉଛୁ?
2: ପଞ୍ଜୁରୀରୁ ବାହାରି ଉଡ଼ି ଯାଉଥିବା ପକ୍ଷୀଟିକୁ ତୁ କୁଆଡ଼େ ଉଡ଼ି ଯାଉଛୁ ବୋଲି ପଚାରିବାର କିଛି ମାନେ ରୁହେ ନା ମାମାଜୀ।
0: ବିଷାକ୍ତ ସାପଟିଏ।
3: ମଙ୍ଗପତି ବାବୁ ଚାଲିଗଲେଣି।
0: କହୁଥିଲା ଏ ଘରଟା ଗୋଟେ ପଞ୍ଜୁରୀ, ଆଉ ପଞ୍ଜୁରୀ ଭିତରେ ବନ୍ଦ ଥିବା ସେ ଗୋଟେ ପକ୍ଷୀ, ଆଉ ଏବେ ପଞ୍ଜୁରୀ ଭିତରୁ ବାହାରି ସେ ଚାଲିଯାଇଛି।
4: ସାର୍, ମଙ୍ଗପତି ଗଲେଣି।
0: ଆରେ ଆରେ, ସେ ପରା ମୋତେ ଗୋଟେ ଦୁର୍ବଳ ଭୀରୁ କା ପୁରୁଷ ମଣିଷଟିଏ କରିଦେବ। ରାସ୍କେଲ, ପ୍ରତିଜ୍ଞା କରି ଚାଲିଗଲା।
5: ଆପଣ ଭାଇକୁ ଗାଳି କରିଥିଲେ?
0: ନା ନା ଚିନା, ସେ ନିଜେ ଚାଲିଗଲା।
5: ଭାଇ ତ ଖୁବ୍ ସରଳ ବାବୁଜୀ।
0: ଚିନା, ତା ବିଷୟରେ ତୋତେ କିଛି ଜଣା ନାହିଁ, ସେ ଗୋଟେ ସାପ, ବିଷାକ୍ତ ସାପ। ସେ ଚାଲିଗଲା, ଭଲ ହୋଇଛି ଚିନା, ଆମ ସମସ୍ତଙ୍କ ପାଇଁ ଖୁବ୍ ଭଲ ହୋଇଛି।
4: ଭଗବାନ ତାଙ୍କୁ ମଣିଷଟିଏ କରି ପ୍ରଗଳ୍ଭ କରିଦେଇଛନ୍ତି।
0: ଯାହା ବି ହଉ, ମୋ ଆଗରେ ତା ନାଁ ଜମା ଧରିବନି। ଚିନା, ତୋର କଲେଜ ଟାଇମ୍ ହୋଇନି?
5: ଆଜି ସକାଳେ କ୍ଲାସ୍ ନାହିଁ ବାପା।
0: ତ ଯା, କମ୍ପାନୀ ଯା, ଆଉ ଗାଡ଼ି ପଠାଇଦେବୁ। ଆସୁ ଆସୁ।
5: ପେରୁମାଲୁ
6: ବାବୁ,
5: ଆଚ୍ଛା ବାପା କଣ ମୋ ବିବାହ ବିଷୟରେ ଭାବୁଛନ୍ତି?
6: ମୋତେ ତ କିଛି କହିନାହାନ୍ତି।
5: ତାହେଲେ ବୈକୁଣ୍ଠମ ଏଠିକି ଆସିଥିଲେ କାହିଁକି?
6: ଝିଅ ସିଆଣିଆ ହୋଇଗଲେ ମା ବାପାଙ୍କର ବୋଝ ହେଇଯାଏ ବାବୁ।
5: ପୁଅ ବୋଝ ହୁଏନି?
6: ମୁଁ ଏକଥା ତୁମକୁ ବୁଝେଇ ପାରିବିନି ବାବୁ।
5: ପେରୁମାଲୁ, ଝିଅଙ୍କ ବିବାହ ତ ଶୀଘ୍ର କରନ୍ତି, ହେଲେ ପୁଅଙ୍କ ବିବାହ ବିଳମ୍ବରେ କରନ୍ତି କାହିଁକି? ଏମିତି ଭେଦଭାବ କାହିଁକି
6: ବାବୁ? ମନେ ହେଉଛି ବାହା ହେବା ପାଇଁ ତମର ଖୁବ୍ ଇଚ୍ଛା।
5: ଯା ଯା ପେରୁମାଲୁ, ମୁଁ ଯାହା ପଚାରିଲି ତାର ଉତ୍ତର ଦେଲୁନି, ମୁଁ କାହିଁକି କହିବି? କହିବିନି।
6: ଠିକ ଅଛି, ନ କହ।
5: ପେରୁମାଲୁ, ତୁ ପୁଅ ଝିଅ ନାହାନ୍ତି?
6: ପୁଅଟିଏ ହୋଇଥିଲା ବାବୁ, ରାଜା ବେଟା। ହେଲେ ମା ପୁଅ ଦୁହିଁଙ୍କୁ ମୁଁ ବଞ୍ଚେଇ ପାରିଲିନି ବାବୁ, ଦୁଇ ଜଣଙ୍କୁ ମାରିଦେଲି, ବେମାର ଖାଇଗଲା ବାବୁ।
5: ତୋ ସହିତ ଅନ୍ୟାୟ ହେଲା।
6: ଆଉ କିଏ ହୋଇଥିଲେ

0: ଦୁଃଖରେ ସେ ବି ମରିଯାଇଥାନ୍ତା ବାବୁ, ହେଲେ ମୋତେ ମରଣ ହେଲାନି ବାବୁ। ସେହି ସମୟରେ ମୁଁ ବାବୁଙ୍କ ପାଖରେ କାଶୀରେ ଥିଲି, ସେଠାରେ ପଢ଼ୁଥିଲେ, ସେ ସେଠାରେ ପଢ଼ୁଥିଲେ, ଆଉ ମୁଁ ତାଙ୍କ ପାଇଁ ରାନ୍ଧୁଥିଲି। ପ୍ରତିଦିନର ଅଧା ସମୟ ମୋ ଗଙ୍ଗା କୂଳରେ ବସୁଥିଲି। ବାବୁ ଯଦି ମୋତେ ଆଶ୍ରୟ ଦେଇନଥାନ୍ତେ ମୋର ଯେ କ'ଣ ହୋଇଥାନ୍ତା କିଏ ଜାଣି ବାବୁ। ସେତେବେଳେ ମୋ ବୟସ କେତେ ବା ଥିଲା, କେତେ ଥିଲା ଜାଣିଛ ବାବୁ? 20 ବର୍ଷ। ଆଉ ସେ ବୟସରୁ ସଂସାର କ'ଣ ମୁଁ ଜାଣିନଥିଲି ବାବୁ। ଜୀବନରେ ବହୁତ କିଛି ବୁଝିଗଲି।
1: ତୋ ସ୍ତ୍ରୀ ମରିଗଲା ପରେ ଆଉ ଥରେ ବିବାହ ପାଇଁ ଇଚ୍ଛା ହେଲାନି?
0: ହେ ହତଭାଗ୍ୟ ଜୀବନରେ ଦ୍ୱିତୀୟ ବିବାହ। ପୁରୁଣା କଥା ମନେ ପକାଇ ଲାଭ କ'ଣ ବାବୁ? ଯାଅ ଯାଅ ବାବୁ, ପଢ଼ିବ ଯାଅ।
1: ବୁଝିଲୁ, ହେ ପାଠ ମୋତେ ମାରିଦେବ
0: ବାବୁ।
1: ହଁ, ପଢ଼ି ପଢ଼ି ବୋର୍ ହେଇଗଲିଣି। ପେରୁ ବାପା ତାଙ୍କ ସମୟରେ ବନାରସରେ ପଢ଼ୁଥିଲେ, ହେଲେ ପଢ଼ିବା ପାଇଁ ମୋତେ ଜମା ବାହାରକୁ ଛାଡ଼ୁନାହାନ୍ତି। ଏ ସହରରେ ଆଉ କେତେ ବର୍ଷ ପଢ଼ିବି କହିଲୁ?
0: ସେମିତି କୁହନ୍ତିନି ବାବୁ, ସେମିତି କହନ୍ତିନି। ପାଠ ଯୋଉଠି ପଢ଼ିଲେ ବି ସମାନ କଥା।
1: ଆଚ୍ଛା, ବାପା ମୋତେ ନାଗପୁର କାହିଁକି ଛାଡ଼ୁନାହାନ୍ତି କହିଲୁ?
0: ତୁମକୁ ସେତେ ଦୂରକୁ ପଠେଇ ସେ କ'ଣ ବଞ୍ଚିପାରିବେ ବାବୁ?
1: ହେଲେ ମୋ ବାପାଙ୍କୁ ତ ତାଙ୍କ ବାପା ବନାରସ ପଢ଼ିବାକୁ ପଠେଇଥିଲେ।
0: ସେଦିନ ଅଲଗା ଥିଲା ବାବୁ।
1: ତୁ ତ ଭାରି ଭଲ ଲୋକ, ଯାହା ପଚାରିଲେ କିଛି ନା କିଛି ବାହାନା କରୁଛୁ।
0: ବାବୁ, ଏଠି ତୁମର ଅସୁବିଧା କୋଉଠି? ରାଜା ପରି ଗାଡ଼ିରେ ବସି କଲେଜ ଯାଉଛ, ତାହେଲେ ଅସୁବିଧା କୋଉଠି?
1: ଗାଡ଼ିରେ ଯିବା ଆସିବାରେ କ'ଣ ସୁଖ ଅଛି? ମୋତେ ଏମିତିଆ ସୁଖ ଦରକାର ନାହିଁ। ଅନ୍ୟମାନଙ୍କ ପରି ଚାଲି ଚାଲି ଯିବା ଆସିବାର ମୋର ଭାରି ଇଚ୍ଛା। କାନ୍ଧରେ କାନ୍ଧ ମିଳାଇ ହସ ଖୁସି ମଉଜ ମଜଲିସ୍ କରି କଲେଜ ଯାଉଥିବା ପିଲାମାନଙ୍କ ସୁଖର ସାମ୍ନାରେ ମୋ ସୁଖର ମୂଲ୍ୟ କ'ଣ? ଖୋଲା ମନରେ କଥା ହେବା ପାଇଁ ମୋତେ ସାଙ୍ଗଟିଏ ବି ମିଳୁନାହାନ୍ତି। କାହା କାନ୍ଧରେ ମୁଁ ହାତ ରଖିବି? କାହା ସହିତ ହସ ଖୁସି ମଉଜ ମଜଲିସ୍ କରିବି? ଯେଉଁମାନେ ଚାଲି ଚାଲି କଲେଜ ଯାଆନ୍ତି ସେମାନେ ମୋତେ କ'ଣ କହନ୍ତି ଜାଣିଛୁ? ସୋନେ କି ଚିଡ଼ିଆ ବୋଲି କହନ୍ତି, ଆଉ ଖତେଇ ହୁଅନ୍ତି। ହେଲେ ସେମାନଙ୍କ ସହିତ ବନ୍ଧୁତା ପାଇଁ ମୁଁ କେତେ ସେ ବ୍ୟଗ୍ର, ସେମାନେ ବା କାହୁଁ ଜାଣିବେ? ଘରେ ବି ମୋ ଅବସ୍ଥା ସେଇଆ। ମାମୁ ପୁଅ ଭାଇ ତା ସହିତ ମନ ଖୋଲି ଦୀପ କଥା ହୋଇପାରେନି। ଯେତେବେଳେ ବି ମୁଁ କଥା ହେବା ପାଇଁ ଚେଷ୍ଟା କରେ ଭାଇ କହନ୍ତି, ବସବରାଜ, ବାଲକୁମାର, ଏବେ ତୁ କହ, ମୁଁ ଏଇଠି କ'ଣ ଖୁସିରେ ଅଛି? ଏଇଟା କ'ଣ ସୁଖ?
0: ବାବୁ, ଏମିତି କହି ନିଜକୁ ଦୁଃଖୀ କରନି। ତୁମ ପରି ଲୋକ ଅନ୍ୟ କାହା ସାଥିରେ ମିଳିମିଶି କଥା ହେବା ଉଚିତ ନୁହେଁ ତ?
1: ତାହେଲେ ସମସ୍ୟା ରହିଲା କେଉଁଠି?
0: ତୁମ ସହିତ କିଏ ବିଶ୍ୱାସଘାତକତା କରିପାରେ ସେ କଥା ତୁମେ ଜାଣିଛ। ଏ କଥା ବାବୁ କହନ୍ତି।
1: ଆଉ ସେଇଥିପାଇଁ ମୁଁ କ'ଣ ବନ୍ଧୁମାନଙ୍କ ପାଖରୁ ଦୂରେଇ ରହିବି, କଥାବାର୍ତ୍ତା କରିବିନି? ଏମିତି ଦଣ୍ଡ ଭୋଗିବା ଅପେକ୍ଷା ସେମାନଙ୍କ ସହିତ ବନ୍ଧୁତା କରି ଠକରେ ବରଂ ପଡ଼ିବା ଭଲ। ଏକଥା ତୁ ମାନୁଛୁ ନା ନାହିଁ ପେରୁ?
0: ବାବୁ, ଏକଥା ତୁମେ କୋଉଠୁ ଶିଖିଲ?
1: ପୁଣି ତୁ ମୋ ଉପରେ ସନ୍ଦେହ କଲୁ? ମୁଁ କ'ଣ ଭାବନା ଶକ୍ତି ନାହିଁ ଯେ ମୋତେ କିଏ କିଛି କହିଲେ ମୁଁ ଭାବେ?
0: ବାବୁ, ଆମେ ତ ଏ ବିଷୟରେ ଯେତେ କମ୍ ଚିନ୍ତା କରିବା ସେତେ ଭଲ, ଆଉ ଯଦି କଥାବାର୍ତ୍ତା ନ ହେବା ଆହୁରି ଭଲ।
1: କାହିଁକି?
0: ବାପାଙ୍କ କଥା ତ ତୁମେ ଜାଣିଛ।
1: ବାପାଙ୍କ କଥା ମୋ ଅପେକ୍ଷା ତୋତେ ବେଶୀ ଜଣା। ମୋ ମନରେ କ'ଣ ଅଛି ସେ କଥା ମୁଁ ତୋତେ କହିଦେଲି। ମୋ ଅନ୍ତର କଥା ତୋତେ କହିବାରେ କିଛି ବାଧା ଅଛି?
0: ନା ବାବୁ, ଜମା ନୁହେଁ। ହେଲେ ବାପାଙ୍କୁ ବି
1: କହିବି। ମୁଁ ଏଇଥିପାଇଁ ତୋତେ କହିଲି ଯେ ମୋତେ କିଛିଟା ଶକ୍ତି ମିଳିବ।
0: କି ଜମା ନା ଆସିଗଲା କେଜାଣି, କ'ଣ ସବୁ କଥା ଶୁଣିବାକୁ ନ ପଡ଼ୁଛି, ଏକଦମ ଅବାସ୍ତବ କଥା। ଆଗକୁ କ'ଣ ହେବ କେ ଜାଣି।
1: ପେରୁମାଲୁ, ଭାଇ ଆସିଗଲେ?
0: ବାବୁ, ବାବୁ ଆସିଗଲ?
2: ହଁ।
1: କୁଆଡ଼େ ଯାଇଥିଲ ଭାଇ?
2: ବୈକୁଣ୍ଠମ୍ ବାବୁଙ୍କ ସହିତ କିଛି ଦୂର ଗଲି, ଆଉ ଫେରି ଆସିଲି।
0: କଫି ଆଣିବି ବାବୁ?
2: କିଛି ସମୟ ଗଲା ପରେ ଭୋଜନ କରିବି।
1: ମୁଁ ଭାବିଥିଲି ତମେ ଆଉ ଆସିବନି।
2: ହଁ, ମୁଁ ବି ଠିକ୍ ସେଇଆ ଭାବି ଜୋସ୍ରେ କିଛି ବାଟ ଗଲି, ହେଲେ ହଠାତ୍ ମୋ ପାଦର ବ୍ରେକ୍ ଲାଗିଗଲା। କ'ଣ କରିବି? ଆରେ, ପେରୁମାଲୁର ରନ୍ଧା ଖାଦ୍ୟ ଆଉ ଏ ଘରର ସହିତ ମୋର ଯେଉଁ ନିବିଡ଼ ସମ୍ପର୍କ, ଫେରି ନ ଆସି ଯିବି କୁଆଡ଼େ?
1: ଆଉ କେବେ ଯିବନି ତ?
2: ସେ କଥା କେମିତି କହିବି ଚିନ୍ନା, ତୋ ବାପା ଆଉ ମୋ ଭିତରେ ଏଇଟା ତ ସାଧାରଣ କଥା। ବର୍ତ୍ତମାନ କିନ୍ତୁ ମାମୁଁର ପଲାଟା ଭାରି ଅଛି।
0: ଯାହା ହେଲା ହେଇଗଲା, କମ୍ସେ କମ୍ ଏବେ ତ ତାଙ୍କ କଥାର ଓଲଟା ଜବାବ ନଦେଇ ଟିକେ କାଏଦାରେ ରୁହନ୍ତୁ।
1: ବାପାଙ୍କ କଥାର ଓଲଟା ଜବାବ ନଦେଲେ

0: ତାକୁ କଣ କାଏଦା କୁହାଯିବ ପେରୁମାଲୁ?
1: ଖାଇଗଲା ଚିହ୍ନା ଖାଇଗଲା, ଜବାବ ଦେଇଦେ ନା ପେରୁମାଲୁ।
2: ବାବୁ ତୁମକୁ ଭୋକ ଲାଗୁଥିବ, ଗୋଟିଏ ମିନିଟରେ ଖାନା ତିଆରି କରିଦେଉଛି।
1: ଚିହ୍ନା ପେରୁମାଲୁ ପଳେଇଲା, ସେ ଆଉ ଆମକୁ ସାମ୍ନା କରିପାରିବନି।
0: ଆଜି ମୁଁ ପେରୁମାଲୁ ନିକଟରେ ଗୋଟେ ପ୍ରଶ୍ନବାଚୀ ହୋଇ ରହିଗଲି ଭାଇ।
1: ଏବେ ତାହେଲେ ଉନ୍ନତି କରୁଛୁ, ଗୁଡ୍, ଭେରି ଗୁଡ୍। ମୋର ତ ତୋ ଉପରେ ଏବେ ଅପାର ପ୍ରେମ ଭାବନା ଆସୁଛି। ତୋ ବାପାଙ୍କ ଉପରେ ପ୍ରହାର କରିବା, ଚାଲ ମୋ କୋଠରୀକୁ ଚାଲ, ତୋତେ କିଛି ଗୀତାର ଉପଦେଶ ଦେବି।
0: ଚାଲ ଭାଇ।

0: ଦେଖ ଏ ଫଟୋ ଦେଖ, ଚିନାର କୋଠରୀକୁ ମୁଁ ରାତିରେ ଯାଇଥିଲି, ଏ ଫଟୋଟି ପାଇଲି। ଏ ଝିଅଟା କିଏ? ଚିନାକୁ ପୁରାପୁରି ନିଜର କବ୍ଜାରେ କରିସାରିଲେଣି।
1: ମୋତେ ତ ଡର ମାରୁଛି ବାବୁ।
0: ଅନେକ ବର୍ଷ ହେଲା ତୁ ମୋ ପାଖରେ ଅଛୁ ପେରୁ, କହିଲୁ ମୁଁ ତାର କୌଣସି କାମରେ ଦଖଲ ଦେଇଛି, କେବେ ଏତେ ବ୍ୟସ୍ତ ହୋଇନାହିଁ। ହଁ, ମୁଁ ସ୍ୱପ୍ନରେ ବି ଭାବିନଥିଲି ଯେ ତାର କିଛି ନିଜର ବୋଲି କଥା ଅଛି। ମନେ ହେଉଛି ଏ ଭୂତ ତା ମୁଣ୍ଡରେ ଅନେକ ଦିନରୁ ପଶିଛି।
1: ହଁ ହଁ ବାବୁ, ବୋଧହୁଏ ସେ ଝିଅକୁ ଫୋନ୍ କରିଥିଲେ।
0: ମୋ ପାପ କଥା ମା ବାପା ନ ଜାଣି ଶାନ୍ତିରେ ମରିଗଲେ ପେରୁ, ହେଲେ ମୁଁ ତ ଶାନ୍ତି ବି ପାଇପାରିବିନି।
1: ବାବୁ ବାବୁ, କିଏ ଆସୁଛି ବୋଧହୁଏ, ଆଉ ଆଉ କିଛି କହନ୍ତୁ ନାହିଁ।
2: ଷ୍ଟେସନ ଯିବାର ଥିଲା, ଗଲୁନି ଯେ ମାଙ୍ଗା?
3: ଓ, ତୁମ ବ୍ୟବହାରର ଜଣାପଡ଼ୁଛି ମୋତେ ଏବେ ଆସିବାର ନଥିଲା, ଏବେ ବାହାରକୁ ଚାଲିଯିବି।
2: ଯାହା କରିବାର ତ କରିସାରିଛୁ, ଅଭିନୟ କାହିଁକି କରୁଛୁ?
3: ୱାଃ ୱାଃ ମାମାଜୀ, ଜୋକ୍ କରିବାରେ ତ ତୁମକୁ କେହି ପାରିବେନି।
2: ଜୋକ୍? ଗୋଟେ ସରଳ ପିଲାକୁ ବରବାଦ କରିବାରେ ତୁ ତ କିଛି କମ୍ ଚେଷ୍ଟା କରିନୁ, ରାସ୍କେଲ। ଶେଷରେ ତୁ ପ୍ରତିଶୋଧ ନେଇଗଲୁ।
3: ଅପମାନ ତ କଷ୍ଟଦାୟକ ମାମାଜୀ, ସରଳ ମାନେ ଚିହ୍ନାକୁ କହୁଛ?
2: ମାଙ୍ଗା, ମୁଁ ଆଉ କିଛି ସହ୍ୟ କରିପାରୁନି, ତତେ ମୁଁ ହାତ ଯୋଡ଼ୁଛି, ମୋ ସହିତ ଆଉ କଥାବାର୍ତ୍ତା ନକରି ମୋତେ ଏକୁଟିଆ ରହିବାକୁ ଦେ।
3: ହେଲେ ମାମାଜୀ, ମୁଁ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥାବାର୍ତ୍ତା ହେବା ପାଇଁ ଆସିଛି। ଗଳି ଭିତରେ ମୁଁ ଗୋଟାଏ କଥା ଶୁଣିଲି, ତାହା କେତେଦୂର ସତ ମୁଁ ଜାଣିବାକୁ ଚାହୁଁଛି।
1: କ'ଣ ଶୁଣିଲେ ବାବୁ?
3: ଆମ ଘର କଥାରେ ଦଖଲ ନ ଦେଇ ଯା, ତୁ ତୋ କାମ କରିବୁ।
2: ପେରୁମାଲୁ ଏ ଘର ପାଇଁ ପର ନୁହେଁ, ସେ ଆମ ପରିବାରର ଆତ୍ମୀୟ, ତୋ ପରି ଅପଦାର୍ଥ ନୁହେଁ, ସେ ଆମର ସମ୍ପର୍କୀୟ, ସଖା, ସମ୍ବନ୍ଧୀ, ସବୁକିଛି।
3: ସେ ସ୍ୱାମୀ ଭକ୍ତ, ସଂକ୍ଷେପରେ କହିଲେ ସେ ଜଣେ ଦେବତା। ମୁଁ କିଏ କି ମାମାଜୀ? ଆଫ୍ଟର ଅଲ୍ ମୁଁ ଗୋଟାଏ ପୋକ, କେହି ନୁହେଁ, ଗୋଟାଏ ଛୋଟ ପିମ୍ପୁଡ଼ି।
1: ମୋତେ ନେଇ ଆପଣମାନେ ଝଗଡ଼ା କରୁଛନ୍ତି କାହିଁକି ବାବୁ?
3: ଏ ସମୟରେ ତୁ କିଛି କହନି ପେରୁମାଲୁ, ଅନ୍ତରର ଭାବନା ରହିଗଲେ ଠିକ୍ ପଏଣ୍ଟଟା ଛୁମନ୍ତର ହେଇଯାଏ। ମାମାଜୀଙ୍କ ମୁଣ୍ଡରେ ଗୋଟାଏ ଚୋର ପଶିଛି, ତାକୁ ମୁଁ ବାହାର କରିବାକୁ ଚାହୁଁଛି। ପ୍ରସିଡ୍ ମାମାଜୀ, ପ୍ରସିଡ୍। ଆପଣ ମୋ ବିଷୟରେ ଯାହା ବି ଭାବୁଛନ୍ତି ସବୁ ଖୋଲି କହିଦିଅନ୍ତୁ।
2: ଦେଖ, ସବୁ ସବୁ ମୋ ଭାଗ୍ୟର ପରିଣତି, ମୋ ପାପର ଫଳ। ମୁଁ ଏଇ ହାତରେ ପାଳି ପୋଷି ବଡ଼ କରି ନିଜ ଗଳାରେ ହିଁ ଫାଶୀର ରସିଟାକୁ ବାନ୍ଧିଛି, ବାସ୍ ଏଇ କଥା।
3: ଛି ଛି ଛି, ରିପିଟେସନ, ପୁନରାବୃତ୍ତି, ସବୁବେଳେ ସେଇ ପୁରୁଣା ଅଭିଯୋଗ, ଏହାର ପୂର୍ଣ୍ଣଚ୍ଛେଦ ପଡ଼ିବ ନା ନାହିଁ ଜଣାପଡ଼ୁନି। ହେଲେ ହେଲେ ତୁମେ ତ ଟିକିଏ ସମୟ ପାଇଲେ ମୋତେ ଖାଇଯାଉଛ ମାମାଜୀ, ଯଦି କିଛି ନୂଆ ଜାଣିଛ କୁହ।
2: ନା ନା, ଆଉ ହବନି।
3: ଗଳିରେ ଶୁଣିଥିବା ଖବର
2: ସେଇଠି ଯା, ଛାଡ଼ି ଦେଇ ଆସିବୁ।
4: ରାସ୍ତାରେ ଚିହ୍ନାର ଗାଡ଼ି ଦେଖିଲି, ମତେ ଦେଖି ସେ ଗାଡ଼ି ଅଟକେଇ ବସିବାକୁ କହିଲା। ଆରେ ବାପରେ, ବସିଲା ପରେ ଗାଡ଼ି ଖୁବ୍ ଜୋରେ ଚଳେଇ ନେଇ ଆସିଲା।
3: ସେ ଆପଣଙ୍କୁ କିଛି କହିଲାନି?
4: ଚିହ୍ନା ବହୁତ ଘାବରେଇ ଯାଇଥିଲା, ମୁଁ ପଚାରିଲି ହେଲେ ସେ କିଛି ଉତ୍ତର ଦେଲାନି।
3: ତାହେଲେ ଏଇଟା ଗୋଟାଏ ଘରୋଇ ବିଦ୍ରୋହ ବୋଲି ଜଣାପଡ଼ୁଛି।
2: ତୁ ମୁହଁ ବନ୍ଦ କର,
3: ବର୍ତ୍ତମାନ ଆମ ସମସ୍ତଙ୍କୁ ଏଇ କାମ ହିଁ କରିବାକୁ ପଡିବ।
5: ଫେରୁମାଲୋ
6: ବାବୁ,
5: ତୁ ମୋ କୋଠରୀକୁ ଯାଇଥିଲୁ?
6: ନା ବାବୁ।
5: ଭାଇ, ତମେ ଯାଇଥିଲ ନା?
3: ଆରେ କୋଠରୀ କଥା ଛାଡ଼, କହିଲୁ ଏମିତି ଘାବରେଇ ଯାଉଛୁ କାହିଁକି?
5: କୋଠରୀ ଭିତରେ ମୋର ଗୋଟିଏ ଜିନିଷ ପାଉନି।
3: କଣ?
5: ଗୋଟାଏ ଫଟୋ।
3: କାହାର?
5: ଦମୟନ୍ତୀର।
2: ସେ ଦମୟନ୍ତୀ କିଏ?
5: ସେଇ ଝିଅ, ସେ ଝିଅକୁ ମୁଁ ଭଲ ପାଏ।
2: ତୁ ତୁ କେବେ ଏ ବିଷୟରେ କହିଛୁ?
5: ନା,
2: କାହିଁକି?
5: ଉଚିତ ମନେ କରିନି।
2: ସେଇଆ ତୁ ପଚାରୁଛି କାହିଁକି?
5: ଏଇଟା ମୋ ନିଜ କଥା, ଏହା ସମସ୍ତଙ୍କୁ କୁହାଯାଏ ନା। ସେ ଫଟୋଟା କୁଆଡ଼େ ଗଲା?
2: ଏଇଟା?
5: ହଁ, ଏଇ ଫଟୋ। ଆପଣଙ୍କୁ କୋଉଠୁ ମିଳିଲା?
2: ତୋ ରୁମ୍ରୁ।
5: ମୋ ରୁମ୍ରୁ? ଆପଣ ସେଇଠିକି ଯାଇଥିଲେ?
2: ହଁ ହଁ ଚିନା, ଯାଇଥିଲି। ମୁଁ କେବେ ବି ତୋ ରୁମ୍ରେ ପାଦ ରଖିନଥିଲି, ହେଲେ ବାଧ୍ୟ ହୋଇଗଲି ଆଉ ଖୋଜିଲି, ଆଉ ଏ ଫଟୋ ତ ସୁଟକେସ୍ରୁ ପାଇଲି।
5: ଅଲ୍ ରାଇଟ୍ ଅଲ୍ ରାଇଟ୍, ଦୟାକରି କହିବେ କି ମୋ କୋଠରୀର ତଲାସ ନେବାର ନିର୍ବୋଧତା ଆପଣଙ୍କ ମନକୁ ଆସିଲା କିପରି?
2: କାହିଁକି ଆସିଲା କେଜାଣି।
5: ନିର୍ବୋଧ, ବୟସ ବଢ଼ିବା ସଙ୍ଗେ ସଙ୍ଗେ ବାପାଙ୍କ ପାଗଳା ବି ବଢ଼ିଯାଇଛି ଭାଇ।
2: ହଁ ଚିନ୍ନା, ହଁ ହଁ, ଏ ଯେଉଁ ବୟସ ନା, ବହୁତ ଲୋକଙ୍କୁ ପାଗଳ କରିଦିଏ, ଯେମିତି ତୁ ପ୍ରେମରେ ପାଗଳ ହୋଇଯାଇଛୁ। ତୋ ମନ ଭିତରେ ପ୍ରେମର ପାଗଳ ଭୂତ ପଶିଛି, ହଁ ସେମିତି ଭୟରେ ମୁଁ ବି ପାଗଳ ହୋଇଯାଇଛି।
5: ଭଲ, ବହୁତ ଭଲ, ମୋ ପ୍ରେମ ପାଗଳ ହୋଇଯାଇଛି, ଆପଣ ଠିକ କହୁଛନ୍ତି।
2: ଆଉ ସେଇଥିପାଇଁ ମୁଁ ତୋ କୋଠରୀର ତଲାସି ନେଇଥିଲି।
5: ସେଇଟା ତ ନିର୍ବୋଧତା, କୋଠରୀର ତଲାସି ନ ନେଇ ମୋ ତଲାସି ନେଇଥାନ୍ତେ।
2: ଏବେ ତଲାସି ନେବି, ରାସ୍କେଲ୍।

0: କରିଥିଲା ତାର କ'ଣ କୌଣସି ଭୁଲ ନାହିଁ? ଏ କଥା ମୁଁ ମାନିବାକୁ ପ୍ରସ୍ତୁତ ନୁହେଁ। ତୁମ ସମ୍ପତ୍ତି ପାଇବା ଲୋଭରେ ହୁଏତ ସେ କିଛି ଯୋଜନା କରିଥାଇପାରେ, ତେଣୁ ଏଥିର ଜବାବ ଦେବାର କିଛି ଆବଶ୍ୟକତା ନାହିଁ। ଆଜି ପର୍ଯ୍ୟନ୍ତ ତୁମେ ଭାବୁଛ ଚିହ୍ନାକୁ ମୁଁ ସବୁ ଶିଖେଇଛି। ମାମାଜୀ, ମୁଁ କେବେ ବି ତୁମ ସହିତ ଛନ୍ଦ କପଟ କରିପାରିବିନି। ଏ ଘରେ ନିଆଁ କିଏ ଲଗେଇଛି ମୁଁ କହୁଛି, ଶୁଣ। ଏ ଘରେ ଗୋଟାଏ ପ୍ରଳୟ ସୃଷ୍ଟି କରି ମଜା ଦେଖିବାର ବ୍ୟକ୍ତି ଜଣକ କିଏ ଜାଣ? ତୁମର ଅତି ବିଶ୍ୱାସର ପାତ୍ର ବାସୁ, ବାସୁଦେବ ରାଓ। ଏବଂ ଏହି ବାସୁଦେବ ତୁମ ବିରୁଦ୍ଧରେ ଚିହ୍ନାକୁ ଉତ୍ତେଜିତ କରି ତୁମର ଶତ୍ରୁ ବନାଇଛି। ଏବେ ସିଧାସଳଖ ତାକୁ ପଚାର।
1: ଏସବୁ କଣ ସତ ବାସୁ?
2: ଆରେ ମୁଁ କେବେ ମିଛ କହିନି, କେବେ ବି କହିବିନି। ହଁ, ଚିହ୍ନାକୁ ମୁଁ ମୋର ହାତ ମୁଠାକୁ ନେଇ ଆସିଥିଲି। ହେଲେ ଆପଣ ଆପଣ ପ୍ରଥମେ ଆପଣଙ୍କର ବନାରସର କାହାଣୀ କୁହନ୍ତୁ।
3: ମୁଁ ଏଇ ମୁହୂର୍ତ୍ତରେ ଶୁଣିବାକୁ ଚାହୁଁଛି।
1: କହୁଛି କହୁଛି ଚିହ୍ନା, ଏବେ ହିଁ କହୁଛି। ନିଜ ମନ ଭିତରେ ଚାପି ରଖିଥିବା ସେହି ତୁଚ୍ଛ କାହାଣୀ ସବୁଦିନ ପାଇଁ ଆଜି ପ୍ରକାଶ କରିଦେଉଛି। ପେରୁମାଲୁ, ମୋ ଚତୁରତା ଧରା ପଡ଼ିଗଲା।
4: ବାବୁ ବାବୁ, ଆପଣ କିଛି କହନ୍ତୁ ନାହିଁ। ଆପଣଙ୍କୁ ବଦନାମ କରିବା ପାଇଁ ଏସବୁ କିଛି କରାଯାଉଛି।
3: ବଦନାମ? ମାଲିକର ବଦମାସି ଲୁଚେଇବା ପାଇଁ ଚେଷ୍ଟା କରନା। ହଁ ପେରୁମାଲୁ, ମୁଁ ତୋ ପ୍ରଭୁ ଭକ୍ତିର ଆଦର କରୁଛି, ହେଲେ ତୁ ଏମିତି ସବୁବେଳେ ସାନ୍ତ୍ୱନା ଦେଇ ତାଙ୍କ କୃତକର୍ମ ଉପରେ ପରଦା ପକାଉଛୁ। ଏବେ ତୁ ଚୁପ୍ ହେଇଯା ପେରୁମାଲୁ।
2: ଆପଣ ପ୍ରଥମେ ବନାରସର କାହାଣୀ କୁହନ୍ତୁ।
0: ଆଚ୍ଛା, ଆପଣ କହିଲେ ଆପଣ କୋଉ ସାହେବ ଏବଂ ଦମୟନ୍ତୀ ଆପଣଙ୍କର କିଏ?
2: ସେସବୁ ପଛରେ ପ୍ରଥମେ ବନାରସ।
0: ତୁମେମାନେ ବାରମ୍ବାର ବନାରସ କଥା କହୁଛ, ସେଠି ଯାଇ ବୁଡ଼ିମୁରୁନ କାହିଁକି?
1: ମାଙ୍ଗା ମାଙ୍ଗା, ମତେ ମତେ କହିବା ପାଇଁ ଦେ ବେଟା। ହଁ, ମତେ କହିବା ପାଇଁ ଦେ। ଏତେ ବର୍ଷର ବୋଝକୁ ହାଲୁକା କରିବାକୁ ଦେ ବେଟା। ଶୁଣ, ସମସ୍ତେ ଶୁଣ, ଆଉ ଗାଁ ଗାଁ ବୁଲି ପ୍ରଚାର କର, ମତେ ଅପମାନ କର। ଏ ଦମୟନ୍ତୀ କିଏ ମୁଁ ଜାଣିନି, ହେଲେ ଏ ମୋର ଉପକାର ହିଁ କରିଛି। ହଁ, କିଛି ବର୍ଷ ତଳେ ବନାରସରେ ରହିବା ସମୟରେ ପାର୍ବତୀକୁ ମୁଁ ପ୍ରେମ ବିବାହ କରିଥିଲି। ସେ ମୋ ସ୍ତ୍ରୀ ଥିଲା, ଛୁଆଟିଏ ବି ଥିଲା। ପରେ ମୋତେ ମୋ ବଂଶର ଆଭିଜାତ୍ୟ କଥା ମନେ ପଡ଼ିଗଲା। ପାର୍ବତୀ ଓ ଶିଶୁଟିକୁ ଛାଡ଼ି ଗାଁକୁ ଚାଲି ଆସିବାର ନିଷ୍ପତ୍ତି ନେଲି। ସେ କାନ୍ଦିଲା, ପାର୍ବତୀ ପଚାରିଲା ଶିଶୁଟିର କ'ଣ ହେବ ଯଦି ସେ ମୋ ସାଙ୍ଗରେ ଆସେ। ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେ ବିଷୟରେ ତାକୁ ମୁଁ ବୁଝାଇଲି। 5,000 ଟଙ୍କା ଦେଇ ଚାଲି ଆସିଲି। ମୁଁ ଜାଣିଥିଲି ପାର୍ବତୀ ନିଜ ସନ୍ତାନ ସହିତ ପରଛାଇ ହୋଇ ମୋ ପିଛା କରିବ, ହେଲେ ସେ କାହାକୁ କିଛି କେବେ ବି କହିନଥିଲା ମୋ ସ୍ତ୍ରୀ ବୋଲି। ହଁ, ବଂଶର ଗୌରବ ରକ୍ଷା କରିବା ପାଇଁ ମୁଁ ଏ ଖରାପ କାମ କରିଥିଲି। ମୁଁ ମାନୁଛି, ଏହା ମୋର ଦୁର୍ବଳତା ଥିଲା। ଆଉ ଏଇଟା ହେଉଛି ମୋ ଅତୀତ ଜୀବନର ସେ ଦୁର୍ବଳ ମୁହୂର୍ତ୍ତର କାହାଣୀ। ମୋ ମନଟା ଏବେ ବହୁତ ହାଲୁକା ହୋଇଯାଇଛି। ସମସ୍ତେ ଶୁଣିଲେ ନା? ଶୁଣିଲେ ନା ସମସ୍ତେ? ଆଉ କାହାର କିଛି କହିବାର ଅଛି, କିଛି ପଚାରିବାର ଅଛି?
2: ସମସ୍ତେ ଶୁଣିଲ ତ ବନ୍ଧୁ? ଆଜିର ଏଇ ମୁହୂର୍ତ୍ତ 25 ବର୍ଷ ତଳର ଗୋଟାଏ କୁତ୍ସିତ କାହାଣୀର କେତେ ସୁନ୍ଦର ଭାବରେ ପର୍ଦ୍ଦାଫାସ କରିଦେଲା। କ୍ଲିନ୍ କନ୍ଫେସନ୍। ନିଜ ଔରସର ଜନ୍ମିତ ସନ୍ତାନ ଚିହ୍ନା ପାଇଁ ଯଦି ଏ ଭୟ ଥାନ୍ତା କି ତାଙ୍କ କରିଥିବା ସେ ନିଚ କାମର ପୁନରାବୃତ୍ତି କରିବାକୁ ଯାଉଛି ଯାହା ତାର କରିବାର ଅନୁଚିତ, ତାହେଲେ ସେ କୁଟିଳ କାର୍ଯ୍ୟର ସ୍ମୃତିକୁ ସେ ଆଉ 10 ବର୍ଷ ଲୁଚାଇ ରଖିଥାନ୍ତେ। ଏମ୍ ଆଇ କରେକ୍ଟ?
1: ହଁ, ଏହା ବି ସତ। ତୁମେମାନେ ତ କାହାଣୀ ଶୁଣିଲ, ଚୁପ୍ ରହିଲ କାହିଁକି? ଦିଅ ମୋତେ ଦଣ୍ଡ, ଦିଅ ଦଣ୍ଡ, ଦିଅ ମୋତେ ଦଣ୍ଡ, ଦିଅ।
2: ଏବେ ଦଣ୍ଡ ଦେଲେ ଆପଣ କ'ଣ ସନ୍ତୁଷ୍ଟ ହୋଇଯିବେ? ଅନେକ ବର୍ଷ ଧରି ସେହି ପାର୍ବତୀ ଅମ୍ମା ନିଜର ସନ୍ତାନ ସହିତ ଆଖି ଲୁହ ସବୁକୁ ପିଇ ଅସୀମ ଯନ୍ତ୍ରଣା ସହୁଥିଲା। ଆପଣ କଳ୍ପନା କରନ୍ତୁ, ଆଉ ତା ପାଇଁ ଦଣ୍ଡ କ'ଣ ହେଇପାରେ କିଛି କହିବା ଦରକାର ନାହିଁ। ଜଗନ୍ନାଥଜୀ, ବାରମ୍ବାର ନିଜ ବାପାର ପରିଚୟ ପଚାରୁଥିବା ସେହି ନିଷ୍ପାପ ଶିଶୁକୁ ଆଖିରୁ ଲୁହ ଗଡ଼ାଇ ତାର ଉତ୍ତର ଦେବା ସେ ମା ପାଇଁ କେତେ ଯେ କଷ୍ଟକର।

0: ଆପଣ ଭାବିପାରୁଛନ୍ତି? ଯଦି ଆପଣ ଜାଣିବା ପାଇଁ ଚେଷ୍ଟା କରିଥାନ୍ତେ ତ ଏତେ ବର୍ଷ ପରେ ଆପଣ କହନ୍ତେ ନାହିଁ ମୋତେ ଦଣ୍ଡ ଦିଅ। ତା ବାପାର ପରିଚୟ ସେ ପାଇନଥିଲା, ଭୋକ ଉପାସରେ ରହୁଥିଲା, ଧର ସମ୍ପତ୍ତି ହକଦାର ଥାଇ ରାସ୍ତା କଡ଼ର ବତୀଖୁଣ୍ଟ ତଳେ ସେ ପାଠ ପଢ଼ିଥିଲା। ଜୀବନ ଯନ୍ତ୍ରଣାରୁ ନିଜକୁ ଦୂରେଇ ରଖି ମନ ଭିତରେ ବଞ୍ଚିବାର ଅମାପ ସ୍ୱପ୍ନ ଦେଖୁଥିଲା ସେ। ସେ ଶିଶୁର ଯନ୍ତ୍ରଣା ଜର୍ଜରିତ ଜୀବନ ପାଇଁ ସେ ବ୍ୟକ୍ତି ଆଖିରୁ ପରଳ ହଟାଇ ଯଦି ଏବେ ଚିତ୍କାର କରି କହେ, ମୋତେ ଦଣ୍ଡ ଦରକାର ଦଣ୍ଡ, ସତେ କ'ଣ ତାହା ବିଶ୍ୱାସଯୋଗ୍ୟ?
1: ତାହେଲେ ସେ ଶିଶୁଟି କିଏ?
0: ମୁଁ ସେହି ପାର୍ବତୀ ଅମ୍ମାର ପୁଅ, ଏହି ଭଲ ମଣିଷର ଅଭାଗା ସନ୍ତାନ ଯାହାକୁ ଜନ୍ମ ଦେଇ ଫିଙ୍ଗି ଦେଇଥିଲେ।
2: ଆପଣ
3: ବାସୁଦେବ ରାଉଜୀ, ଏଇଟା କ'ଣ ସତ
2: ବାବୁ?
0: ହଉ, କେତେ ବର୍ଷ ପରେ ଯେ ମୋ ଜୀବନର ରହସ୍ୟ ଖୋଲିପାରିଲି। ଆଇ ଏମ୍ ପ୍ରାଉଡ୍ ଅଫ୍ ମାଇ ବାର୍ଥ, ଆଇ ଏମ୍ ପ୍ରାଉଡ୍ ଅଫ୍ ମାଇ ବାର୍ଥ। ଆସ, ସମସ୍ତେ ମୋ ପାଖକୁ ଆସ। ଅନେକ ବର୍ଷ ଧରି ଯେଉଁ କ୍ଷୋଭକୁ ନେଇ ମୁଁ ବଞ୍ଚୁଥିଲି, ତାହା ଶୁଣିଲା ପରେ ମୋତେ ସାନ୍ତ୍ୱନା ଦିଅ। ଆତ୍ମବିଶ୍ୱାସ ଓ ଶକ୍ତି ବଳରେ ନିଜକୁ ପ୍ରତିଷ୍ଠା କରିବାର ସଫଳତା ପାଇ ମୋର ଜୟ ଜୟକାର କର। କିନ୍ତୁ ଏହା ପୂର୍ବରୁ ମୋର ଗୋଟାଏ ପ୍ରଶ୍ନର ଉତ୍ତର ଦିଅ। ଯେତେବେଳେ ମୋ ମା ବଞ୍ଚିଥିଲା, ମୋ ଜନ୍ମ ରହସ୍ୟ କହିବା ପାଇଁ କୁଣ୍ଠାବୋଧ କରୁଥିଲା, ହେଲେ ମରିବା ପୂର୍ବରୁ କହିଗଲା ପିତାଙ୍କ ପରିଚୟ। ପରେ ପରେ ମୋର କ'ଣ କରିବା ଉଚିତ ତୁମେମାନେ ଭାବିଚିନ୍ତି କୁହ। ତାଙ୍କ ଗଳାରେ ଫୁଲମାଳ ଦେଇ ତାଙ୍କୁ ସ୍ୱାଗତ କରିବା, ନା ଜୋତାରେ ପିଟିବା ଦରକାର ଏଇ ଭଦ୍ର ସମାଜର ସେଇ ବ୍ୟକ୍ତିକୁ?
4: ମରିବା ଉଚିତ, ହଁ ମରିବା ଉଚିତ, ଗୁଳି କରି ହତ୍ୟା କରିବା ଦରକାର। ତୁ ଜୀବନ ପଥରେ ଯେଉଁ କଣ୍ଟା ମୁଁ ବିଛେଇଥିଲି, ତାର ଫଳ ମୋତେ ମିଳିବା ଦରକାର। ମୃତ୍ୟୁଦଣ୍ଡ, ମୃତ୍ୟୁଦଣ୍ଡ,
0: ମୃତ୍ୟୁଦଣ୍ଡ ଦେଇପାରିବିନି, କାରଣ ମୁଁ ପାର୍ବତୀ ଅମ୍ମାର ପୁଅ। ମା ତ ଧରିତ୍ରୀ ମାତା, ମୁଁ ତାର ସନ୍ତାନ। ଆପଣଙ୍କ ସବୁ କଥାକୁ ସହି ଆପଣଙ୍କ ବଡ଼ପଣକୁ ମୁଁ ଅନୁଗ୍ରହ କଲି। ଆପଣ କିଛି ନ ଜାଣିବି, ଆପଣଙ୍କ କମ୍ପାନୀରେ ମୁଁ ଚାକିରି ହୋଇଗଲା, ଆପଣଙ୍କର ପ୍ରିୟ ଭାଜନ ହୋଇପାରିଲି, ହେଲେ ଏସବୁରେ ମୁଁ ତୃପ୍ତି ପାଇଲିନି। ମୋତେ ପୁଅ ବୋଲି ସ୍ୱୀକାର କରନ୍ତୁ, ସେଇଥିପାଇଁ ମୁଁ ଆପଣଙ୍କ ନିକଟରେ କେବେ କାକୁତି ମିନତି ହୋଇନି କି ଗୋଡ଼ ତଳେ ପଡ଼ିନି। ଆଉ ସେଥିପାଇଁ ସଂଯୋଜନା ପ୍ରସ୍ତୁତ କରି ଚିହ୍ନାକୁ ଅସ୍ତ୍ର ରୂପେ ବ୍ୟବହାର କଲି ଜଗନ୍ନାଥ ଜୀ। ମୋ କାମ ସରିଯାଇଛି, ଏବେ ମୋତେ ଯିବାକୁ ଦିଅନ୍ତୁ। ନମସ୍କାର
3: ଭାଇ। ଭାଇ ତମେ ଚାହ ନା, ଭାଇ ତମେ ଚାହ ନା, ଯଦି ତମେ ଯିବାକୁ ଚାହୁଁଛ ମୋତେ ସାଙ୍ଗରେ ନେଇଯାଅ। ହେ ଧନ ସମ୍ପତ୍ତି ମୋ ହାତରେ ଟେକି ଦେଇ ଗୋଟାଏ ଉତ୍ତମ ଭବିଷ୍ୟତକୁ ନେଇ ତମେ ଚାଲିଯିବ। ନା ଭାଇ ନା, ସବୁ ସମାନ ଭାବରେ ବଣ୍ଟା ହେବ। ନା କୁହ ନା ଭାଇ, ନା କୁହ ନା।
0: ବସ ରାଜୁ,
5: ଓ ଏବେ ବୁଝିଲି, ଗଳିରେ ଗୋଟିଏ ଖବର ଶୁଣିବା କଥା କହିଥିଲି ନା?
2: ହଁ ବାବୁ। ଆଚ୍ଛା ସେ ଖବର କ'ଣ ଥିଲା?
5: ମାମାଜୀ ତାଙ୍କ ଓକିଲ ବିଶ୍ୱନାଥଙ୍କୁ କହି ଗୋଟାଏ ଇଚ୍ଛାପତ୍ର ତିଆରି କରିଥିଲେ। ଓକିଲର ମୁନ୍ସି ମୋତେ କହିଥିଲା ସେଥିରେ ଆମ ସମସ୍ତଙ୍କ ସହିତ ଏ ମ୍ୟାନେଜରର ବରାବର ଭାଗ ଥିଲା। ମାମାଜୀଙ୍କର ଏ ନିଷ୍ପତ୍ତି ମୋତେ ବୁଝା ପଡ଼ିଲାନି, ଚିନ୍ତା କଲି, ଅନେକ ଚିନ୍ତା କଲି, କିଛି ବୁଝିପାରିଲିନି, ହେଲେ ଏବେ ସବୁ ବୁଝିପାରୁଛି।
0: କ'ଣ କହିଲ, ଇଚ୍ଛାପତ୍ର ଲେଖା ସରିଛି? ମାନେ
4: ମାନେ ତତେ ପୁଅର ସ୍ୱୀକୃତି ଦେବା ପାଇଁ ମୋ ପଦ ମର୍ଯ୍ୟାଦା ପ୍ରତିଷ୍ଠା ମୋତେ ବାଧା ଦେଇଥିଲା, ହେଲେ ମୁଁ ମୋ କର୍ତ୍ତବ୍ୟରୁ ଓହରି ଯାଇପାରିଲିନି।
0: ତାହେଲେ ଆପଣ ପ୍ରଥମରୁ ମୋ ବିଷୟରେ ଜାଣିଥିଲେ?
4: ହଁ, ମୁଁ ସବୁ ଜାଣିଥିଲି, ସବୁ ସମୟରେ ଖୋଜ ଖବର ନେଉଥିଲି। ଯେତେବେଳେ ଚାକିରି ପାଇଁ ଏଠିକି ଆସିଲୁ, କିଛି ନ ପଚାରି ଜେଏନ୍ କମ୍ପାନୀର ମ୍ୟାନେଜର ପଦବୀରେ ରଖିଦେଇଥିଲି। ମ୍ୟାନେଜର ଚାକିରି କୌଣସି ସାଧାରଣ ଚାକିରି ନୁହେଁ। ସେ ପଦବୀରେ ନିଯୁକ୍ତି ଦେଇ ମୋର ଅଶାନ୍ତ ମନକୁ କିଛି ପରିମାଣରେ ସାନ୍ତ୍ୱନା ଦେଇଥିଲି। ଏତେ ସବୁ କରିବା ସତ୍ତ୍ୱେ ତୋ ସହିତ ମୋ ସମ୍ପର୍କର ପରିପ୍ରକାଶ ପାଇଁ ମୋର ଦ୍ୱିଧା ହେଉଥିଲା।
5: ଏ ପଦବୀରେ ନିଯୁକ୍ତି ପାଇଁ ଏ ବଡ଼ ଭାଇର ସେତେ ହାତ ନାହିଁ ଯେତେ ମାମାଜୀଙ୍କର ଅଛି। ହ୍ୟାଟ୍ସ ଅଫ୍ ମାମାଜୀ, ହ୍ୟାଟ୍ସ ଅଫ୍।
4: ମୁଁ ଆଦୌ ଜାଣିନଥିଲି ଯେ ତୁ ଏଠାକୁ ଆସିବା ପୂର୍ବରୁ ହିଁ ଜାଣିଥିଲୁ ମୁଁ ତୋ ବାପା ବୋଲି, ଆଉ ଏଇଟା ବି ଜାଣିନଥିଲି।

0: ପ୍ରତିଶୋଧ ନେବା ପାଇଁ ତୁ ଚିହ୍ନାକୁ ଅସ୍ତ୍ର ରୂପେ ବ୍ୟବହାର କରୁଛୁ।
1: କ୍ଷମା କରନ୍ତୁ ବାପା, ଭାଇ ମୋତେ ବିଗାଡ଼ିବା ପାଇଁ ସେମିତି କିଛି କରିନଥିଲେ।
2: ତାହେଲେ ସେ ଝିଅ ଦମୟନ୍ତୀ କୋଉଠୁ ଆସିଲା?
1: ଭଗବାନ କରାଣ ଭାଇ, ଦମୟନ୍ତୀ କିଏ ମୁଁ ଜାଣେ ନା। ଗୋଟାଏ ଦିନ ଭାଇ ମୋର ସାହାଯ୍ୟ ମାଗିଲେ, କହିଲେ ସେ ଯେଉଁ ନାଟକ କରିବାକୁ ଯାଉଛନ୍ତି ତାର ମୁଖ୍ୟ ଚରିତ୍ରରେ ଅଭିନୟ କରିବାକୁ। ପ୍ରଥମେ ମୁଁ ମନା କଲି, ହେଲେ ଯେତେବେଳେ ସେ ଆଶ୍ୱାସନା ଦେଇ କହିଲେ ଏ ନାଟକ ସମସ୍ତଙ୍କ ପାଇଁ ଭଲ ଫଳ ଦେବ, ତାପରେ ମୁଁ ହଁ କଲି। ହେଲେ ଭାଇ, ଭାଇ କହିନଥିଲେ ସେ କିଏ, ବୁଝିପାରିଲେ ନା? ଦମୟନ୍ତୀ ନଳର ପତ୍ନୀ।
2: ପେରୁମାଲୁ, ମୋ ମୁଣ୍ଡ ଚକର ଦଉଛି। ଏ ଘରେ ସମସ୍ତେ ମିଳିମିଶି ଗୋଟାଏ ଭଲ ନୌଟଙ୍କିର ପ୍ରଦର୍ଶନ କରିଛନ୍ତି, ଆମକୁ ବାଟ ବଣା କରିଦେଲା। ହେଲେ ଯାହା ହଉ, ମୁକ୍ତି ମିଳିଗଲା।
0: ବେଟା ବାସୁ, ତୁ ମୋ ଆଖି ଖୋଲି ଦେଇଛୁ, ମୋ ସାଙ୍ଗରେ ଲୁଚକାଳି ଖେଳୁଥିବା ପରଛାଇକୁ ଅଦୃଶ୍ୟ କରିଦେଇଛୁ। ମୁଁ ତୋ ଆଉ ତୋର ମା ପ୍ରତି ଯେଉଁ ଅନ୍ୟାୟ କରିଛି ତାକୁ ଭୁଲିଯାଇ ମୋତେ କ୍ଷମା କରିଦେ।
3: କ୍ଷମା? ନା ନା, ମୋ ନାଟକ ତୁଳନାରେ ଆପଣ ଯେଉଁ ଅନ୍ୟ ଏକ ଜବରଦସ୍ତ ନାଟକ କଲେ। ଆରେ ଭାଇ, ମୋ ମୁଣ୍ଡଟା ଘୁରି ଯାଉଛି, ମୋତେ ଟିକେ ଭାବିବାକୁ ଦିଅ।
2: ପେରୁମାଲୁ
4: ବାବୁ,
2: ପେରୁ, ବୋଧ ହୁଏ ତୋ ମୁଣ୍ଡ ଠିକ୍ କାମ କରୁଛି, ହେଲେ ଏଇଠି ଆମ ସମସ୍ତଙ୍କ ମୁଣ୍ଡ ଘୁରିବାରେ ଲାଗିଛି। ଏବେ କେହି କାହାରି କଥା ବୁଝିବା ସମ୍ଭବପର ନୁହେଁ, ଏଣୁ ତୁ ସମସ୍ତଙ୍କ ପାଇଁ ଖାଇବାର ବନ୍ଦୋବସ୍ତ କର।
4: ହଁ ବାବୁ।
2: ଆରେ ପେରୁ, ଟେକ୍ ୟୋର୍ ଓନ୍ ଟାଇମ୍, ଏକ ନମ୍ବର ଖାନା ତିଆରି କରିବୁ। ଚାଲ ବଡ଼ ଭାଇ ଆଉ ଛୋଟ ଭାଇ ଦୁହେଁ ଆସ, ମୋ କୋଠରୀରେ ବସିବା, ମାମାଜୀଙ୍କୁ ଏକାକି ରହିବାକୁ ଦିଅ। ଆସ,
1: ଚାଲ ଚାଲ ଚାଲ ଭାଇ, ଚାଲ
3: ଚାଲ ଯିବା, ଆରାମରେ ଆଜି ଖାଇବା।

ଶୁଣୁଥିଲେ ନାଟକ ପରଛାଇ, ମୂଳ ତେଲୁଗୁ ରଚନା ଆଦିବିଷ୍ଣୁ, ହିନ୍ଦୀ ଭାଷାନ୍ତର ଦଣ୍ଡମୁଡ଼ି ମହିଧର, ଓଡ଼ିଆ ଭାଷାନ୍ତର ଡକ୍ଟର ପଞ୍ଚାନନ ମିଶ୍ର, ପ୍ରଯୋଜନା କରିଥିଲେ କୈବର୍ତ୍ତ ସାହୁ, ସହଯୋଗିତା ଜୟରାମ ମୁଣ୍ଡା। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ମାଙ୍ଗାପତି ବିଭୂତିଭୂଷଣ ବିଶ୍ୱାଳ, ବାସବରାଜୁ ମାନସରଞ୍ଜନ ମିଶ୍ର, ବାସୁଦେବ ରାଓ ଅଜୟ କୁମାର ନାଥ, ଜଗନ୍ନାଥଜୀ ପ୍ରଦୀପ କୁମାର ପଣ୍ଡା, ପେରୁମାଲୁ ଦିଲୀପ କୁମାର ଦେବ, ବୈକୁଣ୍ଠମ୍ ବୃନ୍ଦାବନ ମିଶ୍ର ଏବଂ ଦମୟନ୍ତୀ ମାନସୀ ନନ୍ଦା।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚନର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ଦେଶର ଯୁଆନ ମହିଳା ଆଉ ଚାଷୀମାନଙ୍କୁ ସଶକ୍ତ କରିବା ଲାଗି ସରକାର ସବୁ ପ୍ରକାରର ଚେଷ୍ଟା କରୁଛନ୍ କହିଲେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଷ୍ଟାନୁ ମୁଲେଲା ବ୍ରିକ୍ସ କୃଷି ସମ୍ମିଳନୀ, ନୂଆଦିଲ୍ଲୀଠାରେ ଆଜି ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିବେ।

0: ଅତିରିକ୍ତ ସଚିବ ଆଉ ପରୀକ୍ଷା ନିୟନ୍ତ୍ରକ ଭାବେ ଦିଆଗଲା ଦାୟିତ୍ୱ। ସାଧାରଣ ପ୍ରଶାସନ ବିଭାଗ ତରଫୁ ଇତାକେ ନେଇକରି ବାହାରିଲା ବିଜ୍ଞପ୍ତି। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ବହୁତ ପରିମାଣର ଅସ୍ତ୍ରଶସ୍ତ୍ର ଆଉ ମାଓ ସାମଗ୍ରୀ ଜବତ କଲେ ସୁରକ୍ଷା ବାହିନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କର ପୁଣ୍ୟତିଥି ଦେଶବାସୀ ଜନାଉଛନ୍ ଶ୍ରଦ୍ଧାଞ୍ଜଳି। ରାଜ୍ୟସଭା ଉପନିର୍ବାଚନ ଲାଗି ବିଜେପିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କର ନାମାଙ୍କନ ପତ୍ର ରହିଛି କାଏମ। ରାଜ୍ୟର ସବୁ ପୌରାଞ୍ଚଳନ 13-ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଷ୍ଟାନୁ ହୋଇଛି ମୂଲ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇରେ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କ ଲାଗି ଚଳିତ ମାସର 3 ନମ୍ବର ହପ୍ତାଥି ମୂଲ ହେବା କାଉନ୍ସେଲିଂ। ବ୍ରହ୍ମପୁରନ ଥିବା ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ରେ ଆୟୋଜିତ ହୋଇଛି କବାଡ଼ି ଚାମ୍ପିୟନ୍ସିପ୍ର ସେମିଫାଇନାଲ୍। ଇ ମେସ୍ଥି 16 ବଛର ଭିତରେ ଥିବାର ବାଳକ ଆଉ ବାଳିକା ବର୍ଗର ଖେଳାଳିମାନେ କରିଛନ୍ ଅଂଶଗ୍ରହଣ। ଆଉର୍ ଆଭା 24 ଘଣ୍ଟା ଭିତରେ ସୁନ୍ଦରଗଡ଼ ଝାରସୁଗୁଡ଼ା ସହିତ ରାଜ୍ୟର 11ଟା ଜିଲ୍ଲାର ଜବର ଧୁକାଗଡ଼ି ସଙ୍ଗେ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ଏଥିନେର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
1: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ କୃଷ୍ଣଗୁରୁ ଭଜନ ଶୁଣନ୍ତୁ। ପରିବେଷଣ କରିଛନ୍ତି ଚିତ୍ରସେନ କୁଦେଇ ଏବଂ ସାଥୀ।

ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ଶୁଣିଲେ। ପରିବେଷଣ କଲେ ଚିତ୍ରସେନ କୁଦେଇ ଏବଂ ସାଥୀ। ସେମାନେ ହେଲେ ଜୟପ୍ରକାଶ କୁଦେଇ, କୃଷ୍ଣ ପଟା, ସୁଶୀଲ ଧରୁଆ ଏବଂ ଅମିଲ ଦଲ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଯୁବବାଣୀ କାର୍ଯ୍ୟକ୍ରମ।

0: ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। 2006 9 ଜୁନ୍ରେ ଜର୍ମାନୀର ମ୍ୟୁନିକ୍ ସହରରେ ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆକର୍ଷଣୀୟ ଓ ବାର୍ଣ୍ଣାଢ୍ୟ ଉଦ୍ଘାଟନ ଅନୁଷ୍ଠିତ ହୋଇଥିଲା। 1999 ଏହି ଦିନରେ ଦକ୍ଷିଣ ଆଫ୍ରିକାର କୁଲି ଓଡେଜୋ ବିଶ୍ୱର ପ୍ରଥମ ମହିଳା ଭାବେ ମାଉଣ୍ଟ ଏଭରେଷ୍ଟକୁ ଦକ୍ଷିଣ ଓ ଉତ୍ତର ଉଭୟ ପାର୍ଶ୍ୱରୁ ଆରୋହଣ କରି ଇତିହାସ ସୃଷ୍ଟି କରିଥିଲେ। 1959 9 ଜୁନ୍ରେ ଡକ୍ଟର କିରଣ ମାର୍ଟିନ୍ଙ୍କ ଜନ୍ମ ହୋଇଥିଲା। ସେ ଜଣେ ପ୍ରଖ୍ୟାତ ଶିଶୁରୋଗ ବିଶେଷଜ୍ଞ ଏବଂ ସମାଜସେବୀ ଥିଲେ। 1913 ଜୁନ୍ 9 ତାରିଖରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ପ୍ରଖ୍ୟାତ ନେତା ଚୌଧୁରୀ ଦିଗମ୍ବର ସିଂହଙ୍କ ଜନ୍ମ ହୋଇଥିଲା ଏବଂ 1900 ଆଜିର ଦିନରେ ଆଦିବାସୀ ସମାଜର ମହାନ ନେତା ଓ ଲୋକନାୟକ ବିର୍ସା ମୁଣ୍ଡାଙ୍କ ପରଲୋକ ଘଟିଥିଲା। ଏହା ଥିଲା ଇତିହାସ ତର୍ପଣରେ ଆଜି। ଶ୍ରୋତାବନ୍ଧୁ, ବିଜ୍ଞାନ ଓ ପ୍ରଯୁକ୍ତିର ଏହି ଦ୍ରୁତ ଅଗ୍ରଗତି ଯୁଗରେ ଯନ୍ତ୍ରମାନବ ବା ରୋବୋଟ୍ ମାନବ ଜୀବନର ଏକ ଅବିଚ୍ଛିନ୍ନ ଅଂଶ ପାଲଟିବାକୁ ଯାଉଛି। ଆଗାମୀ ଦିନରେ ଏହା ଆମର ଜୀବନଶୈଳୀ, କାର୍ଯ୍ୟଧାରା ଓ ସମାଜ ବ୍ୟବସ୍ଥା ଉପରେ କିପରି ପ୍ରଭାବ ପକାଇବ ତାହା ଜାଣିବା ନିଶ୍ଚୟ ରୋଚକ। ତେବେ ଆସନ୍ତୁ ଭବିଷ୍ୟତରେ ଯନ୍ତ୍ରମାନବର ଭୂମିକା ସମ୍ପର୍କରେ ଶୁଣିବା ସୁଶ୍ରୀ ଶ୍ରୁତିତମନ୍ନା ମହାପାତ୍ରଙ୍କ ମୁଖରୁ।
1: ଆଧୁନିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ସବୁଠାରୁ ଉଲ୍ଲେଖନୀୟ ଉଦ୍ଭାବନ ମଧ୍ୟରେ ଯନ୍ତ୍ରମାନବ ଗୋଟିଏ, ଅର୍ଥାତ୍ ଆମେ ଯାହାକୁ ରୋବୋଟ୍ ବୋଲି ବିବେଚନା କରୁଛୁ ସେଗୁଡ଼ିକ ହେଉଛି ସ୍ୱୟଂଚାଳିତ ଭାବରେ କିମ୍ବା ସର୍ବନିମ୍ନ ମାନବ ସହାୟତାରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଡିଜାଇନ୍ ହୋଇଥିବା ମେସିନ୍। କେତେକ ରୋବୋଟ୍ ସରଳ ଏବଂ ପୁନରାବୃତ୍ତି କାର୍ଯ୍ୟ ସମ୍ପାଦନ କରନ୍ତି, ଅନ୍ୟମାନେ ଅତ୍ୟଧିକ ଉନ୍ନତ ଏବଂ ଶିଖିବା, ଖାପ ଖୁଆଇବା ଏବଂ ନିଷ୍ପତ୍ତି ନେବା ପାଇଁ କୃତ୍ରିମ ବୁଦ୍ଧିମତା ବ୍ୟବହାର କରନ୍ତି। ରୋବୋଟ୍ ଶବ୍ଦଟି ପ୍ରଥମେ ସିସ୍ ଲେଖକ କାରେଲ କାପେକ୍ ତାଙ୍କ 1920 ନାଟକରେ ଆର୍ୟୁଆର୍ରେ ଉପସ୍ଥାପନ କରିଥିଲେ, ଯେଉଁଠାରେ କୃତ୍ରିମ ଶ୍ରମିକମାନେ ମଣିଷମାନଙ୍କ ସେବା ପାଇଁ ସୃଷ୍ଟି ହୋଇଥିଲେ। ସବୁଠାରୁ ରୋବୋଟ୍ ଗୁଡ଼ିକ କାଳ୍ପନଶୀଳ ଧାରଣାରୁ ବ୍ୟବହାରିକ ଉପକରଣରେ ବିକଶିତ ହୋଇଛନ୍ତି, ଯାହା ମାନବ ଜୀବନରେ ପ୍ରାୟ ପ୍ରତ୍ୟେକ ଦିଗକୁ ପରିବର୍ତ୍ତନ କରୁଛି। ଆଜି ଶିଳ୍ପ, ଡାକ୍ତରଖାନା, ଘର, ଫାର୍ମ, ପରୀକ୍ଷାଗାର ଏବଂ ଏପରିକି ବହ୍ୟ ମହାକାଶରେ ରୋବୋଟ୍ ବ୍ୟବହୃତ ହୁଏ। ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ଜାରି ରଖିଥିବା ବେଳେ ମାନବତାର ଭବିଷ୍ୟତକୁ ରୂପ ଦେବାର ରୋବୋଟ୍ ଆହୁରି ବଡ଼ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ସେମାନେ କେବଳ ଉତ୍ପାଦକତା ଏବଂ ଦକ୍ଷତାର ଉନ୍ନତି ଆଣିବେ ନାହିଁ, ବରଂ ବିଶ୍ୱର କେତେକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନରେ ସମାଧାନ କରିବେ ବୋଲି ମଧ୍ୟ ସାହାଯ୍ୟ କରିବେ। ରୋବୋଟ୍ର ଭବିଷ୍ୟତ ସମାଜ, ଅର୍ଥବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ଶିକ୍ଷା ଏବଂ ପରିବେଶର ଭବିଷ୍ୟତ ସହିତ ନିବିଡ଼ ଭାବେ ଜଡ଼ିତ। ରୋବୋଟ୍ ହେଉଛି ଏପରି ମେସିନ୍ ଯାହା ନିଜ ଆଖପାଖକୁ ଅନୁଭବ କରିପାରିବ, ସୂଚନା ପ୍ରକ୍ରିୟାକରଣ କରିପାରିବ ଏବଂ କାର୍ଯ୍ୟ ସମ୍ପାଦନ କରିପାରିବ। ସେଗୁଡ଼ିକ ସାଧାରଣତଃ ସେନ୍ସର, କଣ୍ଟ୍ରୋଲର, ଅଟୋକେଟର ଏବଂ ସଫ୍ଟୱେୟାରକୁ ନେଇ ଗଠିତ। ସମ୍ବେଦକ ରୋବୋଟ୍ମାନଙ୍କୁ ଆଲୋକ, ତାପମାତ୍ରା, ଗତିବିଧି, ଚାପ ଏବଂ ସେମାନଙ୍କ ଚାରିପାଖରେ ଥିବା ବସ୍ତୁଗୁଡ଼ିକ ଚିହ୍ନଟ କରିବାରେ ସାହାଯ୍ୟ କରିପାରିବ। ନିୟନ୍ତ୍ରକମାନେ ରୋବୋଟ୍ର ମସ୍ତିଷ୍କ ଭାବରେ କାର୍ଯ୍ୟ କରିଥାନ୍ତି, ସୂଚନାର ବିଶେଷଜ୍ଞ କରିଥାନ୍ତି ଏବଂ ନିଷ୍ପତ୍ତି ନେଇଥାନ୍ତି। ମୋଟର ଏବଂ ହାଇଡ୍ରୋଲିକ୍ ସିଷ୍ଟମ ପରି ଆକ୍ୟୁଏଟର ରୋବୋଟ୍ମାନଙ୍କୁ ଗତି କରିବାକୁ ସକ୍ଷମ କରେ। ସଫ୍ଟୱେୟାର ନିର୍ଦ୍ଦେଶାବଳୀ ଏବଂ ଆଲଗୋରିଦିମ୍ ପ୍ରଦାନ କରେ, ଯାହା ରୋବୋଟ୍ର ଆଚରଣକୁ ମାର୍ଗଦର୍ଶନ କରେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି, ମେସିନ୍ ଲର୍ଣ୍ଣିଂ ଏବଂ କମ୍ପ୍ୟୁଟର ଭିଜନ ଦ୍ୱାରା ଆଧୁନିକ ରୋବୋଟ୍ ଅଧିକରୁ ଅଧିକ ପରିଚାଳିତ ହେଉଛି। ଏହା ପ୍ରଯୁକ୍ତି ବିଦ୍ୟା ରୋବୋଟ୍ମାନଙ୍କୁ ନମୁନା ଚିହ୍ନିବା, କଥାବାର୍ତ୍ତା ବୁଝିବା, ବସ୍ତୁ ଚିହ୍ନଟ କରିବା ଏବଂ ସଠିକତା ସହିତ ଜଟିଳ କାର୍ଯ୍ୟ ସମ୍ପାଦନ କରିବାକୁ ଅନୁମତି ଦିଏ। କେତେକ ରୋବୋଟ୍ ଗୋଟିଏ ସ୍ଥାନରେ ସ୍ଥିର ହୋଇଥାଏ, ଯେପରିକି କାରଖାନାଗୁଡ଼ିକରେ ରୋବୋଟିକ୍ ଅସ୍ତ୍ର ଅନ୍ୟମାନଙ୍କ ଭ୍ରମ୍ୟମାଣ, ଯେପରିକି ଡ୍ରୋନ୍, ଅଟୋନମସ୍ ଭେହିକିଲ୍ ଏବଂ ମାନବୀୟ ରୋବୋଟ୍, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍, କ୍ଲାଉଡ୍ କମ୍ପ୍ୟୁଟିଂ ଏବଂ 5 ଯୋଗାଯୋଗ ଭଳି ପ୍ରଯୁକ୍ତି ସହିତ ରୋବୋଟିକ୍ର ସମ୍ମାନୀୟ ଭବିଷ୍ୟତରେ ରୋବୋଟ୍ କ୍ଷମତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ। ଭବିଷ୍ୟତରେ ରୋବୋଟ୍ ଗୁଡ଼ିକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟରୁ ଗୋଟିଏ ହେବ ଉତ୍ପାଦନ ଏବଂ ଶିଳ୍ପ କ୍ଷେତ୍ରରେ। ଇଣ୍ଡଷ୍ଟ୍ରିଆଲ ରୋବୋଟ୍ ଗୁଡ଼ିକ ଦ୍ରୁତ ଗତିରେ ଏବଂ ନିର୍ଭୁଲତାର ସହ କାର୍ସ, ଇଲେକ୍ଟ୍ରୋନିକ୍ସ ଏବଂ ଉପଭୋକ୍ତା ସାମଗ୍ରୀ ଏକତ୍ର କରି ଉତ୍ପାଦନ ଲାଇନ୍ରେ ବିପ୍ଳବ ଆଣିସାରିଛନ୍ତି। ସେମାନେ ନିୟମିତ ଗୁଣବତ୍ତା ସହିତ ଉତ୍ପାଦକ ଗୁଡିକ ୱେଲ୍ଡ ପେଣ୍ଟ ପ୍ୟାକେଜ ଏବଂ ଯାଞ୍ଚ କରିପାରିବେ। ଭବିଷ୍ୟତରେ ସ୍ମାର୍ଟ କାରଖାନା ଗୁଡିକ ସହଯୋଗୀ ରୋବୋଟ କିମ୍ବା କୋବଟ ଉପରେ ଅତ୍ୟଧିକ ନିର୍ଭର କରିବେ, ଯାହା ମାନବ ଶ୍ରମିକ ସହିତ ସୁରକ୍ଷା ଭାବରେ କାର୍ଯ୍ୟ କରେ। ଏହା ରୋବୋଟ ଗୁଡିକକୁ ପରିବର୍ତ୍ତିତ ଉତ୍ପାଦନ ଆବଶ୍ୟକତା ସହ ଖାପ ଖୁଆଇବା ଏବଂ

ସଂଗ୍ରହ ପସନ୍ଦ ଅନୁଯାୟୀ ଉତ୍ପାଦକ ଗୁଡିକୁ କଷ୍ଟମାଇଜ କରିପାରେ। ସ୍ୱୟଂକ୍ରିୟକରଣ ଦ୍ୱାରା ଦକ୍ଷତା ବୃଦ୍ଧି ପାଇବ, ବର୍ଜ୍ୟବସ୍ତୁ ହ୍ରାସ ପାଇବ ଏବଂ ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇବ। ବିଷାକ୍ତ ରାସାୟନିକ ପଦାର୍ଥ, ଉଚ୍ଚ ତାପମାତ୍ରା ଏବଂ ଭାରି ଯନ୍ତ୍ରପାତି ସହିତ କାର୍ଯ୍ୟ କରିବା ଭଳି ବିପଜ୍ଜନକ କାର୍ଯ୍ୟକୁ ମଧ୍ୟ ରୋବୋଟ ପରିଚାଳନା କରିବ, ଯାହାଦ୍ୱାରା କାର୍ଯ୍ୟସ୍ଥଳର ସୁରକ୍ଷାରେ ଉନ୍ନତି ହେବ। ଶିଳ୍ପ ଗୁଡିକ ଅଧିକ ସ୍ୱୟଂଚାଳିତ ହେବା ସହିତ ଉତ୍ପାଦନକାରୀମାନେ କମ୍ ସମୟରେ ଉନ୍ନତ ଉତ୍ପାଦନ କରିବାରେ ସମକ୍ଷ ହେବେ, ଯାହାଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାରେ ଯୋଗଦାନ କରିବ। ସ୍ୱାସ୍ଥ୍ୟ ସେବା ହେଉଛି ଅନ୍ୟ ଏକ କ୍ଷେତ୍ରର ଯେଉଁଠାରେ ରୋବୋଟ ଭବିଷ୍ୟତରେ ଏକ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିବ। ସର୍ବନିମ୍ନ ଆକ୍ରମଣକାରୀ ଅସ୍ତ୍ରୋପଚାର, ପୁନର୍ବାସ ଏବଂ ଡାକ୍ତରଖାନା ଲଜିଷ୍ଟିକ ପାଇଁ ମେଡିକାଲ ରୋବୋଟ ବ୍ୟବହାର ହୋଇସାରିଛି। ସର୍ଜିକାଲ ସିଷ୍ଟମ ଡାକ୍ତରମାନଙ୍କୁ ଅଧିକ ନିର୍ଭୁଲତା, ଛୋଟ ଛଦେନ ଏବଂ ଦ୍ରୁତ ରୋଗୀ ଆରୋଗ୍ୟ ସହିତ ଜଟିଳ ଅସ୍ତ୍ରୋପଚାର କରିବାରେ ସାହାଯ୍ୟ କରିବ। ପୁନର୍ବାସ ରୋବୋଟ ଶାରୀରିକ ବ୍ୟାୟାମକୁ ମାର୍ଗଦର୍ଶନ କରି ଷ୍ଟ୍ରୋକ, ଇଞ୍ଜୁରୀ କିମ୍ବା କ୍ଷମତାରୁ ସୁସ୍ଥ ହେଉଥିବା ରୋଗୀମାନଙ୍କୁ ସାହାଯ୍ୟ କରେ। ଡାକ୍ତରଖାନା ରୋବୋଟ ଔଷଧ ପରିବହନ କରନ୍ତି, କୋଠରୀ ଗୁଡିକୁ ଜୀବାଣୁ ମୁକ୍ତ କରନ୍ତି ଏବଂ ରୋଗୀଙ୍କ ବ୍ୟବସ୍ଥା ଉପରେ ନଜର ରଖନ୍ତି। ଭବିଷ୍ୟତରେ ରୋବୋଟ ଅଧିକ ବୁଦ୍ଧିମାନ ଏବଂ ସୁଲଭ ହେବ, ଯାହା ଅଧିକ ଲୋକଙ୍କ ପାଇଁ ଉନ୍ନତି ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବ। ରୋବୋଟିକ ଯନ୍ତ୍ର ନେଉଥିବା ବ୍ୟକ୍ତିମାନେ ବୟସ୍କ ବ୍ୟକ୍ତିମାନଙ୍କୁ ଚଳପ୍ରଚଳ କରିବାରେ, ଔଷଧ ଖାଇବାରେ ଏବଂ ପରିବାରର ସଦସ୍ୟଙ୍କ ସହିତ ଯୋଗାଯୋଗ କରିବାରେ ସାହାଯ୍ୟ କରନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଦ୍ୱାରା ପରିଚାଳିତ ଡାଇଗ୍ନୋସିସ୍ ରୋବୋଟ ଗୁଡିକ ଡାକ୍ତରୀ ପ୍ରତିଛବି ଗୁଡିକର ବିଶେଷଜ୍ଞ କରିପାରିବେ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟର ରୋଗୀ ଗୁଡିକୁ ଚିହ୍ନଟ କରିପାରିବେ। ମାନବ ଶରୀରର ଭିତରେ କାର୍ଯ୍ୟ କରିବାକୁ ସକ୍ଷମ ମାଇକ୍ରୋସ୍କୋପିକ ଏବଂ ନାନୋ ରୋବୋଟ ଦିନେ ସିଧାସଳଖ ରୋଗକ୍ରାନ୍ତ ଟିସୁକୁ ଔଷଧ ପହଞ୍ଚାଇ ପାରେ, କ୍ଷତିଗ୍ରସ୍ତ କୋଷ ଗୁଡିକୁ ମରାମତି କରିପାରେ ଏବଂ କର୍କଟ ଏବଂ ହୃଦରୋଗୀ ଭଳି ବ୍ୟବସ୍ଥାର ଚିକିତ୍ସା କରିପାରେ। ଏହି ପ୍ରଗତି ରୋଗୀ ଫଳାଫଳକୁ ଉନ୍ନତ କରିବ ଏବଂ ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉପରେ ବୋଝ ହ୍ରାସ କରିବ। କୃଷି କ୍ଷେତ୍ରରେ ବିଶ୍ୱର ବର୍ଦ୍ଧିତ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବାରେ ରୋବୋଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କୃଷକମାନେ ଶ୍ରମ ଅଭାବ, ଜଳବାୟୁ ପରିବର୍ତ୍ତନ, କୀଟପତଙ୍ଗ ଏବଂ ମୃତ୍ତିକାର ଉର୍ବରତା ହ୍ରାସ ସମେତ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। କୃଷି ରୋବୋଟ, ଯାହାକୁ ଆଗ୍ରିବୋଟ ମଧ୍ୟ କୁହାଯାଏ, ମଞ୍ଜି ରୋପଣ, ସାର ପ୍ରୟୋଗ, ରିମୁଭ୍ ୱିଡ୍ସ ଏବଂ ଫସଲ ଅମଳ ପାଇଁ ବିକଶିତ କରାଯାଉଛି। ଡ୍ରୋନ୍ ଗୁଡିକ ଫସଲ ସ୍ୱାସ୍ଥ୍ୟ ଉପରେ ନଜର ରଖିପାରିବେ, ଜଳସେଚନ ଆବଶ୍ୟକତାକୁ ଆକଳନ କରିପାରିବେ ଏବଂ ରୋଗ ପ୍ରତିଭାବ ଚିହ୍ନଟ କରିପାରିବେ। ସ୍ୱୟଂଶାସିତ ଟ୍ରାକ୍ଟର୍ସ ଏବଂ ଅମଳ ଯନ୍ତ୍ର ସର୍ବନିମ୍ନ ମାନବ ତତ୍ତ୍ୱବିଧାନରେ କାର୍ଯ୍ୟ କରିବ। ଭବିଷ୍ୟତରେ ରୋବୋଟ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଦ୍ୱାରା ପରିଚାଳିତ ନିର୍ଭୁଲ କୃଷି କୃଷକମାନଙ୍କୁ ଜଳ, ସାର ଏବଂ କୀଟନାଶକ ଅଧିକ ଦକ୍ଷତାର ସହ ବ୍ୟବହାର କରିବାକୁ ଅନୁମତି ଦେବ, ଯାହା ଖର୍ଚ୍ଚ ଏବଂ ପରିବେଶରେ ପ୍ରଭାବକୁ ହ୍ରାସ କରିବ। ସହରାଞ୍ଚଳରେ ଖାଦ୍ୟ ଉତ୍ପାଦନ ସକ୍ଷମ କରି ରୋବୋଟ ମଧ୍ୟ ଭର୍ଟିକାଲ ଚାଷ ଏବଂ ଗ୍ରୀନ ହାଉସ ଚାଷକୁ ସମର୍ଥନ କରିବ। ଉତ୍ପାଦକତା ଏବଂ ସ୍ଥିରତା ବୃଦ୍ଧି କରି କୃଷି ରୋବୋଟ ଖାଦ୍ୟ ସୁରକ୍ଷା ଏବଂ ପରିବେଶ ସଂରକ୍ଷଣର ଯୋଗଦାନ କରିବ। ଘରୋଇ ଜୀବନରେ ରୋବୋଟ ଭୂମିକା ଅଧିକରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ। ଆଜି ରୋବୋଟିକ ଭ୍ୟାକ୍ୟୁମ କ୍ଲିନର, ଲନ୍ସ ମାୱେର ଏବଂ ପୁଲ କ୍ଲିନର ଅନେକ ଘରେ ସାଧାରଣ। ଭବିଷ୍ୟତରେ ଘରୋଇ ରୋବୋଟ ଅଧିକ ବହୁମୁଖୀ ଏବଂ ବୁଦ୍ଧିମାନ ହେବ। ସେମାନେ ଖାଦ୍ୟ ରୋଷେଇ କରିପାରନ୍ତି, ବାସନ ଧୋଇପାରନ୍ତି, ପୋଷାକ ପିନ୍ଧିପାରନ୍ତି, ଝରକା ସଫା କରିପାରନ୍ତି, ଘରର ସୁରକ୍ଷା ଉପରେ ନଜର ରଖିପାରନ୍ତି। ବ୍ୟକ୍ତିଗତ ସହାୟକ ରୋବୋଟ ପରିବାର ସଦସ୍ୟକୁ ନିଯୁକ୍ତି ବିଷୟରେ ମନେ ପକାଇ ଦେଇପାରେ, ପିଲାମାନଙ୍କୁ ଗୃହ କାର୍ଯ୍ୟରେ ସାହାଯ୍ୟ କରିପାରେ ଏବଂ ବୟସ୍କ ବ୍ୟକ୍ତିମାନଙ୍କୁ ସାହାଯ୍ୟ ପ୍ରଦାନ କରିପାରେ। ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ସହିତ ସଜ୍ଜିତ ରୋବୋଟ ଗୁଡିକୁ ଅର୍ଥାତ୍ କଥିତ ନିର୍ଦ୍ଦେଶକ ଗୁଡିକୁ ବୁଝିବେ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଢଙ୍ଗରେ ପାରସ୍ପରିକ କ୍ରିୟା କରିବେ। ସ୍ମାର୍ଟ ହୋମ ସମନ୍ୱୟ ରୋବୋଟ ମାନଙ୍କୁ ଉପକରଣ, ଆଲୋକ ବ୍ୟବସ୍ଥା ଏବଂ ସୁରକ୍ଷା ବ୍ୟବସ୍ଥା ସହିତ ସମନ୍ୱୟ ରକ୍ଷା କରିବାରେ ସହାୟକ ହେବ। ଏହି ଘରୋଇ ରୋବୋଟ ସମୟ ସଞ୍ଚୟ କରିବ ଏବଂ ଦୈନନ୍ଦିନ କାର୍ଯ୍ୟର ବୋଝ ହ୍ରାସ କରିବ, ଯାହାଦ୍ୱାରା ଲୋକଙ୍କୁ ଶିକ୍ଷା, କାର୍ଯ୍ୟ ସୃଜନଶୀଳତା ଏବଂ ଅବସର ଉପରେ ଧ୍ୟାନ ଦେବା ପାଇଁ ସକ୍ଷମ କରାଇବ। ଶିକ୍ଷା ହେଉଛି ଅନ୍ୟ ଏକ ଛାତ୍ର ଯେଉଁଠାରେ ରୋବୋଟ ଗଭୀର ପ୍ରଭାବ ପକାଇବ ବୋଲି ଆଶା କରାଯାଏ। ଛାତ୍ରୀମାନଙ୍କୁ ପ୍ରୋଗ୍ରାମିଂ ଏବଂ ବିଜ୍ଞାନ ଏବଂ ଇଞ୍ଜିନିୟରିଂ ଧାରଣାରେ ଶିକ୍ଷା ଦେବା ପାଇଁ ଶିକ୍ଷାଗତ ରୋବୋଟ ବ୍ୟବହାର ହୋଇସାରିଛି। ଭବିଷ୍ୟତରେ ରୋବୋଟିକ ଶିକ୍ଷକମାନେ ପ୍ରତ୍ୟେକ ଛାତ୍ରଙ୍କ ଶିକ୍ଷଣ ଗତି ଏବଂ ଶୈଳୀ ଉପରେ ଆଧାର କରି ବ୍ୟକ୍ତିଗତ ନିର୍ଦ୍ଦେଶ ଦେଇପାରନ୍ତି। ସେମାନେ ପ୍ରଶ୍ନର ଉତ୍ତର ଦେବେ, ପରୀକ୍ଷଣ ପ୍ରଦର୍ଶନ କରିବେ ଏବଂ ଇଣ୍ଟରାକ୍ଟିଭ ପାଠ ପ୍ରଦାନ କରିବେ। ରୋବୋଟ ସ୍ୱତନ୍ତ୍ର ଆବଶ୍ୟକତା ଥିବା ପିଲାମାନଙ୍କୁ ସାହାଯ୍ୟ କରିପାରିବ, ଯେଉଁଥିରେ ଅଟିଜମ୍ ସ୍ପେକ୍ଟ୍ରମ ଡିସଅର୍ଡର ଅନ୍ତର୍ଭୁକ୍ତ, ସଞ୍ଚାର
ପ୍ରଚାରିତ ଏବଂ ଆକର୍ଷିତ ଶିକ୍ଷଣ ପରିବେଶ ସୃଷ୍ଟି କରିବ। ଦୁର୍ଗମ ଏବଂ ଅଣସର

0: ଶିକ୍ଷିତ ଅଞ୍ଚଳରେ ଇଣ୍ଟରନେଟ୍ ସହିତ ସଂଯୁକ୍ତ ରୋବୋଟ୍ ଗୁଣାତ୍ମକ ଶିକ୍ଷାଗତ ବିଷୟବସ୍ତୁ ପ୍ରଦାନ କରିପାରେ, ଯେଉଁଠାରେ କୁଶଳ ଶିକ୍ଷକ ଅଭାବ ଶିକ୍ଷାକୁ ଅଧିକ ସୁଲଭ ଏବଂ ଅନୁକୂଳ କରି ରୋବୋଟ୍ ଆଜୀବନ ଶିକ୍ଷାକୁ ସମର୍ଥନ କରିବ ଏବଂ ଶିକ୍ଷାଗତ ଅସମାନତା ଦୂର କରିବାରେ ସାହାଯ୍ୟ କରିବ। ରୋବୋଟ୍ ଏବଂ ସ୍ୱୟଂଶାସିତ ବ୍ୟବସ୍ଥା ଦ୍ୱାରା ପରିବହନ ପରିବର୍ତ୍ତନ କରିବ। ସ୍ୱୟଂଚାଳିତ କାର୍, ରୋବୋଟିକ୍ ଟ୍ରକ୍ ଏବଂ ଡେଲିଭରି ଡ୍ରୋନ୍ ବିକଶିତ ହୋଇସାରିଛି। ଭବିଷ୍ୟତରେ ସ୍ୱୟଂଶାସିତ ଯାନଗୁଡ଼ିକ ମାନବ ଡ୍ରାଇଭରଙ୍କ ତୁଳନାରେ ଅଧିକ ସୁରକ୍ଷିତ ଏବଂ ଦକ୍ଷତାର ସହ ଯାତ୍ରୀ ଏବଂ ସାମଗ୍ରୀ ପରିବହନ କରିପାରିବେ। ସେମାନେ ସେନ୍ସର, କ୍ୟାମେରା, ରେଡର ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରି ରାସ୍ତାରେ ଯାତାୟାତ କରିବେ ଏବଂ ଦୁର୍ଘଟଣାକୁ ଅଡ଼ାଇବେ। ଡେଲିଭରି ରୋବୋଟ ଗୁଡ଼ିକୁ ଖାଦ୍ୟ ସାମଗ୍ରୀ, ଔଷଧ ଏବଂ ପ୍ୟାକେଜ ଗୁଡ଼ିକ ସିଧାସଳଖ ଘରକୁ ଆଣିବେ। ସ୍ୱୟଂଶାସିତ ଜାହାଜ ଏବଂ ଟ୍ରେନ୍ ଲଜିଷ୍ଟିକ୍ସରେ ଉନ୍ନତି ଆଣିବେ ଏବଂ ପରିବହନ ଖର୍ଚ୍ଚ ହ୍ରାସ କରିବେ। ୱେୟାରହାଉସରେ ରୋବୋଟିକ୍ ସିଷ୍ଟମ ଉଲ୍ଲେଖନୀୟ ବେଗରେ ଜିନିଷ ଗୁଡ଼ିକ ସର୍ଟ ପ୍ୟାକ୍ ଏବଂ ସ୍ଥାନାନ୍ତର କରିବ। ଏହି ପ୍ରଯୁକ୍ତି ବିଦ୍ୟାର ଯୋଗାଣ ଶୃଙ୍ଖଳାକୁ ପୁନଃ ସୃଷ୍ଟି କରିବ। ବୟସ୍କ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ଗତିଶୀଳତା ବୃଦ୍ଧି କରିବ ଏବଂ ଟ୍ରାଫିକ୍ ଭିଡ ଏବଂ ପ୍ରଦୂଷଣ ହ୍ରାସ କରିବ। ପରିବେଶ ସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ରୋବୋଟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ କ୍ଷୟ, ପ୍ରଦୂଷଣ ଏବଂ ପ୍ରାକୃତିକ ବିପର୍ଯ୍ୟୟରେ ମାନବ ଜାତି ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ଆହ୍ୱାନ ମଧ୍ୟରୁ ଅନ୍ୟତମ। ରୋବୋଟ ଗୁଡ଼ିକ ଇକୋସିଷ୍ଟମ ଉପରେ ନଜର ରଖିପାରିବେ, ପରିବେଶ ସମାଧାନ ତଥ୍ୟ ସଂଗ୍ରହ କରିପାରିବେ ଏବଂ ପୁନରୁଦ୍ଧାର ପ୍ରୟାସରେ ସହାୟତା କରିପାରିବେ। ଜନମଗ୍ନ ରୋବୋଟ ମାନେ ପ୍ରବାଳ ପ୍ରାଚୀର ଗୁଡ଼ିକୁ ଅଧ୍ୟୟନ କରିବେ ଏବଂ ସମୁଦ୍ର ପ୍ରଦୂଷଣ ଚିହ୍ନଟ କରିବେ। ଡ୍ରୋନ୍ ଗୁଡ଼ିକ ବୃକ୍ଷରୋପଣ କରିବେ, ଜଙ୍ଗଲ ଗୁଡ଼ିକରେ ମାନଚିତ୍ର ପ୍ରସ୍ତୁତ କରିବେ ଏବଂ ବନ୍ୟଜନ୍ତୁ ଉପରେ ନଜର ରଖିପାରିବେ। ବିପର୍ଯ୍ୟୟ ଅଞ୍ଚଳରେ ରୋବୋଟ ମାନେ ଭଗ୍ନାବଶେଷ ତଳେ ଫସି ରହିଥିବା ଜୀବିତ ଲୋକମାନଙ୍କୁ ଖୋଜି ପାରିବେ, ଯୋଗାଣ କରିପାରିବେ।
1: ଆପଣମାନେ ଶୁଣିଲେ ଆଲୋଚନା ଶ୍ରୁତି ତମନ୍ନା ମହାପାତ୍ରଙ୍କ ମୁଖରୁ ଭବିଷ୍ୟତରେ ଯନ୍ତ୍ରମାନବର ଭୂମିକା ବିଷୟରେ। ଆଶା କରିବି ଶ୍ରୋତାବନ୍ଧୁ ଏହି ଆଲୋଚନାଟି ଆପଣମାନଙ୍କ ପାଇଁ ଶିକ୍ଷଣୀୟ ଧର୍ମୀ ହୋଇଥିବ। ଶ୍ରୋତାବନ୍ଧୁ, କୌଣସି ଦେଶର ପ୍ରଗତି ପଛରେ ସେହି ଦେଶର ଯୁବଶକ୍ତିର ଭୂମିକା ସର୍ବାଧିକ ରହିଥାଏ। ଯୁବପିଢ଼ି ଯେତେ ଅଧିକ ଶିକ୍ଷିତ, ଦକ୍ଷ ଓ ଆତ୍ମନିର୍ଭର ହେବେ, ତେବେ ଦେଶ ମଧ୍ୟ ସେତେ ଦ୍ରୁତ ହେବ। କିନ୍ତୁ ବର୍ତ୍ତମାନ ସମୟରେ ଅନେକ ଯୁବକ ଓ ଯୁବତୀ ଶିକ୍ଷାଲାଭ କରିଥିଲେ ମଧ୍ୟ ବ୍ୟବହାରିକ କୌଶଳର ଅଭାବ ଯୋଗୁଁ ଚାକିରି କ୍ଷେତ୍ରରେ ପଛରେ ପଡ଼ିଯାଉଛନ୍ତି। ଏହି ସମସ୍ୟାକୁ ଦୂର କରିବା ଏବଂ ଯୁବମାନଙ୍କୁ ରୋଜଗାର ଯୋଗ୍ୟ କରିବା ଉଦ୍ଦେଶ୍ୟରେ ଭାରତ ସରକାର 15 ଜୁଲାଇ 2015 ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଦେଶର ଯୁବକ ଓ ଯୁବତୀଙ୍କୁ ନିଃଶୁଳ୍କ ଭାବରେ ବିଭିନ୍ନ ବୃତ୍ତିଗତ କୌଶଳରେ ପ୍ରଶିକ୍ଷଣ ପ୍ରଦାନ କରିବା। ଏହା ମାଧ୍ୟମରେ ସେମାନେ ନିଜ ଦକ୍ଷତା ବୃଦ୍ଧି କରି ରୋଜଗାର କ୍ଷେତ୍ରରେ ନିଜର ସ୍ଥାନ ସୃଷ୍ଟି କରିପାରିବେ। ଦେଶର ବିଭିନ୍ନ ପ୍ରଶିକ୍ଷଣ କେନ୍ଦ୍ରରେ ସୂଚନା ପ୍ରଯୁକ୍ତି, ସ୍ୱାସ୍ଥ୍ୟସେବା, ଅଟୋମୋବାଇଲ୍, ନିର୍ମାଣ, ରିଟେଲ, ପର୍ଯ୍ୟଟନ, ହସ୍ପିଟାଲିଟି, ବ୍ୟୁଟି ଏବଂ ୱେଲନେସ୍ ଭଳି ଅନେକ କ୍ଷେତ୍ରରେ ତାଲିମ ଦିଆଯାଉଅଛି। ଏହି ଯୋଜନାର ଏକ ବିଶେଷ ଦିଗ ହେଉଛି ଯେ ପ୍ରଶିକ୍ଷଣ ସମାପ୍ତ ପରେ ପ୍ରାର୍ଥୀମାନଙ୍କର ମୂଲ୍ୟାଙ୍କନ କରାଯାଇ ସରକାରୀ ମାନ୍ୟତାପ୍ରାପ୍ତ ପ୍ରମାଣପତ୍ର ପ୍ରଦାନ କରାଯାଏ। ଏହି ପ୍ରମାଣପତ୍ର ସେମାନଙ୍କୁ ଚାକିରି ପାଇବାରେ ସହାୟତା କରିଥାଏ। ଏଥିସହିତ ଯେଉଁମାନଙ୍କ ପାଖରେ ପୂର୍ବରୁ କୌଣସି କାର୍ଯ୍ୟରେ ଅଭିଜ୍ଞତା ରହିଛି ସେମାନଙ୍କର କୌଶଳକୁ ମଧ୍ୟ ସ୍ୱୀକୃତି ଦିଆଯାଇ ପ୍ରମାଣପତ୍ର ପ୍ରଦାନ କରାଯାଏ। ଏହାଫଳରେ ସେମାନଙ୍କର ଦକ୍ଷତା ଏକ ସରକାରୀ ପରିଚୟ ପାଇଥାଏ। ଶ୍ରୋତାବନ୍ଧୁ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା କେବଳ ଚାକିରି ପାଇଁ ନୁହେଁ ବରଂ ରୋଜଗାର ଓ ଉଦ୍ୟମିତାକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ। ଏହି ଯୋଜନା ମାଧ୍ୟମରେ ଅନେକ ଯୁବକ ନିଜସ୍ୱ ବ୍ୟବସାୟ ଆରମ୍ଭ କରି ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାର ସୁଯୋଗ ସୃଷ୍ଟି କରୁଛନ୍ତି। ଏହା ଦେଶର ବେକାରୀ ସମସ୍ୟା ହ୍ରାସ କରିବା ସହ ଆର୍ଥିକ ବିକାଶରେ ମଧ୍ୟ ସହାୟକ ହେଉଛି। କୁହାଯାଇପାରେ ଯେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଯୁବପିଢ଼ିଙ୍କୁ ଦକ୍ଷ, ସ୍ୱାବଲମ୍ବୀ ଓ ଆତ୍ମବିଶ୍ୱାସୀ କରିବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହା କେବଳ ବ୍ୟକ୍ତିଗତ ଉନ୍ନତିର ପଥ ଖୋଲି ନାହିଁ ବରଂ ଏକ ସଶକ୍ତ ଓ ଆତ୍ମନିର୍ଭର ଭାରତ ଗଠନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। କୌଶଳ ଭାରତ କୁଶଳ ଭାରତର ସ୍ୱରୂପକୁ ସାକାର କରିବା ଦିଗରେ ଏହି ଯୋଜନା ଏକ ଦୃଢ଼ ଏବଂ ପ୍ରଶଂସନୀୟ ପଦକ୍ଷେପ। ଏବେ ଶୁଣିବା ଆସନ୍ତୁ ଶ୍ରୋତାବନ୍ଧୁ ଏକ ସୁନ୍ଦର ଗୀତ। କଥାଚିତ୍ର କ୍ରିଷ୍ଣା କଟେଜ, କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ମୁଁ ଆଶା କରିବି ଯେ ଏହି ଗୀତଟି ଆପଣମାନଙ୍କ ହୃଦୟକୁ ନିଶ୍ଚୟ ଛୁଇଁଥିବ। ଏଥିସହିତ ଆଜିର ଯୁବବାଣୀ କାର୍ଯ୍ୟକ୍ରମ ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ ବୋଲି ମୁଁ ଆଶା ରଖିବି। ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣମାନଙ୍କ ସହ କିଛି ସମୟ ବିତାଇ ଆମେ ବହୁତ ଆନନ୍ଦିତ। ଏବେ ଆଜିର କାର୍ଯ୍ୟକ୍ରମକୁ ଏଠାରେ ସମାପ୍ତ କରୁଛି। ଉପସ୍ଥାପନାରେ ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା। ନମସ୍କାର।

0: ବହୁତରେ ପ୍ରସାର ଆଉ ନବୀକରଣ ଯୋଗ୍ୟ ଶକ୍ତି ବ୍ୟବହାରକେ ତହକାବାର ଲାଗି ମୁଲ୍ ହେଇଛେ ମଡେଲ ସୋଲାର ଭିଲେଜ ଚୟନ ପ୍ରକ୍ରିୟା। ଶ୍ରୀଲଙ୍କାର ଦାମ୍ବୁଲାଠାରେ ମୁଲ୍ ହେଇଥିବାର କ୍ରିକେଟରେ ଶ୍ରୀଲଙ୍କା ଏ ଦଲ ସାମ୍ନାଥି 278 ରନ୍ରେ ବିଜୟ ଲକ୍ଷ୍ୟ ରଖିଲା ଭାରତୀୟ ଏ ଦଲ। ଆଉର୍ ଓଡ଼ିଶାକେ ଆଇବା 3-4 ଦିନ ଭିତରେ ମୌସୁମୀ ଛୁଇଁବା ବୋଲି ପାଣିପାଗ ବିଭାଗ କରିଛେ ଅନୁମାନ। ଏଚନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତିର 8 ବଜେ।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ, ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10ରେ ଶୁଣିବେ କିଶୋର ସଂସାର କାର୍ଯ୍ୟକ୍ରମ। ଏଥିରେ ଚାଲ ବୁଲିଯିବା ଧଉଳିର ଶାନ୍ତିସ୍ତୂପ, ଏ ସମ୍ପର୍କରେ କହିବେ ପ୍ରିୟଙ୍କା ଦାସ। ରାତି 7:25ରେ ଜିଲ୍ଲା ହାଲଚାଲ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30ରେ କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ଚାଷୀଙ୍କ ସହ ସାକ୍ଷାତକାର। ସଫଳ ଚାଷୀ ବିନୋଦ କୁମାର ବିଶ୍ୱାଳଙ୍କ ସହିତ କଥାବାର୍ତ୍ତା ଶୁଣିବେ। ରାତି 8:30ରେ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠ ସଙ୍ଗୀତ ପରିବେଷଣ କରିବେ ପଣ୍ଡିତ ଯଶରାଜ ଏବଂ ମାଳିନୀ ରାଜୁରକର। ସ୍ପଟଲାଇଟ୍ ଦିଲ୍ଲୀରୁ ରିଲେ କରି ଶୁଣାଇବୁ ଆକାଶବାଣୀ। ରାତି 9:15ରେ ସ୍ପଟଲାଇଟ୍ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30ରେ ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ଶୁଣିବେ, ପରିବେଷଣ କରିବେ ସୁରେଶ ଚନ୍ଦ୍ର କୁମୁରା ଏବଂ ସାଥୀ। ଶାସ୍ତ୍ରୀୟ ସଙ୍ଗୀତ ରାତି 10:02ରେ, ଏଥିରେ କଣ୍ଠ ସଙ୍ଗୀତ ପରିବେଷଣ କରିବେ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30ରେ ଶୁଣିବେ ଆଜିର ଭାବନା, ଉପସ୍ଥାପନା ମନୋଜ ପୂଜାରୀ। ସ୍ୱାସ୍ଥ୍ୟ ସୂଚନା ଶୁଣିବେ ସକାଳ 7:10, ଏଥିରେ କାନରେ ସଂକ୍ରମଣ କାହିଁକି ହୁଏ ଓ ତା'ର ପ୍ରତିକାର, ଏ ସମ୍ପର୍କରେ କହିବେ ଡାକ୍ତର ସତ୍ୟଜିତ ମିଶ୍ର। ପରିବେଶ ସୂଚନା ସକାଳ 7:30, ଏଥିରେ ସଂରକ୍ଷିତ ଜୈବମଣ୍ଡଳ ପ୍ରକୃତି ସଂରକ୍ଷଣ କାର୍ଯ୍ୟକ୍ରମ, ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆତରା ପ୍ରଚାର କରିବୁ ସକାଳ 7:35, କଣ୍ଠଶିଳ୍ପୀ ମନୋଜ କୁମାର ବୁଡ଼ା ଏବଂ ମିନତୀ ପତି, ଗୀତରଚନା ଯୁଧିଷ୍ଠିର ମେହେର, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, କ୍ରିଷ୍ଣା ପଟେଲ ଏବଂ ମନସ୍ୱିନୀ ନାୟକ ଗାଇଥିବା ସୁଗମ ସଙ୍ଗୀତ ଶୁଣିବେ ସକାଳ 7:50। ସକାଳ 8:30 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ରେଣୁ ରଞ୍ଜନ ବାଗ, ଅରୁଣ ରାଜହଂସ ଏବଂ ଶିବାନନ୍ଦ ତ୍ରିପାଠୀ। ସକାଳ 9:00 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। 10:05 12 ବର୍ଷ ଭରିଛି ହସ ଏବଂ ପରେ ପରେ ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଇଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କିଶୋର ସଂସାର କାର୍ଯ୍ୟକ୍ରମ।

ପିଲାଏ, ଆଜିର କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ। ପିଲାଏ, ସମାଜରେ ଝିଅମାନଙ୍କର ମହତ୍ୱ ଅଧିକ, କାହିଁକି ନା ସେମାନଙ୍କ ବିନା ସମାଜର କଳ୍ପନା ଅସମ୍ଭବ। ସେମାନେ କେବଳ ଗୃହର ମେରୁଦଣ୍ଡ ନୁହନ୍ତି, ବରଂ ଜଣେ ଭଲ ମା, ଭଉଣୀ ଏବଂ ପତ୍ନୀ ଭାବରେ ପରିବାରକୁ ଏକାଠି ବାନ୍ଧି ରଖନ୍ତି। ଆଜିର ଝିଅମାନେ ସ୍ୱାବଲମ୍ବୀ ହେବା ସହ ଦେଶର ଅର୍ଥନୀତିରେ ମଧ୍ୟ ବଡ଼ ଭୂମିକା ଗ୍ରହଣ କରୁଛନ୍ତି। ଉଭୟ ପରିବାର ଏବଂ ବୃତ୍ତିଗତ କ୍ଷେତ୍ରକୁ ସନ୍ତୁଳିତ କରି ଉତ୍ତମ ନେତୃତ୍ୱ ନେଉଛନ୍ତି। ଝିଅ ହିଁ ପରିବାରର ସ୍ନେହ, ମମତା ଏବଂ ସଂସ୍କାରକୁ ଆଗକୁ ବଢ଼ାଇଥାଏ।

ସାମାଜିକ ବିକାଶ, ଅର୍ଥନୈତିକ ଅଭିବୃଦ୍ଧି ଏବଂ ସମାନତା ପାଇଁ ଝିଅମାନଙ୍କର ଶିକ୍ଷା ଏବଂ ସଶକ୍ତିକରଣ ନିହାତି ଆବଶ୍ୟକ। ତେଣୁ ଆମ ଦେଶର ସରକାର ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ଉଚ୍ଚ ଶିକ୍ଷା ଏବଂ ବିବାହ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଆରମ୍ଭ କରିଛନ୍ତି ଏକ ଲୋକପ୍ରିୟ କ୍ଷୁଦ୍ର ସଞ୍ଚୟ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା। 10 ବର୍ଷରୁ କମ୍ ବୟସର ଝିଅଙ୍କ ପାଇଁ ମାତାପିତା କିମ୍ବା ଆଇନଗତ ଅଭିଭାବକ ଏହି ଏକାଉଣ୍ଟ ଖୋଲିପାରିବେ। ଏକାଉଣ୍ଟ ଖୋଲିବା ତାରିଖରୁ 21 ବର୍ଷ ପର୍ଯ୍ୟନ୍ତ କିମ୍ବା ଝିଅର ବୟସ 18 ବର୍ଷ ପୂରିବା ପରେ ବାହାଘର ହେବା ପର୍ଯ୍ୟନ୍ତ ଏହା ଚାଲିଥାଏ। କେବଳ 15 ବର୍ଷ ପର୍ଯ୍ୟନ୍ତ ହିଁ ଟଙ୍କା ଜମା କରିବାକୁ ପଡ଼ିଥାଏ। ପରିବାରରେ ସର୍ବାଧିକ 2 ଜଣ ଝିଅଙ୍କ ପାଇଁ ଏହି ସୁବିଧା ମିଳିଥାଏ। ବାର୍ଷିକ ସର୍ବନିମ୍ନ 250 ଟଙ୍କାରୁ ଆରମ୍ଭ କରି ସର୍ବାଧିକ 1,50,000 ପର୍ଯ୍ୟନ୍ତ ଟଙ୍କା ଜମା କରାଯାଇପାରିବ। ସରକାରଙ୍କ ନିୟମ ଅନୁଯାୟୀ ଏଥିରେ ସେଭିଂ ଏକାଉଣ୍ଟଠାରୁ ବହୁ ଅଧିକ ଆକର୍ଷଣୀୟ ସୁଧ ମିଳିଥାଏ। ଝିଅର ଶିକ୍ଷା ପାଇଁ 18 ବର୍ଷ ବୟସ ପରେ ଏକାଉଣ୍ଟରେ ଥିବା ମୋଟ ରାଶିରୁ ଶତକଡ଼ା 50% ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡ଼ିଥାଏ। ଏହି ଯୋଜନାରେ ଜମା ହୋଇଥିବା ଅର୍ଥ, ସୁଧ ଏବଂ ମେଚ୍ୟୁରିଟି ପରେ ମିଳୁଥିବା ସମସ୍ତ ଟଙ୍କା ଟିକସମୁକ୍ତ ହୋଇଥାଏ। ତାହେଲେ ପିଲାଏ, ଆସ ଏ ଯୋଜନା ବିଷୟରେ ଆମେ ସଚେତନ ହେବା, ଅନ୍ୟମାନଙ୍କୁ ଏ ବିଷୟରେ ସଚେତନ କରି ଆମ ପରିବାରର ଝିଅମାନଙ୍କୁ ଶିକ୍ଷିତ ଓ ସଶକ୍ତ କରିବା, ଏକ ସୁଦୃଢ଼ ଦେଶ ଗଠନ କରିବାରେ ସହଯୋଗ କରିବା। ଏହି ସୁଚିନ୍ତା ସହିତ କାର୍ଯ୍ୟକ୍ରମରେ ଶୁଣିବା ଗୀତଟିଏ। ତୁମ ପାଇଁ ଗୀତଟିରେ କଣ୍ଠ ଦେଇଛନ୍ତି ଶିବରଞ୍ଜନୀ ଦାସ। ତୁମ ପାଇଁ ଗୀତଟିକୁ ରଚନା କରିଛନ୍ତି ବଡ଼ ଭାଇ ରଞ୍ଜିତ ଦାସ।

0: ପିଲାଏ, ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ 8 କିଲୋମିଟର ଦକ୍ଷିଣରେ ଦୟାନଦୀ କୂଳରେ ରହିଛି ପ୍ରମୁଖ ଐତିହାସିକ, ଆଧ୍ୟାତ୍ମିକ ଏବଂ ପର୍ଯ୍ୟଟନସ୍ଥଳୀ ଧଉଳିଗିରି ବା ଧଉଳି ପାହାଡ଼। ଏହି ସ୍ଥାନଟି ବିଶ୍ୱପ୍ରସିଦ୍ଧ କଳିଙ୍ଗ ଯୁଦ୍ଧର ମୁକ ସାକ୍ଷୀ। ଧଉଳି ପାହାଡ଼ର ଶୀର୍ଷରେ ଏକ ଚିତ୍ତାକର୍ଷକ ଧଳାରଙ୍ଗର ପିସ୍ ପାଗୋଡ଼ା ବା ଶାନ୍ତି ସ୍ତୂପ ଦେଖିବାକୁ ମିଳେ। ଏହା ବିଶ୍ୱ ଶାନ୍ତି ଏବଂ ଅହିଂସାର ପ୍ରତୀକ। ଏହାର ଶାନ୍ତ ଓ ଆଧ୍ୟାତ୍ମିକ ପରିବେଶ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ବହୁତ ଆକର୍ଷିତ କରିଥାଏ। ଏକଥା ଶୁଣି ତୁମେମାନେ ମଧ୍ୟ ଉତ୍ସୁକ ହେବଣି ଏ ସ୍ଥାନ ବିଷୟରେ ଜାଣିବାକୁ। ତାହେଲେ ଆସ ଆଜି ଚାଲ ବୁଲିଯିବା କ୍ରମରେ ଶୁଣିବା ଆଲୋଚନା ଧଉଳିର ସାଞ୍ଚି ସ୍ତୂପ। ତମ ପାଇଁ ଆଲୋଚନା କରୁଛନ୍ତି ଅପା ପ୍ରିୟଙ୍କା ଦାସ।
1: ପିଲାମାନେ, ତୁମମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ଚାଲ ବୁଲିଯିବାରେ ତୁମମାନଙ୍କୁ ଅନେକ ଅନେକ ସ୍ନେହ ଓ ଶୁଭେଚ୍ଛା। ପିଲାଏ, ଭ୍ରମଣ ହେଉଛି ନିଜ ଘର କିମ୍ବା ନିଜ ଅଞ୍ଚଳରୁ ଅନ୍ୟ କୌଣସି ସ୍ଥାନକୁ ଦେଖିବା, ଜାଣିବା ଓ ଆନନ୍ଦ ଉପଭୋଗ କରିବା ପାଇଁ ଯିବା। ଭ୍ରମଣ ମାଧ୍ୟମରେ ଆମେ ନୂଆ ସ୍ଥାନ, ସେଠାର ଲୋକମାନଙ୍କ ସଂସ୍କୃତି, ଐତିହ୍ୟ ଓ ପ୍ରକୃତି ସମ୍ବନ୍ଧରେ ଅନେକ କଥା ଜାଣିପାରୁ। ଏହା ଆମ ମନକୁ ଖୁସି ଦେବା ସହିତ ଜ୍ଞାନ ମଧ୍ୟ ବଢ଼ାଏ। ଭ୍ରମଣ ମଣିଷର ଜୀବନରେ ବହୁତ ଉପକାରୀ। ଏହା ଆମ ମନକୁ ସତେଜତ ରଖେ। ତା ଛଡ଼ା ଛାତ୍ରଛାତ୍ରୀମାନେ ଭ୍ରମଣ କରିଲେ ପୁସ୍ତକରେ ପଢ଼ିଥିବା ଅନେକ କଥାଗୁଡ଼ିକୁ ପ୍ରାକୃତିକ ଭାବରେ ଦେଖି ବୁଝିପାରନ୍ତି, ଯଥା ଐତିହାସିକ ସ୍ଥାନ, ପାହାଡ଼, ସମୁଦ୍ର, ମନ୍ଦିର, ସଂଗ୍ରହାଳୟ ଇତ୍ୟାଦି। ଆଜି ଆମେ ଆସ ଆଲୋଚନା ମାଧ୍ୟମରେ ବୁଲିବାକୁ ଯିବା ଓଡ଼ିଶାର ଏକ ଐତିହାସିକ ଓ ଶାନ୍ତିର ପବିତ୍ର ସ୍ଥାନ ଧଉଳିର ଶାନ୍ତି ସ୍ତୂପ। ପିଲାଏ, ଭୁବନେଶ୍ୱର ସହରରୁ କିଛି ଦୂରରେ ଦୟାନଦୀ କୂଳରେ ଅବସ୍ଥିତ ସୁନ୍ଦର ସ୍ଥାନ ଆମକୁ ଶାନ୍ତି, ପ୍ରେମ ଓ ମାନବତାର ସନ୍ଦେଶ ଦେଇଥାଏ। ପିଲାମାନେ, ତୁମେ କେବେ ଧଳା ରଙ୍ଗର ଗୋଟିଏ ବଡ଼ ଗୋଲାକାର ସ୍ତୂପ ଦେଖିଛ କି? ଦୂରରୁ ଦେଖିଲେ ଯେପରି ଲାଗେ ମେଘ ମାଟିକୁ ଛୁଇଁ ଦେଇଛି, ସେହିପରି ଦେଖାଯାଏ ଧଉଳିର ଶାନ୍ତି ସ୍ତୂପ। ଏହାକୁ ଅନେକ ଧଉଳିର ସାଞ୍ଚି ସ୍ତୂପ ବୋଲି କୁହନ୍ତି। ଚାରିପଟେ ସବୁଜ ପାହାଡ଼, ନଦୀର ମନୋରମ ଦୃଶ୍ୟ, ଶାନ୍ତ ପରିବେଶ ମନକୁ ଖୁସି କରିଦିଏ। ଏବେ ଆସ ଜାଣିବା ଏହି ସ୍ଥାନର ଇତିହାସ। ବହୁ ବର୍ଷ ପୂର୍ବେ ଏଠାରେ ହୋଇଥିଲା ଭୟଙ୍କର କଳିଙ୍ଗ ଯୁଦ୍ଧ। ସମ୍ରାଟ ଅଶୋକ କଳିଙ୍ଗକୁ ଜିତିବା ପାଇଁ ଯୁଦ୍ଧ କରିଥିଲେ। ଯୁଦ୍ଧରେ ଅନେକ ଲୋକ ମୃତ୍ୟୁବରଣ କଲେ, ଅନେକ ଆହତ ହୋଇଥିଲେ। ଜାଣିଛ ପିଲାଏ, ଦୟାନଦୀର ପାଣି ରକ୍ତରେ ଲାଲ ହୋଇଯାଇଥିଲା ବୋଲି କୁହାଯାଏ। ଏହି ଭୟଙ୍କର ଦୃଶ୍ୟ ଦେଖି ସମ୍ରାଟ ଅଶୋକଙ୍କ ମନର ପରିବର୍ତ୍ତନ ହେଲା। ସିଏ ବୁଝିପାରିଲେ ଯେ ଯୁଦ୍ଧ କେବେ ଶାନ୍ତି ଆଣିପାରେ ନାହିଁ। ତାପରେ ସେ ହିଂସା ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କଲେ ଓ

ସମସ୍ତଙ୍କୁ ଶାନ୍ତିର ବାର୍ତ୍ତା ଦେବା ପାଇଁ ଆରମ୍ଭ କଲେ। ହିଂସା ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କଲେ। ପିଲାମାନେ, ଏହି ଘଟଣା ଆମକୁ ଗୋଟିଏ ବଡ଼ ଶିକ୍ଷା ଦିଏ, ରାଗ, ହିଂସା ଓ ଝଗଡ଼ା କେବେ ଭଲ ନୁହେଁ। ଭଲ ପାଇବା, ଦୟା ଓ କ୍ଷମା ମଣିଷକୁ ମହାନ କରେ। ତେଣୁ ତୁମେମାନେ ମଧ୍ୟ ଏହି କଥାଗୁଡ଼ିକୁ ପାଳନ କରିବା ଉଚିତ। ପିଲାମାନେ, ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଠାରୁ ପ୍ରାୟ 8 କିଲୋମିଟର ଦୂରରେ ଧଉଳି ପାହାଡ଼ ଉପରେ ଧଉଳି ଶାନ୍ତି ସ୍ତୂପ ଅବସ୍ଥିତ। ଏହାର ନିର୍ମାଣ 1970 ଆରମ୍ଭରେ ହୋଇ 1971 ସମାପ୍ତ ହୋଇଥିଲା। କିଏ ନିର୍ମାଣ କରିଥିଲେ ଜାଣିଛ? ଧଉଳିର ଶାନ୍ତି ସ୍ତୂପ ଜାପାନର ବୌଦ୍ଧ ସଂଗଠନ ଓ ଭାରତର ସହଯୋଗରେ ନିର୍ମିତ ହୋଇଥିଲା। ଏହି ସ୍ତୂପଟି ଧଳା ରଙ୍ଗର ଗୋଲାକାର ଗମ୍ବୁଜ ଆକୃତିର। ଏହା ବୌଦ୍ଧ ସ୍ଥାପତ୍ୟ କଳାର ଏକ ସୁନ୍ଦର ଉଦାହରଣ। ସ୍ତୂପର ଚାରିପଟେ ଭଗବାନ ବୁଦ୍ଧଙ୍କ ଜୀବନ ଘଟଣାକୁ ଦର୍ଶାଉଥିବା ମୂର୍ତ୍ତି ରହିଛି। ଉପରେ ସୁବର୍ଣ୍ଣ ରଙ୍ଗର ଚୂଡ଼ା ଏହାର ସୌନ୍ଦର୍ଯ୍ୟ ବଢ଼ାଇଥାଏ। ଏଥର ଜାଣିବା ଏହାର ନିର୍ମାଣ ସାମଗ୍ରୀ ବିଷୟରେ। ଏହାର ନିର୍ମାଣରେ ସିମେଣ୍ଟ, ପଥର, କଂକ୍ରିଟ ଓ ମାର୍ବଲ ପରି ସାମଗ୍ରୀ ବ୍ୟବହୃତ ହୋଇଥିଲା। ମାର୍ବଲର ଧଳା ରଙ୍ଗ ଶାନ୍ତିର ପବିତ୍ରତା ପ୍ରତୀକ। ଜାଣିଛ ପିଲା, ଏହାକୁ ପିସ୍ ପଗୋଡ଼ା ମଧ୍ୟ କୁହାଯାଏ। ପାହାଡ଼ ଉପରେ ଥିବାରୁ ଏଠାରୁ ଦୟାନଦୀର ସୁନ୍ଦର ଦୃଶ୍ୟ ଦେଖାଯାଏ। ସ୍ତୂପଟିର ଧଳା ରଙ୍ଗ ଶାନ୍ତିର ପ୍ରତୀକ। ସ୍ତୂପର ଚାରିପଟେ ଭଗବାନ ବୁଦ୍ଧଙ୍କ ଜୀବନ ସମ୍ବନ୍ଧୀୟ ବଡ଼ ବଡ଼ ସୁନ୍ଦର ମୂର୍ତ୍ତି ଚିତ୍ର ଦେଖି ମନ ଖୁସି ହୋଇଯାଏ। କେଉଁଠି ବୁଦ୍ଧ ଧ୍ୟାନ କରୁଛନ୍ତି, କେଉଁଠି ଶିଷ୍ୟମାନଙ୍କୁ ଉପଦେଶ ଦେଉଛନ୍ତି, ଆଉ କେଉଁଠି ଶାନ୍ତିର ବାର୍ତ୍ତା ପ୍ରଚାର କରୁଛନ୍ତି। ପିଲାମାନେ, ଏହିସବୁ ଦୃଶ୍ୟ ଦେଖିଲେ ମନରେ ଶାନ୍ତି ମଧ୍ୟ ଜାଗୃତ ହୁଏ। ପିଲାମାନେ, ତୁମେ ଜାଣ ଧଉଳିର ଅଶୋକଙ୍କ ଶିଳାଲେଖ ମଧ୍ୟ ଅଛି। ପାହାଡ଼ ଉପରେ ସମ୍ରାଟ ଅଶୋକ ନିଜ ବାର୍ତ୍ତା ଖୋଦାଇଥିଲେ। ସେଥିରେ ଲୋକମାନଙ୍କ ପାଇଁ ଭଲ କଥା ଲେଖାଯାଇଛି। ସମସ୍ତଙ୍କୁ ସମ୍ମାନ କର, ଦୟାଳୁ ହୁଅ, ଶାନ୍ତିରେ ରୁହ। ଏତେ ବର୍ଷ ପରେ ମଧ୍ୟ ସେହି ଲେଖା ଆମକୁ ଇତିହାସର କଥା କହୁଛି। ଧଉଳିର ପାହାଡ଼ର ଗୁମ୍ଫା ନିକଟରେ ଥିବା ଏହି ଶିଳାଲେଖ ଅଶୋକଙ୍କ ଚତୁର୍ଦ୍ଦଶ ଶିଳାଲେଖ। ଏଥିରେ କଳିଙ୍ଗ ଶାସନ ଏବଂ ପ୍ରଜାଙ୍କ ପ୍ରତି ତାଙ୍କର କଲ୍ୟାଣକାରୀ ବାର୍ତ୍ତା ମଧ୍ୟ ଉଲ୍ଲେଖ ଅଛି। ଏଠାରେ ଥିବା ଶିଳାଲେଖରେ ଅଶୋକ ପୁରା ପୃଥିବୀର ମଙ୍ଗଳ ପାଇଁ ହାତକୁ ନେଇଥିବା ସବୁ କାମ ବିଷୟରେ ମଧ୍ୟ ଲେଖିଯାଇଛନ୍ତି। ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏଇ ଶିଳାଲେଖ ଉପରେ ଅଛି, ତାହା ଅନେକ ଦିନ ଆଗରୁ ତିଆରି କରାଯାଇଥିବା ଓଡ଼ିଶାର ବୌଦ୍ଧ କୀର୍ତ୍ତି। ଏହାର ବିଶେଷତା ହେଉଛି ଏହି ହାତୀ ବୁଦ୍ଧଙ୍କ ଶିଷ୍ୟମାନଙ୍କ ପାଇଁ ଖୋଦ୍ ବୁଦ୍ଧ ହିଁ ସୂଚାଏ। ଅଶୋକ ଏହି ଜାଗାର କଳିଙ୍ଗ ଯୁଦ୍ଧ ଲଢ଼ିବା ପରେ ହଜାର ହଜାର ଲୋକଙ୍କ ମରଣ ତାଙ୍କୁ ଶାନ୍ତି ଆଡ଼କୁ ଦେଖାଇଥିଲା ବୋଲି ବିଶ୍ୱାସ କରାଯାଏ। ତେବେ ଏହା ଏବେ ବି ସବୁ ଗବେଷକମାନଙ୍କ ପାଇଁ ଗ୍ରହଣଯୋଗ୍ୟ ହୋଇପାରିନାହିଁ। କିଛି ଗବେଷକ ଅଶୋକଙ୍କ ସମୟରେ ହୋଇଥିବା କଳିଙ୍ଗ ଯୁଦ୍ଧ ତାଙ୍କୁ ପ୍ରଭାବିତ କରିନଥିଲା ବୋଲି ଯୁକ୍ତି ବାଢ଼ନ୍ତି। ସେ ବୌଦ୍ଧ ଧର୍ମରେ ନିଜକୁ ଦୀକ୍ଷିତ କରିବା ପାଇଁ ଅନେକ ବୁଦ୍ଧ ସ୍ତୂପ ସ୍ତମ୍ଭ ଗଢ଼ାଇଥିଲେ, ସେ ମଧ୍ୟରୁ ଏହା ଗୋଟିଏ। ସାଧାରଣ ଲୋକଙ୍କ ପାଇଁ ସେ ଦଣ୍ଡ ନୀତି ଲାଗୁ କରାଇଥିଲେ। 1970 ଜାପାନ ବୁଦ୍ଧ ସଂଘ ଓ କଳିଙ୍ଗ ବୁଦ୍ଧ ସଂଘର ମିଳିତ ଚେଷ୍ଟାରେ ଧଉଳି ପାହାଡ଼ ଉପରେ ଏକ ଶାନ୍ତି ସ୍ତୂପ ତୋଳାଇ ଯାଇଥିଲେ, ଯାହା ଗବେଷକମାନଙ୍କ ପାଇଁ ଏକ ବିଶେଷ ଜାଗା। ଧଉଳିକୁ ଗଲେ ପାହାଡ଼ ଉପରୁ ଦୟା ନଦୀର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ। ସନ୍ଧ୍ୟାବେଳେ ସୂର୍ଯ୍ୟ ଅସ୍ତ ଯାଉଥିବା ସମୟରେ ସମଗ୍ର ପରିବେଶ ଅତ୍ୟନ୍ତ ମନୋହର ଲାଗେ। ପକ୍ଷୀମାନଙ୍କର କଳରବ ଓ ଥଣ୍ଡା ପବନ ମନକୁ ଆନନ୍ଦରେ ଭରିଦିଏ। ପ୍ରତିବର୍ଷ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଏହି ଶାନ୍ତି ସ୍ତୂପର ଶାନ୍ତିମୟ ପରିବେଶକୁ ଉପଭୋଗ କରିବାକୁ ଆସିଥାନ୍ତି। ଧଉଳି ଶାନ୍ତି ସ୍ତୂପ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ, ବରଂ ଏହା ବିଶ୍ୱଙ୍କୁ ଶାନ୍ତି, ମୈତ୍ରୀ ଏବଂ ଅହିଂସାର ବାର୍ତ୍ତା ପ୍ରଦାନ କରିଥାଏ। ଏହା ଆମ ଓଡ଼ିଶାର ଗୌରବମୟ ବୌଦ୍ଧ ଇତିହାସକୁ ଆଜି ପର୍ଯ୍ୟନ୍ତ ଜାଗ୍ରତ ରଖିଛି ଏବଂ ଆଗକୁ ରଖିଥିବ ମଧ୍ୟ। ଏହାର ମନୋରମ ପରିବେଶ ଲାଗି ଅନେକ ପର୍ଯ୍ୟଟକ ଏଠାକୁ ଆସି ଫଟୋ ଉଠାନ୍ତି ଓ ଐତିହାସିକ ସମ୍ବନ୍ଧରେ ଜାଣନ୍ତି। ଆଉ କେତେକ ମତରେ ଏକଦା ଧଉଳି ପାହାଡ଼ ସୁରଭିଗିରି

0: ସମୟରେ ଐତିହାସିକ ସ୍ୱାକ୍ଷର ବହନ କରିଥିଲେ। ଏହାର ଶିଖର ଦେଶରେ ଏକ ଭେଷଜ ଉପବନ ପ୍ରମୋଦ ଉଦ୍ୟାନ ମଧ୍ୟ ଥିଲା। ଅଶୋକଙ୍କ ଧର୍ମ ଅନୁଶାସନ ବହନ କରିଥିବା ଦକ୍ଷିଣ ସୀମାନ୍ତବର୍ତ୍ତୀ ପାହାଡ଼ରେ ପ୍ରିୟଦର୍ଶୀ ରାଜତ୍ୱର ମୁକସାକ୍ଷୀ ରୂପେ ବିଦ୍ୟମାନ ଶିଳହସ୍ତିକୁ ମହାଭାରତ ସମୟରେ ଅଶ୍ୱତ୍ଥାମା ହସ୍ତି ନାମରେ ପାହାଡ଼ଟିକୁ ଅଶ୍ୱତ୍ଥାମା ପାହାଡ଼ ନାମରେ ନାମିତ କରାଯାଇଛି। ଜତୁଗୃହରୁ ଆତ୍ମରକ୍ଷା ପାଇଁ ମାତା କୁନ୍ତୀଙ୍କ ସହ ପଞ୍ଚୁପାଣ୍ଡବ ଏଠାରେ ରହିଥିବାରୁ ଏହାର ଗୁମ୍ଫା ସମୂହକୁ ପଞ୍ଚୁପାଣ୍ଡବ ଗୁମ୍ଫା ନାମରେ ନାମିତ କରାଯାଇଛି। ଧଉଳି ମନ୍ଦିର ବିଷୟରେ ଏଥର କହୁଛି ପିଲାଏ। ଶାନ୍ତି ସ୍ତୂପ ଠାରୁ ଅଳ୍ପ ଦୂରରେ ପାହାଡ଼ର ଅନ୍ୟ ଏକ ପାର୍ଶ୍ୱରେ ଏକ ପ୍ରାଚୀନ ଶିବ ମନ୍ଦିର ଅବସ୍ଥିତ। ଏହି ମନ୍ଦିରଟି ଧଉଳି ପାହାଡ଼ର ଧାର୍ମିକ ଏବଂ ସାଂସ୍କୃତିକ ଐତିହ୍ୟକୁ ବହନ କରିଥାଏ। ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କର ଏହି ମନ୍ଦିରର ବହୁତ ମାନ୍ୟତା ରହିଛି। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁଯାୟୀ ଏହି ମନ୍ଦିରଟି ବହୁ ପୁରାତନ ଅଟେ। ବିଶେଷ କରି ମହାଶିବରାତ୍ରୀ ପର୍ବ ସମୟରେ ଏହି ଶିବ ମନ୍ଦିରରେ ପ୍ରବଳ ଜନସମାଗମ ଦେଖିବାକୁ ମିଳେ। ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଭଗବାନ ଶିବଙ୍କ ଦର୍ଶନ ଏବଂ ପୂଜା ଅର୍ଚ୍ଚନା କରିବା ପାଇଁ ପାହାଡ଼ ଉପରକୁ ଆସିଥାନ୍ତି। ଶାନ୍ତି ସ୍ତୂପର ବୌଦ୍ଧ ପରିବେଶ ଏବଂ ଶିବ ମନ୍ଦିରର ହିନ୍ଦୁ ପରମ୍ପରା ଧଉଳିକୁ ଧର୍ମ ନିରପେକ୍ଷତା ଏବଂ ଭାଇଚାରାର ଅନ୍ୟାନ୍ୟ ପ୍ରତୀକରେ ପରିଣତ କରିଛି। ବୌଦ୍ଧ ସ୍ତୂପ ଏବଂ ଶିବ ମନ୍ଦିର ଏକାଠି ଅବସ୍ଥିତ ହୋଇଥିବାରୁ ଏହା ଭାରତୀୟ ସଂସ୍କୃତିର ସହନଶୀଳତା ଏକ ଜ୍ୱଳନ୍ତ ଉଦାହରଣ। ବୌଦ୍ଧ ସନ୍ନ୍ୟାସୀ ଏବଂ ହିନ୍ଦୁ ଭକ୍ତ ଉଭୟ ଏହି ପବିତ୍ର ସ୍ଥାନକୁ ସମାନ ଭାବରେ ଆଦର କରନ୍ତି। ଧଉଳି ପାହାଡ଼କୁ ଆସୁଥିବା ପର୍ଯ୍ୟଟକମାନେ ଏଠାରେ ଉଭୟ ଶାନ୍ତି ସ୍ତୂପ ଏବଂ ଶିବ ମନ୍ଦିର ଦର୍ଶନ କରି ଆଧ୍ୟାତ୍ମିକ ଆନନ୍ଦ ଲାଭ କରନ୍ତି। ପିଲାଏ, ଧଉଳିଗିରି ବର୍ତ୍ତମାନ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ। ଓଡ଼ିଶା ପର୍ଯ୍ୟଟନ ବିଭାଗ, ଓଡ଼ିଶା ଟୁରିଜମ୍ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଠାରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବହୁ ପଦକ୍ଷେପ ନିଆଯାଇଛି। ସନ୍ଧ୍ୟା ସମୟରେ ଧଉଳି ପାହାଡ଼ ଆୟୋଜିତ ହେଉଥିବା ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ। ଏହା ମାଧ୍ୟମରେ କଳିଙ୍ଗ ଯୁଦ୍ଧ ଏବଂ ସମ୍ରାଟ ଅଶୋକଙ୍କ ଇତିହାସ ଅତ୍ୟନ୍ତ ସୁନ୍ଦର ଭାବରେ ପ୍ରଦର୍ଶିତ ହୋଇଥାଏ। ଭୁବନେଶ୍ୱରର ବିମାନ ବନ୍ଦର, ରେଳ ଷ୍ଟେସନ କିମ୍ବା ବସ୍ ଷ୍ଟାଣ୍ଡ ଠାରୁ ସହଜରେ ଟ୍ୟାକ୍ସି, ଅଟୋ କିମ୍ବା ବସ୍ ଯୋଗେ ଧଉଳି ପହଞ୍ଚି ହୁଏ। ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଏଠାକୁ ପରିଦର୍ଶନ କରିବା ପାଇଁ ସବୁଠାରୁ ଅନୁକୂଳ। ପିଲାମାନେ, ଶେଷରେ ତୁମ ପାଇଁ ମୋର ବାର୍ତ୍ତା, ଯେତେବେଳେ ଆମେ କୌଣସି ଐତିହାସିକ ସ୍ଥାନକୁ ଯାଉ, ସେଠାକୁ ସଫା ରଖିବା ଆମର କର୍ତ୍ତବ୍ୟ। ଏଠି ସେଠି କାଗଜ କିମ୍ବା ପ୍ଲାଷ୍ଟିକ ଫିଙ୍ଗିବା ଭଲ ନୁହେଁ। ଆମ ଦେଶର ଐତିହ୍ୟକୁ ସମ୍ମାନ ଏବଂ ସୁରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଏବେ ଚିନ୍ତା କର, ଯଦି ତୁମେ ଧଉଳି ଯାଅ ତେବେ କ'ଣ କରିବ? ପ୍ରଥମେ ସ୍ତୂପକୁ ଦେଖିବ, ପରେ ଇତିହାସ ଜାଣିବ, ମନ୍ଦିରକୁ ଯିବ, ସୁନ୍ଦର ପରିବେଶକୁ ଉପଭୋଗ କରିବ ଓ ଶାନ୍ତିର ବାର୍ତ୍ତା ନିଜ ମନରେ ନେଇ ଘରକୁ ଫେରିବ। ପିଲାମାନେ, ଆଜିର ଏହି ଭ୍ରମଣରୁ ଆମେ କ'ଣ ଶିଖିଲୁ? ଯୁଦ୍ଧ ନୁହେଁ, ଶାନ୍ତି ସବୁଠାରୁ ବଡ଼। ଦୟା ଓ କ୍ଷମା ମଣିଷକୁ ମହାନ କରେ। ଆମ ଇତିହାସ ଓ ଐତିହ୍ୟକୁ ଭଲ ପାଇବା ଦରକାର। ସଫା ସୁତୁରା ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ତେଣୁ ପିଲାମାନେ, ସୁଯୋଗ ମିଳିଲେ ନିଶ୍ଚୟ ଥରେ ଧଉଳିର ଶାନ୍ତି ସ୍ତୂପ ଘୁରି ଆସିବ। ସେଠାରେ ପରିବେଶ ତୁମ ମନକୁ ନୂଆ ଆନନ୍ଦ ଓ ଶାନ୍ତିରେ ଭରିଦେବ। ସମସ୍ତେ ଖୁସିରେ ରୁହ ପିଲାଏ, ଭଲ ପଢ଼ ଓ ସବୁଙ୍କୁ ଭଲ ପାଅ।
1: ଶୁଣିଲ ତ ପିଲାଏ, ଚାଲ ବୁଲିଯିବା କ୍ରମରେ ଆଲୋଚନା ଧଉଳିର ଶାନ୍ତି ସ୍ତୂପ। ତମ ପାଇଁ ଆଲୋଚନା କଲେ ଅପା ପ୍ରିୟଙ୍କା ଦାସ। ପିଲାଏ, ତୁମେମାନେ ମଧ୍ୟ ଓଡ଼ିଶାର ଇତିହାସ ଏବଂ ସଂସ୍କୃତିକୁ ଜାଣିବା ପାଇଁ ଏବଂ ଶାନ୍ତି ପ୍ରକୃତିର ଆନନ୍ଦ ନେବା ପାଇଁ ନିଶ୍ଚୟ ଥରେ ଧଉଳି ପାହାଡ଼ର ଶାନ୍ତି ସ୍ତୂପ ପରିଦର୍ଶନ କରିବ। ଏଥର କାର୍ଯ୍ୟକ୍ରମର ଶେଷ ଆଡ଼କୁ ଶୁଣିବା ଗୀତଟିଏ। ତୁମ ପାଇଁ ଗୀତଟିରେ କଣ୍ଠ ଦେଇଛନ୍ତି ଶ୍ରୁତିସାଇ ତ୍ରିପାଠୀ। ତୁମ ପାଇଁ ଗୀତଟିକୁ ରଚନା କରିଛନ୍ତି ବଡ଼ ଭାଇ କୃତିବାସ ନାୟକ।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କିଛି ସମୟ ମଧ୍ୟରେ ଶୁଣିପାରିବେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ। ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା, ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି, କେନ୍ଦ୍ର ସରକାରଙ୍କ ବାରବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶରେ ସେବା, ସୁଶାସନ ଏବଂ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି ବୋଲି କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି, ଭାରତ ବିକାଶ ପଥରେ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି। ପୂର୍ବରୁ ନିର୍ମଳ ଗ୍ରାମ ଯୋଜନାକୁ ଶ୍ରୀ ମୋଦି ସ୍ୱଚ୍ଛ ଭାରତ ଯୋଜନାକୁ ରୂପାନ୍ତରିତ କରି ଦେଶରେ 10 କୋଟି ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଥିଲେ। ଏହି ଧାର୍ଯ୍ୟ ଲକ୍ଷ୍ୟ ସରକାର 12 ବର୍ଷରେ ହାସଲ କରିପାରିଛନ୍ତି। ବିଜୁଳିରୁ ବଞ୍ଚିତ ଥିବା 18,000 ଗ୍ରାମକୁ ମାତ୍ର 1,000 ଦିନରେ ବିଜୁଳି ସଂଯୋଗ ଦିଆଯାଇଛି। ପିଏମ୍ କିଷାନ ଯୋଜନାରେ 11 କୋଟି କୃଷକ ଲାଭାନ୍ୱିତ ହୋଇଛନ୍ତି। ଏହି ଯୋଜନା ଅଧୀନରେ 4 ଲକ୍ଷ କୋଟିରୁ ଅଧିକ ଅର୍ଥରାଶି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଇଛି। ଭିତ୍ତିଭୂମି କ୍ଷେତ୍ରରେ

0: 2014 ମସିହା ପୂର୍ବରୁ 2 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହେଉଥିଲା, ଯାହାର ପରିମାଣ ବର୍ତ୍ତମାନ ବୃଦ୍ଧି ପାଇ 12 ଲକ୍ଷ କୋଟି ଟଙ୍କା ଅଧିକ ହୋଇଛି। ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ଦେଇ ଦେଶର ଲୋକମାନଙ୍କୁ ଯୋଗାଭ୍ୟାସ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକୁ ସ୍ୱୀକୃତି ଦେଇ ଜୁନ୍ 21 ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ବିଶ୍ୱ ପାଳନ କରୁଛି, ଯାହା ଆମ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି।
1: आप ई कोर्ट प्लेटफॉर्म पे एक ऐप बनाई और वहां जैसे ही अपलोड करोगे मजिस्ट्रेट साहब का आदेश, तो वो ई प्रिजन प्लेटफॉर्म पे ऑटोमेटिकली आ जाएगा। तो जो जेल का सुपरिटेंडेंट है वो उसको देख लेगा कि ये कैदी कोर्ट से छूट गया और वो उसी दिन 5-10 मिनट में ही उस कैदी को छोड़ देगा। तो ये ईज ऑफ लिविंग नहीं है, ये रूल ऑफ लॉ का सम्मान नहीं है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ନିରନ୍ତରତା, ସୁଶାସନ ଓ ବ୍ୟାପକ ଗରିବ କଲ୍ୟାଣର 12 ବର୍ଷ ଏବଂ ତୃତୀୟ ପାଳିର 2ଟି ସଫଳ ବର୍ଷ ପୂର୍ଣ୍ଣ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଲୋକସେବା ଭବନରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ମାଝୀ କହିଛନ୍ତି, କେନ୍ଦ୍ର ଓ ରାଜ୍ୟର ଅଭିନବ ଡବଲ ଇଞ୍ଜିନ୍ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ତଥା ଐତିହାସିକ ଶିଖର ଛୁଇଁଛି। 2020 କୋଭିଡ୍ ମହାମାରୀ ସମୟରେ ଭ୍ୟାକ୍ସିନ୍ ମୈତ୍ରୀ ଅଭିଯାନ ମାଧ୍ୟମରେ ବିଶ୍ୱର ଅନେକ ରାଷ୍ଟ୍ରକୁ ସହାୟତାର ହାତ ବଢ଼ାଇ ଭାରତ ଆଜି ବିଶ୍ୱବନ୍ଧୁ ଭାବେ ଉଭା ହୋଇଛି। ୟୁକ୍ରେନ୍ ଯୁଦ୍ଧ ଏବଂ ପଶ୍ଚିମ ଏସିଆର ସଂକଟ ସତ୍ତ୍ୱେ ଦେଶ ଆଜି 7-9% ଅଭିବୃଦ୍ଧି ହାର ସହ ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି। ଉଭୟ ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିଛି ବୋଲି ଶ୍ରୀ ମାଝୀ କହିଛନ୍ତି।
2: ଯଦି ଆମେ ବିକାଶ କ୍ଷେତ୍ରରେ ଦେଖିବା, ଟେକ୍ନୋଲୋଜି କ୍ଷେତ୍ରରେ ଦେଖିବା, ଶକ୍ତି କ୍ଷେତ୍ରରେ ଦେଖିବା, ତାହେଲେ ଆଜି ଉଭୟ ଉର୍ଜା ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବା ଆଡ଼କୁ ଯାଉଛି। ଯେଉଁ ଲକ୍ଷ୍ୟ 2030 ସୁଦ୍ଧା ହାସଲ କରିବାର ଥିଲା, ତାହାକୁ ଆମେ 5 ବର୍ଷ ପୂର୍ବରୁ ଅର୍ଥାତ୍ 2025 ସୁଦ୍ଧା ଏ ହାସଲ ଆମେ ଆଜି କରିପାରିଛୁ। 50% ଦେଶର ସମୁଦାୟ ଉତ୍ପାଦନ କ୍ଷମତାର 50% ଅଧିକ ପ୍ରାୟ 267 ଗିଗାୱାଟ ଏବେ ସୌର ଏବଂ ବାୟୁ ଶକ୍ତି ଭଳି ଅକ୍ଷୟ ଶକ୍ତିରୁ ଭାରତ ଉତ୍ପାଦନ କରିକି ଆଜି ଆତ୍ମନିର୍ଭର ଭାରତ ଆଡ଼କୁ ଗତିରେ ବଢ଼ି ଚାଲିଛି।
0: କେନ୍ଦ୍ର ସରକାରଙ୍କ ଉଚ୍ଚକୋଟୀର ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନ, ରାଜ୍ୟ ସରକାରଙ୍କର ନିଷ୍ଠାପର କର୍ମଠ କାର୍ଯ୍ୟଶୈଳୀ ଏବଂ ଜନସାଧାରଣଙ୍କର ସକ୍ରିୟ ସହଯୋଗ ପାଇଁ ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି। 2047 ମସିହା ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟ ସରକାର 2036 ମସିହା ସୁଦ୍ଧା ଏକ ସମୃଦ୍ଧ, ସ୍ୱାବଲମ୍ବୀ ଏବଂ ବିକଶିତ ଓଡ଼ିଶା ଗଠନ ଲାଗି ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ଦ୍ୱାରା ଆସନ୍ତା 21 ତାରିଖରେ ହେବାକୁ ଥିବା ପୁନଃ ନିଟ୍ ୟୁଜି ପରୀକ୍ଷା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ପରବର୍ତ୍ତୀ ସମସ୍ତ ପ୍ରକ୍ରିୟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପକୁ ସୁନିଶ୍ଚିତ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ସଠିକ୍ ଭାବେ ପହଞ୍ଚିବା ଉପରେ ଗୁରୁତ୍ୱ ଦିଆଯାଇଛି। ତ୍ରୁଟି ରୋକିବା ପାଇଁ ସରକାର ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରୁଛନ୍ତି। ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧର୍ତ୍ତୀଆବା ଭଗବାନ ବିର୍ସାମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସାମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ହେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ଦୀଘା ଜଗନ୍ନାଥ ଧାମ ବଦଳରେ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ହେବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝୀ ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝୀ ଅନୁରୋଧ କରିଥିଲେ। ଏହାଦ୍ୱାରା ବିଶ୍ୱବ୍ୟାପୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ଅତ୍ୟନ୍ତ ଆଧ୍ୟାତ୍ମିକ ଓ ଭାବନାତ୍ମକ ମହତ୍ତ୍ୱ ବହନ କରେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପିଏମ୍ଏସ୍ଏମ୍ଏ ମାଧ୍ୟମରେ ଗର୍ଭବତୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁବିଧାକୁ ନିରନ୍ତର ସୁଦୃଢ଼ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀ ନଡ୍ଡା କହିଛନ୍ତି, ଗର୍ଭବତୀ ଏବଂ ସେମାନଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ମାଗଣା ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅବଗତ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଉତ୍ସବ ମାଧ୍ୟମରେ ସଚେତନତା ଓ ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ପଦକ୍ଷେପ ଦ୍ୱାରା ଦେଶର ମହିଳାମାନେ ଗର୍ଭାବସ୍ଥା ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟସେବାରୁ ଯେପରି ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରାଯିବା ସହିତ ସେମାନଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ବ୍ୟବସ୍ଥା ଦ୍ୱାରା ଦେଶରେ ମାତୃ ମୃତ୍ୟୁହାର 86% ହ୍ରାସ।

0: ପାଇଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା 2016 ମସିହା ଜୁନ୍ ମାସରେ ଆରମ୍ଭ ହୋଇଥିବା ପିଏମ୍ଏସ୍ଏମ୍ଏ ଯୋଜନା ସୁରକ୍ଷିତ ମାତୃତ୍ୱ ଲାଭ ପାଇଁ ଏକ ପ୍ରମୁଖ ପଦକ୍ଷେପ। ପ୍ରତ୍ୟେକ ମାସର 9 ତାରିଖରେ ସମସ୍ତ ଗର୍ଭବତୀ ମହିଳାଙ୍କୁ ମାଗଣାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି। ବିପଦପୂର୍ଣ୍ଣ ଗର୍ଭଧାରଣ, ପ୍ରାରମ୍ଭିକ ଚିହ୍ନଟ ଏବଂ ତୁରନ୍ତ ପରିଚାଳନାକୁ ସହଜ କରି ମାତୃ ଓ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ପିଏମ୍ଜି ଏବଂ ପ୍ରଗତି ଅଧୀନରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଡ଼କ, ସେତୁ, ଜନଉପଯୋଗୀ ଭିଭିଭୂମି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ ଏବଂ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଏସ୍ଆଇଆର୍ ପ୍ରକ୍ରିୟା ପରିଚାଳନା, ଅନ୍ଲାଇନ୍ ଫର୍ମ ପୂରଣ ଆଦି ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଏସ୍ଆଇଆର୍ କାର୍ଯ୍ୟକ୍ରମ ସମ୍ପର୍କରେ ଭୋଟରମାନଙ୍କୁ ସଚେତନ କରିବ। ରାୟଗଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 7,14,700 ଭୋଟରଙ୍କ ମଧ୍ୟରୁ 70% ଲୋକଙ୍କୁ ପରିଗଣନା ଫର୍ମ ବଣ୍ଟନ ଶେଷ ହୋଇଥିବା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ସୂଚନା ଦେଇଛନ୍ତି। ଜିଲ୍ଲାରେ ଏନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଗରିବ କଲ୍ୟାଣର 12 ବର୍ଷ ଉପଲକ୍ଷେ ଆୟୋଜିତ ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ନେଇ ଶ୍ରୀ ପଣ୍ଡା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ 3 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 11 ତାରିଖରୁ ବର୍ଷାର ପରିମାଣ ବଢ଼ିବ ଏବଂ 12 ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ଆଗାମୀ 24 ଘଣ୍ଟା ପାଇଁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା, ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଦେଶର ପରିବର୍ତ୍ତିତ ବ୍ୟବସାୟିକ ପରିବେଶ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ଭାରତରେ ଗତ 12 ବର୍ଷ ମଧ୍ୟରେ ବ୍ୟବସାୟିକ ନିୟାମକ ପରିବେଶକୁ ଅଧିକ ଉନ୍ନତ କରିବା ଲକ୍ଷ୍ୟରେ ନିରନ୍ତର ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏକ ସରଳ ଅନୁପାଳନଗତ ବ୍ୟବସ୍ଥା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଇକୋସିଷ୍ଟମ ସୃଷ୍ଟି କରାଯାଇପାରିଛି। ବ୍ୟବସାୟିକ କ୍ଷେତ୍ରକୁ ଗତିଶୀଳ କରିବା, ସ୍ୱଚ୍ଛତା ଏବଂ ବିଶ୍ୱାସ ଆଧାରିତ ଶାସନ ପ୍ରତିଷ୍ଠାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି, ଫଳରେ ନିବେଶକଙ୍କ ବିଶ୍ୱାସ ବୃଦ୍ଧି ପାଇବା ସହ ବ୍ୟବସାୟ କରିବାର ସହଜତା ଉନ୍ନତ ହୋଇପାରୁଛି। ବିଶ୍ୱବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ବ୍ୟବସାୟିକ ରିପୋର୍ଟ ଅନୁଯାୟୀ ବିଶ୍ୱସ୍ତରୀୟ ମୂଲ୍ୟାଙ୍କନରେ ଏ କ୍ଷେତ୍ରରେ ଭାରତର ଅଗ୍ରଗତି ପ୍ରତିଫଳିତ ହେଉଛି। ଦେଶର ଆର୍ଥିକ ପ୍ରଦର୍ଶନ, ସ୍ଥିର ସରକାର ଏବଂ ବଜାର ଦକ୍ଷତା ବ୍ୟବସାୟ କରିବା ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିଛି। 2014 ମସିହାରେ ବିଶ୍ୱସ୍ତରରେ 142ତମ ସ୍ଥାନରେ ଥିବା ଭାରତ 2025ରେ ଉନ୍ନୀତ ହୋଇ 41ରେ ପହଞ୍ଚିଛି। ସଶକ୍ତ ବ୍ୟବସାୟିକ ପରିବେଶ, ସ୍ୱଚ୍ଛ ଶାସନ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ନିୟାମକ ସଂସ୍କାରକୁ ଏହା ପ୍ରତିଫଳନ କରୁଛି। ବିଶ୍ୱବ୍ୟାଙ୍କର ପରିଚାଳନା ପରିପକ୍ୱତା ସୂଚକାଙ୍କ ଅନୁଯାୟୀ 2020, 2022 ଏବଂ 2025ରେ ଭାରତ ଗ୍ରୁପ୍ ଏ ର ପର୍ଯ୍ୟାୟରେ ଉନ୍ନୀତ ହୋଇଥିଲା। ସାର୍ବଜନୀନ କ୍ଷେତ୍ରରେ ଉଲ୍ଲେଖନୀୟ ଡିଜିଟାଲ ପରିବର୍ତ୍ତନ ଯୋଗୁଁ ଭାରତ ଏହି ସଫଳତା ପାଇଛି। ଏ କ୍ଷେତ୍ରରେ ବିଶ୍ୱସ୍ତରରେ

0: ସାର୍ବଜନୀନ ସେବା ପ୍ରଦାନ, ଡିଜିଟାଲ କ୍ଷେତ୍ରରେ ନାଗରିକଙ୍କୁ ପ୍ରୋତ୍ସାହନ, ସ୍ୱଚ୍ଛ ତଥା ସୁବ୍ୟବସ୍ଥିତ ପରିଚାଳନା ଏବଂ ନବସୃଜନଶୀଳ ଅଭ୍ୟାସକୁ ଗ୍ରହଣ କରୁଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏପରିକି ବିଭିନ୍ନ ଦେଶରେ ଡିଜିଟାଲ ସରକାରୀ ଦୃଶ୍ୟପଟ ମୂଲ୍ୟାଙ୍କନ କରିବା ଲକ୍ଷ୍ୟ ନେଇ ଜାତିସଂଘ କରିଥିବା ଇ ସରକାର ସର୍ଭେରେ ଭାରତ ସାମଗ୍ରିକ ଭାବେ ଉଚ୍ଚ ସ୍କୋର ହାସଲ କରିଛି। ଉଚ୍ଚ ମାନ୍ୟତା ପାଇଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ଅନ୍ଲାଇନ୍ ସେବା, ଟେଲିକମ୍ୟୁନିକେସନ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଆଦି ଅନ୍ତର୍ଭୁକ୍ତ। କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ନିବେଶ ତଥା ଆନୁଷ୍ଠାନିକ ପ୍ରକ୍ରିୟାକୁ ସରଳ କରିବା ଲକ୍ଷ୍ୟ ନେଇ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରକ୍ରିୟାଗତ ପ୍ରତିବନ୍ଧକଗୁଡ଼ିକୁ ଏହା ହ୍ରାସ କରିବା ସହିତ ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ, ପ୍ରଯୁକ୍ତି ବିଦ୍ୟା ଆଦି କ୍ଷେତ୍ରକୁ ଅଧିକ ସହଯୋଗ ପ୍ରଦାନ କରିପାରୁଛି। 2016 ଜାନୁଆରୀ ମାସରେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଯୁବ ଉଦ୍ୟୋଗୀଙ୍କୁ ସମର୍ଥନ ପ୍ରଦାନ କରିବା ସହ ଦେଶରେ ଏକ ଦୃଢ଼ ଇକୋସିଷ୍ଟମ୍ ସୃଷ୍ଟି କରିପାରିଛି। ଚାକିରି ଖୋଜୁଥିବା ଯୁବକ ବର୍ଗ ଏବେ ନିଯୁକ୍ତି ସୃଷ୍ଟିକାରୀ ଭାବେ ପରିଗଣିତ ହୋଇଛନ୍ତି। 2016ରେ ଦେଶରେ ସ୍ୱୀକୃତିପ୍ରାପ୍ତ 502 ଷ୍ଟାର୍ଟଅପ୍ ରହିଥିବା ବେଳେ ଗତ ମାର୍ଚ୍ଚ ମାସ ସୁଦ୍ଧା 2,24,000 ଅଧିକ ହୋଇଛି। ଏ କ୍ଷେତ୍ରରେ 23,30,000 ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ସମ୍ପତ୍ତି ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରାଯିବା ଦ୍ୱାରା ବ୍ୟବସାୟ କ୍ଷେତ୍ର ମଧ୍ୟ ଗତିଶୀଳ ହୋଇପାରିଛି। ସମ୍ପତ୍ତି ପଞ୍ଜୀକରଣ ନେଇ ରହିଥିବା ଆହ୍ୱାନଗୁଡ଼ିକ ପ୍ରତିହତ କରିବା ସହ ଡିଜିଟାଲ ରୂପାନ୍ତରଣ ମାଧ୍ୟମରେ ପ୍ରଶାସନିକ ଉତ୍ତରଦାୟିତ୍ୱ ଓ ଦକ୍ଷତା ବୃଦ୍ଧି ପାଇଛି। 19 ରାଜ୍ୟର ନାଗରିକ ଏବେ ଘରୁ ଡିଜିଟାଲ ସ୍ୱାକ୍ଷରିତ ଆଇନଗତ ଭାବେ ବୈଧ ଭୂମି ରେକର୍ଡ ପାଇବାର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। 406 ଜିଲ୍ଲାର ବ୍ୟାଙ୍କଗୁଡ଼ିକ ଅନ୍ଲାଇନ୍ ମାଧ୍ୟମରେ ବନ୍ଧକ ଜମି ଯାଞ୍ଚ କରିବାର ସୁଯୋଗ ପାଇଥିବାରୁ ଋଣ ପ୍ରଦାନ ବେଶ୍ ସହଜ ଏବଂ ସମୟୋପଯୋଗୀ ହୋଇପାରିଛି। ଗୋଟିଏ ଦେଶ ଗୋଟିଏ ପଞ୍ଜୀକରଣ ବ୍ୟବସ୍ଥାକୁ ଜାତୀୟ ଜେନେରିକ ତଥ୍ୟ ପଞ୍ଜୀକରଣ ପ୍ରଣାଳୀ ଅଧିକ ସଶକ୍ତ କରିପାରିଛି। ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ସିଙ୍ଗିଲ୍ ୱିଣ୍ଡୋ ଡିଜିଟାଲ ପ୍ଲାଟଫର୍ମ ବ୍ୟବସାୟିକ ଆବଶ୍ୟକତାକୁ ଚିହ୍ନଟ, ଅନୁମୋଦନ ଆଦି ପ୍ରକ୍ରିୟାକୁ ଅଧିକ ସରଳ କରିପାରିଛି। ସମୟସୀମା ହ୍ରାସ ପାଇବା ସହ ବିଭିନ୍ନ ବିଭାଗର ସମନ୍ୱୟ ମାଧ୍ୟମରେ ଅନୁମତି ପ୍ରଦାନ ଅଧିକ ସଶକ୍ତ ହୋଇପାରିଛି। ଡିଜିଟାଲ ସାର୍ବଜନୀନ ବ୍ୟବସାୟିକ ପ୍ଲାଟଫର୍ମ, ବାଣିଜ୍ୟ ନେଟୱାର୍କ ଏବଂ ସମନ୍ୱିତ ପରିଚାଳନାଗତ ସଂସ୍କାର ମାଧ୍ୟମରେ ବ୍ୟବସାୟିକ କ୍ଷେତ୍ର ପାଇଁ ବଜାର ପ୍ରବେଶ ଅଧିକ ସହଜ ହୋଇପାରିଛି। ଦେଶବ୍ୟାପୀ କ୍ରେତା, ବିକ୍ରେତା, ନିର୍ମାତା ଏବଂ ସେବା ପ୍ରଦାନକାରୀଙ୍କ ମଧ୍ୟରେ ସଂଯୋଗ ସ୍ଥାପନ କ୍ଷେତ୍ରରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। 2014 ଦେଶରେ ସମନ୍ୱିତ ଭିତ୍ତିଭୂମି ବିକାଶ, ଡିଜିଟାଲାଇଜେସନ୍ ଏବଂ ସଂସ୍ଥାଗତ ସଂସ୍କାର ମାଧ୍ୟମରେ ପରିଚାଳନାଗତ ଇକୋସିଷ୍ଟମରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। 2021 ଅକ୍ଟୋବରରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଏ କ୍ଷେତ୍ରରେ ଅଧିକ ସହାୟକ ହୋଇପାରିଛି। ବିଗତ ବର୍ଷଗୁଡ଼ିକରେ ଭାରତ ଅଧିକ ସ୍ୱଚ୍ଛ ଏବଂ ସୁବିଧାଜନକ ବ୍ୟବସାୟିକ ପରିବେଶ ସୃଷ୍ଟି କରିପାରିଛି। ସରଳୀକୃତ ନିୟମାବଳୀ, ଡିଜିଟାଲ ପରିବର୍ତ୍ତନ ପ୍ରଶାସନକୁ ଅଧିକ ସୁଦୃଢ଼ କରିବା ସହ ବଜାର ପ୍ରବେଶରେ ଉନ୍ନତି ତଥା ଅନୁପାଳନ ବୋଝକୁ ହ୍ରାସ କରିପାରିଛି। ବ୍ୟବସାୟ କରିବାର ସହଜତା, ଡିଜିଟାଲ ଭିତ୍ତିଭୂମି, ନୀତି ସଂସ୍କାର ଏବଂ ବିଶ୍ୱାସ ଆଧାରିତ ପ୍ରଶାସନର ମିଳିତ ଶକ୍ତିକୁ ଏହି ସଫଳତା ପ୍ରତିପାଦନ କରୁଛି। ବିଶ୍ୱସ୍ତରରେ ଭାରତ ଏକ ପ୍ରତିଯୋଗିତାମୂଳକ ନିବେଶ ସ୍ଥଳ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଦେଶର ପରିବର୍ତ୍ତିତ ବ୍ୟବସାୟିକ ପରିବେଶ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କିଛି ସମୟ ମଧ୍ୟରେ ଶୁଣିପାରିବେ ଆମର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ତା ପୂର୍ବରୁ ଏହି ବିଜ୍ଞାପନ।

ଜମିନର ସୁରକ୍ଷା ଲାଗି ବ୍ରିଟିଶ ଶାସନ ବିରୋଧୀ ଲଢ଼ିଥିଲେ। ଭଗବାନ ବିର୍ସା ମୁଣ୍ଡା ଐତିହାସିକ ଉଲଗୁଲାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଆଦିବାସୀ ସମ୍ପ୍ରଦାୟକେ ଏକଠାଣିଆ କରିକି ସାଂସ୍କୃତିକ ଐତିହ୍ୟ ଆଉ ସୁରକ୍ଷା ଲାଗି ଭଗବାନ ବିର୍ସା ମୁଣ୍ଡାଙ୍କର ଅବଦାନ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି। ଭଗବାନ ବିର୍ସା ମୁଣ୍ଡାଙ୍କର ପୁଣ୍ୟତିଥି ସମାଜର ସବୁ ବର୍ଗର ଲୋକମାନେ ତାଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିକି ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶହୀଦ ବିର୍ସା ମୁଣ୍ଡାଙ୍କର ପୁଣ୍ୟତିଥି ଅବସରରେ ସାମାଜିକ ଗଣମାଧ୍ୟମଟି କହିଛନ୍, ଭଗବାନ ବିର୍ସା ମୁଣ୍ଡାଙ୍କର ଦେଶ ଲାଗି ସର୍ବୋଚ୍ଚ ବଳିଦାନ ସବୁ ପିଢ଼ିକେ ଦେଶପ୍ରେମର ବାର୍ତ୍ତା ଦେଉଥିବା। ରାଜ୍ୟପାଳ ଡକ୍ଟର ହରିବାବୁ କମମ୍ ପାର୍ଟି ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ନ୍ୟାୟ ସମ୍ମାନ ଆଉ ଆଦିବାସୀ ସମୁଦାୟ ଅଧିକାର ଲାଗି ତାଙ୍କର ଅଦମ୍ୟ ସଂଘର୍ଷ ଆଜ୍ ଭିଲ୍ ଆଇବା ପିଢ଼ିମାନଙ୍କୁ ପ୍ରେରଣା ଦେଇଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ଜନଜାତି ଜନନାୟକ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କର ଆଦର୍ଶ ଜନଜାତିଙ୍କର ସମ୍ପ୍ରଦାୟର ସହିତ ଦେଶର ଯୁଆନ ପିଢ଼ିଙ୍କ ଲାଗି ଗର୍ବ ଓ ପ୍ରେରଣାର ଉତ୍ସ ଏ। ଓଡ଼ିଶା ବିଧାନସଭା ପରିସରର ଭଗବାନ ବିର୍ସା ମୁଣ୍ଡାଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯାଇଥିଲା। ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତି ପରିଡ଼ା, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଆଉ ଅଲଗା ବ୍ୟକ୍ତିବିଶେଷମାନେ ଉପସ୍ଥିତ ରହିକରି ବିର୍ସା ମୁଣ୍ଡାଙ୍କର ଅବଦାନକେ ସୁର କରିଥିଲେ। ଓଡ଼ିଶାର ପହିଲା ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କୁ ତାଙ୍କର ଜୟନ୍ତୀ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆଉ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଶ୍ରଦ୍ଧାଞ୍ଜଳି ଜଣାଇକରି ସାମାଜିକ ଗଣମାଧ୍ୟମ ପୋଷ୍ଟି ଓଡ଼ିଶାର ବିକାଶତି ନନ୍ଦିନୀ ଶତପଥୀଙ୍କର ବହୁତ ଅବଦାନ ରହିଛି ବୋଲି କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମଟି ଆଗର ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଆଉ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍। ଓଡ଼ିଆ ସିନେମା ମେହେର ମୁଣ୍ଡାକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରମୁକ୍ତ ଘୋଷଣା କରିଛନ୍। ଇ ବାବଦ ପ୍ରସ୍ତାବକେ ମୁଖ୍ୟମନ୍ତ୍ରୀ ଆଜ୍ ଅନୁମୋଦନ ଦେଇଛନ୍। ଇନ ଜଣାଇ ଦିଆଯାଇପାରେ ଯେ ଓଡ଼ିଶାର ହସ୍ତତନ୍ତ ବୁଣାକାର ସମ୍ପ୍ରଦାୟଙ୍କର ଜୀବନ ସଂଘର୍ଷ ଆଉ ସଫଳତା ଉପରେ ଇ ସିନେମା ତିଆରି ହୋଇଛି। ଗଲା 15 ତାରିଖ ଦିନ ରାଇଜେ ଇ ସିନେମା ମୁକ୍ତିଲାଭ କରିଥିଲା। ଓଡ଼ିଶାର ମହାନ ପାରମ୍ପରିକ ଐତିହ୍ୟ ଆଉ କାରିଗରୀ କୌଶଳକେ ଇ ଚଳଚ୍ଚିତ୍ର ଜରିଆରେ ପ୍ରଦର୍ଶିତ କରାଯାଇଥିବାନୁ ମୁଖ୍ୟମନ୍ତ୍ରୀ ଇଟାକେ କରମୁକ୍ତ କରବାର୍ ଲାଗି ନିଷ୍ପତ୍ତି ନେଇଛନ୍। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସିର ସଚିବ ଭାବେ ଓଏଏସ୍ ଅଧିକାରୀ ସତ୍ୟବ୍ରତ ରାୟଙ୍କୁ ଦାୟିତ୍ୱ ଦିଆଯାଇଛି। ସେନ୍ତା ଓଏଏସ୍ ଅଧିକାରୀ ସଞ୍ଜୀବିତା ରାୟଙ୍କୁ ଓପିଏସ୍ସିର ଅତିରିକ୍ତ ସଚିବ ଆଉ ପରୀକ୍ଷା ନିୟନ୍ତ୍ରକ ଭାବେ ନିଯୁକ୍ତି ମିଳିଛି। ଏ ବାବଦେ ସାଧାରଣ ପ୍ରଶାସନ ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଦୀଘା ଜଗନ୍ନାଥ ଧାମନୁ ଧାମ ଶବ୍ଦ ହଟାଯିବା ବୋଲି ଘୋଷଣା କରିଛନ୍। ଇତାର ବଦଲେ ଇତାର ନାଁ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ରଖାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚିଠି ପାଇବା ଋତୁରୁ ଏହି ନିଷ୍ପଭି ନିଆଯାଇଛି। ନାଁ ପରିବର୍ତ୍ତନ ଲାଗି ଖୁବ୍ ଜଲ୍ଦି କ୍ୟାବିନେଟ୍ରେ ପ୍ରସ୍ତାବ ପାରିତ କରାଯିବା ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସ୍ୱଷ୍ଟ କରିଛନ୍। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାଟି ବୌଦ୍ଧ ଜିଲ୍ଲାନ ସୌରଶକ୍ତିର ବ୍ୟାପକ ପ୍ରସାର ଆଉ ଅକ୍ଷୟ ଶକ୍ତି ବ୍ୟବହାରକେ ତହକାବାର ଲକ୍ଷ୍ୟଟି ମୋଡେଲ ସୋଲାର ଭିଲେଜ୍ ବାଛବାର ପ୍ରକ୍ରିୟା ମୂଲିଛି। ବୌଦ୍ଧ ବିଧାୟକ ଆଉ ସରକାରୀ ଦଳର ମୁଖ୍ୟ ସଚେତକ ସୁରଜ କୁମାର ପ୍ରଧାନ, କଣ୍ଟାମାଲ ବିଧାୟକ ଆଉ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନେଚରଣ ଡାଙ୍ଗଙ୍କର ଉପସ୍ଥିତି ଜିଲ୍ଲାସ୍ତରୀୟ କମିଟି ବୈଠକ ହୋଇଥିଲା। ଜିଲ୍ଲାର ଶ୍ରେଷ୍ଠ 10ଟା ଗାଁକେ ଚିହ୍ନଟ କରାଯାଇଛି। ଆଇବା 6 ମାସ ଭିତରେ ଗାଁମାନଙ୍କର ଭିତରୁ ସବୁନୁ ଭଲ ପ୍ରଦର୍ଶନ କରୁଥିବା ଗାଁକେ ମୋଡେଲ ସୋଲାର ଭିଲେଜ୍ ଭାବେ ବଛାଯାଇକରି 1 କୋଟି ଟଙ୍କାର ପୁରସ୍କାର ଦିଆଯିବା ବୋଲି ବୈଠକଟି ନିଷ୍ପତ୍ତି ନିଆଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 3 ଦିନ ଭିତରେ ରାଜ୍ୟର କିଛିଟା ଇଲାକାକେ ପହଞ୍ଚବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଲଗାତାର ଭାବେ ବଙ୍ଗୋପସାଗରନୁ ବାଦଲ ଓଡ଼ିଶା ଦେଇକରି ଅଲଗା ରାଜ୍ୟକେ ଯାଉଥିବାରୁ ରାଜ୍ୟ ପ୍ରାକ୍ ମୌସୁମୀ ବର୍ଷା ମୁଲ୍ହିଛି ବୋଲି ପାଣିପାଗ ବିଜ୍ଞାନୀମାନେ ମତ ଦେଇଛନ୍। ପାଗ ଅନୁକୂଳ ଥିବାରୁ ମୌସୁମୀ ବାୟୁ ଆଗକେ ବଢ଼ବାର୍ତ୍ତି ଅତ୍କା ସାହାଯ୍ୟ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ରାଇଜେ ଆଇବା 11 ତାରିଖନୁ ବର୍ଷାର ପରିମାଣ ବଢ଼ବା ଆଉ 12 ତାରିଖ ଦକ୍ଷିଣ ଓଡ଼ିଶାର କେତେଟା ଜିଲ୍ଲାନ ଜବର ବର୍ଷା ହେବାର ସମ୍ଭାବନା ଅଛି। କେନ୍ଦ୍ର ଓ ରାଜ୍ୟ ଡବଲ ଇଞ୍ଜିନ୍ ସରକାର ଲାଗି ଓଡ଼ିଶା ବିକାଶର ନୂଆ ଶିଘାକେ ପହଞ୍ଚିଛି କହିଲେ ମୁଖ୍ୟମନ୍ତ୍ରୀ। କେନ୍ଦ୍ର ସରକାରଙ୍କର 12 ବର୍ଷର ପୂର୍ତ୍ତି ଅବସରରେ ଗଣମାଧ୍ୟମକେ କଲେ ସମ୍ବୋଧନ। ରାଜ୍ୟର ସବୁ ପୌରାଞ୍ଚଳନ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଇଷ୍ଠାନୁ ହେଲା ମୂଲ। ସ୍ୱାଧୀନତା ସଂଗ୍ରାମୀ ଆଉ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କର ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ ଦେଶବାସୀ। ଆଉର୍ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 3 ଦିନ ଭିତରେ ଓଡ଼ିଶା ପହଞ୍ଚିବା ଅନୁମାନ କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ କିଛି ସମୟ ମଧ୍ୟରେ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆ ବର୍ଗଙ୍କ ବିକାଶ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭିଭିଜି ରାମଜି ଯୋଜନାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଣ୍ଟନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ। ନିଟ୍ ୟୁଜି ପରୀକ୍ଷା ପ୍ରସ୍ତୁତିର ପୁନଃ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। କୃଷି ଉତ୍ପାଦନରେ ପରିବର୍ତ୍ତନଶୀଳ ପାଣିପାଗର ପ୍ରଭାବ ଓ ମୁକାବିଲା ନେଇ ବ୍ରିକ୍ସ କୃଷି ସମ୍ମିଳନୀରେ ଆଲୋଚନା ଏବଂ ଶ୍ରୀଲଙ୍କାର ଦାମ୍ବୁଲାରେ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କଲା ଭାରତୀୟ ଏ କ୍ରିକେଟ୍ ଦଳ। ପ୍ରଧାନମନ୍ତ୍ରୀ ଭାବେ ଏନ୍ଡିଏ ନେତା ନରେନ୍ଦ୍ର ମୋଦି କ୍ରମାଗତ ଭାବେ ତୃତୀୟ ଥର ଲାଗି 2024 ଜୁନ୍ ମାସ 9 ତାରିଖରେ ଶପଥ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସରକାର ଅର୍ଥନୈତିକ ଅଭିବୃଦ୍ଧି, ଭିଭିଭୂମି ବିକାଶ, ସମାଜ କଲ୍ୟାଣ, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱସ୍ତରରେ ଭାରତର ସ୍ଥିତିକୁ ମଜବୁତ କରିବା କ୍ଷେତ୍ରରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ନାଗରିକମାନଙ୍କ ଜୀବନଧାରଣର ମାନ ସହଜ କରିବା ଲାଗି ଏବଂ ବିକାଶକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଗତ 1 ବର୍ଷ ମଧ୍ୟରେ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆବର୍ଗ ଲୋକମାନଙ୍କ ବିକାଶ ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କୌଣସି ଗୋଟିଏ ଦିନ କାର୍ଯ୍ୟରୁ ବିରତ ନ ହୋଇ ଦେଶବାସୀଙ୍କ ନିମନ୍ତେ କାର୍ଯ୍ୟ କରିଚାଲିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଯୋଗୁଁ ଶାସନ ବ୍ୟବସ୍ଥାରେ ସଂସ୍କାର ଅଣାଯାଇପାରିଛି ଏବଂ ଗତ 12 ବର୍ଷରେ ସେବାକୁ ମୂଳମନ୍ତ୍ର ଭାବେ ପାଥେୟ କରି ସମାଜର ପ୍ରତ୍ୟେକଟି ଲୋକଙ୍କ ପାଖରେ ଯେଭଳି ଯୋଜନାଗୁଡ଼ିକର ସୁଫଳ ପହଞ୍ଚପାରିବ ସେ ନେଇ ଉଦ୍ୟମ କରାଯାଇଛି। ଶ୍ରୀ ସିଂହ କହିଛନ୍ତି, ଦେଶ ଏବେ 2047 ବିକଶିତ ଭାରତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସମ୍ପନ୍ନ 12 ବର୍ଷର କାର୍ଯ୍ୟ ଦେଶକୁ ଏକ ସୁସମ୍ମନ୍ନତ ଏବଂ ବିକାଶୋନ୍ମୁଖୀ ପଥରେ ଅଗ୍ରସର କରାଇବାରେ

0: ବିଭିନ୍ନ ପଦକ୍ଷେପଗୁଡ଼ିକ ସହାୟକ ହୋଇଛି। ମନରେଗାରୁ ବିକଶିତ ଭାରତ ଗ୍ରାମୀଣ ରୋଜଗାର ଏବଂ ଆଜୀବିକା ମିଶନ ଭିଭି ଜି ରାମଜୀକୁ ସୁଗମ ପରିବର୍ତ୍ତନ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଣ୍ଟନ ପ୍ରସ୍ତାବ ଦେଇଛନ୍ତି। ନୂଆଦିଲ୍ଲୀରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଗ୍ରାମୀଣ ବିକାଶ ମନ୍ତ୍ରୀମାନଙ୍କ ସହିତ ଆବାସୀ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି, ଭିଭି ଜିରାମଜୀ ଯୋଜନା ଆସନ୍ତା ମାସ 1 ତାରିଖରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ। 26 ରାଜ୍ୟ ପାଇଁ ଏହି ଯୋଜନାରେ ବଜେଟ୍ ବ୍ୟବସ୍ଥା କରାଯାଇଛି। ଝାଡ଼ଖଣ୍ଡ, କର୍ଣ୍ଣାଟକ, ତେଲଙ୍ଗାନା ଏବଂ ମିଜୋରାମରେ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି। କୌଣସି ରାଜ୍ୟର ଆବଣ୍ଟନ ହ୍ରାସ କରାଯାଇନାହିଁ, ବରଂ ଗତ ବର୍ଷ ତୁଳନାରେ ବଜେଟ୍ ଆବଣ୍ଟନ 40% ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ଦ୍ୱାରା ଆସନ୍ତା 21 ତାରିଖରେ ହେବାକୁ ଥିବା ପୁନଃ ନିଟ୍ ୟୁଜି ପରୀକ୍ଷା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଶ୍ନପତ୍ର ପ୍ରତିଷ୍ଠାରୁ ଆରମ୍ଭ କରି ପରବର୍ତ୍ତୀ ସମସ୍ତ ପ୍ରକ୍ରିୟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପକୁ ସୁନିଶ୍ଚିତ କରାଯାଇଛି।
1: ସଭି ରାଜ୍ୟ କି ମୁଖ୍ୟମନ୍ତ୍ରୀ ଅନୁରୋଧ ପତ୍ର ଲିଖା ହେଉ ପହିଲେ ବି ସହଯୋଗ ରହା ହେଇ ବାତ ଔର ବି ଧ୍ୟାନ ଦିଆଯାଏ। ଇସ୍ ବିଚ୍ ଅନେକ ରାଜ୍ୟ କି ମୁଖ୍ୟମନ୍ତ୍ରୀ ଅପନେ ରାଜ୍ୟ କି ଡିଜି ଔର ଚିଫ୍ ସେକ୍ରେଟରୀ କି ଉପସ୍ଥିତି ମେ ଡିଷ୍ଟ୍ରିକ୍ଟ କଲେକ୍ଟର କି ମିଟିଂ ଏସ୍ପି କି ମିଟିଂ ରାଉଣ୍ଡ ଶୁରୁ କିଏ ହେଁ ଇସ୍ମେ ଏମ୍ପିଏ କି ଡିଜି ସ୍ୱୟଂ ବି ଯହାଁ ଅନ୍ଲାଇନ୍ ଜୁଡ଼ତେ ହେଁ ଅନେକ ରାଜ୍ୟ କି ମିଟିଂ ହୋଗି ଆଜ ଜିସେ ବିହାର କି ମିଟିଂ ଥା ଆନେ ବାଲେ ଦିନ ମେ ଭାରତ ସରକାର କି ଗୃହ ସଚିବ ବି ଉସପେ ଏକ ଉଚ୍ଚସ୍ତରୀୟ ମିଟିଂ ଦେନେ ବାଲେ ହେଁ।
0: ମନ୍ତ୍ରୀ କହିଛନ୍ତି, ଏହି ପ୍ରକ୍ରିୟାରେ ଜଡ଼ିତ ଆହ୍ୱାନର ମୁକାବିଲା ପାଇଁ ଗୁଇନ୍ଦା ସଂସ୍ଥା ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସମେତ ସମସ୍ତ ସାଇବର ସୁରକ୍ଷା ସମ୍ବଳକୁ ନିୟୋଜିତ କରାଯାଇଛି। ଦିଲ୍ଲୀର ଏକ ଅଦାଲତ ଆଜି ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାର ଅଭିଯୁକ୍ତ ମନୀଷା ୱାଘମାରେଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଏବଂ ଅଭିଯୁକ୍ତଙ୍କ ପକ୍ଷରୁ ଯୁକ୍ତି ଶୁଣିବା ପରେ ଦିଲ୍ଲୀର ରାଉସ ଆଭେନ୍ୟୁ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଲ୍ୟାଣ୍ଡ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ଏଲ୍ପିଏମ୍ଏସ୍ ବିନିମୟକୁ ଉଦ୍ଘାଟନ କରିଛନ୍ତି। ଏହା ଭାରତର ସ୍ଥଳସୀମାରେ କାର୍ଗୋ ପ୍ରକ୍ରିୟାକରଣ ଏବଂ ଯାତ୍ରୀମାନଙ୍କ ଯାତାୟତକୁ ଡିଜିଟାଲାଇଜ୍ ତଥା ସୁବ୍ୟବସ୍ଥିତ କରିବ। ଏହି ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ଏକ ଆଧୁନିକ ଏବଂ ପ୍ରଯୁକ୍ତିବିଦ୍ୟା ପରିଚାଳିତ ସୀମା ପରିଚାଳନା ବ୍ୟବସ୍ଥା ଗଠନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ମଞ୍ଚ ବିକଶିତ ଭାରତ 2047 ସଂକଳ୍ପ ସହିତ ଯୋଡ଼ି ହୋଇ ରହିଛି। ଏହା ବାଣିଜ୍ୟ ସୁବିଧା, ଯୋଗାଯୋଗ ଏବଂ ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବ।
2: हमारी स्मार्ट बॉर्डर की संकल्पना में लैंड पोर्ट अथॉरिटी का बहुत बड़ा योगदान आने वाले दिनों में है। ये जो लैंड पोर्ट मैनेजमेंट सिस्टम और स्मार्ट बॉर्डर की संकल्पना, ये दो मिलकर एक प्रकार से अभेद और सुरक्षित बॉर्डर का निर्माण करेंगे, इसमें मेरे मन में कम से कम कोई शंका नहीं है।
0: ଶ୍ରୀ ଶାହା ଗୁରୁତ୍ୱାରୋପ କରି କହିଥିଲେ, ସରକାର ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ଏବଂ ଦକ୍ଷ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ସୀମା ସୁରକ୍ଷାକୁ ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧ। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ବିଶ୍ୱବ୍ୟାପୀ କୃଷି କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଉପରେ ଆଲୋଚନା ପାଇଁ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜି ବ୍ରିକ୍ସ କୃଷି ସମ୍ମିଳନୀ ଆରମ୍ଭ ହୋଇଛି। ସମ୍ମିଳନୀରେ 21 ଦେଶର ପ୍ରତିନିଧିମାନେ ସାମିଲ ହୋଇଛନ୍ତି। ଚଳିତ ବର୍ଷ ବ୍ରିକ୍ସରେ ଅଧ୍ୟକ୍ଷତା କରୁଥିବା ଭାରତ ଏହି କୃଷି ସମ୍ମିଳନୀର ଆୟୋଜନ କରୁଛି। ସମ୍ମିଳନୀର ପ୍ରଥମ ଦିନରେ ଆଜି କୃଷି କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କୃଷି ସମ୍ପର୍କିତ ବିଭିନ୍ନ ଆହ୍ୱାନଗୁଡ଼ିକର କାରଣ ଉପରେ ଆଲୋଚନା କରାଯାଇଥିଲା। ସମଗ୍ର ବିଶ୍ୱର କୃଷକମାନଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ପରିବର୍ତ୍ତନଶୀଳ ପାଣିପାଗ ଏବଂ ପ୍ରାକୃତିକ ବିପର୍ଯ୍ୟୟ କିପରି କୃଷି ଉତ୍ପାଦନକୁ ପ୍ରଭାବିତ କରୁଛି ଏବଂ ଏହାର ମୁକାବିଲା ପାଇଁ କିଭଳି ଭାବେ ଅଧିକ ସହନଶୀଳ କୃଷି ପ୍ରଣାଳୀ ପ୍ରସ୍ତୁତ କରିବା ନେଇ ପଦକ୍ଷେପ ନିଆଯାଇପାରିବ ସେ ବିଷୟରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର କୃଷି ବିଶେଷଜ୍ଞମାନେ ନିଜ ନିଜର ମତାମତ ରଖିଥିଲେ। ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ଖାଦ୍ୟ ସୁରକ୍ଷା, କୃଷି ବାଣିଜ୍ୟ, ଜଳବାୟୁ, ଅନୁକୂଳ କୃଷି ଅଭ୍ୟାସ ଏବଂ କୃଷି କ୍ଷେତ୍ରରେ ନବସୃଜନ ଉପରେ ବ୍ୟାପକ ଆଲୋଚନା ହେବ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମଧ୍ୟରେ ଦୃଢ଼ ସହଯୋଗ ସୃଷ୍ଟି କରିବା ଏବଂ ସହଭାଗିତା ମାଧ୍ୟମରେ ବିଭିନ୍ନ ଆହ୍ୱାନର ସମାଧାନ ଖୋଜିବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ पीएमएसएमए माध्यम रे गर्भावस्था रे महिला मानंक पई स्वास्थ्य सेवा सुविधा को निरंतर सुदृढ़ करिसंती। नुआ दिल्ली ठरे आज प्रधानमंत्री सुरक्षित मातृत्व अभियान।

0: 10 ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ଉତ୍ସବର ଶୁଭାରମ୍ଭ କରି ଶ୍ରୀ ନଡ୍ଡା ଏହା କହିଛନ୍ତି। ଗର୍ଭବତୀ ମହିଳା ଏବଂ ସେମାନଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ମାଗଣା ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅବଗତ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଉତ୍ସବ ମାଧ୍ୟମରେ ସଚେତନତା ଓ ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଶ୍ରୀ ନଡ୍ଡା କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ଦେଶର ମହିଳାମାନେ ଗର୍ଭାବସ୍ଥା ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟସେବାରୁ ଯେପରି ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରାଯିବା ସହିତ ସେମାନଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ବ୍ୟବସ୍ଥା ଦ୍ୱାରା ମାତୃ ମୃତ୍ୟୁହାର 86% ହ୍ରାସ ପାଇଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ କୁଏତ୍ର ଅମୀର ଶେଖ୍ ମେସାଲ ଅଲ୍ ଅହମ୍ମଦ ଅଲ୍ ଜାବେର ଅଲ୍ ସବାହଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ସୁରକ୍ଷା ପରିସ୍ଥିତି ଉପରେ ଦୁଇ ନେତା ଆଲୋଚନା କରିଥିବା ଜଣାପଡ଼ିଛି। ଉତ୍ତେଜନା ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗଭୀର ଚିନ୍ତା ପ୍ରକଟ କରିବା ସହ ଯଥାଶୀଘ୍ର ପଶ୍ଚିମ ଏସିଆରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ଲାଗି ଉତ୍ତେଜନା ହ୍ରାସ ଆଲୋଚନା ଏବଂ କୂଟନୀତିର ଆହ୍ୱାନକୁ ଦୋହରାଇଥିଲେ। କୁଏତ୍ରେ ରହୁଥିବା ଭାରତୀୟମାନଙ୍କ ନିରନ୍ତର କଲ୍ୟାଣ ଓ ସୁରକ୍ଷା ପ୍ରତି ବ୍ୟକ୍ତିଗତ ଧ୍ୟାନ ଦେଇଥିବାରୁ କୁଏତ୍ର ଅମୀରଙ୍କୁ ଶ୍ରୀ ମୋଦି ଧନ୍ୟବାଦ ଜଣାଇଥିଲେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଦେଶରେ ଜଳ ସଂରକ୍ଷଣ ଏବଂ ଜଳର ସଠିକ୍ ପରିଚାଳନାକୁ ସୁଦୃଢ଼ କରିବା ଲାଗି ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ବିଭିନ୍ନ ଯୋଜନା ଏବଂ ପ୍ରକଳ୍ପର ଆଜି ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଉପରାଷ୍ଟ୍ରପତି କହିଛନ୍ତି ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ସମେତ ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ନମାମି ଗଙ୍ଗେ ଓ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଥିଲା। ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ପୁନଃଭରଣକୁ ସୁଦୃଢ଼ କରିବା ପାଇଁ ନିଆଯାଇଥିବା ଜଳପଞ୍ଚାୟତ ଓ ଜନଭାଗିଦାରୀ ଭଳି ପ୍ରମୁଖ ଯୋଜନାକୁ ମଧ୍ୟ ଶ୍ରୀ ରାଧାକ୍ରିଷ୍ଣନ ପ୍ରଶଂସା କରିଥିଲେ। ପୁରୁଷ କ୍ରିକେଟ୍ ଦିନିକିଆ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କରିଛି। ତ୍ରିରାଷ୍ଟ୍ରୀୟ ଏ ସିରିଜ୍ ମ୍ୟାଚ୍ ଶ୍ରୀଲଙ୍କାର ରଣଗିରି ଦାମ୍ବୁଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଭାରତ ଏ ଦଳର ଅଧିନାୟକ ତିଲକ ବର୍ମା ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପଭି ଦେଇଥିଲେ। ଭାରତ 50 ରନ୍ରେ 6 ୱିକେଟ୍ ହରାଇ 277 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଏ ଦଳ 48.5 ଓଭରରେ ସମସ୍ତ ୱିକେଟ୍ ହରାଇ 269 ରନ୍ କରିବାକୁ ସକ୍ଷମ ହୋଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆବର୍ଗଙ୍କ ବିକାଶ ଲାଗି ବ୍ୟାପକ ପଦକ୍ଷେପ ନିଆଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭିଭିଜି ରାମଜୀ ଯୋଜନାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଣ୍ଟନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ। ନିଟ୍ ୟୁଜି ପରୀକ୍ଷା ପ୍ରସ୍ତୁତିର ପୁନଃ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାରେ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କଲା ଭାରତୀୟ ଏ କ୍ରିକେଟ୍ ଦଳ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗାପ୍ରସାଦ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଶ୍ରମିକ କଲ୍ୟାଣ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ପଞ୍ଜିକୃତ ଶ୍ରମିକମାନଙ୍କୁ ସାମାଜିକ ନିରାପତ୍ତା ଆଇନ ଅନ୍ତର୍ଗତ ବିଭିନ୍ନ ସୁବିଧା ପ୍ରଦାନ କରାଯାଉଛି। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ମାଧ୍ୟମରେ ଶିକ୍ଷାଗତ ମୃତ୍ୟୁକାଳୀନ ଅନ୍ତ୍ୟେଷ୍ଟିକ୍ରିୟା ବିବାହ ଏବଂ ପ୍ରସୂତିକାଳୀନ ସହାୟତା ଯୋଗାଇ ଦିଆଯାଉଛି ବୋଲି ମାଲକାନଗିରିର ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ସୂଚନା ଦେଇଛନ୍ତି।
3: ଏହି ସହାୟତା ପାଇବାକୁ ହେଲେ ଶ୍ରମିକ ଭାଇ ଭଉଣୀମାନଙ୍କୁ ଯେକୌଣସି ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ଜରିଆରେ ଆବେଦନ କରିବାକୁ ପଡ଼ିଥାଏ। ଏହାପରେ ଶ୍ରମ ବିଭାଗ ପକ୍ଷରୁ ସମସ୍ତ କାଗଜପତ୍ର ଯାଞ୍ଚ କରାଯିବା ପରେ ଶ୍ରମିକ କାର୍ଡ ପ୍ରଦାନ କରାଯାଇଥାଏ। ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାରେ 78,000 ଶ୍ରମିକ ପଞ୍ଜୀକରଣ କରିଥିବା ବେଳେ ସମସ୍ତଙ୍କୁ ବିଭାଗ ପକ୍ଷରୁ ଶ୍ରମିକ କାର୍ଡ ପ୍ରଦାନ କରାଯାଇଅଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାର ମୋଟ 549 ଜଣ ହିତାଧିକାରୀଙ୍କୁ 2,74,39,400 ଟଙ୍କା ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ 72 ଜଣ ହିତାଧିକାରୀଙ୍କୁ 2,07,00,000 ଟଙ୍କା ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯାଇଅଛି। ଏହା ବ୍ୟତୀତ 66 ଜଣ ହିତାଧିକାରୀଙ୍କୁ 33,00,000 ଟଙ୍କା ବିବାହ ସହାୟତା ପ୍ରଦାନ କରାଯାଇଥିବା ବେଳେ 72 ଜଣ ହିତାଧିକାରୀଙ୍କୁ 3,60,000 ଟଙ୍କା ଅନ୍ତ୍ୟେଷ୍ଟିକ୍ରିୟା ନିମନ୍ତେ ପ୍ରଦାନ କରାଯାଇଛି।

0: ଅଛି। ଏଥିସହ 46 ଜଣ ହିତାଧିକାରୀଙ୍କୁ ପ୍ରସୂତିକାଳୀନ ସହାୟତା ପ୍ରଦାନ କରାଯାଇଥିବା ବେଳେ 293 ଜଣ ହିତାଧିକାରୀଙ୍କୁ 26,19,400 ଟଙ୍କା ଶିକ୍ଷାଗତ ସହାୟତା ପ୍ରଦାନ କରାଯାଇଅଛି। ଜିଲ୍ଲାର ଯେଉଁ ଶ୍ରମିକ ଭାଇ ଭଉଣୀମାନେ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିନାହାନ୍ତି, ସେମାନେ ନିଜକୁ ପଞ୍ଜୀକରଣ କରି ସରକାରଙ୍କର ଏହି ଯୋଜନାର ଲାଭ ଉଠାନ୍ତୁ।
1: ଜିଲ୍ଲାରେ ତୃଣମୂଳ ସ୍ତରରେ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଏବଂ ଚାଷୀଙ୍କ ସାମାଜିକ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଗତ 21 ତାରିଖରେ କୋରୁକୁଣ୍ଡା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ଚାଲିଥିବା ଛେଳି ପାଳନ, ବ୍ରଏଲର ଫାର୍ମିଂ, ହାଚେରୀ, ଗୋଖାଦ୍ୟ ଉଦ୍ୟୋଗ ଏବଂ ଏମ୍କେୟୁୱାଇ ଗୋପାଳନ ୟୁନିଟ୍ର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ଦୁଗ୍ଧ ଉତ୍ପାଦନ ବୃଦ୍ଧି, ବଜାର ସଂଯୋଗୀକରଣ ଏବଂ ଗ୍ରାମୀଣ ନିଯୁକ୍ତି ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପୁଲିସ୍ ସାଲେରୀ ପ୍ୟାକେଜ୍ ଅନ୍ତର୍ଗତ ମୃତ ପୁଲିସ୍ କର୍ମଚାରୀଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଏସ୍ପି ବିନୋଦ ପାଟିଲ ଏଚ୍ ଏବଂ ଏସ୍ବିଆଇର ଜୟପୁର ଆଞ୍ଚଳିକ ପରିଚାଳକ ପ୍ରକାଶ ଗ୍ରହଚାର୍ଯ୍ୟ ଯୋଗ ଦେଇଥିଲେ। 5 ଜଣ ପୁଲିସ୍ କର୍ମଚାରୀଙ୍କ ପରିବାରକୁ 10,00,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ 3 ପରିବାରକୁ 2,00,000 ଟଙ୍କା ଲେଖାଏଁ ବୀମା ସହାୟତା ମିଳିଛି। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ ଆରମ୍ଭ ହୋଇଛି। ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ 549 ଜଣ ବିଏଲ୍ଓ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି ଏବଂ ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। ଜୁନ୍ 28 ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବା ପରେ ଜୁଲାଇ 5 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ବିକଶିତ ଓଡ଼ିଶା ଭିଜନ 2036-2047 ଅନ୍ତର୍ଗତ ମଡେଲ ଭିଲେଜ୍ ମିଶନ ଓ ସେତୁ ଯୋଜନାର ମିଳିତ ସମୀକ୍ଷା ବୈଠକ ମାଲକାନଗିରିରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାରେ 111 ଗ୍ରାମ ପଞ୍ଚାୟତକୁ ଆଦର୍ଶ ଗ୍ରାମରେ ପରିଣତ କରିବା ସହ ସ୍ୱାଭିମାନ ଅଞ୍ଚଳରେ ରାସ୍ତା, ସେତୁ, ପାନୀୟ ଜଳ, ସେଚନ, ଶିକ୍ଷା ଓ ବିଦ୍ୟୁତ୍ ସୁବିଧାର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା 15 ଜୁନ୍ ସୁଦ୍ଧା ବେସ୍ ଲାଇନ୍ ସର୍ଭେ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ଚିତ୍ରକୋଣ୍ଡାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଚିତ୍ରକୋଣ୍ଡା ଡ୍ୟାମ୍ରୁ ଡୋରାଘାଟ ଗ୍ରାମ ପର୍ଯ୍ୟନ୍ତ 4 କିଲୋମିଟର ଦୈର୍ଘ୍ୟର ଟ୍ରେକିଂ ରୁଟ୍ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଏସ୍ପି ବିନୋଦ ପାଟିଲ ଏଚ୍ ଏବଂ ଡିଏଫ୍ଓ ସାଇ କିରଣ ଡିଏନ୍ ଯୋଗ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ କରାଯାଇଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଦାୟିତ୍ୱରେ ମୁଁ ସୁଇଟି ପାଢ଼ି, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।

0: ଜୟପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ସରକାରଙ୍କ ଦ୍ୱାରା ପରିବେଶ ସଂରକ୍ଷଣ ଦିଗରେ ହୋଇଥିବା ଉଲ୍ଲେଖନୀୟ କାର୍ଯ୍ୟଗୁଡ଼ିକ ଉପରେ ଆଲୋକପାତ କରିବା। କେନ୍ଦ୍ର ସରକାର ବିଗତ 12 ବର୍ଷ ମଧ୍ୟରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଅନେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଗଙ୍ଗାନଦୀ ଏବଂ ତା'ର ଉପନଦୀମାନଙ୍କର ସଫେଇ ଏବଂ ତା'ର ପରିବେଶରେ ସୁଧାର ଆଣିବା ପାଇଁ 2014 ମସିହାରେ ନମାମି ଗଙ୍ଗେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ଅନ୍ତର୍ଗତ ମୋଟ 524 ପରିଯୋଜନାଗୁଡ଼ିକୁ ମଞ୍ଜୁର କରାଯାଇଥିଲା, ଯେଉଁଥିରୁ 355 ପରିଯୋଜନାଗୁଡ଼ିକ ପୂରଣ ହୋଇସାରିଛି। ଆକାଶବାଣୀ ସହିତ କଥାବାର୍ତ୍ତା ସମୟରେ ସୌରଭ ଗୁପ୍ତା କହିଲେ କି ଏହି ଯୋଜନା କାରଣରୁ ଗଙ୍ଗା ନଦୀର ସ୍ୱଚ୍ଛତା ଉପରେ ଉଲ୍ଲେଖନୀୟ ଉନ୍ନତି ଆସିଛି।
1: ନମାମି ଗଙ୍ଗେ କାର୍ଯ୍ୟକ୍ରମ ପାଇଁ ଗଙ୍ଗା ନଦୀକୁ ସ୍ୱଚ୍ଛ ଏବଂ ଏହାର ପୁନରୁଦ୍ଧାର ନିମନ୍ତେ ଅନେକ ପଦକ୍ଷେପ ନିଆଯାଇଛି, ଯେଉଁଥିରେ ଅବଶିଷ୍ଟ ଜଳର ପ୍ରବନ୍ଧନ, ନଦୀକୂଳମାନଙ୍କର ଉପଚାର, ବୃକ୍ଷରୋପଣ, ଜୈବ ବିବିଧତାର ସଂରକ୍ଷଣ ଏବଂ ଜନତାଙ୍କ ଅଂଶଗ୍ରହଣଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି।
0: ଦେଶରେ ଜଙ୍ଗଲମାନଙ୍କର ସଂରକ୍ଷଣ ଏବଂ ପ୍ରସାର ନିମନ୍ତେ 2015 ଗ୍ରୀନ୍ ଇଣ୍ଡିଆ ମିଶନ ଯୋଜନାର ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ସମୟରେ ଭାରତର ଅରଣ୍ୟ କ୍ଷେତ୍ର 8 ଲକ୍ଷ ବର୍ଗ କିଲୋମିଟରରୁ ଅଧିକ ହୋଇସାରିଛି, ଯାହାକି ଭାରତର ମୋଟ ଭୌଗୋଳିକ କ୍ଷେତ୍ରର 25% ଅଟେ। ସେହିଠାରେ ମୋଟ ଅରଣ୍ୟ କ୍ଷେତ୍ର ତୁଳନାରେ ବର୍ତ୍ତମାନ ଭାରତ ନବମ ସ୍ଥାନ ଗ୍ରହଣ କରିଛି। ଏହାଛଡ଼ା 2024 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପେଡ଼ ମା କେ ନାମ ଯୋଜନା ଆରମ୍ଭ କରିଥିଲେ, ଯାହାକି ଦୁନିଆର ସର୍ବବୃହତ ଜନସାଧାରଣଙ୍କ ଅଂଶଗୃହୀତ ପରିବେଶ ଅଭିଯାନ ଭାବେ ପରିଣତ ହୋଇଛି। ଏହି ଅଭିଯାନ ଅଧୀନରେ ଡିସେମ୍ବର 2024 ପର୍ଯ୍ୟନ୍ତ 262 କୋଟିରୁ ଅଧିକ ବୃକ୍ଷରୋପଣ ହୋଇସାରିଛି। ଆକାଶବାଣୀ ସହ କଥାବାର୍ତ୍ତା ସମୟରେ ହରିୟାଣାର ଅଶୋକ ଭାରଦ୍ୱାଜ କହିଲେ ଯେ ସେମାନେ ଏହି ଅଭିଯାନ ମାଧ୍ୟମରେ ତାଙ୍କ ଜିଲ୍ଲାରେ ଅନେକ ବୃକ୍ଷରୋପଣ କରିସାରିଛନ୍ତି।
2: ଆମେମାନେ ଯେଉଁ ସବୁ ବୃକ୍ଷରୋପଣ କରିଛୁ ତାର ସଂରକ୍ଷଣ ମଧ୍ୟ ଜରୁରୀ, ଏବଂ ମୁଁ ଆଉ ଆମ ସହଯୋଗୀମାନେ ନିୟମିତ ଭାବେ ଗଛଗୁଡ଼ିକୁ ପାଣି, ସାର ଏବଂ ସୁରକ୍ଷା ପ୍ରଦାନ କରୁଛୁ, ଯାହାଫଳରେ ଗଛଗୁଡ଼ିକ ବଞ୍ଚି ରହିପାରିବ।
0: ଜଳବାୟୁ ପରିବର୍ତ୍ତନର ପ୍ରଭାବ କମାଇବା ପାଇଁ 2022 ମସିହାରେ ମିଶନ ଲାଇଫ୍ ଯୋଜନା ଆରମ୍ଭ କରାଯାଇଥିଲା। ଏହା ଲୋକମାନଙ୍କୁ ପରିବେଶ ଅନୁକୂଳ ଜୀବନଶୈଳୀ ଆଦରିବାକୁ ପ୍ରୋତ୍ସାହିତ କରାଯାଇଥିଲା। ତାଛଡ଼ା ଭାରତ 2005 ମସିହାରେ ସ୍ତର ତୁଳନାରେ କାର୍ବନ ନିର୍ଗମନକୁ 33-35% ହ୍ରାସ କରିବାର ଲକ୍ଷ୍ୟକୁ ଧାର୍ଯ୍ୟ ସମୟର 11 ବର୍ଷ ପୂର୍ବରୁ ହିଁ ହାସଲ କରିସାରିଛି। 2015 ମସିହାରେ ଆରମ୍ଭ ହୋଇଥିବା ଆନ୍ତର୍ଜାତୀୟ ସୌର ମହାମିଳନ ଭାରତର ଏକ ବଡ଼ ସଫଳତା, ଯାହାକି ସ୍ୱଚ୍ଛ ଶକ୍ତିର ବ୍ୟବହାର ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲାରେ ଭାରତକୁ ଆନ୍ତର୍ଜାତିକ ସ୍ତରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିସାରିଛି। ବିଶ୍ୱ ଯେତେବେଳେ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ସମ୍ପଦର ଚାପ ଭଳି ସମସ୍ୟାର ସମ୍ମୁଖୀନ ହେଉଛି, ସେତେବେଳେ ଭାରତ ବିକାଶ ଓ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରି ଅବିରତ ଆଗକୁ ବଢୁଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ ଉପସ୍ଥାପନ ଦାୟିତ୍ୱରେ ଥିଲି ମୁଁ ସ୍ୱିଟି ପାଢ଼ୀ, ସମ୍ପାଦନା ସୌଭାଗ୍ୟ କୁମାର ରଥ।

0: ନାନୀ ଜୁହାର ଗୋ।
1: ଜୁହାର ଜୁହାର। ଇଏ ମା, ତତେ ବଡ଼ା ଦିନୁ ଦେଖୁଛେ ଗା ବୁଇ।
0: ହଁ ଗୋ ନାନୀ, କାଁ କରବ, ସମିଆ ନାଇଁ ହେବାର କେ, କେତେ କାଁ।
1: କ୍ଷେତ ଖଲା ଥି ତ ଆମର ଜୀବନ ଗଲା ବୋଲ ନେଇ କାଁ।
0: ହଁ ଏ କ୍ଷେତ
1: ଯେତେବେଳେ
0: ଖଲା
1: ହେଲେ ତ ସେନ
0: ଗଲା,
1: ଆମେ କ୍ଷେତେ ସେ କ୍ଷେତର ବରମସ ଲାଗିଛୁ ମିତାଟା ହେ ନେଇ
0: ଆର
1: କାଁ।
0: କେନୁ କାଣା ଜାନି ହେଲେ ପାରୁଛୁ, ଇ ବୈଠକି କେ ଘା ଘା ଆସଲେ
1: ହଁ
0: କେନ୍ଟା ଟିକେ ଜାନି ହେସି
1: ହଁ
0: କି କଥାବାର୍ତ୍ତା ଟିକେ ହେସି।
1: ଠିକ କଥା କହୁଛୁ। ଦେଖ ତ ଆମର ଲାଗି କେତେ ସରକାର ଯୋଜନା ମାନେ ସବୁ କରିଛନ୍, ହେଁ ସବୁ ଆମେ ସବୁ ଜାଣିପାରୁଛୁ କାଁ କହ ତ।
0: ନାଇଁ ଗୋ, କାଇଁ ନ କାଣା ଜାନି ପାରୁଛୁ, ସମିଆ କେନୁ ଅଛି।
1: ହଁ ଯେ ଆମର ଯେନ୍ ଚାଷବାସର ଯେନ୍ଟା ଅଛେ ଆମର ଯୋଜନା ମାନେ ଚାଷବାସ ଲାଗି ଆମକୁ ଯେନ୍ଟା ଯୋଗେଇ ଦଉଛନ୍ ଆମର ସରକାର, ସେଟା ସିନା ଜାଣିପାରୁଛୁ। ଇ ଯେନ୍ ଉଞ୍ଝା କଥା ମାନେ ଅଛେ, ଯୋଜନା ମାନେ ଅଛେ, ଏଟା ଜାଣିପାରୁଛୁ ବୋଲୁଛୁ।
0: ଦୁନିଆ ଥି କେତେ କଥା ଅଛେ ଗୋ ନାନୀ।
1: ଶୁନ ତ, ତତେ ପଚରାମି ବୋଲୁଥିଲି, ଇ ଯେନ୍ ଆମର 15 ସୂତ୍ରୀ ଯୋଜନା ଅଛେ ପ୍ରଧାନମନ୍ତ୍ରୀଙ୍କର, ତାର ବିଷୟ ତୁ ଜାଣିଛୁ?
0: 15 ସୂତ୍ରୀ କାଣା ଏ ଗୋ, ମୁଇଁ ନାଇଁ ଜାନି।
1: ଦେଖ ତ, ଯେ 15ଟା କଥା ଅଛେ ଆମର ଯେନ୍ ସଂଖ୍ୟାଲଘୁ ଅଛନ୍ ନାଇଁ କେ ସେମାନେ।

0: ମାନଙ୍କର ଲାଗି ସୁବିଧା, ସେମାନଙ୍କର ସୁବିଧାର ଲାଗି, ସେମାନଙ୍କର ପାଠ ପଢ଼ାର ଲାଗି, ସେମାନଙ୍କର ଆର୍ଥିକ ଉନ୍ନତି କେନ୍ତି କରି ହେବା ସେଥିର୍ ଲାଗି, ହେଁ କେନ୍ତି ଇ ଯେନ୍ ଯେନ୍ ମାନେ ପାଠ ସାଠ ନାଇଁ ପଢ଼ବାର୍, ହେଁ ଅଧାନୁ ପାଠ ଛାଡ଼ି ଦଉଛନ୍, ଆମର ମା
1: ହଁ
0: ବହିନ ମାନେ ବି ସେମାନଙ୍କୁ କେନ୍ତି କରି ଆଗକେ ପାଠ ପଢ଼ି ପାରିବେ, ସେମାନଙ୍କର ଲାଗି ସୁବିଧା ସବୁ କରାହେଇଛେ, ସେମାନେ ବ୍ୟାଙ୍କ ନୁ କେନ୍ତା କରି ଋଣ ନେଇକରି ଟିକେ ବ୍ୟବସାୟ କରିପାରିବେ ସେମାନଙ୍କର, ସେଥିର୍ ଲାଗି ତାଙ୍କର ଆର୍ଥିକ କେନ୍ତା
1: ହଁ
0: କରି ଉନ୍ନତି ହେଇପାରବା ସେଥିର୍ ଲାଗି, ସରକାରୀ କ୍ଷେତ୍ର ଥି କେନ୍ତା ନିଯୁକ୍ତି ପାଇବେ, ସେତାର ସୁଯୋଗ କେନ୍ତି କରି ପାଇବେ, ସେତାର ବ୍ୟବସ୍ଥା କରାହେଇଛେ, ଏନ୍ତି କେତେ କେତେ କଥା ଅଛେ କହ ତ। ହେଁ ପ୍ରଧାନମନ୍ତ୍ରୀଙ୍କର ଇ ଯେନ୍ 1570 ଯୋଜନା ବାବଦ ଥି କେତେ କଥା ଅଛେ, ଆର୍ ସେମାନଙ୍କର ଯେନ୍ ମୌଳିକ ସୁବିଧା ଯେନ୍ଟା ଅଛେ, ତାଙ୍କର ଯେନ୍ତା ପାନ୍ର ସୁବିଧା ହେଇପାରବା, ତାଙ୍କର ଇ ଘର ଯେନ୍ତା ତାଙ୍କର ଲାଗି ବନେଇ ଦିଆଯାଇପାରବା ସେଥିର୍ ଲାଗି ବି କେତେ ସୁବିଧା ଅଛେ, ଏତେ ସବୁ କଥା ଆମେ କାହୁଁ ଜାନୁଛୁ। ଏ
1: କେନୁ ଜାନୁଛୁ ଆମେ
0: ଇ
1: ଏତକି
0: ତ
1: କଥା
0: କ୍ଷେତ୍ର ରହିଲା ଆର୍ କାଣା କଲା ବୋଲ ନେଇ
1: କହିମି
0: କେ।
1: କେ ଗୁଟେ ସତ କଥା, ଇ ବୈଠକି କେ ଯେନ୍ ମୁଇଁ ଆଇସି ଯେଭେ, ମୁଇଁ ଇନୁ କେତେଟା କଥା ଜାନି ପାରସି, ବଢିଆ
0: ହଁ
1: କଥା ମାନେ।
0: ହଁ
1: ନାହେ ତ କେନୁ କାଣା ଏତକି କଥା ଜାନୁଛେ, ଏତକି କଥା ଦୁନିଆ ଥି ସରକାର ସୁବିଧା କରିଛନ୍ ବୋଲି କିଏ ଜାନୁଛି?
0: ନାଇଁ ନାଇଁ ବୈଠକି ତ ଆମର ଇଟା ଗୁଟେ ଗନ୍ତା ଘରାଏ ନେଇ କେ,
1: ହଁ
0: ସବୁ ଶିଖବାର ଜାନବାର ଶିଖବାର ଇଟା ଗୁଟେ
1: ହେଟା ତ
0: ଜାଗା ଆଏ ନି।
1: ଇନୁ ହିଁ ମନଟା ଉସାସ ଲାଗସି।
0: ହଁ ଠିକ କଥା କହୁଛୁ।
1: ଯେ ନାନୀ
0: ହଁ
1: ଶୁନ ତ, ଇ ବଡ଼ଖା ଦାଦା ଆଜି କାଁ କରି ଡକେଇ ପଠେଇଥିଲେ, ସମକୁ ପରେ ଡକେଇ ପଠେଇଛନ୍।
0: ଦେଖ ତ ଆସିଛନ୍ କେତେ ଜଣ ଆସିଛନ୍, ଦେଖ ତ ସବେ କେନ
1: ହଁ
0: ପହଞ୍ଚିଲେ ଯେ। ବଡ଼ଖା ଦାଦା ସେ ଆମର ଜଣେ ଭାଇଙ୍କର ସାଙ୍ଗେ କଥା ହେଇଛନ୍ ତ,
1: ହଁ
0: ବେଲେ ସେଟା କହିଲେ କି ସଭେ ଆଇଲେ ମୁଇଁ ସେ ଭାଇକେ ଧରିକରି ଆଇମି, ଆର ସେ ତାଙ୍କର କଥା ଶୁନମା ବୋଲି, ଆମର ଚାଷୀ ଭାଇଙ୍କର କଥା।
1: ହା ଦେ ଆଇଲେ ନ, ସେ ମୈନୁ ଘରେ ବି ଆସିଲେ ନ,
0: ହଁ
1: ସେ ଉପର ପଡ଼ାର ବି ଆଦି ଆସୁଛନ୍।
0: ହଁ
1: ଯେ
0: ମାନେ ସବୁ ଯାକ ଲେଟ୍ରା ମାନେ ଧୀରେ ଧୀରେ
1: ହଁ
0: ଆଉଛନ୍ ନେଇ କେ,
1: ଦେଖ ତ
0: ବୋଲେ ଶୁନ ତ
1: ଡାକଲେ
0: ଦେଖ
1: ସମିଆ ଥିଲେ
0: ବଡ଼ଖା ଦାଦା
1: ଆଇଲେ ଭଲ ଲାଗ୍ସି।
0: ହେନ ବସିଛନ୍, ତାହାକୁ କହ ତ ଚାଷୀ ଭାଇ ସାଙ୍ଗେ କଥାବାର୍ତ୍ତା ଲାଗବେ କେଁ ବୋଲଛେ। ହେଁ
1: ହଏ
0: ଚାଷୀ ଭାଇଙ୍କର ସାଙ୍ଗେ କଥାବାର୍ତ୍ତା, ଦାଦା କଥା ଲାଗ ତୁମେ ସିନେ,
1: ବଢିଆ
0: ଆମେ
1: ଚାଷୀ ଟିଏ
0: ଶୁନମା,
1: ଆମେ।
0: ଚାଲ ହଁ
1: ହଁ
0: ଚାଲ।
1: ହଁ ଚାଲ।
2: ଆମର ବେଟକେ କି ଆସିଥିବାର ସବୁ ଚାଷୀ ଭାଇ ବୁଆନ ମାନଙ୍କୁ ଜୁହାର। ଆମେ ତ ଚାଷ ହିସାବେ ଅନେକ ଚାଷବାସ କରୁଛୁ, ଆଉ ଚାଷୀ ହିସାବେ ଯେତେବେଳେ ବି ଚାଷଟେ କରୁଛୁ କେନ୍ତା କରି ଦୁଇ ପଇସା ଏତକା ଲାଭ ପାଇ ପାର୍ମା, ତାର ସାଙ୍ଗେ ସାଙ୍ଗେ ଆମର କୁଟୁମ୍ବ ବାଟୁମ୍କେ ଦୁଇ ପଇସା ଏତକା ଲାଭ କରିକିରି କେନ୍ତା କରି ଭଲ ହିସାବେ ଚଲାମା, ତ ସେ ହିସାବେ ଆମେ ଚାଷ କରିଥିସୁଁ। ଆଉ ସବୁବେଳେ ଆମର ଗୋଟେ ଚିନ୍ତା ଏ ଯେ ଆମେ କେନ୍ତା କରି ଉନ୍ନତି କର୍ମା, ତ ଇଥିର୍ ଲାଗି ଆମର ଚାଷୀମାନେ କାଣା କରିଥିସନ୍ ଯେ ନୂଆ ନୂଆ ବୈଜ୍ଞାନିକ ପଦ୍ଧତିକେ ଅନୁସରଣ କରିକରି ନିଜର ହିସାବେ ବି କେନ୍ତା କରି ମାନେ ଚାଷଟା କଲେ କମ୍ ଖର୍ଚ୍ଚା ହେବା, ତାର ସାଙ୍ଗେ ସାଙ୍ଗେ କେନ୍ତା କରି ଲାଭଟା ଟିକେ ଅତକା ହେବା, ଇ ଦିଗେ ସେମାନେ ଧ୍ୟାନ ଦେଇକରି ଚାଷ କରୁଥିସନ୍। ତ ଯେତେବେଳେ ବି ଅତକା ଦୁଇ ପଇସା କମାବା ଲାଗି ସବୁବେଳେ ଚେଷ୍ଟା ସେମାନେ ଚଲେଇଥିସନ୍, ଆଉ ଯେତେବେଳେ ବି ଅସୁବିଧାଟା ହେସି ତ ସେତେବେଳେ କାଣା ହେସି, ଇନୁ ଚାଷୀ ହତୋତ୍ସାହ ହେସି ଯେ ଚାଷ ମୁଇଁ ନାଇଁ କରେ ବୋଲି। ତ ହେନ୍ତା ଆଜିକାଲି ଯଦି ଦେଖମା ଧାନ ଚାଷକେ କଲେ ପ୍ରାୟ ଚାଷୀ କହୁଛନ୍ ଯେ ଖର୍ଚ୍ଚାଟା କେତେ କେତେ ହଉଛେ, ଆମଦାନୀଟା କମ୍ ହଉଛେ। ତ ଇ ଯେନ୍ ଧାନ ଚାଷ କଥା ପଡ଼ିଛେ, ତ ଧାନ ଚାଷକେ ଛାଡ଼ିକରି ଆମେ ଯଦି ବି ଅନ୍ୟ ଚାଷ କର୍ମା, ଯେନ୍ତାକି ବେସାପାତି ଯେନ୍ଟା କହୁଛୁ, କୁନ୍ଦୁରୁ ପୁଟଲ କଦିଲ ଅମୃତମଡ଼ା ପିଜୁଳି ହେଲା କି ବା ବୁରୋ ହେଲା ଯେ ବରକୋଳି ଯେନ୍ଟା ଆମେ କହୁଛୁ ଆମ ହେଲା, ତ ଏନ୍ତା ଗଛ ମାନେ ଫଳ ଗଛ ଚାଷ କରିକରି ତାର ସାଙ୍ଗେ ସାଙ୍ଗେ ଆମେ ବେସାପାତି ଚାଷ କରିକରି କେନ୍ତା କରି ଅତକା ଦୁଇ ପଇସା କରିପାର୍ମା, ଆଉ ଅତକା ଦୁଇ ପଇସା କରିକରି ଆମେ କେନ୍ତା କରି ଉନ୍ନତି ମାର୍ଗେ ଚାଲିପାର୍ମା। ତ ସେନ୍ତା ଗୋଟେ ଚାଷୀ ଆମର ଧାନ ଚାଷକେ ମୁଖ୍ୟ ଚାଷ ନାଇଁ କରିକିରି ବେସାପାତିକେ କେନ୍ତାକରି ନିଜର ମୁଖ୍ୟ ଚାଷ କରିଛନ୍, ତ ସେନ୍ତା ଗୋଟେ ଚାଷୀ ଆଜି ଆମର ପାଖେ ଉପସ୍ଥିତ ଅଛନ୍। ତାଙ୍କର ନାଁ ହେଉଛି ବିନୋଦ କୁମାର ବିଶ୍ୱାଲ, ସେ କନକତୁରା ପଞ୍ଜଗାଁନୁ ଆସିଛନ୍। ଆପଣଙ୍କୁ ବୈଠକିକେ ସ୍ୱାଗତ ଜଣାଉଛୁ, ଜୁହାର।
3: ଆମର ଶ୍ରୋତାବନ୍ଧୁମାନଙ୍କୁ ମୋର ତରଫରୁ ନମସ୍କାର।
2: ତ ପହିଲା ମୁଁ ଚାଷୀମାନଙ୍କୁ ଗୋଟେ କଥା କହୁନ୍ ଯେ ଆପଣ ଯେନ୍ ଚାଷଟା କରୁଛନ୍, କେନ୍ କେନ୍ ଚାଷ କରୁଛନ୍?
3: ଧାନ ସାଙ୍ଗେ ଆମେ ପନିପରିବା ଯେନ୍ତା କୁନ୍ଦୁରୁ ପୁଟଲ କର୍ଲା ଏସବୁ ସାଙ୍ଗେ କଦଳୀ ଏସବୁ ଚାଷ କରାହଉଛେ।
2: ଆଜ୍ଞା, ତ ଏଇଟା ତ ଭଲ କଥାଟେ କହିଲେ ଯେ ଆପଣ ଧାନ ସାଙ୍ଗେ ସାଙ୍ଗେ ପୁଟଲ କୁନ୍ଦୁରୁ କଦିଲ ଅମୃତମଡ଼ା ପିଜୁଳି କେନ୍ଦା ହେଲା ଫଲ ହେଲା ବରକୋଲି ହେଲା ଯେନ୍ଟାକି ଆମେ କହୁଛୁ ଆମ ବି ଚାଷ କରୁଛନ୍ ବୋଲି କହିଲେ, ତ ଗୋଟେ ଚାଷୀଟେ ଦେଖଲେ ଧାନ ଥି ମାନେ ଚାଷ କଲେ ଏକଡ଼େ ପ୍ରତି ଯେନ୍ ସେ ଖର୍ଚ୍ଚାଟା କରୁଛେ, କେତେ କେତେ ଖର୍ଚ୍ଚା କରୁଛେ ସେଟା ଟିକେ କହୁ।
3: ଧାନରେ ସାଧାରଣତଃ ଆମେ ଗୋଟେ ଏକର ଚାଷ କଲା ବେଳକେ ଆମର ହାରାହାରି 30,000 ଟଙ୍କା ଆଦାୟ ହେସି, ଯଦି ଆମେ 10 କୁଇଣ୍ଟାଲରୁ 15 କୁଇଣ୍ଟାଲ ଆମର ମାଲ ଚାଷ ଯେନ୍ ହେସି ଆମର ଅଞ୍ଚଳରେ ସେ ହିସାବ କଲେ, ଆଉ ସେ ଭିତରୁ ପ୍ରାୟ ପ୍ରାୟ 15,000 ଖଣ୍ଡେ ଖର୍ଚ୍ଚା କରିଦେସି ଚାଷୀ। ତ ତାର ବର୍ଷକର କମାନୀ ଦେଖିଲା ବେଳକେ ତାହାକେ

0: 10,000 ପଡ଼ସି, ଯେନ୍ଟାକି ଗୋଟେ ପରିବାରକେ ପ୍ରତିପୋଷଣ କରବାର୍ ଲାଗି ବହୁତ କମ୍ ହେ।
1: ଆଜ୍ଞା,
0: ଆମର୍ ଧାନ ଚାଷୀ ଧାନ ଚାଷ କଲା ପରେ ସେ ଭାବସି ଯେ ଖାଲି ଧାନ ଚାଷରେ ମୁଇଁ ଜୀବିକାଟା ନିର୍ବାହ କର୍ମି, ପରିବାରକେ ପୋଷଣ କର୍ମି, କିନ୍ତୁ ଗୋଟେ ବର୍ଷରେ 52 ଯେନ୍ ବଜାର ହେସି, ପ୍ରତ୍ୟେକ ବଜାରରେ ତାର ନା ଚାହିଁଲେ ବି 500 ଉର୍ଦ୍ଧ ଖର୍ଚ୍ଚା ହେସି, ଆଉ ସେ 500 ଖର୍ଚ୍ଚା ହିସାବରେ 50 ବଜାର ବି ସେ ଯଦି କର୍ବା ବୋଲେ 25,000 ଉର୍ଦ୍ଧ୍ୱ ତ ତାର ପନିପରିବାରେ ଖର୍ଚ୍ଚା ହେଇଯାଏ। ତ ଦେନ୍ ଇନକମ୍ଟା ସେ ଧାନରୁ କରିଛ କହିକିରି ଭାବୁଥିସି, ସେ ଇନକମ୍ରେ ସେ ବଜାର ଖର୍ଚ୍ଚରେ ଅଲରେଡ଼ି ସାରିଦେସି।
1: ଆଜ୍ଞା,
0: ବୋଲେ ତାର ପରିବାର ପୋଷଣ କରବାର୍ ଲାଗି ଅନ୍ୟାନ୍ୟ ଆଉ ଯେନ୍ ଖର୍ଚ୍ଚା ଅଛେ ସେଟା ମେଣ୍ଟେନ୍ କରବାର୍ ଲାଗି ତାହାକେ ଟିକେ ଅସୁବିଧା ହେସି। ତେଣୁକରି ଆମେ ଧାନ ଚାଷ ସାଙ୍ଗେ ସାଙ୍ଗେ ଆମର ବ୍ୟବସାୟ ଚାଷକେ ଯଦି ଆମେ ନେମା ଆଉ ଆମର ହିସାବ ଯଦି କର୍ମା ବୋଲେ ବ୍ୟବସାୟ ଚାଷରେ ତାର ଧାନ ଚାଷରୁ ଟିକେ ବେଶୀ ପ୍ରଫିଟ୍ ହେସି।
1: ଯେ ଆପଣ ଯେନ୍ ଚାଷଟା କହିଲେ, ପୁଟଲ ଚାଷ କରୁଛେଁ, କୁନ୍ଦୁରୁ ଚାଷ କରୁଛେଁ, ତାର ସାଙ୍ଗେ କଦଳୀ ଅଛେ କି ଆମର ଯେନ୍ଟା ପିଜୁଳି ଅଛେ ଆଉ ଆମ୍ ବି ଅଛେ, ତ ଏନ୍ତା ଅନେକ ଚାଷ କଥା କହିଲେ, ବନ୍ଧାକୋବି ଫୁଲକୋବି ବି ଚାଷ କରୁଥିବେ, ତ ଏଇ ଯେନ୍ ପୁଟଲ ଚାଷଟା କହିଲେ, ତ ଏଇଟା କେନ୍ତା କରି କରୁଛନ୍, ଏଇଟା ଟିକେ କହୁନ୍।
0: ଆଜ୍ଞା, ପୁଟଲ ଚାଷ ସାଧାରଣତଃ ଆମର ଯେନ୍ ମାଲ ଅଞ୍ଚଳରେ ଯେନ୍ ଚାଷୀ ଭାଇମାନେ ଅଛନ୍,
1: ଆଜ୍ଞା,
0: ସେନେ ପୁଟଲ ଚାଷଟା ସହଜେ ଗୋଟେ ଚାଷୀକେ ଲସ୍ ନେ କରେଇଦିଏ।
1: ଆଜ୍ଞା,
0: ତ ତାର ଯେତିକି ଖର୍ଚ୍ଚା କରିଛି ତାରନୁ ବେଶୀ ଇନକମ୍ ପୁଟଲ ଚାଷରେ ଆସି। ପୁଟଲ ଚାଷ କରବାର୍ ଲାଗି ଆମେ ଧାଡ଼ିକେ ଧାଡ଼ି 5 ଫୁଟ୍ ରଖିଦେସୁଁ ଏବଂ ଗଛ ନୁ ଗଛ 2.5 ଫୁଟ୍ ଦୂରତାରେ ତାର ରୋପଣ କରାଯାଏସି ଏବଂ 10:1 ମାନେ 10 ମାଇ ଗଛରେ ଗୋଟେ ଅଣ୍ଡରା ଗଛ ବି ଲଗାବାକେ ପଡ଼୍ସି।
1: ଆଜ୍ଞା,
0: ତାର ସାଙ୍ଗେ ଯଦି ଆମେ ତାର ଯେନ୍ ଉନ୍ନତ ପ୍ରଣାଳୀ ହେଲାନ ଡ୍ରିପ୍ ଇରିଗେସନ୍ ବା ବୁନ୍ଦା ଜଳସେଚନ, ଇତାକେ ବି ଯଦି ଆମେ ସେତେ ବ୍ୟବହାର କରିପାର୍ମା, ମଲ୍ଚିଂ ଯଦି ବ୍ୟବହାର କରିପାର୍ମା, ତ ଆମର କମ୍ ଖର୍ଚ୍ଚରେ ଆମେ ବେଶୀ ଆଦାୟ କରିପାର୍ମା। ଆଉ ପୁଟଲର ରେଟ୍ ପ୍ରାୟତଃ ମାର୍କେଟରୁ 20 କମ୍ ନଥାଏ, ଆଉ ଏପରିକି 100 ତକ ବି ତାର ରେଟ୍ ଥିସି। ତ ମାର୍କେଟକେ ଦେଖିକିରି ବା ବଜାରକୁ ଦେଖିକିରି ଯଦି ଆମେ ପୁଟଲ ଚାଷ କର୍ମା, କୁନ୍ଦୁରୁ ଚାଷ କର୍ମା, ବୋଲେ ସେଥିରେ ଆମେ ନିଶ୍ଚିତ ଭାବରେ ଲାଭବାନ ହେମା ଆଉ ଆମେ ଲାଭବାନ ହେଉଛୁ।
1: ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ପୁଟଲ ଓ କୁନ୍ଦୁରୁ ଚାଷଟା, ତାର ସାଙ୍ଗେ ମଲ୍ଚିଂ ଯଦି କର୍ମା ବୋଲେ ମାନେ ଘାସ ଲଟା ତ ହେନ୍ତେ ସିନା ହୁଏ, ଆଉ ପେନ୍ର ସୁବିଧା ହେଲେ ତ ସେଥି ଖାଲି ସାର ଟିକେ ଟିକେ ଦେଲେ ଆରାମସେ ସେ ଫଲୁଥୁସି, ଆଉ ଏଥି ଯହ ରୋଗ ବେମାରଟା ନ ଲାଗେ। ତ ଆଉ ଗୋଟେ କଥା କହିଲେ ଯେ କଦଲ ଚାଷ କରୁଛେ ବୋଲି, ମାନେ କଦଲ କେତେ ଚାଷ କରୁଛନ୍ ଓ କେନ୍ତା କେନ୍ତା କରୁଛନ୍?
0: କଦଲୀ ଚାଷଟା ଆମେ ଆମର ହର୍ଟିକଲଚର ଡିପାର୍ଟମେଣ୍ଟ ତରଫରୁ ଥରେ ପାଇଥିଲୁ ତାର ଚାରା, ଆଉ ସେ ହିସାବରେ ଆମେ କଦଲୀ ଚାଷକେ ନେଇଥିଲୁ ଗୋଟେ ଚାଷ କରବାର୍ ଲାଗି। କିନ୍ତୁ ସେଥିରେ ଗୋଟେ ବଢ଼ିଆ ଜିନିଷ ହେସି ଯେ କଦଳୀ କେନ୍ସି ଜିନିଷ ମାନେ ସାର ପାଣି ଏସବୁକେ ବେଶୀ ନା ବାହାରେ।
1: ଆଜ୍ଞା,
0: ମାନେ ସାର ଯେତିକି ଦେଲେ ବି ତାହାକେ ଅସୁବିଧା ନା ଥାଏ, କମ୍ ଦେଲେ ତାର ପ୍ରଡକ୍ସନ୍ ଟିକେ କମିଯାଏସି। ତ ଆମେ ବିନା ଇଏରେ ହିଚକରେ କେନ୍ସି ଜିନିଷ ହିଚକି ଯାଇକିରି ଆମେ ତାହାକେ ସାର ଖତ ପାଣି ଦେଇପାର୍ମା। ଦିନେ 2 ଦିନ ଯଦି ପାଣି ନା ଦେବି ଦେଇପାରିଲା ବୋଲେ ତାର ହେତ୍କି କିଛି ଅସୁବିଧା ନା ହୁଏ। ଆଉ କଦଳୀ ଗଛର ଠିକ୍ ଯତ୍ନ ଯଦି ଆମେ ନେଉଥିମା ଆଗକେ ବେଲେ କଦଳୀ ଗଛ ନିଶ୍ଚିତ ଭାବରେ ସେ 20 କେଜିରୁ 40 କେଜି ପର୍ଯ୍ୟନ୍ତ ଗୋଟେ ଗଛ ଦେସି ଏବଂ ସେଟା ଆମର ମାର୍କେଟ ପ୍ରାଇସ୍ରେ ଭଲ ଆଦାୟ ଆମର ହେଇପାର୍ସି। ତ ଗୋଟେ ଗଛରେ ହାରାହାରି 70 ଆମେ ଖର୍ଚ୍ଚା କରସୁଁ ଆମର ହିସାବରେ, ଆଉ ଆଦାୟ ହେଲା ବେଲ୍କେ ଯଦି 40 କେଜି ହେଉଛେ ବେଲେ 1560 ପର୍ଯ୍ୟନ୍ତ ଗୋଟେ ଗଛ ଆମକୁ ଦେସି।
1: ଆଜ୍ଞା, ତ ଏଇଟା ତ ଭଲ ଯେନ୍ତା କରେ ଲାଭଟେ ଦେଉଛି ଚାଷୀମାନଙ୍କୁ, ଯେନ୍ଟା ଆପଣ କହିଲେ ଏଇଟାକେ ଯେନ୍ କହିଲେ ଆପଣ ପୁଟଲ ଗଲା, କୁନ୍ଦୁରୁ ଗଲା, ତାପରେ କଦେଲ ବି ଗଲା, ତାର ସାଙ୍ଗେ ସାଙ୍ଗେ ଆପଣ ମାନେ ପିଜୁଳି ଚାଷ ବି କରିଛନ୍ ବୋଇଲେ, ତ ଇଟା ଯେନ୍ ଚାଷଟା କରିଛନ୍ ଇଟା କେନ୍ତା କରି କରିଛନ୍? ଫଲ ଚାଷ ଯେନ୍ଟା ଅଛେ, ଫଲ ଭିତରେ ଆମ୍ ଯିବା, ପିଜୁଳି ଯିବା, କଦଳୀ ଯିବା, ତ ପିଜୁଳି ଆଉ ଆମ୍ ଚାଷ କେନ୍ତା କରି କରିଛନ୍ ସେ ବାବଦ ଟିକେ କହୁନ୍।
0: ଆଜ୍ଞା, ଏଇଟା ଆମେ ଯେତେବେଳେ କଦଳୀ ଚାଷ କରିଥିଲୁ, କଦଳୀ ଚାଷରେ ବିଭିନ୍ନ ପ୍ରକାର କଦଳୀ ଗଛ କିଛି ମରିଯାଏସି କିମ୍ବା ମରିଯାଇଥିବା ବେଳେ ସେ ଭିତରେ କାଣା ଦମା କହିକିରି ଭାବିଲୁ, ସେଥିରେ ଅମୃତଭଣ୍ଡା ଥରେ ଦେଇ ଦେଖିଲୁ, କିନ୍ତୁ ଅମୃତଭଣ୍ଡା ବଦଳରେ ଯେତେବେଳେ ପିଜୁଳି ଗଛ ଦିଆଗଲା ବୋଲେ ପିଜୁଳିରେ ଗୋଟେ ଭଲ ଭେରାଇଟି ଆମେ ସିଲେକ୍ସନ୍ କରିବା କଥା, ଆମର ଭିଏନ୍ଆର୍ ଭେରାଇଟି ହେଲା, Thai 7 ଭେରାଇଟି ହେଲା, ବିଭିନ୍ନ ଭଲ ଭେରାଇଟିର ଯଦି ପିଜୁଳି ଗଛ ସେନେ ଲଗା ହେବା ବହୁତ କମ୍ ସମୟରେ ମାନେ ବର୍ଷେ ଭିତରେ ସେ ତାର ଫ୍ରୁଟିଂ ଆସିଯାଏସି ଏବଂ ପିଜୁଳିଟା ବି ହାରାହାରି 100 କେଜି ପ୍ରତି ଆମେ ତାର ପାଇପାରସୁଁ। ତ ପିଜୁଳି ଚାଷଟା ଗୋଟେ ଲାଭଜନକ ଫସଲ ହେବାକେ ଯାଉଛେ, ଆଉ ମାର୍କେଟରେ ବି ତାର ଚାହିଦା ବେଶୀ ଅଛେ।
1: ଆଜ୍ଞା, ତ ଏଇଟା ତ ବହୁତ ଭଲ କଥାଟେ କହିଲେ ଯେ ମାନେ ପିଜୁଳି ଚାଷ କଲେ, ତ ଯେତେବେଳେ ବି ଜଣେ ପିଜୁଳି ଚାଷଟେ ଚାଷୀଟେ କରବା କି ଆମ ଚାଷଟେ, ତ ଗଛ ତ ଲଗାବା ବାଧ୍ୟ, ତ ସେଇଟା କେତେ ହିସାବରେ ଲଗାବା, କେତେ ଦୂରିଆ ଲଗାବା, ତ ଏଇ ବାବଦରେ ଟିକେ କହୁନ୍।
0: ଆଜ୍ଞା, ଯେତିକି ଗଛ ଆମର ବିଭିନ୍ନ ପ୍ରକାର ଗଛ ଯେନ୍ ପନିପରିବା କିମ୍ବା ଫଳ ଗଛ ଲଗଉଛୁଁ ତାର୍ ଡିଷ୍ଟାନ୍ସ

0: ବାଲାନ୍ସକେ ଠିକ୍ ମେଣ୍ଟେନ୍ କର୍ବାର୍ଟା ହଉଛେ ଗୋଟେ ଭଲ୍ ଚାଷୀର ଲକ୍ଷଣ। ଯଦି ଆମେ ହାଇ ଡେନ୍ସିଟି ଏଛେନ୍ ଆସ୍ଲାନ ସେଟା ନାଇଁ ବି ଯଦି କରୁଛୁ ବୋଲେ ଗୋଟେ ଠିକ୍ ବ୍ୟବଧାନରେ ଲଗାବାର୍ଟା, ଯେନ୍ତା ଆମ୍ବ ଗଛ 15 ଫୁଟ୍ ମିନିମମ୍ ତାର ଗଛରୁ ଗଛ ଡିଷ୍ଟାନ୍ସ ଥିବାର କଥା, ଆଗ ସେଟା 25 ଫୁଟ୍ ଥିଲା, କିନ୍ତୁ ଧୀରେ ଧୀରେ ଟେକ୍ନିକ୍ ବଦଲିଲାନ ସେ ହିସାବରେ ଆମେ ଆମ୍ବ ଗଛକେ 15 ଫୁଟ୍ରେ ବି ଲଗେଇ ପାର୍ମା, ଆଉ ଗଛରୁ ଗଛ 10 ଫୁଟ୍ରେ ଲଗେଇ ପାର୍ମା। ଆଉ ସେଇ ହିସାବରେ ଲଗେଇଲେ ଆମେ ଆମ୍ବ ପ୍ରତିବର୍ଷ ଭଲ୍ ଆଦାୟ କରିପାର୍ମା, ଆମ୍ବରେ ବି ଆମର ପ୍ରଫିଟ୍ ହେଇପାର୍ବା।
1: ତ ଏଇଟା ତ ଲଗାବାରଟା କହିଲେ, ଯତନ ପାତନ କେନ୍ତା କେନ୍ତା କରୁଛନ୍ ତ ସେ ବାବଦରେ ଟିକେ କହୁନ୍।
0: ଆଜ୍ଞା, ଆମେ ଯତ୍ନଟା ଆଗ ପୁରୁଣା କାଳରେ ଯେନ୍ତା ଆମର ପୂର୍ବପୁରୁଷମାନେ ଯେକୌଣସି ଚାଷ୍ କଲେ ତାର ରକ୍ଷଣାବେକ୍ଷଣ କରବାର୍ ଲାଗି, ତାକେ ସଫା ସୁତୁରା ରଖବାର୍ ଲାଗି ସେମାନେ ଯତ୍ନବାନ ଥିଲେ। ଆଜି ବି ଆମକୁ ଯଦି ମଲ୍ଚିଂ କରିଦେମା ବେଲେ ଗଛର ଯତ୍ନ ନେବାରଟା ସୁବିଧା ହେଇଯାସି, ଡ୍ରିପ୍ କରିଦେମା ବେଲେ ପାଣି ଦେବାର ସୁବିଧା ହେଇଯାସି, ଡ୍ରିପ୍ରେ ଆମେ ସାର ବି ଦେଇପାର୍ମା। ତ ଆମର ସେ ଯେନ୍ ଗଛ ତଲେ ଯେତିକି ଅସୁବିଧା ହେଉଥିଲା, ବିଭିନ୍ନ ପ୍ରକାର କୀଟପତଙ୍ଗ ଲାଗୁଥିଲେ, ସେଟା ନା ଲାଗନ୍, ଆମକୁ ଲେବର୍ ଖର୍ଚ୍ଚ ଟିକେ କମିଯିବା, ଏବଂ ପ୍ରତ୍ୟେକ ଦିନ ସେ ଗୋଟେ ଗଛ ଯେତ୍କି ତାର ସାର ଦରକାର ପଡ଼୍ସି, ଯେତ୍କି ପାଣି ଦରକାର ପଡ଼୍ସି, ସେତ୍କି ସେ ଯଦି ପାଇବା ବେଲେ ସେ ହୃଷ୍ଟପୃଷ୍ଟ ହେଇକିରି ବଢ଼୍ସି, ଏବଂ ତାର ପ୍ରତ୍ୟେକ ଦିନର ହିସାବ ଆମେ ଯଦି ସେ ବାହାରକେ ଯାଇକିରି ଦେଖ୍ମା ବେଲେ ସେ ଗଛ ହିଁ ବତେଇଦେବା ଯେ ସେ କେତେ ଠିକ୍ ଅଛେ, ଏବଂ ତାର ଫଳ ଦେବା କେତେ ଲାଭ ଆମକୁ ଦେବା।
1: ତ ଏଇଟା ତ ବହୁତ ଭଲ କଥାଟେ କହିଲେ ଯେ ଆମେ ଯଦି ମଲ୍ଚିଂ କର୍ମା, ଯେନ୍ଟାକି ଆବରଣଟେ କର୍ମା, ସେଟା ଜରି ହଉ କିମ୍ବା ପୁଆଲରେ ହଉ, ଜୈବିକ ପଦ୍ଧତିରେ କଲେ ପୁଆଲରେ କର୍ମା, ଆଉ ଯଦି ଆମେ ଜରି ଘିନିକରି ଯଦି ପଲିଥିନ୍ ଘରି ଘିନିକରି ଯଦି ତାହାକେ ମଲ୍ଚିଂ ବି କରୁଛୁ ଖର୍ଚ୍ଚା କରିକରି ବେଲେ ବି ସେଟା ଠିକ୍ ହେ। ଆଉ ଗଛ୍ଟା ଯେତେ ଆମେ ଡ୍ରିପ୍ ଇରିଗେସନ୍ ଯଦି କରୁଛୁ ତ ଡ୍ରିପ୍ ମାଧ୍ୟମରେ ଯଦି ପାଣି ଦେମା ବେଲେ କାଣା ହେବା, ଏକରେ ଆଜ୍ଞା ଯେନ୍ଟା କହିଲେ ଯେ ଯାହାକି ଆମେ ପାନ୍ ବୋଲାବାର୍ ଲାଗି ଦେତା ସେ ପଇସା ବି ବଞ୍ଚିଲା, ଆଉ ନିଜର ହିସାବରେ ନିଜେ ଯାଇକରି ଆରାମସେ ଜଳସେଚନ କରିପାର୍ମା। ତ ଆଉ ଗୋଟେ କଥା କହୁନ୍, ଯେତେବେଲେ ବି ଆପଣ ଇ ଚାଷ୍ ମାନେ କରୁଛନ୍, ପୋଟଲ ଚାଷ୍ କରୁଛନ୍, କୁନ୍ଦୁରୁ ଚାଷ୍ କରୁଛନ୍, ତାର୍ପରେ ଆପଣଙ୍କର ଆସ୍ଲା ଯେ ଅମୃତଭଣ୍ଡା ଚାଷ୍ କରୁଛନ୍, ପିଜୁଳି ଆସ୍ଲା କି ମାନେ ବରକୋଳି ଆସ୍ଲା କି ଆମ୍ବ ଆସ୍ଲା, ତ ଇ ଯେନ୍ ଚାଷ୍ଟା କରୁଛନ୍ ତ ଇଟା ଜୈବିକ ପଦ୍ଧତିରେ କରୁଛନ୍ କି ଆମର ଇ ରାସାୟନିକ ପଦ୍ଧତିରେ କରୁଛନ୍?
0: କହିବାକେ ଗଲେ ଜୈବିକ ପଦ୍ଧତି ଆଏ, କିନ୍ତୁ ସେଥିରେ କିଛି ପରିମାଣରେ ଆମେ ସାର ବି ବ୍ୟବହାର କରୁଛୁଁ। ଯେହେତୁ ଆମ ଅଞ୍ଚଳରେ ଖତ ବର୍ତ୍ତମାନ ମିଲ୍ବାରଟା ବହୁତ କମିଗଲାନ, ଲୋକ ଆଗ ଯେନ୍ତା ଗାଈ ରଖୁଥିଲେ ଏଛେନ୍ ଗାଈର ସଂଖ୍ୟା ବି କମିଗଲାନ, ତ ସେ ସବୁକେ ଦୃଷ୍ଟିକେ ରଖିକିରି ଆମେ ଚାଷବାସ କଲାବେଳେ କିଛି ସାର ନିଶ୍ଚିତ ଭାବରେ ବ୍ୟବହାର କରୁଛୁଁ, ଏବଂ ସାର ଯଦି ଠିକ୍ ପରିମାଣରେ ବ୍ୟବହାର ନା ହୁଏ ବୋଲେ ଗଛର ଯେନ୍ ଦେବାର ଲାଭଟା ବି କମିଯିବାର ଚାନ୍ସ ଥିସି, ତ ଆମେ ସେତ୍କି ରିସ୍କ ନେବାର ଲାଗି ନାଇଁ ଚାହିଁବାର। ଆଉ ଆଗ୍କେ ଯଦି ଜୈବିକ ଚାଷ ପୂର୍ଣ୍ଣ ମାତ୍ରାରେ କରବାକେ ହେଲେ ସରକାରୀ ସହାୟତା ବି ଆମକୁ ଦରକାର ପଡ଼ିପାରେ, ତ ସରକାରୀ ସହାୟତା ମିଳିଲେ ନିଶ୍ଚିତ ଭାବରେ ଜୈବିକ ଚାଷ କରବାରଟା ଭଲ୍ ହେ। ଜୈବିକ ଚାଷ ଦ୍ୱାରା ଆମର ସ୍ୱାସ୍ଥ୍ୟ ଠିକ୍ ରହିବା, ଏବଂ ଆମର ଆଉ ଗୋଟେ ଜିନିଷ ମୁଇଁ ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣେଇ ଦେବାର ଲାଗି ଚାହିଁମି ଯେ ଡ୍ରିପ୍ ଇରିଗେସନ୍ ବା ବୁନ୍ଦା ଜଳସେଚନରେ ଗୋଟେ ଗଛ ଯେତ୍କି ପରିମାଣର ଆବଶ୍ୟକତା ଥିସି ସେତ୍କି ପାନ୍ ନେସି, କିନ୍ତୁ ଆମେ ଡ୍ରେନ୍ରେ କିମ୍ବା ନାଲାରେ ଯେନ୍ ଦେସୁଁ ପାନ୍, ସେ ପାନ୍ଟା ସେହି ଦିନ ଲେଖ ସେ ଗଛ ଯାର ଆବଶ୍ୟକତା କରୁଥିବାରୁ ବେଶୀ ପରିମାଣରେ ପଳେଇ ଯାଇସି, ବୋଲେ ସେ ଗଛ ସେଦିନ ଠିକ୍ ତାର ଶ୍ୱସନ କ୍ରିୟା ନା କରିପାରେ। ତ ଡ୍ରିପ୍ ଇରିଗେସନ୍ରେ ଗଛ ହୃଷ୍ଟପୃଷ୍ଟ ଭାବେ ବଢ଼ବାର ଗୋଟେ ଅନ୍ୟ କାରଣ ବି ହେ। ଆଉ ଆମେ ଜୈବିକ ପଦ୍ଧତିରେ ଏଇଟା ଇଏ କରବାର ଲାଗି ହେଲେ ଆମ ଅଞ୍ଚଳରେ ଗୋ ସମ୍ପଦକେ ବା ଖତ ଗୋବର ଏସବୁ ଜିନିଷ୍କେ ଆମେ ବଢ଼ାବାକେ ପଡ଼୍ବା, ଆଉ ଆମର ମାଟି ବି ଅମ୍ଳୀୟ ହେଇ ବସଲାନ, ଅମ୍ଳୀୟ ହେଇଯାଉଛେ, ତ ତାକେ କ୍ଷାରିୟ କରବାର ଲାଗି ଖତ ଗୋଟେ ମୁଖ୍ୟ ଭୂମିକା ନିର୍ବାହ କର୍ସି।
1: ଆଜ୍ଞା, ସେଇଟା ତ ବଢ଼ିଆ କଥାଟେ କହିଲେ ଯେ ମାନେ ଆମେ ଗୋ ସମ୍ପଦକେ ଯଦି ବଢ଼ାମା ବେଲେ ସେ ତାର ସାଙ୍ଗେ ସାଙ୍ଗେ ଆମକୁ ଖତ ବି ମିଲ୍ବା, ଗୋବର ଖତ ବି ମିଲ୍ବା। ତ ଆପଣ ଯେତେବେଲେ ବି ଚାଷ୍ଟେ କରୁଛନ୍, ସୁବିଧା ଅସୁବିଧା ତ ଲାଗି ରହିଛେ, ତ ଅସୁବିଧା କାଁ କାଣା ହଉଛେ ସେ ବାବଦରେ ଟିକେ କହୁନ୍।
0: ଯଦି ଜଣେ ଚାଷୀ ଗୋଟେ ଗାଈ ରଖୁଛେ ବେଲେ ତାର ପାର୍ ଡେ ପ୍ରତ୍ୟେକ ଦିନ କ୍ଷୀରର ଚାହିଦା, ଯଦି ଯେତ୍କି ବେଶୀ ଦେଉଥିବା ଗାଈ ସେତ୍କି ଗୁରସ୍ ଦୁଧିଆଳି ଗାଈ ତାହାକେ ଦରକାର, ଆଉ ଆମର ଓଡ଼ିଶାରେ ବର୍ତ୍ତମାନ ଦୁଧିଆଳି ଗାଈ ନାଇଁ ମିଲ୍ବାର। ଦୁଧିଆଳି ଗାଈ ଯଦି ଆମେ କିଣ୍ମା ବେଲେ ସେଥିର୍ଲାଗି ଆମକୁ ମହାରାଷ୍ଟ୍ର ଆଉ ପଞ୍ଜାବ ହରିୟାଣା ଉପରେ ନିର୍ଭର କରବାକେ ପଡ଼ୁଛେ, ଏବଂ ସେନେ 20 ଲିଟରରୁ ଉପରେ ଗାଈର ଦାମ 1,25,000। ଏ ପରିସ୍ଥିତିରେ ଭଲ ଗାଈଟେ ପାଇବାର ଲାଗିଲେ କୃଷକଠାନେ କୌଣସି ଉପାୟ ନାଇଁନ।
1: ତ ଏଇଟା ଯେନ୍ଟା ତ କହିଲେ ବଢ଼ିଆ କଥାଟେ କହିଲେ ଯେ ଆମେ ଆମର ଅସୁବିଧା ଯେନ୍ଟା ସୃଷ୍ଟି ହେଉଛେ ସେଟା ହିଁ କହିମା। ଗୋଟେ ଜିନିଷ ହେ ଯେ ଚାଷୀ ଯେତେବେଲେ ବି ଅସୁବିଧା

0: ଟେ ପାଉଛେ, ଯେନ୍ ଅସୁବିଧାଟେ ପାଉଛେ ସେ ତାର୍ ସମାଧାନ କେନ୍ତା କରି କର୍ବା, ତ ସେଟା ଆମର୍ ଚାଷୀ ଭାଇମାନେ ସେଥିର୍ ବାଟ୍ ଖୋଜିବାର୍ କଥା। ଆଉ ଗୋଟେ ମାନେ କଥାଟେ ମୁଇଁ ନୁ କହିମି, ଯେ ଯେତେବେଲେ ବି ଆମେ ଗୋଟେ ଛୋଟ୍ଟେ ଗାଈ ରଖୁ, ଯଦି ଆମର ହେ ସମୟ ଯଦି ଏନ୍ତା ହେବା ଯେ ଦୁଧିଆଲି ଗାଏ ପାଇବାର୍ ଲାଗି ଆମକୁ ଇହାଦେ ଆମକର୍ ସରକାରଙ୍କର ଯେନ୍ ଯୋଜନା ଅଛେ, ତ ସେ ଯୋଜନାକେ ନେଇକରି ଯଦି କର୍ମା ବେଲେ ବି ହେବା। ତାର୍ ସାଙ୍ଗେ ସାଙ୍ଗେ ଆମେ ଇହାଦେ ଦେଶୀ ଗାଏ ପଟେ ଯଦି ବି ରଖ୍ମା ବେଲେ ବି ଆମର୍ ଚାଷୀ ଗୋଟେ ଉନ୍ନତି କରିପାର୍ବା, ଆଉ ଦେଶୀ ନୁ ତାହାକେ ଶଙ୍କର ଜାତୀୟ କରିକରି ତାର୍ ଶଙ୍କର ଜାତୀୟ ବାଛୁରୀଟେ ସେ ଆନିପାର୍ବା। ଇହାଦେ ସରକାରଙ୍କର ବିଭିନ୍ନ ଯୋଜନାଥି ଖାଲି ମାଈ ବାଛୁରୀ କେନ୍ତାକରି ଜନ୍ମ ହେବା ସେଥିର୍ ବି ଯୋଜନା ବି ଅଛେ। ଆଉ ଆମେ ଚାଷୀ ଭାଇମାନେ ସେନ୍ତା କରବାର୍ କଥା, ଯଦି ଭଲ୍ ଦୁଧିଆଳି ଗାଈଟେ ପାଇମା, ତ ସେସ୍କେ ଆପଣ ଆମର୍ ଚାଷୀ ଭାଇ ବୋହେନମାନଙ୍କୁ କାଣା କହିବେ ସେଟା ଟିକେ କହୁନ୍।
1: ନିଶ୍ଚିତ ଭାବରେ ମୁଇଁ ଗୋଟେ ଜିନିଷ ଆଉ ମନେ ପକେଇ ଦେବାର୍ ଲାଗି ଚାହିଁମି, ଯେ ଆମର୍ ଏ ଅଞ୍ଚଳଟା ହୀରାକୁଦ ବୁଡ଼ି ଅଞ୍ଚଳ ଭାବରେ ନାମିତାଏ। ଆଉ ଇ ହୀରାକୁଦ ବୁଡ଼ି ଅଞ୍ଚଳଟା ଆମର୍ ଓଡ଼ିଶାରେ ସବୁଠାରୁ ବେଶୀ ଗୋ ଖାଦ୍ୟରେ ଭରପୁର ହେ, ମାନେ ଖରାଦିନେ ବି ସେନେ ଦୁବ୍ଲା ଲଟାର ବହୁତ ଭଣ୍ଡାର ଅଛେ, ବର୍ଷା ଦିନେ ତ ଆପଣ କହିଲେ ସବୁ ହିରେ ବି ଘାସ ଥିସି, ଏତ୍କି ପରିମାଣରେ ଗୋ ଖାଦ୍ୟ ମିଳୁଛେ, ଗାଈକେ ଖାଇବାର୍ ଲାଗି ଅସୁବିଧା ନା ହୁଏ। ତଥାପି ବି ଆମକୁ ଯେନ୍ କେତେ ଗୁଡ଼ିଏ ଅସୁବିଧା ଆମର ପାଖେ ଅଛେ ସେଟା ପ୍ରତି ଯଦି ଆମର କୃଷକ ଭାଇମାନେ ଯତ୍ନବାନ ହେବେ ମାନେ ନିଶ୍ଚିତ ଭାବରେ ଗାଈ ଚାଷ କରିକିରି ଉନ୍ନତି ଲାଭ କରିବେ। ତ ମୁଇଁ ଆଜିର ଦିନରେ କୃଷକ ବନ୍ଧୁମାନଙ୍କୁ ମୋର ଭାଇମାନଙ୍କୁ ଇଟା କହିବାର୍ ଲାଗି ଚାହିଁମି, ଯେ ଆମେ ନିରୁତ୍ସାହିତ ନା ହେବାର କଥା ଏବଂ ନିଜକେ ଏତେ ହତୋତ୍ସାହିତ ନା ଭାବିକିରି କେନ୍ତା କଲେ ଆମେ ଉନ୍ନତି କରମ, ପ୍ରତ୍ୟେକ ଦିନର ଆମର ହିସାବ କରବାର କଥା, କେନ୍ ହିସାବରେ ଆମେ ଗରିବ ନୁ ଗରିବ ହେଉଛୁ ଆଉ ତାକେ ଜାଣବାର କଥା, ଏବଂ ଆମର ଦୈନନ୍ଦିନ ହିସାବ ବିବରଣୀ ରଖିକିରି ଯଦି ଆମେ ଚାଷ କର୍ମା ଏବଂ ଉନ୍ନତ ପଦ୍ଧତି ଯଦି ଆମେ ଅନୁସରଣ କର୍ମା ବୋଲେ ନିଶ୍ଚିତ ସକ୍ସେସ ହେମା, ସଫଲ ହେମା ବୋଲି ମୋର ଆଶା।
0: ତ ଏଇଟା ତ ବଢ଼ିଆ କଥାଟେ କହିଲେ, ଯେ ଆମେ ଚାଷୀ ଭାଇମାନେ ନିରୁତ୍ସାହିତ ନେଇକରି କେନ୍ତା କରି ଦୁଇ ପଇସା ଆତ୍କା ଲାଭ ପାଇପାର୍ମା, କେନ୍ ହିସାବରେ ଚାଷ କଲେ ଆମେ ଲାଭ ପାଇମା, ଆଉ ତାର୍ ସାଙ୍ଗେ ସାଙ୍ଗେ ଉତ୍ସାହିତ ହିସାବରେ ଚାଷ କର୍ମା, ତ ସେଟା କହିଲେ। ତ ଯାହା ହଉ ଆମର ବୈଠକିକେ ଆପଣ ଆସିଲେ, ଆଉ ଗୋଟେ ଚାଷୀ ହିସାବରେ ଆମର ଚାଷୀ ଭାଇମାନଙ୍କୁ କେନ୍ କେନ୍ ଚାଷ କରିଛନ୍, କେନ୍ତା କରି ଚାଷ କରବାର୍ କଥା, ଆଉ ଭବିଷ୍ୟତକେ ବି କେନ୍ତା କରି ଆମର ଚାଷୀ ଭାଇମାନେ ଚାଷ କରିକରି ଉନ୍ନତି କରିବେ ସେ ବାବଦରେ ଏତେ କଥା କହିଲେ, ସେଥିଲାଗି ଆପଣଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ। ଆଜ୍ଞା, ଜୁହାର
1: ଜୁହାର।
2: ଶୁଣିଲୁ ତ?
3: ହଁ ଗୋ।
2: ନାଇଁ କେତେ ବଢ଼ିଆ କଥା କହିଲେ, ଶେଷେ ଯେନ୍ ପଦେ କହିଲେ ନାଇଁ କେଁ, ଆମର ଯେନ୍ ଉନ୍ନତ ପ୍ରଣାଳୀ ସବୁ ଅଛେ, ଯେନ୍ତା ଆମେ ଆଗ୍କେ ଆଗ୍କେ ବଢ଼ୁଛୁ, ଆମର ନୂଆ ନୂଆ ପ୍ରଣାଳୀ ମାନେ ସବୁ ବାହାରୁଛେ ନାଇଁ କେଁ, ସେଟାକେ ଆମେ ଯଦି ଅପନାମା ବେଲେ ନାଇଁ କେଁ ନିଶ୍ଚୟ ଉନ୍ନତି କରିପାର୍ମା ବୋଲି।
3: କେତେ ରକମର ଜିନିଷ ଅଛେ ଦୁନିଆଥି, କେତେ ରକମର କଥା ଜାଣିଗଲା।
2: ଏଇ ଚାଷୀ ଭାଇମାନଙ୍କର କଥା ଶୁଣିକରି ତ ଟିକେ ପ୍ରେରଣା ମିଳ୍ସି ଗା। ଯେ ଶୁନ୍ ତ, ବୈଠକି କି ଆସିଛୁ ଆର ହେନ୍ତା ସୁଖା ସୁଖା ପଲେଇ ଯିମା ବୋଲୁଛୁ?
3: ନାଇଁ ନାଇଁ ନାଇଁ, ଆଉ ଆଘନୁ ରଖିଛେ ଗୀତ ପଦେ ତମର ପସନ୍ଦ।
2: ହେଟା ବୋଲୁଥିଲି, ଗୀତ ଗୁତା ଶୁନମା କେଁ ବୋଲୁଥିଲି,
3: ବେଲେ ସୁନାମି ତମର ପସନ୍ଦର ସେ ଗୀତଟା, ସେ ଗୀତକେ ଗାଇଛନ୍ ଗୋବିନ୍ଦ ସାହୁ, ଆଉ ଗୀତକେ ଲେଖିଛନ୍ ଅରକ୍ଷିତ ଧରୁଆ।
2: ଶୁନୁ ସିନେ
3: ହଏ।

0: ଭଲ ଗୀତ ପଦେ ସୁନାନ
1: ତମର ପସନ୍ଦର ଗୀତ ବାଛି କରି ଆନିଥିଲି।
0: ଯା ହଉ, ମୋର କଥା ମୋର ବହେନ ନାଇଁ ଜାଣବାର, କିଏ ଜାଣବା କହ ତ। ଯେ ଶୁନ ତ, ଆର ଗୋଟେ କଥା ମୋର ମନ ଭିତରେ ଅଛେ ଯେ। କାଣା କହ ପଚରା, ତୁ ଚୁପଚାପ ତୁନ ମୁନି କରି ବସୁ ନା, ମତେ ଭଲ ନି
1: କହ
0: ଲାଗି ଗା।
1: କାଣା ଯେ କହ, ଶୁନମା ବୋଲଛେ।
0: ଜିମା କାଁ ବୋଲଛେ?
1: ହଁ, ଆଦେ ଘଡି ଦେଖୁଛେ, ସମିଆ ହେଲା ନ।
0: ହେଟା ତ କହୁଛେ, ଚୁପଚାପ ହେଇକରି ବସିଲୁ ଯେ, ଚାଲ ଜିମା।
1: ଆର ପଦେ କଥା କହିଲ ବୋଲେ ମୁଇଁ କାଣା କହିବ କାଁ ବୋଲି।
0: ନାଇଁ ନାଇଁ ନାଇଁ, ଚାଲ ଜିମା, ଯାଉ ଯାଉ,
1: ଚାଲ ଚାଲ ଜିମା।

0: କୃଷି ସଂସାର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟରେ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
3: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଶମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଦେଶ ସବୁ କ୍ଷେତ୍ରଥି ବିକାଶ କରିଛେ। ଭୁବନେଶ୍ୱର ଲୋକସେବା ଭବନ ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକେ କହିଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘାୱାଲ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର 3 ପାଲିର 2 ପୂର୍ତ୍ତି ଅବସରରେ ଗଣମାଧ୍ୟମକେ ସମ୍ବୋଧନ କରି କହିଲେ କେନ୍ଦ୍ର ରାଜ୍ୟ ଡବଲ ଇଞ୍ଜିନ୍ ସରକାର ଲାଗି ଓଡ଼ିଶା ପହଞ୍ଚିଛେ ବିକାଶର ନୂଆ ଶିଘାକେ। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାନ ମୂଲ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ନୂଆଦିଲ୍ଲୀଠାରେ ଆଜି ସ୍ଥଳ ବନ୍ଦର ପରିଚାଳନା ବ୍ୟବସ୍ଥାର ଏଲ୍ପିଏମ୍ଏସ୍ର ଶୁଭାରମ୍ଭ କରିବାକେ ଯାଉଛନ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଓଡ଼ିଶା ଛତିଶଗଡ଼ ସୀମା ମାଲକାନଗିରି ଜିଲ୍ଲା ମାଥିଲି ଥାନାର ଜଙ୍ଗଲନ ସୁରକ୍ଷା ବାହିନୀ ଜବତ କଲେ ଖୋବ୍ ଅସ୍ତ୍ରଶସ୍ତ୍ର ଆର୍ ମାଓ ସାମଗ୍ରୀ। ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫ ଭୂମି ବ୍ୟାଙ୍କ ଯୋଜନାକେ ରାଜ୍ୟ କ୍ୟାବିନେଟ୍ କରିଛେ ଅନୁମୋଦନ। ହୀରାକୁଦ ସହିତ ରାଜ୍ୟର ଭିନ୍ ଭିନ୍ ଜରୁରୀ ପର୍ଯ୍ୟଟନସ୍ଥଳୀ ହେବା ଏଥି ସାମିଲ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ତରଫ ଆଇବା 21 ଫେରଘା ହେବାର୍କେ ଥିବାର ନିଟ୍ ୟୁଜି ପରୀକ୍ଷା ପ୍ରସ୍ତୁତିର କରିଛନ୍ ସମୀକ୍ଷା। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ଲାଗି ଚଳିତି ମାସ 3 ହପ୍ତାହ ମୂଲ ହେବା କାଉନ୍ସେଲିଂ। ଓଡ଼ିଶାର ପହିଲା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କୁ ତାଙ୍କର ଜୟନ୍ତୀ ଅବସରରେ ରାଜ୍ୟବାସୀ ଜଣାଲେ ଶ୍ରଦ୍ଧାଞ୍ଜଳି। ନୂଆଦିଲ୍ଲୀନ ଆଜି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା। ରାଜ୍ୟ ଚାଲିଥିବାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାଥି 10 ଦିନେ 2,30,00,000 ଭୋଟରଙ୍କୁ ବଣ୍ଟାଯାଇଛି ପରିଗଣନା ଫର୍ମ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରମୁକ୍ତ ଘୋଷଣା କଲେ ନିର୍ଦ୍ଦେଶକ ଶ୍ରୀ ନିକୁଞ୍ଜ ହୋତାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ମେହେର ମୁଣ୍ଡାକେ। ବୌଦ୍ଧ ଜିଲ୍ଲାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାଥି ସୌରଶକ୍ତିର ଖୁବ୍ ପ୍ରସାର ଆଉ ଅକ୍ଷୟ ଶକ୍ତି ବ୍ୟବହାର ତହକାବାର ଲାଗି ମଡେଲ ସୋଲାର ଭିଲେଜ୍ ବାଛବାର ପ୍ରକ୍ରିୟା ହୋଇଛି ମୂଲ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 3 ଭିତରେ

0: ପ୍ରୀତି ମିଶ୍ର। କାର୍ଯ୍ୟକ୍ରମ ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଆକାଶବାଣୀ ସମ୍ବଲପୁର କେନ୍ଦ୍ର।
1: ଶ୍ରୋତାବନ୍ଧୁ ନମସ୍କାର, ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗ ପ୍ରସ୍ତୁତ ଏହି ବିଶେଷ ସାକ୍ଷାତକାର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଭାରତ ଏକ କୃଷିପ୍ରଧାନ ଦେଶ ଭାବେ ପରିଚିତ ଏବଂ ଦେଶର ଅର୍ଥନୀତି, ଖାଦ୍ୟ ସୁରକ୍ଷା ତଥା ଗ୍ରାମୀଣ ବିକାଶରେ କୃଷିକ୍ଷେତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୃଷକମାନଙ୍କ ଆୟ ବୃଦ୍ଧି, ଆଧୁନିକ କୃଷି ପଦ୍ଧତିର ପ୍ରସାର, ସିଞ୍ଚାଇ ସୁବିଧାର ବିକାଶ, କୃଷି ଋଣ ଏବଂ ବୀମା ବ୍ୟବସ୍ଥାର ସୁଦୃଢ଼ୀକରଣ, କୃଷି ବଜାରର ସଂସ୍କାର ଏବଂ ଡିଜିଟାଲ ପ୍ରଯୁକ୍ତିର ବ୍ୟବହାର ପରି ବିଭିନ୍ନ କ୍ଷେତ୍ରରେ ଗତ କିଛି ବର୍ଷ ଧରି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜିର ଏହି ଆଲୋଚନାରେ ଆମେ ସରକାରଙ୍କ 12 ବର୍ଷର ଯାତ୍ରାରେ କୃଷି କ୍ଷେତ୍ରରେ ହୋଇଥିବା ଉନ୍ନତି, କୃଷକ କଲ୍ୟାଣମୂଳକ ଯୋଜନାଗୁଡ଼ିକର ପ୍ରଭାବ, କୃଷି ଭିତ୍ତିଭୂମିର ବିକାଶ ଏବଂ ଭବିଷ୍ୟତର ସମ୍ଭାବନା ସମ୍ପର୍କରେ ଆଲୋଚନା କରିବା। ଏଥିପାଇଁ ଆମ ସହ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି କୃଷି ବିଜ୍ଞାନ କେନ୍ଦ୍ର ସମ୍ବଲପୁରର ବୈଜ୍ଞାନିକ ଡକ୍ଟର ଅନନ୍ୟା ଜେନା। ମ୍ୟାଡାମ୍, ଆପଣଙ୍କୁ ଆକାଶବାଣୀ ଷ୍ଟୁଡିଓକୁ ଅନେକ ଅନେକ ସ୍ୱାଗତ। ମ୍ୟାଡାମ୍ ନମସ୍କାର।
2: ନମସ୍କାର
1: ମ୍ୟାଡାମ୍, କୃଷି କ୍ଷେତ୍ର ତ ସରକାର ଗୁଡ଼ାଏ ପଦକ୍ଷେପ ନେଉଛନ୍ତି, ତାହେଲେ ପ୍ରଥମେ ଆମେ ଜାଣିବାକୁ ଚାହିଁବୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ଏ ବିଷୟରେ ଆମ ଶ୍ରୋତାମାନଙ୍କୁ କିଛି କୁହନ୍ତୁ।
2: ଦେଖନ୍ତୁ, ପ୍ରଥମେ ତ ମୁଁ କହିବି କି ଚାଷୀଙ୍କ ବିକାଶ ହିଁ ଦେଶର ପ୍ରଗତି।
1: ଆଜ୍ଞା,
2: ତେଣୁ ସେଥିରେ ଆମର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି, ଯେଉଁଥିରେ ଚାଷୀ ଭାଇମାନେ ତା'ର ବିଭିନ୍ନ ପ୍ରକାର ସୁଫଳକୁ ଉପଲବ୍ଧି କରିପାରିବେ। ପ୍ରଥମେ ଆମେ ଜାଣିବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପିଏମ୍ କିଷାନ ଯୋଜନା ଉପରେ। ଏହି ଯୋଜନା 2018 ମସିହାରେ ଆରମ୍ଭ ହୋଇଥିଲା। ଏହା ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଏକ କେନ୍ଦ୍ରୀୟ ଯୋଜନା।
1: ଆଚ୍ଛା,
2: ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ସମସ୍ତ ଚାଷୀ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା, ଯାହାଦ୍ୱାରା ସେମାନେ ବିହନ, ସାର ଏବଂ କୃଷି ସମ୍ବନ୍ଧୀୟ ଅନ୍ୟାନ୍ୟ ସାମଗ୍ରୀ ସହଜରେ କିଣିପାରିବେ।
1: ମ୍ୟାଡାମ୍, କିଷାନ ସମ୍ମାନ ନିଧି ଆପଣ କହିଲେ ଚାଷରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ, ଏସବୁ ଜିନିଷ ସେମାନେ ସହଜରେ କିଣିପାରିବେ, ଏଥିରେ ଚାଷୀମାନଙ୍କୁ କୋଉ ହିସାବରେ ସହାୟତା ମିଳିଥାଏ ଆଉ କିଭଳି ଭାବରେ ଏଥିରେ ପଞ୍ଜୀକରଣ କିମ୍ବା ଏଥିପାଇଁ ଯୋଗ୍ୟତା ସବୁ କ'ଣ ରହିଥାଏ ବୋଲି ଆପଣ ଭାବୁଛନ୍ତି?
2: ଯେଉଁ ଚାଷୀମାନେ ପିଏମ୍ କିଷାନ ଯୋଜନାର ଲାଭ ନେବା ପାଇଁ ଚାହୁଁଛନ୍ତି, ସେଥିରେ ସେମାନେ ବର୍ଷକରେ ପାଖାପାଖି 6,000 ଟଙ୍କାର ଆର୍ଥିକ ସହାୟତା ପାଇପାରିବେ। ତେବେ ଏହା କିସ୍ତି ହିସାବରେ ମିଳିଥାଏ, 3 ସମାନ କିସ୍ତିରେ ମିଳିବ। ପ୍ରତ୍ୟେକ ଥର ଆପଣ 2,000 ଟଙ୍କା ଲେଖା ପାଇବେ, ଆଉ ଗୋଟେ ବର୍ଷରେ ଆପଣ ବର୍ଷ ଶେଷ ବେଳକୁ 6,000 ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବ। ଆଉ ଏହା ସିଧାସଳଖ ସରକାର ଆପଣଙ୍କର ବ୍ୟାଙ୍କ
1: ଖାତାକୁ
2: ଆସିଯିବା, ଯାହାକୁ ଆମେ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର
1: ଡିବିଟି ଜରିଆରେ,
2: ସେଥିରେ ଆପଣ ସିଧାସଳଖ ଆପଣଙ୍କ ଆକାଉଣ୍ଟରେ ପାଇପାରିବେ।
1: ଚାଷୀମାନେ ବିନା ବାଟମାରଣାରେ ସେ ସମ୍ମାନ ନିଧି ଯୋଉ ତାଙ୍କ ଅର୍ଥରାଶି ଅଛି ସେମାନେ ସିଧାସଳଖ ପାଇପାରୁଛନ୍ତି,
2: ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପାଇଯିବେ,
1: ଆସିଯାଉଛି।
2: ତେବେ ଏଥିପାଇଁ ଆମେ ପ୍ରାଥମିକତା ଭାବରେ କ୍ଷୁଦ୍ର ଚାଷୀ, ଯେଉଁମାନେ ନାମମାତ୍ର ଚାଷୀ ଅଛନ୍ତି, ସେମାନଙ୍କୁ ହିଁ ଆମେ ଚାହୁଁ କି ସେମାନେ ଯୋଜନାର ଲାଭ ନେଇପାରନ୍ତୁ। ତ ସେଥିପାଇଁ ଆବେଦନକାରୀ ଯେଉଁମାନେ ଅଛନ୍ତି ତାଙ୍କୁ କେତେଟା ଜିନିଷ ଦେଖିବାକୁ ପଡ଼ିବ, ଯେମିତିକି ତାଙ୍କ ନାଁରେ ତାଙ୍କର ନିଜସ୍ୱ ଜମିଟା ରହିଥିବା ଦରକାର,
1: ଜମି ପଟା ଅଛି ନା
2: ରହିଥିବା ଦରକାର, ତାପରେ ତାଙ୍କର ଯୋଉ ଆଧାର କାର୍ଡଟା ବ୍ୟାଙ୍କ ଆକାଉଣ୍ଟ ସାଙ୍ଗରେ ଲିଙ୍କ ରହିଥିବା ଦରକାର। ବର୍ତ୍ତମାନ ଆମର ଆଗକୁ 23ତମ କିସ୍ତିର ରାଶି ଆସିବାର ଅଛି, ତେଣୁ ସେଥିରେ ଆପଣ ଯେଉଁ ଚାଷୀମାନେ କେୱାଇସି ଅପଡେଟ୍ କରିନାହାନ୍ତି, ଇ କେୱାଇସି କରିନାହାନ୍ତି, ସେମାନଙ୍କୁ ଆମେ ଅନୁରୋଧ କରିବୁ କି ସେଟାକୁ ସେମାନେ ଅପଡେଟ୍ କରିଦିଅନ୍ତୁ, ବ୍ୟାଙ୍କ ଆକାଉଣ୍ଟ ସାଙ୍ଗରେ ଲିଙ୍କ କରିଦିଅନ୍ତୁ, ତାଦ୍ୱାରା 23ତମ ରାଶି ଯେଉଁ ଆସିବ ସେଟା ସେ କିସ୍ତିଟା ଆପଣ ପାଇପାରିବେ, ନହେଲେ ଆପଣ ସେ କିସ୍ତିକୁ ପାଇପାରିବେ ନାହିଁ।
1: ତାହେଲେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଯେଉଁମାନେ କି ଆମେ କହିବା ଗରିବୀ ରେଖା ତଳେ ରହିଛନ୍ତି, ସେମାନଙ୍କ ପାଇଁ ସୁବିଧା ପାଇଁ ଏଇଟା କେନ୍ଦ୍ର ସରକାରଙ୍କର ଗୋଟେ ବହୁତ ସୁନ୍ଦର ଯୋଜନା ବୋଲି ଆମେ କହିପାରିବା। ନିହାତି
2: ସେମାନେ ଏଥିରେ ଯୋଜନାର ସୁଫଳ ପାଇପାରିବେ, ଆଉ ଚାଷ କ୍ଷେତ୍ରରେ ସେମାନେ ତାଙ୍କର ଯେଉଁ ଆବଶ୍ୟକୀୟ ଜିନିଷ କିଣିକି ସେମାନେ ଚାଷରେ ଉନ୍ନତି
1: କରିପାରିବେ। ବହୁତ ସୁନ୍ଦର ଯୋଜନାଟି ନିହାତି ଭାବରେ। ମ୍ୟାଡାମ୍, ଏଇ ଯୋଜନାକୁ ଆବେଦନ କରିବାକୁ ହେଲେ ଚାଷୀ କିମ୍ବା ଯେମିତି ଆପଣ କହିଲେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ, ସେମାନଙ୍କୁ କ'ଣ କ'ଣ ଦଲିଲ ଦେବାକୁ ପଡ଼ିଥାଏ?
2: ଦେଖନ୍ତୁ, ଫାର୍ଷ୍ଟ ତ ଆପଣଙ୍କ ନାଁରେ ଆପଣଙ୍କର ଆଧାର କାର୍ଡ ଥିବା ଦରକାର, ତାପରେ ଆପଣଙ୍କର ଯେଉଁ ଜମି ପଟ୍ଟା, ଯେଉଁ ଆପଣଙ୍କର ଲ୍ୟାଣ୍ଡ ଓନରସିପ୍ ରେକର୍ଡ ଖାତାୟନ ଯାହା କୁହାଯାଉଛି ସେଟା ଆପଣଙ୍କ ପାଖରେ ଥିବା ଦରକାର, ତାପରେ ଆପଣଙ୍କର ନିଜର ଗୋଟେ ପାସ୍ବୁକ୍ ଥିବା କଥା ଯେଉଁଥିରେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର, IFSC କୋଡ୍ ସେସବୁ ଥିବ, ଆଉ ତା ସହିତ ଆପଣଙ୍କ ନିଜ ନାଁରେ ଗୋଟେ ମୋବାଇଲ ନମ୍ବର ବି ଥିବା ଦରକାର, ଯେଉଁଠିକି ବିଭିନ୍ନ ସମୟରେ ଓଟିପି ଆସିବ, ଯେତେବେଳେ ଆପଣଙ୍କର ପଇସାଟା ଆକାଉଣ୍ଟକୁ ଆସିବ ସେ ମେସେଜଟା ଆସିବ
3: ଜାଣିପାରିବେ କି ଟଙ୍କା
2: ଆପଣଙ୍କ ଆପଣଙ୍କର ମୋବାଇଲ ନମ୍ବରଟା ବି ଥିବା ଦରକାର। ଏତିକି ଜିନିଷ ଥିଲେ ଆପଣ ତାପରେ ଆବେଦନ କରିବା ପାଇଁ ଯୋଗ୍ୟ ହେବେ।
3: ଶ୍ରୋତାମାନେ ଏହି ସମୟରେ ନିହାତି ଭାବରେ ଜାଣି ରଖିବା ଦରକାର କି ଏସବୁ ଜିନିଷ ହେଲେ ଆପଣ ଏହି କିଷାନ ସମ୍ମାନ ନିଧି ଯୋଜନାର ଲାଭ ନିହାତି ଭାବରେ ପାଇପାରିବେ।

0: ଏଇ ଯୋଜନା ପାଇଁ ନୂତନ ପଞ୍ଜୀକରଣ ଯେଉଁମାନେ କରିବାକୁ ଚାହିଁବେ ମ୍ୟାଡ଼ାମ୍, ସେମାନଙ୍କୁ କ'ଣ ସବୁ କରିବାକୁ, ମାନେ ଯେମିତି ଯୁବଚାଷୀ ହେଲେ ସେମାନେ ତ ଜାଣିନଥିବେ, ଯଦିଓ ଯଦି ତାହେଲେ ସେମାନଙ୍କୁ କ'ଣ କ'ଣ ପଦକ୍ଷେପ ନେବାକୁ ପଡ଼ିବ, କିମ୍ବା କ'ଣ ଆବଶ୍ୟକତା ତାଙ୍କ ପଞ୍ଜୀକରଣ ପାଇଁ ହେବ ବୋଲି ଆପଣ କହୁଛନ୍ତି?
1: ଯେଉଁ ଆମର ଚାଷୀ ଭାଇମାନେ ଏପର୍ଯ୍ୟନ୍ତ ଯୋଜନାର ସୁଫଳ ପାଇନାହାନ୍ତି, ଲାଭ ଉଠାଇ ନାହାନ୍ତି, ମୁଁ ତାଙ୍କୁ ଅନୁରୋଧ କରିବି ଆପଣ ତୁରନ୍ତ ଯାଇକି ପଞ୍ଜୀକରଣ କରନ୍ତୁ। କାରଣ ଏଇଟା କରିବା ବହୁତ ସହଜ ଉପାୟ। ଯାହା ଆପଣଙ୍କର ପାଖାପାଖି ଯେଉଁ ଗୋଟେ ଜନସେବା କେନ୍ଦ୍ର ଥିବ ବା କମନ୍ ସର୍ଭିସ୍ ସେଣ୍ଟର ଯାହା କୁହାଯାଉଛି, ଆପଣ ସେଠିକି ଯିବେ। ସେଇ କମନ୍ ସର୍ଭିସ୍ ସେଣ୍ଟର ଯାଇକି ଆପଣ କ'ଣ କରିବେ ନା, ସେଥିରେ ପିଏମ୍ କିଷାନର ଗୋଟେ ୱେବସାଇଟ୍ ମଧ୍ୟ ରହୁଛି,
0: ଆଜ୍ଞା।
1: ଯାହାକୁ ଆପଣ www.pmkisan.government.in ବୋଲି କହୁଛନ୍ତି। ସେହି ଅଫିସିଆଲ ୱେବସାଇଟ୍ ମାଧ୍ୟମରେ ଆପଣ ଆବେଦନ କରିବେ। ତାର ଗୋଟେ ଫାର୍ମର କର୍ଣ୍ଣର ରହୁଛି,
0: ଆଚ୍ଛା,
1: ସେଇଟା ସେ ୱେବସାଇଟ୍ ଖୋଲିଲେ ଆପଣ ଜାଣିପାରିବେ।
0: ଆଜ୍ଞା।
1: ସେଥିରେ ଯେଉଁମାନେ ନୂଆ ଚାଷୀ ପଞ୍ଜୀକରଣ କରିବା ପାଇଁ ଚାହୁଁଛନ୍ତି, ସେଥିରେ ଗୋଟେ ନ୍ୟୁ ଫାର୍ମର ରେଜିଷ୍ଟ୍ରେସନ ଗୋଟେ ଟ୍ୟାବ୍ ରହିବ, ତ ସେଥିରେ ଆପଣ କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ ଆପଣଙ୍କର ଆଧାର ନମ୍ବର, ଆପଣ କେଉଁ ରାଜ୍ୟରୁ ଆବେଦନ କରୁଛନ୍ତି ସେଟାକୁ ସିଲେକ୍ଟ କରିବେ, ଆପଣଙ୍କ ରାଜ୍ୟଟାକୁ ଚୟନ କରିବାକୁ ପଡ଼ିବ। ତାପରେ ସେ ଫର୍ମ ଆପଣ ପୂରଣ କରିଦେବେ। କଲା ପରେ କ'ଣ ହେବ, ଆପଣଙ୍କର ନେକ୍ସଟ ଆପଣଙ୍କର ଯେଉଁ ଲ୍ୟାଣ୍ଡ ରେକର୍ଡ ବା ଜମି ବିବରଣୀ ଅଛି ସେଟାକୁ ଅପଲୋଡ଼ କରିବା ପାଇଁ ସେମାନେ ମାଗିବେ, ସେଟାକୁ ଆପଣ ଅପଲୋଡ଼ କରିବେ। ଏତିକି କଲା ପରେ ଆପଣ ତାପରେ ପଞ୍ଜୀକୃତ ହୋଇଯିବେ।
0: ପଞ୍ଜୀକୃତ ହୋଇଯିବେ।
1: ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା ମୁଁ କହିବାକୁ ଚାହିଁବି, ଯେଉଁଟା ଜାଣିବା କଥା ଚାଷୀ, ଯେତେବେଳେ ଆପଣ ପଞ୍ଜୀକୃତ ହୋଇସାରିଲେଣି, ତାପରେ ଯେତେବେଳେ କିସ୍ତି ପାଇବାର ସମୟ ଆସିବ, ଆପଣଙ୍କର ଗୋଟେ ବେନିଫିସିଆରୀ ଲିଷ୍ଟ ରହିବ। ସେଇ ଯେଉଁ ଲିଷ୍ଟରେ ଆପଣ ଦେଖିବେ ଆପଣଙ୍କ ନାଁ ଅଛି କି ନାହିଁ,
0: ଆଚ୍ଛା,
1: ଯଦି ଆପଣଙ୍କ ନାଁ ଅଛି ତାହେଲେ ଜାଣିଗଲେ ସେଟା ଅପଲୋଡ
0: ତାହେଲେ
1: ହେଇଗଲା।
0: ମ୍ୟାଡ଼ାମ୍, ସେ ଲିଷ୍ଟ ଆପଣଙ୍କ କଥା ଯେଉଁ କଥା କହିଲେ, ସେଟା ଚାଷୀମାନେ କୋଉଠୁ
1: ସେଟା
0: ଦେଖିପାରିବେ?
1: ଆପଣ ୱେବସାଇଟ୍ ମାଧ୍ୟମରେ ପାଇଯିବେ,
0: ସେଇ ଆପଣ ଯେଉଁ ୱେବସାଇଟର ନାଁଟା କହିଲେ ସେଇଥିରେ
1: ସେଥିରେ
0: ଯାଇ,
1: ପାଇଯିବେ www.pmkisan.government.in।
0: ତାହେଲେ ଏଇଟା ସମୟ ସମୟରେ ତାକୁ ଅପଡେଟ୍ ମଧ୍ୟ କରା ହଉଥାଏ ଏଇ
1: ହଁ,
0: ଲିଷ୍ଟଟାକୁ?
1: ଯେତେବେଳେ ନୂଆ ଚାଷୀ ଏଡ୍ ହେଇଯାଉଛନ୍ତି,
0: ଆଜ୍ଞା,
1: ପଞ୍ଜୀକରଣ କରୁଛନ୍ତି, ପୁଣି ଲିଷ୍ଟଟା ବଢ଼ିଯାଉଛି, ତ
0: ବଢ଼ିଯାଉଛି।
1: ସେଥିରେ ଆପଣ ଆପଣଙ୍କ ନାଁଟା ପାଇଯିବେ। ଯଦି ଆପଣ ବେନିଫିସିଆରୀ ଲିଷ୍ଟରେ ଅଛନ୍ତି ତାହେଲେ ଆପଣଙ୍କ କିସ୍ତି ଆପଣଙ୍କ ଖାତାରେ ମିଳିଯିବ। ବଟ୍ ଆଉ ଗୋଟେ ବି ଜିନିଷ ହଉଛି, କିସ୍ତି ଆପଣ ଖାତାରେ ପଡ଼ିଲା ପରେ ବି ଚାଷୀମାନେ ଟିକେ ବ୍ୟସ୍ତ ହୁଅନ୍ତି, ପାଇଲେ କି ନାହିଁ, ପଇସା ଆସିଲା କି ନାହିଁ। ତ ଦେଖନ୍ତୁ, ଏ ଫାର୍ଷ୍ଟ ତ ଆପଣଙ୍କର ମୋବାଇଲକୁ ହିଁ ମେସେଜ ମାଧ୍ୟମରେ ଆସିଯିବ, ଯଦି ନ ଆସୁଛି ତାହେଲେ ଆପଣ ନିଜେ ଯାଇକି ଆପଣଙ୍କର ଏଟିଏମ୍କୁ ଯାଇକି ଆପଣ ଏଟିଏମ୍ କାର୍ଡ ମାଧ୍ୟମରେ ଚେକ୍ କରିଦେବେ ଆସିଛି କି ନାହିଁ।
0: ପାସବୁକ୍ ବ୍ୟାଙ୍କକୁ ଯାଇ ମଧ୍ୟ
1: ବ୍ୟାଙ୍କକୁ
0: ଦେଖି
1: ଯାଇକି ବି
0: ହେବ,
1: ଯଦି କିଛି ସମସ୍ୟା ଅଛି ବ୍ୟାଙ୍କ ବି ଆପଣଙ୍କୁ ସାହାଯ୍ୟ କରିବ କି
0: ଆଜ୍ଞା,
1: ମୁଁ ଏଇ ଯୋଜନାର ମାନେ ହିତ ପାଇବାର ଯୋଗ୍ୟ, କିନ୍ତୁ ମୋ ଖାତାକୁ ପଇସା ଆସିନି,
0: ପଇସା
1: ତ ବ୍ୟାଙ୍କ ବି ଆପଣଙ୍କୁ ସହାୟତା
0: ସାହାଯ୍ୟ
1: କରିପାରିବ।
0: କରିପାରିବ। ତାହେଲେ ଏଇ ପଞ୍ଜୀକରଣ କରିବାର ତ ସମସ୍ତେ ସକ୍ଷମ ନଥାନ୍ତି, ତାହେଲେ ସହାୟତା ପାଇଁ ଚାଷୀ କାହାକୁ ଯୋଗାଯୋଗ କରିପାରିବେ?
1: ଫାର୍ଷ୍ଟ ତ ମୁଁ କହିବି, ଆପଣ ଯେଉଁ ଆମର ଅଫିସିଆଲ ୱେବସାଇଟ୍ ଅଛି www.pmkisan.government.in, ଆକୁ ପୁରା ଭଲସେ ମନେ ରଖନ୍ତୁ, ଲେଖିକି ରଖନ୍ତୁ। ଏ ଫାର୍ଷ୍ଟ ଆପଣ ସହାୟତା ପାଇଁ ତାଙ୍କୁ କଣ୍ଟାକ୍ଟ କରିପାରିବେ, ସେ ୱେବସାଇଟ୍ରେ ହିଁ ଆପଣ ବହୁତ ସୂଚନା ପାଇଯିବେ। ତାପରେ ଆପଣ ଗୋଟେ କିଷାନ ହେଲ୍ପ ଲାଇନ୍ ନମ୍ବର ରହୁଛି, ଯେଉଁଟା ଆମର 1555261, କିମୱା ଆପଣ 1800111526, ମୁଁ ଆଉଥରେ କହି ରଖୁଛି, 1555261, ବା ଆପଣ ଆଉ ଗୋଟେ ନମ୍ବର ରହିଛି ଟୋଲ୍ ଫ୍ରି ନମ୍ବର 1800111526, ଆପଣ ଏଇ ଦୁଇଟା ନମ୍ବର ବ୍ୟବହାର କରିକି ଆପଣ ସହାୟତା ପାଇପାରିବେ। ଆଉ ଯାହା ବି ଅସୁବିଧା ହେଉଛି ଆପଣ ସେଥିପାଇଁ ସାଙ୍ଗେ ସାଙ୍ଗେ ଯୋଗାଯୋଗ କରନ୍ତୁ,
0: ସହାୟତା ମଧ୍ୟ ତୁରନ୍ତ
1: ମିଳିଯିବ
0: ମିଳିଯାଇଥାଏ ଚାଷୀମାନଙ୍କୁ। ଏଇଠି ଆଶ୍ୱସ୍ତି ଦେବା କଥା କି ଶ୍ରୋତାମାନେ, ଆମ ଚାଷୀ ଭାଇ ଭଉଣୀମାନେ ଶୁଣି ରଖିବା, ମନେ ରଖିବା ଦରକାର କି ମ୍ୟାଡ଼ାମ୍ ଯେଉଁ ହେଲ୍ପଲାଇନ୍ ନମ୍ବରଟି ଦେଲେ, ତାରି ସହାୟତାରେ ଆମେ ଆମର ଯାହା ବି ସମସ୍ୟା ଥିବ ଆମେ
1: ସମାଧାନ
0: କରିପାରିବା। ତ ଏଥିଲା କିଷାନ ସମ୍ମାନ ନିଧି ଯୋଜନା। ଆଗକୁ ବି ବହୁତ ଗୁଡ଼ାଏ ଯୋଜନା କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ଚାଷୀମାନଙ୍କ ଉନ୍ନତି ପାଇଁ କରିଛନ୍ତି, ସେ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ମୂଳ ଲକ୍ଷ୍ୟ ବିଷୟରେ ଆମ ଶ୍ରୋତାମାନଙ୍କୁ ଟିକେ କହିଦିଅନ୍ତୁ।
1: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ତାର ଯେଉଁ ଗୋଟେ ଟ୍ୟାଗ୍ ଅଛି ମୁଁ କହି ରଖୁଛି, ଚାଷୀ ଭାଇଙ୍କ ସୁରକ୍ଷା କବଚ, ସୁରକ୍ଷିତ ଚାଷ, ସମୃଦ୍ଧ କୃଷକ।
0: ଆଚ୍ଛା,
1: ତେଣୁ ଆମର ଏଇ ଯୋଜନାର ଲକ୍ଷ୍ୟ ରହୁଛି କି ପ୍ରାକୃତିକ ବିପର୍ଯ୍ୟୟ ଯେତେବେଳେ ହେଉଛି, ଯେମିତିକି ଆମର ବନ୍ୟା ବାତ୍ୟା ହେଲା, ମରୁଡ଼ି ହେଲା, କିମ୍ବା କିଛି ବଡ଼ ମାନେ ରୋଗ ପୋକ ସମସ୍ୟା ବି ହେଇଗଲା, ତ ସେ ସମୟରେ ଯେତେବେଳେ ଫସଲ ନଷ୍ଟ ହେଉଛି, ଚାଷୀମାନେ ତାଙ୍କର ଯେଉଁ ବର୍ଷ ସାରାର ପରିଶ୍ରମ କରୁଛନ୍ତି ତାର ଫଳ ପାଇପାରୁନାହାନ୍ତି, ତ ସେହି ସମୟରେ ଚାଷୀଙ୍କ ଆର୍ଥିକ ସହାୟତା ଦେଇକି ତାଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ, କେମିତି ଚାଷୀମାନେ ପୁଣି ଥରେ ନିଜ ମାନେ ଅଣ୍ଟାଟା ଯେଉଁ ଭାଙ୍ଗି ଯାଇଥିବ ପୁଣି ସଳଖକି ଠିଆ ହେବେ, ପୁଣି ଚାଷ କରିପାରିବେ, ସେଥିପାଇଁ ହିଁ ଆମେ ଏଥିରେ ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରୁଛୁ।
0: ଆଚ୍ଛା, ତାହେଲେ ଏଇ ଫସଲ ବୀମା ଯୋଜନା ମୋଟାମୋଟି ଭାବରେ ଯେମିତି ବିପର୍ଯ୍ୟୟ ହେଉଛି, କ୍ଷତିଗ୍ରସ୍ତ ହେଉଛନ୍ତି, ସେମାନଙ୍କୁ ସୁବିଧା ଦେବା ପାଇଁ ଫସଲ ବୀମା ଯୋଜନା କାର୍ଯ୍ୟକାରୀ ହେଉଛି, ଚାଷୀମାନଙ୍କ ପାଇଁ ଏଥିରେ କ'ଣ କ'ଣ ସୁବିଧା ରହିଛି?
1: ଦେଖନ୍ତୁ, ସରକାର ଚାଷୀମାନଙ୍କ ଉପରୁ କେମିତି ପ୍ରିମିୟମ୍ର ବୋଝଟା କମେଇବ ସେଥିପାଇଁ ବହୁତ କମ୍ ଟଙ୍କାର ପ୍ରିମିୟମ୍ ଧାର୍ଯ୍ୟ କରିଛନ୍ତି, ଯେମିତିକି ଯେଉଁମାନେ ଖରିଫ ଫସଲ କରୁଛନ୍ତି ତାଙ୍କ ପାଇଁ ଯେଉଁ ଆପଣଙ୍କର

0: ବୀମା ରାଶିରେ ମାତ୍ର 2% ପ୍ରିମିୟମ୍ ରହିବ। ଯେଉଁମାନେ ରବି ଫସଲ କରୁଛନ୍ତି ତାଙ୍କ ପାଇଁ ବୀମା ରାଶିର ପାଖାପାଖି 1.5% ମାତ୍ର ପ୍ରିମିୟମ୍ ରହିବ। ଆଉ ଯେଉଁମାନେ ଉଦ୍ୟାନ କୃଷି କରୁଛନ୍ତି, ମାନେ ଆପଣଙ୍କ ହର୍ଟିକଲଚରାଲ କ୍ରପ୍ ରହିଲା କି କମର୍ସିଆଲ ଆପଣଙ୍କର ବାଣିଜ୍ୟିକ କୃଷି କରୁଛନ୍ତି, ତାଙ୍କ ପାଇଁ 5% ରହିବ ଆପଣଙ୍କର ପ୍ରିମିୟମ୍ ରାଶିଟା। ଆଉ ଯାହା ବାକି ଅବଶିଷ୍ଟ ପ୍ରିମିୟମ୍ ରହିଲା ତାକୁ ଆମର କେନ୍ଦ୍ର ସରକାର ରାଜ୍ୟ ସରକାର ପ୍ରଦାନ କରିବେ।
1: ଆଚ୍ଛା, କିଛିଟା ଆମେ ନିଜେ ଦଉଛେ ଚାଷୀ ମାନେ,
0: ଯୋଉଟା କି ବହୁତ ଖୁବ କମ ପରିମାଣ,
1: ଆଜ୍ଞା, ଆଉ ବାକି ତକ ସରକାର ନିଜେ ବହନ କରୁଛନ୍ତି। ତାହେଲେ ବହୁତ ସୁବିଧା ଜିନିଷଟେ ଏଇଟା ନିହାତି ଭାବରେ ମ୍ୟାଡମ। କେଉଁ କେଉଁ କ୍ଷତି, ଯେମିତି ଆପଣ କହିଲେ କି ମରୁଡ଼ି ହେଉଛି, ବାତ୍ୟା ହେଇଗଲା, ବର୍ଷା ହେଇଗଲା, ଗୁଡ଼ାଏ ଏବେ ତ ସମୟରେ ସବୁ ଜିନିଷ ହେଇଯାଉଛି, ପାଣିପାଗର ଯେମିତି ରହିଛି ଅବସ୍ଥା ଏବେ, ତାହେଲେ କେଉଁ କେଉଁ କ୍ଷତି ପାଇଁ ବୀମା ଟଙ୍କା ମିଳିଥାଏ ଚାଷୀମାନଙ୍କୁ?
0: ଦେଖନ୍ତୁ, ଆପଣଙ୍କର ଯଦି ପ୍ରାକୃତିକ ବିପର୍ଯ୍ୟୟ ହେଉଛି ଯେଉଁଥିରେ କି ଆପଣ ବିହନ ବି ବୁଣି ପାରିଲେନି, ରୋପଣ କରିପାରିଲେନି, ସେଇଟା ବି ଆପଣଙ୍କର କଭର୍ ହେଇପାରିବ। ତାକୁ ଛାଡ଼ିକି ଯଦି ଖରାପ ପାଗ ରହୁଛି ତ ଆପଣଙ୍କର ଜମିରେ ଫସଲ ଅଛି କିନ୍ତୁ ଫସଲ ନଷ୍ଟ ହୋଇଗଲା,
1: ଅମଳ କରିକି ଆଣିପାରିଲେନି,
0: ସେଥିରେ ବି ଆପଣ କଭର୍ କରିପାରିବେ। ଆଉ ଫସଲ ଯେତେବେଳେ ଅମଳ କରିସାରିଲେଣି, କଲା ପରେ ଖଳାରେ ଯେତେବେଳେ ଫସଲ ଅଛି ତାର 14 ଦିନ ମଧ୍ୟରେ ଯଦି ବାତ୍ୟା ହେଲା କିମ୍ବା ଅଦିନିଆ ବର୍ଷା ହେଲା ସେଥିରେ ଯଦି ଫସଲ ନଷ୍ଟ ହେଉଛି ସେଥିପାଇଁ ମଧ୍ୟ ଆପଣଙ୍କ ପାଇଁ ସୁବିଧା ରହିଛି।
1: ଅମଳ ପରେ ବି ତାହେଲେ ସୁବିଧା, ଏମିତି ନାହିଁ କି କ୍ଷେତ ଭିତରେ ଅଛି ନଷ୍ଟ ହେଇଗଲା ସେଥିପାଇଁ ସରକାର ଦଉଛନ୍ତି, ଆଜ୍ଞା,
0: ଆପଣଙ୍କର ପୁରା ଫସଲର ପୁରା ସୁରକ୍ଷା ଦିଆଯିବ। ଆପଣଙ୍କର ବିହନ ବୁଣାଠୁ ଆରମ୍ଭ କରି ଜମିରେ ଯେତେବେଳେ ଗଛ ରହିଛି ତାପରେ ଅମଳ ହେବା ପରେ ମଧ୍ୟ ଯଦି କିଛି କ୍ଷତି ହେଉଛି ସେ ସବୁ ପାଇଁ କଭରେଜ୍ ଦିଆଯାଇଛି। ଆଉ ମଧ୍ୟ ଯଦି କେତେଟା ମାନେ ସ୍ଥାନୀୟ ବିପର୍ଯ୍ୟୟ ଥାଏ, ଯେମିତିକି ଗୋଟେ ଶିଳାବୃଷ୍ଟି ହେଲା କି ଭୂସ୍ଖଳନ ହେଲା କି ଜଳ ମାଡ଼ି ଯାଇଛି ଜମି ଉପରେ ଅଦିନିଆ, ତ ସେସବୁ ପାଇଁ ମଧ୍ୟ ଆପଣ ବୀମା ରାଶିରେ କଭର୍ ପାଇପାରିବେ।
1: ତାହେଲେ ତ ଏଥିରେ ବହୁତ ଗୁଡ଼ିଏ ସୁବିଧା ନିହାତି ଭାବରେ ଅଛି। ତାହେଲେ ଚାଷୀମାନେ ଏଥିପାଇଁ ଆବେଦନ କେମିତି କରିପାରିବେ, ତାର ପ୍ରକ୍ରିୟା କ'ଣ, କ'ଣ କ'ଣ ଦସ୍ତାବିଜ ଯିବା ପାଇଁ ଦରକାର ହେବ, ଟିକେ ଶ୍ରୋତାମାନଙ୍କୁ କହିଦିଅନ୍ତୁ।
0: ଦେଖନ୍ତୁ, ଆବେଦନ କରିବା ସମୟରେ ଚାଷୀମାନେ ପ୍ରଥମେ ତ ନିଜର ଆଧାର କାର୍ଡ ନିଜ ପାଖରେ ଥିବା ଦରକାର, ଆଉ ଯେମିତି ରହିଲା ଜମି ପଟ୍ଟା ଖାତାୟନ ସେଇଟା ରଖିଥିବା ଦରକାର, ଆଉ ବ୍ୟାଙ୍କ ପାସବୁକ୍ର ପ୍ରଥମ ପୃଷ୍ଠାର ଫଟୋକପି ତାକୁ ନେଇକି ଯିବେ, ଯେଉଁଥିରେ କି ଆପଣଙ୍କର ଆକାଉଣ୍ଟ ଡିଟେଲ୍ସଟା ମିଳିଯିବ, ଆଉ ଆଧାର ସାଙ୍ଗରେ ସଂଯୋଗ ହୋଇ ରହିଥିବା ମୋବାଇଲ ନମ୍ବର ନେଇକି ଯିବେ। ତା ସହିତ ଆପଣଙ୍କର ଫସଲ ବୁଣିବା ସମୟର ପ୍ରମାଣପତ୍ର, ଯାହାକୁ ଆମେ ସେଲ୍ଫ ଡିକ୍ଲାରେସନ କହୁଛୁ ବା କଲ୍ଟିଭେସନ ସାର୍ଟିଫିକେଟ କହୁଛୁ, ତ ସେଇ ଯେଉଁ ପ୍ରମାଣପତ୍ରଟା ବି ଆପଣଙ୍କୁ ନେଇକି ଯିବାକୁ ପଡ଼ିବ। ତାପରେ ଆପଣ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ଆପଣଙ୍କୁ କ'ଣ କରିବାକୁ ପଡ଼ିବ, ଅନଲାଇନ୍ ଅଫ୍ଲାଇନ୍ 2 ପ୍ରକାର ସୁବିଧା ଦିଆଯାଇଛି। ଅଫ୍ଲାଇନ୍ ଯଦି ଆପଣ ଆବେଦନ କରିବାକୁ ଚାହୁଁଛନ୍ତି, ଆପଣଙ୍କର ପାଖରେ ଯେଉଁ ଜନସେବା କେନ୍ଦ୍ର ଅଛି ବା କମନ୍ ସର୍ଭିସ୍ ସେଣ୍ଟର ଅଛି ସେଠି ଯାଇ, କିମ୍ବା ଆପଣଙ୍କର ସମବାୟ ସମିତି ଯେଉଁ ପ୍ୟାକ୍ସ ସବୁ ରହୁଛି ତା ମାଧ୍ୟମରେ ହେଲା, କିମ୍ବା ଆପଣ ଡାଇରେକ୍ଟ ମଧ୍ୟ ବ୍ୟାଙ୍କ ଶାଖାକୁ ଯାଇକି ବି ଆବେଦନ କରିପାରିବେ। ଆଉ ଯଦି ଆପଣ ଅନଲାଇନ୍ରେ ଆବେଦନ କରିବାକୁ ଚାହୁଁଛନ୍ତି, ଆପଣ ନିଜେ ସରକାରୀ ପୋର୍ଟାଲ ରହୁଛି ଆମର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା PMFBY, ସେ ଅଫିସିଆଲ ୱେବସାଇଟ୍କୁ ଯାଇକି ମଧ୍ୟ ସିଧାସଳଖ ପଞ୍ଜୀକରଣ
1: କରିପାରିବେ। ତାହେଲେ ମ୍ୟାଡମ୍, ଏଇଟା ତ ହେଲା ପଞ୍ଜୀକରଣରେ କ'ଣ କ'ଣ ଦରକାର। ଆମେ ମୁଖ୍ୟତଃ ଦେଖିବାକୁ ପାଇଲେ ରବି ଚାଷ ଏବଂ ଖରିଫ ଋତୁ 2 ପ୍ରକାର ଫସଲ ଆମର ଏଇଠି ହୋଇଥାଏ, ତ ଏଇଟା ପ୍ରତି ଫସଲ ପାଇଁ ଅଲଗା ଅଲଗା କରିବାକୁ ପଡ଼େ ନା ବର୍ଷ ଯାକ ପାଇଁ ଗୋଟେ ଥର କରିଦେଲେ ସେଟା ହେଇଯାଏ?
0: ଦେଖନ୍ତୁ, ପଞ୍ଜୀକରଣଟା ଆପଣ ଥରେ କଲେ ହବ, କିନ୍ତୁ ତାର ସୁଫଳଟା ଆପଣ ଫସଲ ହିସାବରେ ପାଇବେ। ଯେମିତିକି ଆପଣ ଦେଖନ୍ତୁ, ଖରିଫ ଫସଲ ପାଇଁ 2% ରହିଛି ପ୍ରିମିୟମ, ରବି ଫସଲ ପାଇଁ 1.5% ରହିଛି, ଫସଲ ହିସାବରେ ଆପଣଙ୍କ ଅଲଗା ଅଲଗା ପ୍ରିମିୟମ କଭରେଜ
1: ରହିଥାଏ। ଆଚ୍ଛା, ଫସଲ ନଷ୍ଟ ହେଇଗଲେ ଚାଷୀ କେମିତି ଏହି ଯୋଜନା ମାଧ୍ୟମରେ ସହାୟତା ପାଇଥାନ୍ତି, କିମ୍ବା କେଉଁ ଆକାରରେ ତାଙ୍କୁ ସହାୟତା ସରକାର ଦେଇଥାନ୍ତି?
0: ଦେଖନ୍ତୁ, ଯଦି ଆପଣଙ୍କ ଫସଲ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ନଷ୍ଟ ହୁଏ, ତାହେଲେ ଆପଣ 72 ଘଣ୍ଟା ମାଧ୍ୟମରେ ଯଦି ଚାହିଁବେ, ଯେଉଁ ବୀମା କମ୍ପାନୀ ଅଛି ସେମାନଙ୍କ ଟୋଲ୍ ଫ୍ରି ନମ୍ବର ରହୁଛି ସେଥିରେ ଆପଣ ଯୋଗାଯୋଗ କରିପାରିବେ, କିମ୍ବା ଆପଣଙ୍କର ସ୍ଥାନୀୟ କୃଷି ଅଧିକାରୀ ଯିଏ ଥିବେ ତାଙ୍କୁ ଯୋଗାଯୋଗ କରିପାରିବେ, ଯଦି VAW ଯେଉଁମାନେ ରହୁଛନ୍ତି, ଓଭରସିଅର ରହୁଛନ୍ତି, ତାଙ୍କୁ ଯୋଗାଯୋଗ କରିପାରିବେ। ଆଉ ମଧ୍ୟ ସରକାରଙ୍କ ତରଫରୁ ଗୋଟେ କ୍ରପ୍ ଇନ୍ସୁରାନ୍ସ ଆପ୍ ବି ରହୁଛି, ତା ମାଧ୍ୟମରେ ମଧ୍ୟ ଆପଣ ଯୋଗାଯୋଗ କରିକି ଆପଣଙ୍କର ଯାହା ବି ସମସ୍ୟା ରହିଛି ଆପଣ ତୁରନ୍ତ ତାଙ୍କୁ ଜଣାଇ ପାରିବେ,
1: ଜଣାଇକି ତାର ସମାଧାନ ବାହାରି ପାରିବେ। ଆଜ୍ଞା, ଆଗକୁ ଆଉ ଗୋଟେ ଯୋଜନା ବିଷୟରେ ଆମେ କଥା ହେବା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା। ଏହି ଯୋଜନାର ମୂଳ ଲକ୍ଷ୍ୟ କ'ଣ, ଏହା କିପରି କ'ଣ ଉଦ୍ଦେଶ୍ୟ ନେଇକରି ଆରମ୍ଭ ହୋଇଥିଲା?
0: ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ଯେଉଁ PMKSY ଯୋଜନା ରହିଛି, ଏହାଦ୍ୱାରା କ'ଣ ହେଉଛି କି ଆମେ ଚାଷୀମାନଙ୍କୁ ଜଳସେଚନର ସୁବିଧା ଯୋଗାଇ ଦେଇପାରିବା, ଜଳ ସଂରକ୍ଷଣ କରିବାଟା ଏହାର ମୂଳ ଲକ୍ଷ୍ୟ। ଯେଉଁ କୁହାଯାଉଛି ପ୍ରତି ବୁନ୍ଦା ଗୋଟେ ଅଧିକ ଫସଲ, ପର୍ ଡ୍ରପ୍ ମୋର୍ କ୍ରପ୍, ଏଇଟା ହିଁ ତାର ଟ୍ୟାଗ୍ଲାଇନ୍। ତେଣୁ ଆପଣ ଦେଖନ୍ତୁ, ଏହାଦ୍ୱାରା ଚାଷୀମାନେ ଚାଷ କରିବା ପାଇଁ ଜଳ ପାଇପାରିବେ, ଜଳର ସର୍ବୋତ୍ତମ ଉପଯୋଗ ସୁନିଶ୍ଚିତ କରିକି ଜଳର ଅପଚୟକୁ ଆମେ ରୋକିପାରିବା, ଆଉ ତା ବ୍ୟତୀତ

0: ତ ଆଉ ଗୋଟେ ମୁଖ୍ୟ ଜିନିଷ ହେଉଛି ଯେଉଁ କ୍ଷୁଦ୍ର ଜଳସେଚନର ଯାହା ଯନ୍ତ୍ରାଂଶ ରହୁଛି, ଯେମିତିକି ଆପଣଙ୍କର ଡ୍ରିପ୍ ଇରିଗେସନ୍ ରହିଲା, ସ୍ପ୍ରିଙ୍କ୍ଲର୍ ଇରିଗେସନ୍ ରହିବା ରହିଲା, ତାକୁ ତା'ର ବ୍ୟବହାରକୁ କେମିତି ଚାଷୀ ଅଧିକ ପରିମାଣରେ କରିବେ, ସେଥିପାଇଁ ଚାଷୀଙ୍କୁ ମଧ୍ୟ ଏଇ ଯୋଜନା ମାଧ୍ୟମରେ ପ୍ରୋତ୍ସାହିତ କରାହେଉଛି,
1: ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥାଏ।
0: ପ୍ରୋତ୍ସାହିତ ବି କରାହେଉଛି।
1: ଆଜ୍ଞା ଆଜ୍ଞା, ଯେମିତି ଜଳ ସଙ୍କଟ ଧୀରେ ଧୀରେ ବଢ଼ି ଚାଲିଛି ପୃଥିବୀରେ, ତ ଏଥିପାଇଁ ଏଇ କୃଷି ସିଞ୍ଚାଇ ଯୋଜନା ନିହାତି ଭାବରେ ବହୁତ ଫଳପ୍ରଦ ହେବ। ଚାଷୀମାନଙ୍କ ପାଇଁ ଏଥିରେ କ'ଣ ସବସିଡି ବ୍ୟବସ୍ଥା ରହିଛି?
0: ଯେଉଁ ଚାଷୀମାନେ ଡ୍ରିପ୍ ଇରିଗେସନ୍ ବା ସ୍ପ୍ରିଙ୍କ୍ଲର୍ ଇରିଗେସନ୍ କରିକି ଜଳସେଚନ କରିବା ପାଇଁ ଚାହୁଁଛନ୍ତି, ତାଙ୍କ ପାଇଁ ପାଖାପାଖି 50%ରୁ 80% ପର୍ଯ୍ୟନ୍ତ ଆର୍ଥିକ ସହାୟତା ବା ସବସିଡି ପ୍ରଦାନ କରିବାର ବ୍ୟବସ୍ଥା ରହିଛି।
1: ମ୍ୟାଡ଼ାମ, ଆଗକୁ ଆମେ କଥା ହେବା ଏହି ଯୋଜନାର ସୁଫଳ ପାଇବା ପାଇଁ ଚାଷୀମାନେ ଯେମିତି ଆଗ ଯୋଜନା ଗୁଡ଼ିକରେ ଆବେଦନର ଆପଣ ପ୍ରୋସିଜିଓର ତାର ବତେଇଥିଲେ, ତ ଏହି ଯୋଜନା କୃଷି ସିଞ୍ଚାଇ ଯୋଜନା ପାଇଁ ଚାଷୀମାନେ କେଉଁଭଳି ଭାବରେ ଆବେଦନ କରିପାରିବେ, ଏଥିପାଇଁ କ'ଣ କ'ଣ ସବୁ କାଗଜପତ୍ର ଦରକାର ହେବ ଆମ ଚାଷୀ ଭାଇମାନଙ୍କୁ?
0: ଯେଉଁ ଚାଷୀମାନେ ଏହି ଯୋଜନାର ସୁଫଳ ନେବା ପାଇଁ ଚାହୁଁଛନ୍ତି, ସେମାନେ ନିକଟସ୍ଥ ଜିଲ୍ଲା କୃଷି ଅଧିକାରୀ, ଆପଣଙ୍କର ଯେଉଁ CDO ରହୁଛନ୍ତି, ଚିଫ୍ ଡିଷ୍ଟ୍ରିକ୍ଟ ଏଗ୍ରିକଲଚର ଅଫିସର, କିମ୍ବା ଆପଣଙ୍କର ବ୍ଲକ୍ କୃଷି ଅଧିକାରୀ ଯେଉଁମାନେ ବାଓ ବା ବ୍ଲକ୍ ଏଗ୍ରିକଲଚର ଅଫିସର ରହୁଛନ୍ତି, କିମ୍ବା ଆପଣଙ୍କର ସ୍ଥାନୀୟ ଯେଉଁ DEO ରହୁଛନ୍ତି, ଆସିଷ୍ଟାଣ୍ଟ ଏଗ୍ରିକଲଚର ଅଫିସର, ସେମାନଙ୍କ ସହିତ ଯୋଗାଯୋଗ କରିପାରିବେ। ଏହା
1: ଆଜ୍ଞା,
0: ବ୍ୟତୀତ ଅଧିକ ସୂଚନା କିମ୍ବା ଅନଲାଇନ୍ ପଞ୍ଜୀକରଣ ପାଇଁ ଆପଣ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଫିସିଆଲ୍ ୱେବସାଇଟ୍କୁ ମଧ୍ୟ ଭିଜିଟ୍ କରିକି ସେଥିରେ ମଧ୍ୟ ଆପଣ ଯାହା ଯାହା ଜାଣିବାକୁ
1: ତାର
0: ଚାହୁଁଛନ୍ତି
1: ତଥ୍ୟ
0: ଜାଣିପାରିବେ,
1: ମିଳିପାରିବ ଆମକୁ।
0: ଆବେଦନ କରିପାରିବେ।
1: ଆଜ୍ଞା, ଆଉ ଗୋଟେ ସୁନ୍ଦର ଯୋଜନା ବିଷୟରେ ଆମେ କଥା ହେବା, ପ୍ରଧାନମନ୍ତ୍ରୀ କୁସୁମ ଯୋଜନା।
0: ଆଜ୍ଞା,
1: ଏଇ ବିଷୟରେ ଆମ ଶ୍ରୋତା ବନ୍ଧୁ ଏବଂ ଚାଷୀ ଭାଇ ଭଉଣୀମାନେ ଯେଉଁମାନେ ଶୁଣୁଛନ୍ତି ଏବେ ଆମ କାର୍ଯ୍ୟକ୍ରମ, ତାଙ୍କୁ ଟିକେ କୁସୁମ ଯୋଜନା ବିଷୟରେ ସବିଶେଷ ତଥ୍ୟ ଟିକେ ଦିଅନ୍ତୁ।
0: ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ବା PM କୁସୁମ ଯୋଜନା, ତାର ଗୋଟେ ସୁନ୍ଦର ଟ୍ୟାଗଲାଇନ୍ ଅଛି, ସୌରଶକ୍ତି ଆପଣେଇବା ଚାଷୀ ଭାଇଙ୍କ ଆୟ ବଢ଼େଇବା, ଯେଉଁଟାକି ବର୍ତ୍ତମାନ ବହୁତ ଦରକାର। ଆପଣ ଦେଖୁଛନ୍ତି ପେଟ୍ରୋଲ ଦର ବଢ଼ିଯାଉଛି,
1: ଆଜ୍ଞା,
0: ଇଲେକ୍ଟ୍ରିସିଟି ଦର ବଢ଼ିଯାଉଛି, ଧୀରେ ଧୀରେ ସମସ୍ତେ ସବୁ ଜିନିଷରେ ସୌରଶକ୍ତିର ବ୍ୟବହାର କରିବା ପାଇଁ ଚାହୁଁଛନ୍ତି, ତ ସେଥିପାଇଁ ସରକାରଙ୍କ ତରଫରୁ ଏଇଟା ଗୋଟେ ଅଭିନବ ପ୍ରୟାସ। ଆଉ ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ହେଉଛି ଭାରତ ସରକାରଙ୍କ ଏକ ଜନକଲ୍ୟାଣକାରୀ ଯୋଜନା, ଯାହା ମାଧ୍ୟମରେ ଆମର ଚାଷୀ ଭାଇମାନଙ୍କୁ ଚାଷ ଜମିରେ ସୋଲାର ପାଣି ପମ୍ପ ବସାଇବା ପାଇଁ 60% ପର୍ଯ୍ୟନ୍ତ ସବସିଡି ବା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।
1: ଆଜ୍ଞା,
0: ଆଉ ଏହି ଯୋଜନା ଦ୍ୱାରା ଚାଷୀମାନେ ମାଗଣାରେ ସୌରଶକ୍ତି ବ୍ୟବହାର କରି ଜଳସେଚନ କରିପାରିବେ, ଚାଷ କରିପାରିବେ ଏବଂ ନିଜର ଆୟକୁ ବୃଦ୍ଧି କରିପାରିବେ।
1: ମ୍ୟାଡ଼ାମ, ଏଇ ପ୍ରଧାନମନ୍ତ୍ରୀ କୁସୁମ ଯୋଜନାରେ ମୁଖ୍ୟ ଉଦ୍ଦେଶ୍ୟଟା କ'ଣ ଏବଂ ଏହାର ତିନୋଟି ଭାଗ କ'ଣ କ'ଣ ରହିଛି?
0: ଦେଖନ୍ତୁ, ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ପ୍ରଥମେ ତ ଡିଜେଲ ଓ ବିଦ୍ୟୁତ୍ ଖର୍ଚ୍ଚରୁ ମୁକ୍ତି, ଚାଷ ପାଇଁ ମହଙ୍ଗା ଡିଜେଲ ଆଉ ବିଦ୍ୟୁତ୍ ବିଲ୍ରୁ ଚାଷୀଙ୍କୁ ମୁକ୍ତି ମିଳିବ। ତାପରେ ଦିନବେଳେ ଜଳସେଚନ କରିପାରିବେ, ଯେମିତିକି ବିଦ୍ୟୁତ୍ କାଟର ଚିନ୍ତା ନଥାଇ ସେମାନେ ଦିନ ସମୟରେ ମଧ୍ୟ ସହଜରେ ଜଳସେଚନ କରିପାରିବେ। ଆଉ ଅତିରିକ୍ତ ଆୟ ରହିବ, ଯେମିତିକି ସୋଲାର ପ୍ଲାଣ୍ଟରୁ ବଳକା ବିଦ୍ୟୁତ୍ ସରକାରଙ୍କୁ ବିକ୍ରି କରି ସରକାରଙ୍କ ପାଇଁ ମଧ୍ୟ ସୁବିଧା, ସେ ଅତିରିକ୍ତ ଆୟରୁ ସେ କିଛି ରୋଜଗାର ମଧ୍ୟ ପାଇପାରିବେ।
1: ସରକାର ମଧ୍ୟ ବିଦ୍ୟୁତ୍ ପାଇଲେ ଏବଂ
0: ଚାଷୀ
1: ଚାଷୀ
0: ମଧ୍ୟ
1: ମଧ୍ୟ
0: ପାଇଲେ,
1: ଆର୍ଥିକ,
0: ଆଉ ବିଦ୍ୟୁତ୍ ଶକ୍ତିର ଅପଚୟ ବି ହେଲାନି,
1: ଆଜ୍ଞା,
0: ଚାଷୀ ବି ମାଗଣାରେ ବିଦ୍ୟୁତ୍
1: ପାଇପାରିଲେ, ନିଜ କାମ ବି ହେଲା, ତା ସହିତ ଆୟ ମଧ୍ୟ ତାର ବୃଦ୍ଧି
0: ବୃଦ୍ଧି ହେଲା,
1: ହେଇପାରିଲା।
0: ସରକାରଙ୍କର ମଧ୍ୟ ଆୟ ବୃଦ୍ଧି ହେଲା।
1: ଆଜ୍ଞା,
0: ଆଉ ଏହାର ଯେଉଁ ତିନୋଟି କମ୍ପୋନେଣ୍ଟ ବା ଭାଗ ବିଷୟରେ ଆପଣ ପଚାରୁଥିଲେ, କମ୍ପୋନେଣ୍ଟ ଏ ଗୋଟେ ରହୁଛି, ଯେଉଁଥିରେ କି ମାନେ ଚାଷୀ ଯେଉଁମାନେ ଚାଷ କରୁଛନ୍ତି ନିଜର ପଡ଼ିଆ ବା ଅନୁପଯୁକ୍ତ ଜମିରେ 500 କିଲୋୱାଟ୍ରୁ 2 MW ପର୍ଯ୍ୟନ୍ତ ଗ୍ରିଡ୍ କନେକ୍ସନ୍ ସୋଲାର ପ୍ଲାଣ୍ଟର ସ୍ଥାପନା କରିପାରିବେ, ଏଇଟା କମ୍ପୋନେଣ୍ଟ ଏ। ଆଉ କମ୍ପୋନେଣ୍ଟ ବିରେ କୁହାଯାଉଛି ଯେ ବିଦ୍ୟୁତ୍ ସଂଯୋଗ ନଥିବା ଅଞ୍ଚଳରେ ଚାଷ ପାଇଁ ଷ୍ଟାଣ୍ଡ ଏଲୋନ୍ ସୋଲାର ପମ୍ପ, ଯେଉଁଟାକି 2 HP ରୁ 7.5 HP ପର୍ଯ୍ୟନ୍ତ ରହୁଛି, ତାକୁ ସ୍ଥାପନ କରିପାରିବେ। ତାପରେ ଆପଣଙ୍କର କମ୍ପୋନେଣ୍ଟ ସି ଯେଉଁଟା ରହୁଛି ତୃତୀୟ ଭାଗଟା, ସେଥିରେ ପୂର୍ବରୁ ଯେଉଁ ବିଦ୍ୟୁତ୍ ଚାଳିତ ପମ୍ପ ବ୍ୟବହାର କରାଯାଉଥିଲା ସେଥିରେ ଚାଷୀଙ୍କ ପାଇଁ ସୋଲାରାଇଜେସନ୍ କରିବାର ବ୍ୟବସ୍ଥା ବି ରହିଛି। ଯଦି ଆପଣ ଆଗରୁ କରିନଥିଲେ ଆପଣଙ୍କ ବିଦ୍ୟୁତ୍ ପମ୍ପରେ, ଯେହେତୁ ବିଦ୍ୟୁତ୍ ପମ୍ପ ବ୍ୟବହାର କରୁଥିଲେ, ଆପଣ ବର୍ତ୍ତମାନ ସେ ପୁରୁଣା ପମ୍ପରେ ବି ସୋଲାରାଇଜେସନ୍ କରିପାରିବେ,
1: ତାକୁ କନଭର୍ଟ କରିକି
0: କରିପାରିବେ। ହଁ
1: ଆଜ୍ଞା, ଏଇଟା ତ ଥିଲା ବୈଷୟିକ କ୍ଷେତ୍ରର ତାର ଯାହା ବି ଦରକାର, କିନ୍ତୁ ଆମେ ଯଦି ଦେଖିବା ଏହା ପାଇଁ ଆବେଦନ କରିବା ପାଇଁ ଯୋଗ୍ୟତା କିଛି ଦରକାର କି, ଆଉ ଯଦି ଅଛି ତାହେଲେ କ'ଣ କ'ଣ କାଗଜପତ୍ର କିମ୍ବା କେଉଁ ପୋର୍ଟାଲରେ ଯାଇ ତାକୁ ଚାଷୀମାନେ ପଞ୍ଜୀକରଣ କରିପାରିବେ, ସେ ବିଷୟରେ ଆମେ ଶ୍ରୋତାମାନଙ୍କୁ ଟିକେ କୁହନ୍ତୁ।
0: ଆଚ୍ଛା, ଆପଣ ଏହି ଯୋଜନାର ସୁଫଳ ପାଇବା ପାଇଁ ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ପ୍ରଥମେ ତ ଆପଣ ଓଡ଼ିଶାର ଜଣେ ଚାଷୀ ହୋଇଥିବା କଥା, ଆପଣଙ୍କର ଆଧାର କାର୍ଡ଼ ରହିଥିବା କଥା, ଜମିର ପଟ୍ଟା ରହିଥିବା ଦରକାର, ଆଉ ନିଜ ନାମରେ ଯେଉଁ ଜମିଟା ଚାଷ କରୁଛନ୍ତି ସେଟା ବୈଧ ଥିବା ଦରକାର, ଆଉ ବ୍ୟକ୍ତିଗତ ଚାଷୀଙ୍କ ସହ ଯେଉଁମାନେ ସ୍ୱୟଂ ସହାୟକ ଗୋଷ୍ଠୀ SHG ରହୁଛନ୍ତି, କି ଆମର ବର୍ତ୍ତମାନ ଯେଉଁ APO ସବୁ ରହୁଛନ୍ତି, କୃଷକ ଉତ୍ପାଦକ ସଂଘ ଯାହାକୁ କହୁଛୁ, ସମବାୟ ସମିତି, ଏମାନେ ବି ଏହି ଯୋଜନାର ଲାଭ ଉଠାଇ ପାରିବେ।
1: ଆଜ୍ଞା,
0: ଆଉ ଆର ଆବଶ୍ୟକ କାଗଜପତ୍ର ଯଦି କହିବା, ଆଧାର କାର୍ଡ଼ ଦରକାର, ଜମି ପଟ୍ଟା ଦରକାର, ବ୍ୟାଙ୍କ ପାସବୁକ୍ ଦରକାର, କାରଣ ଏକାଉଣ୍ଟ ଯେଉଁଟା ଡିଟେଲ ରହିବ, ଆଉ ଗୋଟେ ପାସପୋର୍ଟ ସାଇଜ ଫଟୋ ଦରକାର, ତା ସାଙ୍ଗରେ ଆପଣଙ୍କର ଗୋଟେ ମୋବାଇଲ ନମ୍ବର ଥିବ, ଯେଉଁଟାକି ଆଧାର

0: ସାଙ୍ଗେ ଲିଙ୍କ୍ ଥିବ,
1: ଲିଙ୍କ୍ ହେଇକି ଥିବ, ଯେଉଁଥିରେ ଯାହା ବି ଦରକାରୀ ମେସେଜ୍ ଆସିଲେ
0: ଆପଣ
1: ଚାଷୀମାନେ
0: ତୁରନ୍ତ
1: ଅବଗତ
0: ପାଇପାରିବେ।
1: ହେଇପାରିବେ ସେ ବିଷୟରେ। ଏଇଥିପାଇଁ ଯଦି କିଛି ବୈଷୟିକ ତ୍ରୁଟି ହୁଏ କିମ୍ବା ତାଙ୍କର କିଛି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତାହେଲେ ସହାୟତା ପାଇଁ ଚାଷୀମାନେ ଏଥିପାଇଁ କ'ଣ କାହାକୁ ଆବେଦନ କରିପାରିବେ?
0: ଦେଖନ୍ତୁ, ପ୍ରଥମତଃ ଆମର କେନ୍ଦ୍ରୀୟ ସରକାରଙ୍କର ନ୍ୟାସନାଲ ପିଏମ୍ କୁସୁମ ପୋର୍ଟାଲ ଗୋଟେ ରହିଛି, ସେଠି ଆପଣ ଯାଇ ଭିଜିଟ୍ କରିକି ନିଜର ଯାହା ସମସ୍ୟା ଆପଣ ସେ ତା ମାଧ୍ୟମରେ ସମାଧାନ ପାଇପାରିବେ। ଆଉ ଓଡ଼ିଶାରେ ମଧ୍ୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଓରେଡ଼ା ରହିଛି, ସେଇ ୱେବସାଇଟକୁ ଭିଜିଟ୍ କରି ମଧ୍ୟ ଆପଣଙ୍କର ସମସ୍ୟାର ସମାଧାନ ହୋଇପାରିବ। ସର୍ବପ୍ରଥମେ ମୁଁ କହିବି, ଆପଣ ଯେତେବେଳେ ଫାର୍ମର ରେଜିଷ୍ଟ୍ରେସନ କରୁଛନ୍ତି ସେତେବେଳେ ଆପଣଙ୍କର ସବୁ ବିବରଣୀକୁ ସଠିକ୍ ଭାବେ ଦିଅନ୍ତୁ। ଆଉ ଯେତେବେଳେ ଦଲିଲ ଅପଲୋଡ଼ ବା ଆପଣଙ୍କର ଯେଉଁ ଜମି ପଟ୍ଟା ହେଲା, ଆଧାର କାର୍ଡ଼ର ସ୍କାନ୍ କପି ଯେତେବେଳେ ଅପଲୋଡ଼ ବି କରୁଛନ୍ତି, ସେସବୁ ବି ଭଲସେ ଦେଖିକି ଟିକେ ଆପଣ ସବମିଟ୍ କରିବେ। ଆଉ ଅଫ୍ଲାଇନ୍ରେ ଯଦି ଆପଣ କିଛି ସହାୟତା ପାଇବାକୁ ଚାହୁଁଛନ୍ତି, ସେଥିପାଇଁ ଆମର ଯେଉଁ ପାଖରେ ଜନସେବା କେନ୍ଦ୍ର ରହୁଛି, କମନ୍ ସର୍ଭିସ୍ ସେଣ୍ଟର ରହୁଛି, କିମ୍ବା ଆମର ଜିଲ୍ଲା କୃଷି ଅଧିକାରୀଙ୍କ ଅଫିସ୍ ହେଲା, ଓରେଡ଼ାର ଯେଉଁଟା କାର୍ଯ୍ୟାଳୟ ଅଛି ରାଜ୍ୟସ୍ତରରେ, ସେଠିକି ଯୋଗାଯୋଗ କରି ମଧ୍ୟ ଆପଣ କିଛି ସମସ୍ୟା ଥିଲେ ସହାୟତା
1: ତୁରନ୍ତ ମିଳିଯାଏ। ମ୍ୟାଡମ୍, ଏଥିପାଇଁ କିଛି ହେଲ୍ପଲାଇନ୍ ନମ୍ବର କି ୱେବସାଇଟ୍ ସେମିତି କିଛି ଅଛି ନା ନାହିଁ? ଆପଣ ଯେଉଁଭଳିଆ କହିଲେ ସେଭଳିଆ ସେମାନେ ସହାୟତା ପାଇପାରିବେ।
0: ପ୍ରଥମତଃ ଆପଣ ଓରେଡ଼ା ସାଇଟ୍କୁ ଯାଇକି ଆପଣ ସହାୟତା ପାଇପାରିବେ। ଆଉ ମଧ୍ୟ ଯେଉଁ ଆପଣଙ୍କର ଲୋକାଲରେ TPWDL ରହୁଛି, TPCODL, TPSODL ରହୁଛି, ସେଥିରେ ବି PM କୁସୁମ ପାଇଁ ଗୋଟେ ସ୍ୱତନ୍ତ୍ର ସେଲ୍ ରହୁଛି, ତେଣୁ ସେଠି ଯାଇ ମଧ୍ୟ ଆପଣ ସହାୟତା ପାଇପାରିବେ
1: ପାଇପାରିବେ ବହୁତ ସୁନ୍ଦର। ମ୍ୟାଡମ୍, ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଯେମିତି ଆପଣ ଆମେ କଥା ହଉଥିଲେ, ଏବେ ସେଥିରେ ବି କ'ଣ ସବସିଡିର ବ୍ୟବସ୍ଥା ରହିଛି କି? ମାନେ ଚାଷୀମାନେ କ'ଣ କିଛି ଆର୍ଥିକ ସହାୟତା ପାଇପାରିବେ କି ସରକାରଙ୍କ ତରଫରୁ?
0: ଓଡ଼ିଶାର ଯେଉଁମାନେ ଚାଷୀ ରହୁଛନ୍ତି ସେମାନେ କେନ୍ଦ୍ର ରାଜ୍ୟ ସରକାର ମିଶି ତାଙ୍କ ପାଇଁ ବ୍ୟାପକ ସବସିଡି ପ୍ରଦାନ କରୁଛନ୍ତି PM କୁସୁମ ଯୋଜନା ମାଧ୍ୟମରେ। ପ୍ରଥମତଃ କେନ୍ଦ୍ର ସରକାରଙ୍କ ଅଂଶଧନ ରହୁଛି 30% ସବସିଡି, ଆଉ ଯଦି ରାଜ୍ୟ ସରକାର ଦେଖିବା ତାଙ୍କ ଅଂଶଧନ ବି 30% ସବସିଡି ରହୁଛି,
1: ମାନେ ମୋଟାମୋଟି 60% ସରକାରଙ୍କ ତରଫରୁ ସବସିଡି ଆକାରରେ ମିଳିଯାଉଛି।
0: ତାପରେ ଚାଷୀର ନିଜସ୍ୱ ଦେୟ ରହିଲା 40%, ତେଣୁ ଏଥିପାଇଁ ବ୍ୟାଙ୍କରୁ 30% ପର୍ଯ୍ୟନ୍ତ ସହଜ ଋଣ ସୁବିଧା ମଧ୍ୟ ଉପଲବ୍ଧ ଅଛି।
1: ଆଚ୍ଛା,
0: ତେଣୁ ଚାଷୀଙ୍କୁ ମାନେ ପ୍ରାରମ୍ଭିକ ଭାବେ ମାତ୍ର 10%
1: ଦେବାକୁ ପଡେ।
0: ଆଉ ଦେଖନ୍ତୁ, ଯେଉଁମାନେ ଅନୁସୂଚିତ ଜାତିର ଅଛନ୍ତି, ଜନଜାତି ଅଛନ୍ତି, SST ଯେଉଁମାନେ, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଅତିରିକ୍ତ ରିହାତି ବ୍ୟବସ୍ଥା ବି ରହିଛି।
1: ଗୁଡ଼ାଏ ସୁବିଧା ତାହେଲେ ସରକାରଙ୍କ ତରଫରୁ ଏ ବିଷୟରେ ଆମକୁ ମିଳିପାରୁଛି, ଆଉ ସମସ୍ତେ ଏହାର ସୁବିଧା ନିହାତି ଭାବରେ ଉଠେଇବା ବହୁତ ଦରକାର ବୋଲି ଆମେ କହିପାରିବା। ଯେମିତି ଆମେ କହୁଥିଲେ ମ୍ୟାଡମ୍, ପ୍ରଯୁକ୍ତି ବିଦ୍ୟା ଏବେ ବହୁତ ଆଗକୁ ଯାଇସାରିଲାଣି, ତାହେଲେ ନମୋ ଡ୍ରୋନ୍ ଦିଦି ଗୋଟେ ଯୋଜନା ରହିଛି ସରକାରଙ୍କର, ସେ ବିଷୟରେ ଟିକେ ଆମକୁ କୁହନ୍ତୁ।
0: ନମୋ ଡ୍ରୋନ୍ ଦିଦି ଯୋଜନା ଯେଉଁ ରହିଛି, କୃଷି କ୍ଷେତ୍ରରେ ମହିଳା ସଶକ୍ତିକରଣ ପାଇଁ ଗୋଟେ ନୂତନ ସୂର୍ଯ୍ୟୋଦୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆପଣ ଦେଖନ୍ତୁ, ଏହାର ଯେଉଁ ମୁଖ୍ୟ ଉଦ୍ଦେଶ୍ୟ ରହୁଛି, ଗ୍ରାମୀଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯେଉଁ SHG ସବୁ ରହୁଛି, ସେମାନଙ୍କ ପାଇଁ ଆଧୁନିକ ପ୍ରଯୁକ୍ତି ବିଦ୍ୟା ସହିତ ସେମାନଙ୍କୁ ଯୋଡ଼ିବା, ଆଧୁନିକ କୃଷି ପ୍ରଣାଳୀରେ ଡ୍ରୋନ୍ର ବ୍ୟବହାର କରିବା, ତା'ର ବ୍ୟବହାର କରିକି ଆମେ ବିଲରେ କୀଟନାଶକ ହେଲା, ଯେଉଁ ତରଳ ସାର ରହୁଛି ତା'ର ସିଞ୍ଚନ କରିବା,
1: ସିଞ୍ଚନ କରିହେବ।
0: ଆଉ ପ୍ରତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ବାର୍ଷିକ ଅତିକମ୍ରେ 1,00,000 ଟଙ୍କାର ଅତିରିକ୍ତ ଆୟ ସୃଷ୍ଟି କରିବାର ବ୍ୟବସ୍ଥା କରାଯାଇଛି। ଆଉ ତାକୁ ଛାଡ଼ିକି ଦେଖନ୍ତୁ, ସ୍ୱାସ୍ଥ୍ୟର ସମସ୍ୟା ରହେ କୀଟନାଶକର ବା ସାରର ସବୁବେଳେ ସଂସ୍ପର୍ଶରେ ଆସିବା ଯୋଗୁଁ, ତ ସେଇ ଯେଉଁ ହାତରେ କୀଟନାଶକର ସିଞ୍ଚନ ନ ହଉ ଆଉ ଡ୍ରୋନ୍ ସାହାଯ୍ୟରେ ସିଞ୍ଚନ, ତାଦ୍ୱାରା କ'ଣ ହବ କି ଯେଉଁମାନେ ସିଞ୍ଚନ କରୁଛନ୍ତି ଆମର ଚାଷୀ ଭାଇ ଭଉଣୀମାନେ ସ୍ୱାସ୍ଥ୍ୟଗତ
1: ସମସ୍ୟାର ସମ୍ମୁଖୀନ ହେବେ
0: ନାହିଁ।
1: ତାଙ୍କର ଡାଇରେକ୍ଟ କଣ୍ଟାକ୍ଟରେ ସେମାନେ ନ ଆସିଲେ ଡ୍ରୋନ୍ ସାହାଯ୍ୟରେ ସିଞ୍ଚାଇ କରିଦେଲେ, ତାହେଲେ ଫସଲ ବି ହାନି ହେଲା ନାହିଁ ଆଉ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ହେଲା ନାହିଁ। ମ୍ୟାଡମ୍, ଏଇ ଡ୍ରୋନ୍ ପ୍ୟାକେଜରେ କ'ଣ ସବୁ ରହିଛି?
0: ଡ୍ରୋନ୍ ଆଉ ଏହାର ଯେଉଁ ଆବଶ୍ୟକ ସରଞ୍ଜାମ ରହୁଛି ସେଟାକୁ କିଣିବା ପାଇଁ ଆମର ଯେଉଁ ମହିଳା SHG ସବୁ ରହୁଛି, ସେମାନଙ୍କୁ ସର୍ବାଧିକ 8,00,000 ପର୍ଯ୍ୟନ୍ତ ବା 80% ପର୍ଯ୍ୟନ୍ତ
1: ଆର୍ଥିକ ସହାୟତା ମଧ୍ୟ ଦିଆଯାଉଛି।
0: ଆଉ ତା ସହିତ ସହଜ ଋଣ ସୁବିଧା ଅଛି, ଯେମିତିକି ଦେଖନ୍ତୁ ବାକି ଯେଉଁ 20% ଅର୍ଥ ରହିଲା ତାକୁ ଆପଣ ଏଗ୍ରିକଲଚର ଇନଫ୍ରାଷ୍ଟ୍ରକ୍ଚର ଫଣ୍ଡ ମାଧ୍ୟମରେ ବି 30% ସରଳ ସୁଧ ହାରରେ ଋଣ ପାଇପାରିବେ।
1: ଆଚ୍ଛା, ଏଥିପାଇଁ ଯୋଗ୍ୟତା ସବୁ କ'ଣ ରହିବ ଏବଂ ଚୟନ ପ୍ରକ୍ରିୟା କେମିତି ବଛା ହୁଅନ୍ତି, କାହାକୁ ମିଳିବ ସହାୟତା କିମ୍ବା କେଉଁମାନେ ଆବେଦନ କରିପାରିବେ ଏଇ ଯୋଜନା ପାଇଁ?
0: ଆଚ୍ଛା, ଆବେଦନ ଯେଉଁମାନେ କରୁଛନ୍ତି, ପ୍ରଥମେ ତ ସେ ଜଣେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ। ଆଉ ଦୁଇରେ ଚୟନ ପ୍ରକ୍ରିୟା ଜିଲ୍ଲାର କୃଷି ଚାହିଦା ଏବଂ କ୍ଲଷ୍ଟର ଲେବୁଲ ଫେଡେରେସନ ଯେଉଁ ରହୁଛି CLF ତା ମାଧ୍ୟମରେ କରାଯାଏ। ଆଉ ଏଥିରେ ବହୁତ ସୁବିଧା ଅଛି, ଯେମିତିକି ଦେଖନ୍ତୁ ଗୋଟେ ଡ୍ରୋନ୍ ପ୍ୟାକେଜରେ ମୁଖ୍ୟ ଡ୍ରୋନ୍ ଯେଉଁ ରହୁଛି ତା'ର ତରଳ ସାର ଏବଂ କୀଟନାଶକ ସ୍ପ୍ରେ କରିବା ସିଷ୍ଟମ୍ ଥିବା ମାନେ ଆଧୁନିକ ଡ୍ରୋନ୍ ଆପଣଙ୍କୁ ମିଳିଯିବ, ଯେଉଁଟାକୁ ମୁଖ୍ୟ ଡ୍ରୋନ୍ କୁହାଯାଉଛି। ସରଞ୍ଜାମ କହିଲେ 4 ଅତିରିକ୍ତ ବ୍ୟାଟେରୀ ସେଟ୍, ଗୋଟେ ଫାଷ୍ଟ ଫାଷ୍ଟ ଚାର୍ଜର କରୁଥିବା ଗୋଟେ ଚାର୍ଜର ନୋଜଲ ସେଟ୍ ଆଉ ଅତିରିକ୍ତ ଗୋଟେ ପ୍ରୋପେଲର ସେଟ୍ ବି ଆପଣଙ୍କୁ ମିଳିବ। ଆଉ ରହିଲା ଏସବୁ ପରେ ଗୋଟେ ତାଲିମର ବି ଆବଶ୍ୟକତା ଥାଏ, କାରଣ ଆମ ଚାଷୀମାନେ
1: କରିପାରିବେ।

0: ପାରିବେନି।
1: ଆଜ୍ଞା
0: ଡ୍ରୋନ୍ ସହିତ ଏତେ ସେମାନେ ଜଡ଼ିତ ନୁହନ୍ତି,
1: ହୁଁ
0: ଡ୍ରୋନ୍ର ବ୍ୟବହାର ଏତେ କରିନାହାନ୍ତି। ତେଣୁ ଯଦି ସ୍ୱୟଂ ସହାୟକ ଗୋଷ୍ଠୀ ଜଣେ ତାର ସଦସ୍ୟ ଡ୍ରୋନ୍ର ବ୍ୟବହାର କରିବା ପାଇଁ ଚାହୁଁଛନ୍ତି, ତ ସେଥି ସେହି ସମୟରେ ସେ ସଦସ୍ୟାଙ୍କୁ 15 ଦିନର ପାଇଲଟ ତାଲିମ ଏବଂ ଅନ୍ୟ ଜଣଙ୍କୁ ଡ୍ରୋନ୍ ଆସିଷ୍ଟାଣ୍ଟ ବା ରକ୍ଷଣାବେକ୍ଷଣର ତାଲିମ ମଧ୍ୟ ଦିଆଯିବ।
1: ଏଇ ତାଲିମଟା କୋଉଠି ଦିଆ ହୁଏ ତାହେଲେ?
0: ଏହି ତାଲିମଟା ସରକାର ତାର ବ୍ୟବସ୍ଥା କରିଛନ୍ତି, ଯେତେବେଳେ ଜଣେ SHG ଗ୍ରୁପ୍ର ମହିଳା ଏଥିପାଇଁ ଆବେଦନ କରିବେ ତାଙ୍କ ଗ୍ରୁପ୍ର ଉନ୍ନତି ପାଇଁ, ଯେମିତି ଡ୍ରୋନ୍ ସାହାଯ୍ୟରେ କ'ଣ ସେମାନେ ଫସଲର ମାନେ କେମିତି କୀଟନାଶକର ସିଞ୍ଚନ କରିବେ, କେମିତି ସାରର ସିଞ୍ଚନ କରିବେ, ସେସବୁକୁ ଯଦି ସେ
1: ବତାଯାଏ
0: ସମାଧାନ
1: ସେଥିରେ
0: କରିବା ପାଇଁ
1: ବିସ୍ତୃତ ଭାବରେ
0: ଚାହୁଁଛନ୍ତି
1: ତାଙ୍କୁ
0: ତ
1: ବତାଯାଇଥାଏ।
0: ତାଙ୍କୁ ସେଥିପାଇଁ ସରକାର ବ୍ୟବସ୍ଥା କରିଛନ୍ତି, ସେଇ ଯେତେବେଳେ ଫର୍ମ ଫିଲ୍ଅପ୍ କରିଦେବେ ଆବେଦନ କରିବେ ତାପରେ ତାଲିମର ବ୍ୟବସ୍ଥା ସରକାର କରିବେ
1: ସରକାର ନିଜେ କରିବେ
0: କରିବେ
1: ମ୍ୟାଡ଼ାମ ଏଇଥିପାଇଁ ସହାୟତା ପାଇଁ ମାନେ ଏଇ ଯୋଜନାରେ କ'ଣ ଯଦି ତ୍ରୁଟି ରହିଲା କିମ୍ବା ଯେମିତି ଏଇଟା ଗୋଟେ ବଡ଼ ଜିନିଷ ଚାଷୀମାନଙ୍କ ପାଇଁ ଡ୍ରୋନ୍
0: ଆଜ୍ଞା।
1: ଉଡ଼େଇବା ଏଇଟା ନିହାତି ଭାବରେ ବହୁତ ବଡ଼ କଥା, ତାହେଲେ ଏଇଥିପାଇଁ ସହାୟତା ଯଦି ଦରକାର ହୁଏ ତାହେଲେ କାହାକୁ ସେମାନେ ଯୋଗାଯୋଗ କରିପାରିବେ?
0: ଯଦି ଚାଷୀ ଏଥିରେ କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, କିଛି ପରାମର୍ଶ ଚାହୁଁଛନ୍ତି, ତାହେଲେ ଗୋଟେ ଅଫିସିଆଲ ୱେବସାଇଟ୍ ରହୁଛି ଆମର ନମୋ ଡ୍ରୋନ୍ ଦିଦି ଅଫିସିଆଲ ପୋର୍ଟାଲ, ତ ଏଇ ଯେଉଁ ପୋର୍ଟାଲ ସାହାଯ୍ୟରେ ବା ଆଉ ଗୋଟେ ରହୁଛି ଆପଣଙ୍କର ଲଖପତି ଦିଦି ପୋର୍ଟାଲ, ସେଇ ପୋର୍ଟାଲକୁ ଆପଣ ପରିଦର୍ଶନ କରନ୍ତୁ, ସେଥିରେ ଆପଣ ଆପଣଙ୍କର ସମସ୍ୟାର ସମାଧାନ ପାଇଯିବେ। ଆଉ ମଧ୍ୟ ଯେଉଁ ନିକଟସ୍ଥ ଆମର ଆମର ଜୀବିକା ମିଶନ ରହୁଛି, OLM ଅଫିସ ଯେଉଁଟା କହୁଛୁ, ଓଡ଼ିଶା ଲାଇଭଲିହୁଡ଼ ମିଶନ ହେଲା, ସେସବୁ ଅଫିସକୁ ଯାଇକି ହେଉ କିମ୍ବା ଆପଣଙ୍କର କୃଷି ବିଭାଗର ଅଧିକାରୀ ଯିଏ ଥିବେ ତାଙ୍କୁ ପରାମର୍ଶ କରିକି ତାଙ୍କ ଅଫିସକୁ ଯାଇକି ମଧ୍ୟ ଯୋଗାଯୋଗ କରି ଆପଣ ଆପଣଙ୍କର ସମସ୍ୟାର ସମାଧାନ ପାଇପାରିବେ।
1: ଆଉ ଏଇଟା ପାଇଁ କିଛି ଯୋଗ୍ୟତା ସେମିତି ଦରକାର ନା କେହି ବି କରିପାରିବେ?
0: ନାଇଁ, ଏଥିପାଇଁ ଆପଣ ସର୍ବପ୍ରଥମେ ଗୋଟେ ସେଲ୍ଫ ହେଲ୍ପ ଗ୍ରୁପ୍ ବା SHGର ସଦସ୍ୟ ହେବା ନିହାତି
1: ନିହାତି
0: ଦରକାର।
1: ଜରୁରୀ, ଏଇଟା କେବଳ ମହିଳାମାନଙ୍କ ପାଇଁ ପ୍ରଯୁଜ୍ୟ,
0: ଆଜ୍ଞା, ଏଇଟା ମହିଳାମାନଙ୍କ ପାଇଁ,
1: ମହିଳାମାନେ ହିଁ ଏଇ ଯୋଜନା
0: ମହିଳା
1: ପାଇଁ
0: ସଦସ୍ୟମାନେ
1: ପଞ୍ଜୀକୃତ।
0: ତାର ପଞ୍ଜୀକରଣ କରିକି ତାର ସୁଫଳ ପାଇପାରିବେ।
1: ଆଜ୍ଞା, ବହୁତ ସୁନ୍ଦର କଥା ମ୍ୟାଡ଼ାମ। ପରିଶେଷରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କର ବହୁମୁଖୀ ଯୋଜନା ବିଷୟରେ ଚାଷ ଏବଂ ଚାଷୀର ଉନ୍ନତି ପାଇଁ କ'ଣ ସବୁ ରହିଛି ମୋଟାମୋଟି ଭାବରେ ଟିକେ ଆମ ଶ୍ରୋତାମାନଙ୍କୁ କହିଦିଅନ୍ତୁ।
0: ଆମେ ତ କେତେଗୁଡ଼ିଏ ଯୋଜନା ବିଷୟରେ ବର୍ତ୍ତମାନ କଥା ହେଲେ, ଯେମିତିକି ଆପଣଙ୍କର PM କିଷାନ ଯୋଜନା ହେଲା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ କୁସୁମ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସଞ୍ଚୟ ଯୋଜନା, ତାକୁ ଛାଡ଼ିକି ମଧ୍ୟ ଆଉ ବି ଚାଷବାସରେ ଉନ୍ନତି ପାଇଁ ଗୋଟେ ଆପଣଙ୍କର ରହୁଛି ଡାଲି ଚାଷରେ ଆତ୍ମନିର୍ଭରତା ଯୋଜନା ଗୋଟେ ରହୁଛି, ତାର ସୁବିଧା ମଧ୍ୟ ଚାଷୀ ପାଇପାରିବେ। ଏମିତି ବହୁତ ଗୁଡ଼ିଏ ଯୋଜନା ଅଛି, ଆଗକୁ ମଧ୍ୟ ବହୁତ ଯୋଜନା ହେବ ଆଉ ତାର ସିଧାସଳଖ ସୁଫଳଟା ଚାଷୀ ପାଇପାରିବେ।
1: ଆଜ୍ଞା,
0: ଆମେ ଆଶା ରଖିବୁ କି ଯେଉଁ ଚାଷୀମାନେ ଏଥିରେ ପଞ୍ଜୀକୃତ ହେଇନାହାନ୍ତି ଏପର୍ଯ୍ୟନ୍ତ, ସେମାନେ ପଞ୍ଜୀକୃତ ହୁଅନ୍ତୁ। ଆଗକୁ ଆମର ଯେଉଁ PM କିଷାନର 23ତମ କିସ୍ତି ବି ଆସିବାର ଅଛି, ତାର ଲାଭ ଉଠାନ୍ତୁ, କାରଣ ଯଦି ଚାଷୀ ତାର ଲାଭ ଉଠେଇବେ ତାହେଲେ ହିଁ ଏସବୁ ଯୋଜନାର ପ୍ରକୃତ ସୁଫଳ
1: ସୁଫଳ
0: ଆମେ
1: ଆମକୁ
0: ପାଇପାରିବୁ ବୋଲି ଆଶା
1: ମିଳିପାରିବ।
0: କରୁଛୁ।
1: ବହୁତ ସୁନ୍ଦର। କୃଷି କ୍ଷେତ୍ରର ଅଗ୍ରଗତି କେବଳ କୃଷକଙ୍କ ଜୀବନ ଜୀବିକାକୁ ସୁଦୃଢ଼ କରେ ନାହିଁ, ବରଂ ଦେଶର ସାମଗ୍ରିକ ଅର୍ଥନୈତିକ ଉନ୍ନତିକୁ ମଧ୍ୟ ଗତି ପ୍ରଦାନ କରେ। ଆଜିର ଏହି ଆଲୋଚନାରେ ଆମେ କୃଷି କ୍ଷେତ୍ରରେ ହୋଇଥିବା ବିଭିନ୍ନ ପଦକ୍ଷେପ, କୃଷକ କଲ୍ୟାଣମୂଳକ ଯୋଜନା ଏବଂ ସେଗୁଡ଼ିକର ପ୍ରଭାବ ସମ୍ପର୍କରେ ଜାଣିବାର ସୁଯୋଗ ପାଇଲୁ। ଏହି ସମସ୍ତ ପ୍ରୟାସ ଭାରତୀୟ କୃଷିକୁ ଅଧିକ ଆଧୁନିକ, ସ୍ଥାୟୀ ଏବଂ ଆତ୍ମନିର୍ଭର କରିବା ଦିଗରେ ସହାୟକ ହୋଇଛି। ଏହିସବୁ ବିଷୟରେ ନିଜର ମୂଲ୍ୟବାନ ମତାମତ ଏବଂ ସୂଚନା ରଖିଥିବାରୁ ଆମର ଅତିଥିଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ। ଧନ୍ୟବାଦ
1: ଶ୍ରୋତାବନ୍ଧୁ, ଆପଣମାନଙ୍କୁ ମଧ୍ୟ ଏହି ବିଶେଷ ସାକ୍ଷାତକାର କାର୍ଯ୍ୟକ୍ରମ ଶୁଣିଥିବାରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
2: ଶୁଣୁଥିଲେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ତଥା ଦେଶରେ କୃଷି କ୍ଷେତ୍ରରେ ଲାଗୁ ହୋଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ କୃଷି ବିଜ୍ଞାନ କେନ୍ଦ୍ର ସମ୍ବଲପୁରର ବୈଜ୍ଞାନିକ ଡକ୍ଟର ଅନନ୍ୟା ଜେନାଙ୍କ ସହ ଏକ ସ୍ୱତନ୍ତ୍ର ଆଲୋଚନା ଆଲୋଚନାରେ ଅଂଶଗ୍ରହଣ କରିଥିଲେ ସୁପ୍ରୀତି ମିଶ୍ର। କାର୍ଯ୍ୟକ୍ରମ ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଆକାଶବାଣୀ ସମ୍ବଲପୁର କେନ୍ଦ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶାସ୍ତ୍ରୀୟ ସଙ୍ଗୀତ ଶୁଣନ୍ତୁ। ପ୍ରଥମେ ଶୁଣନ୍ତୁ ପଣ୍ଡିତ ଯଶରାଜ ପରିବେଷଣ କରିଥିବା କଣ୍ଠ ସଙ୍ଗୀତ ରାଗ ଶଙ୍କରା।

ଏଥରର କଣ୍ଠ ସଙ୍ଗୀତ ପରିବେଷଣ କରିଛନ୍ତି ମାଳିନୀ। ରାଜୁରକର ରାଗ କେଦାର।

ଚତୁଲ ଚିରଚିନ୍ମ ବିଶ୍ୱଷ୍ଠା ଶ୍ରୀମନ୍ ଶ୍ରୀ ସତ୍ୟନାରାୟଣଙ୍କ ପ୍ରୀତ୍ୟାର୍ଥେ ଆନନ୍ଦ ସାଗରେ ହରି ହରି ବୋଲ ମହାଦେବନର ନାଗ ପୀତା ହିରଣ୍ୟ ଗର୍ଭା ତନୟା ଇନ୍ଦ୍ରାବରଜ କଣ୍ଠମାଳ କବିକୁଳ ମଞ୍ଜୁଳା ବୀଣାପାଣି ବାଗବାଦିନୀ ସରସ୍ୱତୀଙ୍କ ପ୍ରୀତ୍ୟାର୍ଥେ ଆକାଶବାଣୀ କର୍ମକର୍ତ୍ତାଙ୍କ ମଙ୍ଗଳାର୍ଥେ ଆନନ୍ଦ ସାଗରେ ହରି ହରି ବୋଲ ଏ ବିଶ୍ୱର ମଙ୍ଗଳାର୍ଥେ ଏକ ଭାର ଆନନ୍ଦ ସାଗରେ

ପଣ୍ଡିତ ବର୍ଗେ ରାଜା ବିଶ୍ୱାମିତ୍ର ରଥ ଗଜ ଅଶ୍ୱ ସମସ୍ତ ସହିତ ନିଘଞ୍ଚ ବନରେ ପ୍ରବେଶ କଲେ। ଗ୍ରୀଷ୍ମ ଋତୁର ବର୍ଣ୍ଣନା ଦେଇ ମହାକବି କାଳିଦାସ କହିଲେ ଋତୁ ସଂହାର କାବ୍ୟରେ, ପ୍ରଚଣ୍ଡ ସୂର୍ଯ୍ୟ ସ୍ପୃହଣୀୟ ଚନ୍ଦ୍ରମା ସଦା ବଗାହ କ୍ଷତବାରି ସଞ୍ଚୟ ଦିନାନ୍ତରମ୍ୟ ଉପଶାନ୍ତ ମନ୍ମଥୌ ନିଦାଘ କାଳ ସମ୍ପାଗତ ପ୍ରିୟେ। ପ୍ରଚଣ୍ଡ ରୌଦ୍ରତାପ ସହ କରି ନପାରି ବନରେ ଭ୍ରମଣ କରୁଥିବା ବେଳେ ବନ ଦୃଶ୍ୟକୁ ବର୍ଣ୍ଣନା କରି କହି ଭଞ୍ଜ କହିଲେ, ମାଳ ଚମକରେ ଏ ବହ ନିର୍ଝର।

ହେଲା, ସମସ୍ତେ ପଳାଅ ପଳାଅ ପଳାଅ ପଳାଅ ଶବ୍ଦରେ ଯିଏ ଯୁଆଡେ ପଳାୟନ କଲେ, ରାଜା ଡାକିଲେ ରକ୍ଷା କର ରକ୍ଷା କର ପ୍ରଭୁ ରକ୍ଷା କର। ଭାଗବତରେ ଜଗନ୍ନାଥ ଦାସ କହିଲେ, ହେ ସକଳେ।

ସତରେ କଣ ଭଗବାନ ତାଙ୍କ ଡାକ ଶୁଣିଲେ? ଏ ଜଟା କୌପିନ ପରିଧାନ ଜଣେ କେତପୋଧନ, ଠାରିଲେ ଆସ ଏହି ସ୍ଥାନେ ରାଜା ହେଉ କଲ୍ୟାଣ। ଅଦୂରରେ ଡାକୁଛନ୍ତି ଋଷି ବଶିଷ୍ଠ, ଆସ ଆସ ରାଜା ବିଶ୍ୱାମିତ୍ର, ଏ ଆଶ୍ରମକୁ ଚାଲି ଆସ। ଏ ଆଶ୍ରମ ହେଉଛି କେଉଁଠି? ଅଯୋଧ୍ୟା ରାଜ୍ୟର କୁଳଗୁରୁ ବଶିଷ୍ଠ ଋଷିଙ୍କର ଆଶ୍ରମ ଅଯୋଧ୍ୟା କଟକର ନିକଟରେ। ବିଶ୍ୱାମିତ୍ର ବଶିଷ୍ଠଙ୍କ ଆଶ୍ରମରେ ଯାଇ ପ୍ରବେଶ କଲେ। ସମସ୍ତ ଆଇ ସୈନ୍ୟ ସାମନ୍ତ ଯାଇ ସମସ୍ତେ ପହଞ୍ଚିଲେ, ଦେଖିଦେଲେ ଯାହା, ଆଶ୍ଚର୍ଯ୍ୟ ହେଲେ ବିଶ୍ୱାମିତ୍ର। ରାଗ ହଉଛି ରାମକେରି, ନିତ୍ୟ ବସନ୍ତ

ପଣ୍ଡିତ ବର୍ଗେ ସେଇ ଆଶ୍ରମର ଏ ସୁନ୍ଦର ଜିନିଷ ଦେଖି ଆଶ୍ଚର୍ଯ୍ୟ ହେଲେ ବିଶ୍ୱାମିତ୍ର। ଅବସନ୍ତରେ ବସନ୍ତ ପ୍ରବାହିତ ହେଉଛି, ଶୁକସାରୀ ମାନଙ୍କର ସ୍ୱାଗତ ସ୍ୱାଗତ ଭାଷଣ, ବ୍ରହ୍ମଚାରୀ ମାନଙ୍କର ଓଂକାର ଧ୍ୱନି, ହଜାର ହଜାର ସୈନ୍ୟ ସାମନ୍ତଙ୍କୁ ରାଜକୀୟ ଖାଦ୍ୟପେୟ ଶଯ୍ୟା ଏସବୁ ଦେବା ସତ୍ତ୍ୱେ ଋଷି ଆଶ୍ଚର୍ଯ୍ୟ ହେଲେ। ରାଜନ ପୁଚ

0: ବିଶ୍ୱାମିତ୍ର ପଚାରିଲେ ବିଶ୍ୱାମିତ୍ର
1: ଏସବୁ ପାଇଲ କୋଉଠୁ
0: ଏସବୁ ମୋର ନୁହେଁ ହେ ଆଶ୍ରମେ

ବଶିଷ୍ଠ ଡାକିଲେ ମା ମୁଁ ତୁମକୁ ରକ୍ଷା କରିପାରିବି ନାହିଁ, ତୁମେ ନିଜେ ନିଜର ରକ୍ଷାକାରିଣୀ ହୁଅ। ବଶିଷ୍ଠଙ୍କ କାକୁତି ଶୁଣି ନନ୍ଦିନୀ ଗାଈ କ୍ରୋଧରେ ଗର୍ଜନ କଲେ। ହେ ନନ୍ଦିନୀ କ୍ରୋଧ।

ଶତ ଶତ ସୈନ୍ୟ ବାହାରି ରାଜା ସୈନ୍ୟଙ୍କୁ ନିପାତ କଲେ ଏବଂ ନନ୍ଦିନୀ ଗାନି ଏପରି ଭାବରେ ଛାଟିଲେ ରାଜାଙ୍କୁ। ରାଜା ଯାଇ ନିଜ ଗୃହର ଦ୍ୱାର ଦେଶରେ ଅଚେତ ଅବସ୍ଥାରେ ପଡ଼ିଲେ।

ବିଶ୍ୱାମିତ୍ରକୁ ଧିକ୍କାର ମନେ କଲେ। ସାମାନ୍ୟ ଗୋଟେ ବ୍ରାହ୍ମଣ ବଶିଷ୍ଠ ହସ୍ତରେ, ଗୋଟେ ଗାଭୀ ହସ୍ତରେ ମୋର ଏତେ ଅପମାନ ହେଲା। ନିଶ୍ଚୟ ତପସ୍ୟା କରିବି, ତପସ୍ୟା ବଳରେ ମୁଁ ମଧ୍ୟ ସେପରି କାମଧେନୁ ହାସଲ କରିବି। ଏହା କହି ଋଷି ବିଶ୍ୱାମିତ୍ର, ରାଜା ବିଶ୍ୱାମିତ୍ର ଚାଲିଗଲେ ହିମାଳୟର ସାନ ଦେଶରେ ତପସ୍ୟା କରିବା ନିମନ୍ତେ। ଆଜ୍ଞା, ଏହି ସମୟରେ ଘଟଣାଟିଏ ଘଟିଲା କାନ୍ୟକୁବ୍ଜ ରାଜ୍ୟର ନିକଟବର୍ତ୍ତୀ ରାଜ୍ୟ ଅଯୋଧ୍ୟା କଟକରେ। ରାଗ ପଡୁଛି ଧନାଶ୍ରୀ। ହେ କାନ୍ୟକୁବ୍ଜ ଦେଶେ ଅଯୋଧ୍ୟା ପ୍ରଦେଶେ ସ୍ଥିଲେ ରାଜା ଦେବବ୍ରତ। ହେ ଅନପତ୍ୟ ଥାଇ ଶିବ ଦୁର୍ଗା ଧ୍ୟାଇ।

0: ଗୋଟେ ଦିନରେ ତାଙ୍କ ଚରାଚର ତପସ୍ୟା ଆଜି ଜାଣିଲେ ସ୍ୱର୍ଗମର୍ତ୍ତ୍ୟ ପାତାଳ ପ୍ରକମ୍ପିତ ହେଲା, ବେଦବର ବ୍ରହ୍ମା ଆସି ଉପସ୍ଥିତ ହେଲେ, କହିଲେ ବିଶ୍ୱାମିତ୍ର ମୁଁ ତୁମ ତପସ୍ୟାରେ ସନ୍ତୁଷ୍ଟ, ବର ମାଗ। ବିଶ୍ୱାମିତ୍ର କହିଲେ ଯଦି ମୋ ତପସ୍ୟାରେ ସନ୍ତୁଷ୍ଟ ତାହେଲେ ମୁଁ ବ୍ରାହ୍ମଣ ହେବାକୁ ଚାହେଁ, ତଥାସ୍ତୁ ବୋଲିଣ ଉପବିତ ଦାନ କଲେ। ସେହିଦିନ ବିଶ୍ୱାମିତ୍ର ବ୍ରାହ୍ମଣ ହୋଇଲେ। ଯେତେବେଳେ ତପସ୍ୟାରେ ଆଜି ବର ପ୍ରାପ୍ତି କରି ଫେରି ଆସିଲେ ବିଶ୍ୱାମିତ୍ର, ଦେଖିଲେ ରାଜ୍ୟରେ ପ୍ରଜାମାନେ ନାହାନ୍ତି, ସମସ୍ତେ ଆଇ ଦୁର୍ଭିକ୍ଷ ବଶତଃ ସମୁଦ୍ରେ ଚାଲିଯାଇଛନ୍ତି। ପତ୍ନୀ ପୁତ୍ର ଖୋଜି ଖୋଜି ଆଇ ଅଯୋଧ୍ୟା କଟକରେ ପହଞ୍ଚିଲେ, ଭେଟିଲେ ଆଇ ତ୍ରିଶଙ୍କୁ ନିକଟରେ, ପଚାରିଲେ ରାଣୀ
1: ରାଜା
0: ତୁମେ ବଞ୍ଚିଲ କିପରି? ଆଦ୍ୟ ପ୍ରାନ୍ତ ବୁଝାଇ ଦେଲେ, ଅଭିଶାପ ପାଇ ସେ ତ୍ରିଶଙ୍କୁ ହୋଇଛନ୍ତି, ଏ ଅଯୋଧ୍ୟାର ରାଜପୁତ୍ର, ଚିନ୍ତା କର ନା ତ୍ରିଶଙ୍କୁ, ମୁଁ ତୁମକୁ ନିଶ୍ଚିତ ଭାବରେ ବୈକୁଣ୍ଠ ପ୍ରଦାନ କରିବି, ସ୍ୱର୍ଗ ପ୍ରଦାନ କରିବି, ସ୍ୱର୍ଗରେ ଦେବରାଜ ଇନ୍ଦ୍ର କରିବି। ଆଜ୍ଞା ମନ୍ତ୍ରପାଣି ସିଞ୍ଚି ଦେଲେ, ଦେବରାଜ ଇନ୍ଦ୍ର ଭୟଭୀତ ହୋଇ ଆସୁଛନ୍ତି ତ୍ରିଶଙ୍କୁ ଦିବ୍ୟ ରୂପରେ, ବଜ୍ର ପ୍ରହାର କରୁଛନ୍ତି ଇନ୍ଦ୍ର। ଏଣେ ମନ୍ତ୍ରପାଣି ସିଞ୍ଚି ଦ୍ୱିତୀୟ ସ୍ୱର୍ଗ ସୃଷ୍ଟି କରିଦେଲେ ବିଶ୍ୱାମିତ୍ର, ସେଇଠି ରହିଲେ ତ୍ରିଶଙ୍କୁ ଆଜି ଦେବରାଜ ଇନ୍ଦ୍ର ହୋଇ ଦ୍ୱିତୀୟ ସ୍ୱର୍ଗରେ। ଏହି ସମୟରେ ବିଶ୍ୱାମିତ୍ର ବିଚାର କଲେ, ଭୁଲି ନାହିଁ ଯିବି ମୁଁ ବଶିଷ୍ଠ ଆଶ୍ରମକୁ। ବଶିଷ୍ଠ ଋଷିଙ୍କ ଆଶ୍ରମରେ ଯାଇ ପ୍ରବେଶ ହେଲେ, କହିଲେ ବଶିଷ୍ଠ ଏବେ ମୁଁ ବ୍ରାହ୍ମଣ ହୋଇଛି। ବଶିଷ୍ଠ କହିଲେ ତୁମେ ଏଯାଏ ବ୍ରାହ୍ମଣ ହୋଇନାହିଁ, ଦେଖ ଯଦି ମୁଁ ବ୍ରାହ୍ମଣ ହୋଇନାହିଁ ମୁଁ କଣ କରୁଛି ଦେଖ। କ୍ରୋଧରେ ଜର୍ଜରିତ ହୋଇ ଇଏ ଋଷି ବଶିଷ୍ଠଙ୍କର ସତେ ପୁତ୍ରଙ୍କ ଶିର ହାଣି ପକାଇଲେ। ଏ ବାରୁଦସ୍ତୁ ପରେ ଅଗ୍ନି ସ୍ଫୁଲି।

ଆଖ୍ୟ ପ୍ରତି ଫଳ ଦେଖ ଦେଉଛି କିପରି ଏ ସତ ଋଷି ପୁତ୍ର ହାଣି ପକାଇଲେ ଧରି ଛିନ୍ନ ମୁଣ୍ଡ ଯଜ୍ଞ କୁଣ୍ଡେ ନିକ୍ଷେପ କରିଲେ ପଇସା ଚିକଟ ହାସ୍ୟ ହସି ଚାଲିଗଲେ ଶହେ ପୁତ୍ରଙ୍କୁ ମାରିଦେ ବିଶ୍ୱାମିତ୍ର ଚାଲି ଯାଉଛନ୍ତି ବଶିଷ୍ଠ ଡାକିଲେ ତୁମେ ବ୍ରାହ୍ମଣ ହେଇନି ହେଇନି ହେଇନି ବ୍ରାହ୍ମଣର ଲକ୍ଷଣ କଣ ମନୁଶ୍ରୁତି କହେ ଅଧ୍ୟୟନ ଅଧ୍ୟାପନ ଯଜନଂ ଯାଜନସ୍ ତଥା ଦାନ ପ୍ରତି ଗ୍ରହଶ୍ଚୈବ ବ୍ରାହ୍ମଣାନାଂ ଅକଳ୍ପୟେତ୍ ଭଗବତ ଗୀତା କହେ ଅହିଂସା ସତ୍ୟମ ସ୍ତେୟ ତ୍ୟାଗ ଶାନ୍ତିର ପୈଶୁନଂ ଦୟାଭୂତେ ସଲୋଳୁପଂ ମାର୍ଦ୍ଧବ ହୀର ଚାପଳଂ ତେଜ ଧୃତି କ୍ଷମା ଶୌଚ ମଦ୍ରୋହୋ ନାତିମାନିତା ଭବନ୍ତି ସମ୍ପଦଂ ଦୈବୀମ ଅଭିଜାତସ୍ୟ ଭାରତ ବ୍ରାହ୍ମଣ ପଢିବ ପଢାଇବ ଯଜ୍ଞ କରିବ ଯଜ୍ଞ କରାଇବ ଦାନ ଦେବ ଦାନ ଗ୍ରହଣ କରିବ କିନ୍ତୁ ଜୀବ ହିଂସା କେବେ କରିବ ନାହିଁ ସଦ୍ଗୁରୁ ଅର୍ଜୁନ କହନ୍ତି ହେ ତ୍ୟାଗ ଯେ

ତ୍ୟାଗ ସଂଯମ ସାଧନା ସେବା ସତ୍ୟ ପ୍ରେମ କ୍ଷମା ବିନା ମାନବ ମାନବ ନୁହେଁ ବ୍ରାହ୍ମଣ କେବେ ବ୍ରାହ୍ମଣ ନୁହେଁ କ୍ରୋଧରେ ଜର୍ଜରିତ ହୋଇ ବିଶ୍ୱାମିତ୍ର କହିଲେ ଠିକ ଅଛି ତାହେଲେ ମୁଁ ଗୋଟେ ଯଜ୍ଞ କରିବି ତୁମେ ସେ ଯଜ୍ଞରେ ହେବ ମୋର ପୁରୋଧା ସେ ଯଜ୍ଞ ହେବ ବଶିଷ୍ଠ ମାରଣା ଯଜ୍ଞ ତଥାସ୍ତୁ ବୋଲିନ ଯେ ବଶିଷ୍ଠ କହିଦେଲେ ଯଜ୍ଞ ପାଇଁ ବିଶ୍ୱାମିତ୍ର ନିମନ୍ତ୍ରଣ କଲେ ସ୍ୱର୍ଗମର୍ତ୍ତ ପାତଳ ତିନି ପୁର ନିମନ୍ତ୍ରଣ କରିଦେଲେ ଯଜ୍ଞ ଆରମ୍ଭ ହେଲା ବଶିଷ୍ଠ ଆହୁତି ପ୍ରଦାନ କରୁଛନ୍ତି ତିନି ଗୋଟି ଆହୁତି ପ୍ରଦାନ କଲେ ବଶିଷ୍ଠଙ୍କ ଶିର ଆଜି ଯଜ୍ଞରେ ପଡିବ ତଥାପି ଆଇ ତାଙ୍କ ମନରେ ଦୁଃଖ ନାହିଁ ବିଚାର କରୁଛନ୍ତି ମୁଁ ବ୍ରାହ୍ମଣ ମୁଁ ଯଜ୍ଞ କରିବି କାତରରେ ସମସ୍ତେ ଆଇ ଅଶ୍ରୁଧାର ବର୍ଜନ କଲେ ରାଗ ପଡୁଛି ଶଙ୍କରାଭରଣ ହେ କାତରେ ପ୍ରତି

ଲୋକଗୀତ କାର୍ଯ୍ୟକ୍ରମରେ ପାଲା ଶୁଣିଲେ, ପରିବେଷଣ କଲେ କୌମୁଦିନୀ ପଟେଲ ଏବଂ ସାଥୀ। ସେମାନେ ହେଲେ ଧନେଶ୍ୱର ପାଣ୍ଡେ, ଶଙ୍କର ଠାକୁର, ମୁନୁବାବୁ ନାଥ ଏବଂ କଳ୍ପନା ମାଝୀ।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ସମ୍ପା ରାୟ। କେନ୍ଦ୍ର ଆଉ ରାଜ୍ୟ ଡବଲ ଇଞ୍ଜିନ ସରକାର ଲାଗି ଓଡ଼ିଶା ବିକାଶର ନୂଆ ସିଘାକେ ପହଞ୍ଚିଛେ କହିଲେ ମୁଖ୍ୟମନ୍ତ୍ରୀ। କେନ୍ଦ୍ର ସରକାରଙ୍କର 12 ବର୍ଷର ପୂର୍ତ୍ତି ଅବସରରେ ଗଣମାଧ୍ୟମକେ କଲେ ସମ୍ବୋଧନ। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାନ ମୂଲ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ପ୍ରଧାନମନ୍ତ୍ରୀ ମାତୃତ୍ୱ ଅଭିଯାନର 10 ବର୍ଷର ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଉତ୍ସବ ମୂଲ ସାଙ୍ଗେ 75 ଟଙ୍କାର ଗୋଟିଏ ସ୍ମାରକୀ ମୁଦ୍ରା ଆଉ 5 ଟଙ୍କାର ଡାକ ଟିକେଟ୍ କରିଛନ୍ ଜାରି। ରାଜ୍ୟର ସବୁ ପୌରାଞ୍ଚଳନ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଜିଠାନୁ ହେଲା ମୂଲ। ସଚେତନତା ଶୋଭାଯାତ୍ରା, ୱାର୍ଡସ୍ତରୀୟ ବୈଠକ ବାଗିର କାର୍ଯ୍ୟକ୍ରମମାନ କରାଯିବା ଆୟୋଜନ। ରାଜ୍ୟସଭା ଉପନିର୍ବାଚନ ଲାଗି ବିଜେପି ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କର ନାମାଙ୍କନ ପତ୍ର ରହିଛି କାୟମ। ଝାଡ଼ଖଣ୍ଡ ସହିତ ସାରା ଦେଶେ ଆଜ ମହାନ ସ୍ୱାଧୀନତା ସଂଗ୍ରାମୀ ଆଉ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କର ପୁଣ୍ୟତିଥି ଜନଉଛନ୍ ଶ୍ରଦ୍ଧାଞ୍ଜଳି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜ ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ତରଫୁ ଆଇବା 21 ତାରିଖ ଫେର୍ ହେବାର୍କେ ଥିବା ନିଟ୍ ୟୁଜି ପରୀକ୍ଷା ଲାଗି ପ୍ରସ୍ତୁତିର କରିଛନ୍ ସମୀକ୍ଷା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀନ ଲ୍ୟାଣ୍ଡ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ଏଲ୍ପିଏମ୍ଏସ୍ ବିନିମୟକେ କରିଛନ୍ ଉଦ୍ଘାଟନ। ଭାରତର ସ୍ଥଳ ସୀମାଥି କାର୍ଗୋ ପ୍ରକ୍ରିୟାକରଣ ଆଉ ଯାତ୍ରୀମାନଙ୍କର ଯିବା ଆସବାର୍କେ କରବା ଡିଜିଟାଲାଇଜ ଆଉ ସୁବ୍ୟବସ୍ଥିତ। ସ୍ୱତନ୍ତ୍ର ସଘନ ସଂଶୋଧନର 11 ନମ୍ବର ଦିନେ ଓଡ଼ିଶାର 87.66% ପରିଗଣନା ଫର୍ମ 2.92 କୋଟିନୁ ଏତକା ଭୋଟରଙ୍କୁ କରାଯାଇଛେ ବଣ୍ଟନ। ପାନୀୟ ଜଳ ଯୋଗାଣ ଭିତ୍ତିଭୂମିର ସମୀକ୍ଷା କରିଛନ୍ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ। ରାଜ୍ୟ ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ଡିସିଏକେ 639 ଟଙ୍କାରୁ 650 ଟଙ୍କାକେ ବଢ଼ାଲେ ମୁଖ୍ୟମନ୍ତ୍ରୀ। ପୁରୁଷ କ୍ରିକେଟ୍ ଦିନିକିଆ ମ୍ୟାଚ୍ଟି ଭାରତ ଏ ଦଲ ଶ୍ରୀଲଙ୍କାକେ 8 ରନ୍ରେ କରିଛେ ପରାସ୍ତ। ଏସିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶାସ୍ତ୍ରୀୟ ସଙ୍ଗୀତ ଶୁଣନ୍ତୁ। ଆଜି ଏଥିରେ କଣ୍ଠ ସଙ୍ଗୀତ ପରିବେଷଣ କରିଛନ୍ତି ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ। ରାଗ ହେମନ୍ତ, ବିଲମ୍ବିତ ଖୟାଲ, ତବଲା ସଙ୍ଗତ କରିଛନ୍ତି ସୁବାସ କମତ, ହାରମୋନିୟମ ବିଶ୍ୱନାଥ କନକରେ।

ଶାସ୍ତ୍ରୀୟ ସଙ୍ଗୀତ ଶୁଣୁଥିଲେ। ଆଜି ଏଥିରେ କଣ୍ଠ ସଙ୍ଗୀତ ପରିବେଷଣ କଲେ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ। ରାଗ ହେମନ୍ତ ବିଲମିତ ଖୟାଲ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମର ପ୍ରଥମ ଗୀତ କଥାଚିତ୍ର କ୍ୟା ଦିଲ୍ ନେ କହା, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସଞ୍ଜୟ ଛେଲ, ସଙ୍ଗୀତ ହିମେଶ ରେଶମିଆ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର ଅକେଲେ ହମ୍ ଅକେଲେ ତୁମ୍, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ମଜରୁହ ସୁଲତାନପୁରୀ, ସଙ୍ଗୀତ ଅନୁ ମଲ୍ଲିକ।

ଏଥର ଶୁଣନ୍ତୁ ଆର୍ଯ୍ୟ କଥାଚିତ୍ରର ଗୀତ, କଣ୍ଠଶିଳ୍ପୀ ଅଲକା ୟାଗ୍ନିକ, ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ଅନୁ ମଲ୍ଲିକ।

ଏଥର ଶୁଣନ୍ତୁ ନକଲି ନବାବ କଥାଚିତ୍ରର ଗୀତ, କଣ୍ଠଶିଳ୍ପୀ ମହମ୍ମଦ ରଫି ଏବଂ ଆଶା ଭୋସଲେ। ଗୀତ ରଚନା କରିଛନ୍ତି ରାଜା ମେହେଦି ଅଲ୍ଲୀ ଖାଁ, ସଙ୍ଗୀତ ବାବୁଲ।

ଏଥର ଶୁଣନ୍ତୁ ବେସରମ କଥାଚିତ୍ରର ଗୀତ। କଣ୍ଠଶିଳ୍ପୀ ଅଭିଜିତ ଭଟ୍ଟାଚାର୍ଯ୍ୟ ଏବଂ ଶ୍ରେୟା ଘୋଷାଲ, ଗୀତ ରଚନା କରିଛନ୍ତି ରାଜୀବ ବର୍ଣ୍ଣୱାଲ, ସଙ୍ଗୀତ ଲଲିତ ପଣ୍ଡିତ।

ରମଣି ଦାସ, ଶ୍ରୀକ୍ଷେତ୍ର ସୁନ୍ଦର, ପ୍ରକାଶ କୁମାର ରଥ, ସ୍ନିଗ୍ଧା ନନ୍ଦ, ହରିଶ୍ଚନ୍ଦ୍ର ପଟେଲ ଏବଂ ବିନାୟକ ଚନ୍ଦ୍ର ମହାନ୍ତ। ଅପରାହ୍ନ ତିନିଟାରେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା ଉପସ୍ଥାପନା ଏବଂ ପ୍ରଯୋଜନା ସନ୍ତୋଷ ପିଂ। ଏହି ଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ରାତି 11:10:20। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆଗାମୀକାଲିର ଅଧିବେଶନ ଆରମ୍ଭ କରିବୁ 5:53। ଆଜି ପାଇଁ ବିଦାୟ ନେଉଛୁ। ଜୟ ହିନ୍ଦ।